ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶକାବ୍ଦ ଆଷାଢ଼ 22 ଦିନ 2026 ମସିହା

ଜୁଲାଇ ମାସର 4 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 5:57 ମାଙ୍ଗଳିକ।

0: ପ୍ରକୃତ ଶିକ୍ଷା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ମନୁଷ୍ୟ ସମସ୍ତ ବାହ୍ୟ ସହାୟତାରୁ ବିମୁଖ ହୋଇ ନିଜ ଭିତରର ଅନନ୍ତ ସ୍ରୋତ ଆଡ଼କୁ ଅଗ୍ରସର ହୋଇଥାଏ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: प्रधानमंत्री सांस्कृतिक और

ଭଗବାନଙ୍କୁ ପାଇବାର ପଥ ଅନେକ। ତାଙ୍କ ନିକଟତର ହେବା ପାଇଁ ହେଲେ ଅନ୍ତରର ସହ ତାଙ୍କର ଆରାଧନା କରିବା ଆବଶ୍ୟକ। ଆମ ମନ ଗୋଟିଏ ଉଡନ୍ତା ପକ୍ଷୀ ପରି, ସେ କେବେ ମଧ୍ୟ ସ୍ଥିର ରହିପାରେନି। ଯଦି ଆମେ ନିଜ ମନକୁ ସ୍ଥିର ରଖି ହୃଦୟରେ ଭଗବାନଙ୍କୁ ସ୍ମରଣ କରିବା, ତାହେଲେ ନିଶ୍ଚୟ ଆମର ମଙ୍ଗଳ ହେବ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଅଲେଖ ଚନ୍ଦ୍ର ସାମଲ ଗାଇଛନ୍ତି ସାଧୁଆଙ୍କ ରଚନାରୁ।

ଯୁଗେ ଯୁଗେ ସେ ଭକ୍ତର ଭଗବାନ। ସବୁବେଳେ ସେ ଭକ୍ତକୁ ସାହାଯ୍ୟ କରିବା ପାଇଁ ଚାଲି ଆସନ୍ତି। ଯଦିଓ ସେ ନିଜ ଧାମରେ ଥାନ୍ତି, ତଥାପି ସେ ସର୍ବବ୍ୟାପକ। ଯେତେବେଳେ ଭକ୍ତଟି ନିଜ ହୃଦୟରେ ଦ୍ୱାର ଖୋଲି ଆନ୍ତରିକତାର ସହ ପ୍ରଭୁଙ୍କୁ ଡାକିଥାଏ, ସେତେବେଳେ ସେ ତାର ପାଖରେ ହିଁ ତାଙ୍କୁ ପାଇଥାଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ରୀତା ମିଶ୍ର ଗାଇଛନ୍ତି ବୃନ୍ଦାବନ ଜେନାଙ୍କ ରଚନାରୁ।

ଭଗବାନଙ୍କର ରୂପ ଅନେକ। ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଥାନ୍ତି। ସେ ରାମ ରମଣ, ସେ ହିଁ ଦୟାସାଗର, ସେ ସବୁକିଛି। ସେ ସମସ୍ତଙ୍କ ହୃଦୟରେ ବାସ କରନ୍ତି। କେବଳ ପରମ ପ୍ରଭୁ ହିଁ ଆମ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂରେଇ ଦେଇପାରିବେ। ତାଙ୍କର କୃପା ଲାଭ କଲେ ଅସମ୍ଭବ ବି ସମ୍ଭବ ହୋଇପାରିବ। କାର୍ଯ୍ୟକ୍ରମର ଶେଷରେ ବୀଣାପାଣି ପୁରୋହିତ ଗାଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ।

0: ସକଳ ଆଖିରୁ ଲୁହ ଶୁଖିଯାଉ, ସକଳ ବେଦନା ଦୂର ହୋଇଯାଉ, ସକଳ ଯନ୍ତ୍ରଣା ମିଳାଇ ଯାଉ, ସକଳ ହୃଦୟରେ ବିରାଜିତ ହେଉ ଚିର ପ୍ରଶାନ୍ତି। ଏତିକି କାମନାର ସହ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଅପର୍ଣ୍ଣା ନେନେ, ଅଲେଖ ଚନ୍ଦ୍ର ସାମଲ, ରୀତା ମିଶ୍ର ଏବଂ ବୀଣାପାଣି ପୁରୋହିତ। ଗୀତଗୁଡ଼ିକ ଥିଲା ଶ୍ରୀମଦ୍ ଶଙ୍କରାଚାର୍ଯ୍ୟ, ସାଧୁଆ, ବୃନ୍ଦାବନ ଜେନା ଏବଂ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 67ତମ ଭାଗ।
1: ଏପିସୋଡ 67।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 67ତମ ଭାଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, କେହି ଜଣେ ପ୍ରଶ୍ନ କଲେ ଅମୃତ କେଉଁଠି ଅଛି? ବିଭିନ୍ନ ପ୍ରକାର ଉତ୍ତର ମିଳିଲା। ଜଣେ କହିଲେ ଅମୃତ ସମୁଦ୍ରରେ ଅଛି, ଆଉ ଜଣେ କହିଲେ ଚନ୍ଦ୍ରଙ୍କ ଦେହରେ ଅମୃତ ଅଛି, ପରବର୍ତ୍ତୀ ଜଣକ କହିଲେ ପାତାଳରେ ଅଛି। ସମସ୍ତେ ତ ନିଜ ନିଜର ମତ ଦେଲେ, କିନ୍ତୁ ସାଧୁ ଜଣକ କହିଲେ ଅମୃତ ଯଦି ସମୁଦ୍ରରେ ଅଛି ତାହେଲେ ତାର ଜଳ ଲୁଣିଆ ହୁଅନ୍ତାନି, ଯଦି ଚନ୍ଦ୍ରମା ଦେହରେ ଅମୃତ ଅଛି ତାହେଲେ ତାର କ୍ଷୟ ହୁଅନ୍ତାନି, ପାତାଳରେ ଯଦି ଅମୃତ ଅଛି ସେଠାରେ ବିଷଧର ସର୍ପ ବାସ କରନ୍ତିନି। ଏଣୁକରି ଏହି ସ୍ଥାନମାନଙ୍କରେ ଅମୃତ ନାହିଁ, ପ୍ରକୃତିରେ ଯିଏ ଭଗବାନଙ୍କର କଥା ଶୁଣାଏ ତାହାରି କଣ୍ଠରେ ଅମୃତ ଅଛି। ଶୁଣିବା ଲୋକ ଏହି ଅମୃତ ପାନ କରିବା ଦ୍ୱାରା ଅତି ସହଜରେ ଦିବ୍ୟ ଜ୍ଞାନର ଅଧିକାରୀ ହୋଇଥାଏ। ପ୍ରକୃତରେ ଭଗବାନଙ୍କର ସାନ୍ନିଧ୍ୟ ପାଇବାର ଏକ ଅପୂର୍ବ ସୁଯୋଗ ହେଲା ତାଙ୍କରି ବିଷୟରେ କିଛି ପଢ଼ିବା, ଶୁଣିବା, ଜାଣିବା। ମନର ଅନ୍ୟ ଏକ ଭାବ ହେଲା ଭକ୍ତି। ସଚ୍ଚିଦାନନ୍ଦଙ୍କୁ ଭକ୍ତି କରିବା ଦ୍ୱାରା ସମସ୍ତ କଳୁଷ କାଳିମା ଧୋଇ ହୋଇଯାଏ। ଆମେ ତ ଆଜନ୍ମରୁ ଭୌତିକ ଜଗତର ଅନ୍ଧକାର ଭିତରେ ଅଣ୍ଡାଳି ହେଉଛୁ, ଭଗବତ କଥା ତଥା ଈଶ୍ୱରଙ୍କର ଅମୃତବାଣୀ ଶୁଣିବା ଦ୍ୱାରା ତାହାର ପ୍ରଭାବ ନିଶ୍ଚିତ ଭାବରେ ମନ, ପ୍ରାଣ, ଶରୀର ଉପରେ ପଡ଼େ, ଆଉ ଆମର ଏହି ଅସତ୍ପଥଗାମୀ ମନଟା ଅନ୍ୟ ଏକ ମୋଡ଼ ନିଏ। ଆମ ଭିତରେ ଥିବା ମନଟି ସବୁବେଳେ ମିତ୍ର ଭଳି କାମ କରିଥାଏ, କିନ୍ତୁ ଆପଣ ଜାଣନ୍ତି ମିତ୍ର ଭିତରେ ବି ଭେଦ ରହିଛି। ଖଳବୁଦ୍ଧି ଶିଖାଇବା, ମଦ ପିଆଇବା, କୁପଥରେ ନେଇ ପଥଭ୍ରଷ୍ଟ କରାଇବା, ଏଭଳି ମିତ୍ର ବି ଅଛନ୍ତି। ଆଉ କୁପଥରେ ଯିବାବେଳେ ଠିକ୍ ରାସ୍ତା ଦେଖାଇବା, ଧର୍ମ, ନ୍ୟାୟ, ସତ୍ ଉପଦେଶ ଦେବା ମିତ୍ର ବି ଅଛନ୍ତି। ଏଣୁ ନିଜର ମନକୁ ମିତ୍ର କରିବା ପୂର୍ବରୁ ତାହାକୁ ପ୍ରଥମେ ଚିହ୍ନିବା ହେବ ଯେ ସେ ଆମକୁ କେଉଁ ଦିଗକୁ ଟାଣି ନେଉଛି। ଏଇଠି ଶ୍ରୀରାମକୃଷ୍ଣ ପରମହଂସଙ୍କର ଗୋଟିଏ ଉପଦେଶ ମନେ ପଡ଼େ। ସେ କହିଥିଲେ ପାଣିରେ ଡଙ୍ଗା ରହିଲେ କ୍ଷତି ନାହିଁ, କିନ୍ତୁ ଡଙ୍ଗା ଭିତରେ ଯେପରି ପାଣି ନ ପଶେ ତାହେଲେ ବୁଡ଼ିଯିବ। ସାଧକ ସଂସାରରେ ରହିଲେ କ୍ଷତି ନାହିଁ, କିନ୍ତୁ ତା ମନ ଭିତରେ ସଂସାରର ଭାବ ଯେପରି ନ ପଡ଼େ। ସୁଧୀବୃନ୍ଦ, ଏ ମନ ବିଭିନ୍ନ ଛଦ୍ମବେଶ

0: ପରି ନାନା ପ୍ରକାର କୁକ ଦେଖାଇପାରେ ଆଉ ତାରି ନିର୍ଦ୍ଦେଶରେ ଚାଲିବାକୁ ଉତ୍ସାହିତ କରେ। ଆପଣ ତ ପୁତନା ରାକ୍ଷସୀ କଥା ଜାଣିଥିବେ। ଶ୍ରୀକୃଷ୍ଣଙ୍କୁ କ୍ଷୀରପାନ କରାଇବା ପାଇଁ ଛଦ୍ମବେଶରେ ଗୋପରେ ପହଞ୍ଚିଥିଲା ପୁତନା। ପୁତର ଅନ୍ୟ ଅର୍ଥ ହେଲା ପବିତ୍ର, ଯିଏ ଅପବିତ୍ର ବା ପବିତ୍ର ନୁହେଁ ସେ ହେଲା ପୁତନା। ତାରି ମନ ଭିତରେ ବାତ୍ସଲ୍ୟ ପ୍ରେମ ତିଳେ ମଧ୍ୟ ନଥିଲା, କେବଳ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଛଳନା କରୁଥିଲା। ତାର ରୂପ ସିନା ଥିଲା ମା ଭଳି, କିନ୍ତୁ ମନଟା ଥିଲା ରାକ୍ଷସୀ ସ୍ୱଭାବର। ପୁତନା ହେଉଛି ବକାସୁରର ସାନ ଭଉଣୀ। ବକ ଯେମିତି ଉପରକୁ ଭାରି ଭକ୍ତିଭାବ ଦେଖାଉଥାଏ, ସେହିଭଳି ପୁତନା ମଧ୍ୟ ନିଜର ମନୋଭାବ ପ୍ରକାଶ କରୁଥାଏ। କାହାର ମନକୁ କ'ଣ ଏତେ ସହଜରେ ଚିହ୍ନି ହୁଏ? ପୁତନାର ମନ ତ ରହିଛି କୃଷ୍ଣଙ୍କଠାରେ। କଂସ ରାଜା ଆଦେଶ ଦେଇଛି କିପରି ହେଲେ କୃଷ୍ଣଙ୍କୁ ମାରିବାକୁ ହେବ। ନିଜ ସ୍ତନରେ ବିଷ ବୋଳି ପହଞ୍ଚିଗଲା ନନ୍ଦରାଜାଙ୍କ ଘରେ। ମାତା ଯଶୋଦା ତାହାରି ମନ ଭୁଲାଣିଆ କଥାରେ ଭୋଳ ହୋଇ ଶ୍ରୀକୃଷ୍ଣଙ୍କୁ ଟେକିଦେଲେ ରାକ୍ଷସର କୋଳକୁ। କିନ୍ତୁ ଯିଏ ସମସ୍ତ ମନ ଉପରେ ରାଜା, ସେ କ'ଣ ଏଇ ରାକ୍ଷସୀର ମନକୁ ଚିହ୍ନିପାରିବେନି? ଆନନ୍ଦରେ କ୍ଷୀର ପିଇଗଲେ, ଆଉ କ୍ଷୀର ପିଉ ପିଉ ପୁତନାର ପ୍ରାଣ ମଧ୍ୟ ଶୋଷିନେଲେ, ତାହାକୁ ପୂତ ବା ପବିତ୍ର କରିଦେଲେ। ସୁଧୀବୃନ୍ଦ, ଆମର ଏଇ ମନ ପୁତନା ରାକ୍ଷସୀ ଭଳି କେବେ ହେଲେ ପବିତ୍ର ନୁହେଁ। ଯଦି ଭଗବାନଙ୍କର କଥା ଶୁଣିବା, ତାଙ୍କର ଗୁଣଗାନ କରିବା, ତାରି ପ୍ରଭାବରେ ହୁଏତ ଆମର ଏଇ ଅପବିତ୍ର ମନଟା ପୂତ ବା ପବିତ୍ର ହୋଇଯାଇପାରେ। ଆଉ ଯେତେବେଳେ ଭଗବାନଙ୍କ ନାମ ସ୍ମରଣ କରିବା, ତାଙ୍କ ନିକଟରେ ଶରଣାପନ୍ନ ହେବା, ସେତେବେଳେ ଆମ ଭିତରେ ଥିବା ଆସୁରିକ ପ୍ରବୃତ୍ତିଗୁଡ଼ିକ ସବୁ ପରିବର୍ତ୍ତନ ହେବେ। ଶୁଦ୍ଧ ନିର୍ମଳ ପବିତ୍ରତାରେ ଆମର ଏହି ଶରୀରଟି ରୂପାନ୍ତରିତ ହୋଇଯିବ।
1: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
2: ଓଡ଼ିଶାର ଏକ ପ୍ରମୁଖ ଓ ଲାଭଜନକ ପନିପରିବା ଚାଷ ଭାବରେ ବାଇଗଣ ଚାଷର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଆମ ରାଜ୍ୟରେ ବର୍ଷସାରା ବାଇଗଣର ଚାହିଦା ରହୁଥିବାରୁ ସଠିକ୍ ପ୍ରଣାଳୀରେ ଏହାର ଚାଷ କଲେ ଚାଷୀମାନେ ବେଶ୍ ଭଲ ଦୁଇ ପଇସା ରୋଜଗାର କରିପାରିବେ। ବାଇଗଣ ଏକ ଉଷ୍ଣ ଜଳବାୟୁର ଫସଲ, ଅଧିକ ଶୀତ କିମ୍ବା କାକର ଏହି ଚାଷ ପାଇଁ ଅନୁକୂଳ ନୁହେଁ। ବାଇଗଣ ଚାଷ ସବୁ ପ୍ରକାର ମାଟିରେ କରାଯାଇପାରେ, କିନ୍ତୁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦରସା ଓ ବାଲିଆ ଦରସା ମାଟି ଏଥିପାଇଁ ସବୁଠାରୁ ଉତ୍ତମ। ମାଟିର ଅମ୍ଳତା 5.5-6.5 ମଧ୍ୟରେ ରହିବା ଆବଶ୍ୟକ। ଓଡ଼ିଶାରେ ବାଇଗଣକୁ ମୁଖ୍ୟତଃ 3 ଋତୁରେ ଚାଷ କରାଯାଏ। ଖରିଫ ବର୍ଷାଦିନିଆ ଚାଷ ଜୁନ୍ ବା ଜୁଲାଇ ମାସରେ, ରବି ବା ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ, ଗ୍ରୀଷ୍ମଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସରେ। ଆମ ଅଞ୍ଚଳରେ ଚାହିଦା ଅନୁସାରେ ଅନେକ ପ୍ରକାରର ଉନ୍ନତ କିସମର ବା ହାଇବ୍ରିଡ୍ କିସମର ବ୍ୟବହାର କରାଯାଇପାରିବ। ବାଇଗଣ ଚାଷ ପାଇଁ ପ୍ରଥମେ ନର୍ସରୀ ବା ତଳିଘର ପ୍ରସ୍ତୁତ କରିବାକୁ ପଡ଼େ। 1 ହେକ୍ଟର ଜମି ପାଇଁ ପ୍ରାୟ 350-400 ଗ୍ରାମ ସାଧାରଣ ବିହନ କିମ୍ବା 150-200 ଗ୍ରାମ ହାଇବ୍ରିଡ୍ ବିହନର ଆବଶ୍ୟକତା ହୋଇଥାଏ। ବିହନ ବୁଣିବା ପୂର୍ବରୁ ଥାଇରାମ କିମ୍ବା କାର୍ବନ ଡାଜିମ୍ ଦେଇ ବିଶୋଧନ କରିବା ଜରୁରୀ, ଯାହାଦ୍ୱାରା ତଳି ପଚା ରୋଗ ହୁଏ ନାହିଁ। ତଳିଗୁଡ଼ିକ 4-5 ସପ୍ତାହର ହେବା ପରେ ସେଗୁଡ଼ିକ ମୂଳ ଜମିକୁ ସ୍ଥାନାନ୍ତର କରାଯାଏ। ଧାଡ଼ିରୁ ଧାଡ଼ି 75 ସେଣ୍ଟିମିଟର ଏବଂ ଗଛରୁ ଗଛ 60 ସେଣ୍ଟିମିଟର ବ୍ୟବଧାନ ରଖି ତଳି ରୋପଣ କରାଯାଏ। ମୂଳ ଜମିକୁ 3-4 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ ଓ ସମତୁଲ କରିବା ଉଚିତ। ସେହି ସମୟରେ ହେକ୍ଟର ପ୍ରତି 20-50 ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ମିଶାଇବା ଆବଶ୍ୟକ। ଜଳସେଚନ ଯେପରିକି ଗଛ ରୋପଣ ସରିବା ମାତ୍ରେ ହାଲୁକା ପାଣି ମଡ଼ାଇବା ଦରକାର। ଶୀତଦିନରେ 10-12 ଦିନ ବ୍ୟବଧାନରେ ଓ ଗ୍ରୀଷ୍ମ ଦିନରେ 5-6 ଦିନ ବ୍ୟବଧାନରେ ଜଳସେଚନ ଆବଶ୍ୟକ। ବର୍ଷାଦିନେ ଜମିରେ ଯେପରି ପାଣି ଜମିର ରହେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଗଛ ଲଗାଇବାର 20-25 ଦିନ ମଧ୍ୟରେ ପ୍ରଥମ କୋଡ଼ା ଖସା କରି ଗଛଗୁଡ଼ିକ ସଫା କରିବା ଆବଶ୍ୟକ, ଯାହାଦ୍ୱାରା ଚେରକୁ ବାୟୁ ଚଳାଚଳ ସହଜ ହୁଏ। ବାଇଗଣ ଚାଷରେ ପୋକ ଓ ରୋଗର ପ୍ରାଦୁର୍ଭାବ ଅଧିକ ଦେଖାଯାଏ, ତେଣୁ ଏହାର ସଠିକ୍ ସମୟରେ ପ୍ରତିକାର ଜରୁରୀ। ବାଇଗଣ ଚାଷରେ ସାଧାରଣତଃ କାଣ୍ଡ ଓ ଫଳବିନ୍ଧା ପୋକ ବଡ଼ ଶତ୍ରୁ। ପୋକ ଲାଗିଥିବା ଅଂଶ ବା ଫଳକୁ କାଟି

0: ନଷ୍ଟ କରିଦେବା ଆବଶ୍ୟକ। ପ୍ରତିକାର ପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ଅନ୍ୟ କିଛି ସ୍ପ୍ରେ କରିବା ଆବଶ୍ୟକ। ତା ସହିତ ଝାଉଁଳା ରୋଗ, ଏହା ମାଟିବାହିତ ବ୍ୟାକ୍ଟେରିଆ ଯୋଗୁଁ ହୋଇଥାଏ। ଏହାର ପ୍ରତିକାର ପାଇଁ ରୋଗ ପ୍ରତିରୋଧକ କିସମ ଚାଷ କରିବା ଉଚିତ ଏବଂ ଜମିରେ ପାଣି ଜମିବାକୁ ଯେପରି ଦେବା ନାହିଁ। ଗଛ ଲଗାଇବା ପୂର୍ବରୁ ମାଟିରେ ଟ୍ରାଇକୋଡର୍ମା ବିରିଡ଼ି ମିଶାଇବା ଆବଶ୍ୟକ। କିସମ ଅନୁସାରେ ଗଛ ଲଗାଇବାର 60-70 ଦିନ ପରେ ବାଇଗଣ ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ ସମ୍ପୂର୍ଣ୍ଣ ପାକଳ ହେବା ପୂର୍ବରୁ, ଅର୍ଥାତ୍ ଯେତେବେଳେ ଫଳର ଚମକ ଥାଏ ଓ ବିହନ ନରମ ଥାଏ, ସେତେବେଳେ ହିଁ ତଳିବା ଉଚିତ। ଉପଯୁକ୍ତ ଯତ୍ନ ନେଲେ ହେକ୍ଟର ପ୍ରତି ପ୍ରାୟ 250-300 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ସ୍ଥାନୀୟ ବଜାରରେ ଏହାର ସଦାସର୍ବଦା ଚାହିଦା ଥିବାରୁ କମ୍ ଖର୍ଚ୍ଚ ଓ ଉପଯୁକ୍ତ ପରିଚାଳନା ଦ୍ୱାରା ବାଇଗଣ ଚାଷରୁ ଚାଷୀମାନେ ବେଶ୍ ଭଲ ଲାଭ ପାଇପାରିବେ। ଅଧିକ ଲାଭ ପାଇଁ ଆମେ ଆଧୁନିକ ମଲ୍ଚିଂ ଏବଂ ବୁନ୍ଦା ଜଳସେଚନ ପଦ୍ଧତି ମଧ୍ୟ ଆପଣାଇ ପାରିବା। ଶେଷରେ, ବାଇଗଣ ଚାଷ ଆମକୁ ବର୍ଷସାରା ରୋଜଗାର, ଯେମିତିକି ବାଇଗଣକୁ ବର୍ଷର 3 ଯାକ ଋତୁରେ ଚାଷ କରାଯାଇପାରିବ, ଯାହାଦ୍ୱାରା ଚାଷୀମାନଙ୍କୁ ନିୟମିତ ବ୍ୟବଧାନରେ ଏବଂ ବର୍ଷସାରା ଆୟ ମିଳିଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ବିମଳା ଅମନାତ୍ୟ ଏବଂ ସାଥୀମାନେ।
2: ଆଜି ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରଖିଛୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ଅମାନତ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟ ସମ୍ପ୍ରଦାୟ ପରି ଅତ୍ୟନ୍ତ ପରିଶ୍ରମୀ ତଥା ନିରାଡ଼ମ୍ବର ଜୀବନଯାପନ କରିବାକୁ ଭଲ ପାଆନ୍ତି। ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବାଦେବୀଙ୍କ ଉପରେ ମଧ୍ୟ ଅଗାଢ଼ ବିଶ୍ୱାସ କରନ୍ତି। ଏଣୁ ଏମାନେ ପ୍ରତ୍ୟେକ ପର୍ବପର୍ବାଣୀରେ ନିଜ ଗ୍ରାମଦେବକୁ ପ୍ରସନ୍ନ କରିବା ନିମନ୍ତେ ବନ୍ଦନା ଗାଇଥାନ୍ତି। ତେବେ ପ୍ରଥମେ ଆସନ୍ତୁ ଶୁଣିବା ଅମାନତ୍ୟ ଭାଇ ଓ ଭଉଣୀମାନେ ଦେବୀଙ୍କ ଉଦ୍ଦେଶ୍ୟରେ ଗାଉଥିବା ବନ୍ଦନାଟିଏ। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଆମିଡ଼ିଗୁଡ଼ା ଗ୍ରାମର ବିମଳା ଅମାନତ୍ୟ ଏବଂ ସାଥୀ।

0: पुरुषाणां क्रिकेट प्रतिस्पर्धायां भारत इंग्लैंड देशयोः मध्ये द्वितीया विंशति प्रतिविंशति अन्ताराष्ट्रिय स्पर्धा अद्य मैनचेस्टर इत्यत्र भविष्यति। स्पर्धा भारतीय समयानुसारं सायं 7 वादने प्रारप्स्यते। चेस्टर ले स्ट्रीट इत्यत्र वृष्टिकारणात् पञ्चस्पर्धानां श्रृंखलायाः प्रथमा स्पर्धा निरस्तीकृता आसीत्। तृतीया स्पर्धा जुलाई मासस्य 7 दिनांके नॉटिंगहम इत्यत्र क्रीडिष्यते। ब्रिस्टल साउथहैम्पटन इत्येते नगरे विंशति प्रतिविंशति अन्ताराष्ट्रिय श्रृंखलायाः अन्तिमयोः द्वयोः स्पर्धयोः आतिथ्यं करिष्यतः, यत् जुलाई मासस्य 11 दिनांके समाप्यते। एतदनन्तरं भारत इंग्लैंड देशौ त्रिस्पर्धानां एकदिवसीयाम् अन्ताराष्ट्रिय श्रृंखलां क्रीडिष्यतः। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ। ବିଷୟ ରହିଛି ରୁଆ ଧାନ ଥୁଆ। ସକାଳ 8:30ରେ ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣିବେ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ଦିନ 11:00 ଶୁଣିବେ ନାଟକ କୋଣାର୍କ, ରଚନା ଜଗଦୀଶ ଚନ୍ଦ୍ର ମାଥୁର, ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ପ୍ରଯୋଜନା ଜଗଦୀଶ ଅଧିକାରୀ। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନିଲେଞ୍ଜ ଶୁଣିବେ ଦିନ 12:30ରେ। ଦିନ 12:50ରେ ଶୁଣିବେ ଓଡ଼ିଆ ଭକ୍ତି ଗୀତ। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଶୁଣିବେ ଦିନ 1:05ରେ। ଦିନ 1:20ରେ ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ଆମେ ଗଛ ଲଗାଇବା କାହିଁକି ଏ ବିଷୟରେ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ କାର୍ଯ୍ୟକ୍ରମରେ ଶୁଣିବେ ସାକ୍ଷାତକାର। ବିଷୟ ରହିଛି ଜଳବାୟୁ ପରିବର୍ତ୍ତନ ରୋକିବାରେ ଜଙ୍ଗଲର ଭୂମିକା। ଅପରାହ୍ନ 5:30ରେ ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ପେଟ ଫୁଲା ବିମାର କାଇକିନେ ହେସି। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ, ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:10ରେ ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଏଥିରେ ଶୁଣିବେ ଆଲୋଚନା ବର୍ଷା ଦିନରେ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ପାଇବା କେମିତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। ରାତି 9:15ରେ ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, 9:30ରେ ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। 7:05ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, 7:10ରେ ଶୁଣିବେ ଆମର ସ୍ୱାସ୍ଥ୍ୟ ଏବଂ 7:15ରେ ଶୁଣିବେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଲଗାଣ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ନଗର ଉନ୍ନୟନ ବିଭାଗର ସମନ୍ୱୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ 10ଟି ସହରାଞ୍ଚଳର ତାଲିକା କରାଯାଇ ଅର୍ଥ ପ୍ରଦାନ କରାଯିବ। ଉତ୍ତର ପୂର୍ବ ରାଜ୍ୟମାନଙ୍କ ମଡେଲ ଆଧାରରେ ରାଜ୍ୟ ସରକାର ଭୂସ୍କଳନ ପରିଚାଳନା ବ୍ୟବସ୍ଥା ବିକାଶ କରିବେ ବୋଲି ମନ୍ତ୍ରୀ କହିଛନ୍ତି।
1: ଏବଂ ବହୁତ ସମୟରେ ଲୋକଙ୍କର ଯାତାୟାତରେ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଆମେ 10ଟା ସହରାଞ୍ଚଳକୁ ଅର୍ଥ ମଞ୍ଜୁର କରିବୁ। ଯେଉଁ ଅର୍ଥ ମଞ୍ଜୁର
0: ରାଜସ୍ୱ ସେବାକୁ ଅଧିକ ସୁଗମ ଓ ଦକ୍ଷ କରିବା ପାଇଁ ଭୁବନେଶ୍ୱର ଲୋକସେବା ଭବନଠାରେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଅମିନ ଏବଂ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସହିତ ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ବିଭିନ୍ନ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏସ୍ଆଇଆର୍ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ ହେବା ଜରୁରୀ ବୋଲି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀଠାରେ ଦେଶର 16ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମିଡିଆ ନୋଡାଲ ଅଫିସରଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରି ଶ୍ରୀ କୁମାର କହିଛନ୍ତି, ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିର୍ଭୁଲ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଏହି ଅବସରରେ ଏସ୍ଆଇଆର୍ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସ୍ୱଚ୍ଛ ସୂଚନା ପ୍ରଦାନ ଉପରେ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କର ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟାନୀତି ପରେ ଫୁଲୁରୀ ତେଲ ଲାଗିହେବ। ପରମ୍ପରା ଅନୁସାରେ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟିତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଆଗାମୀ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ସହରକୁ ସ୍ୱଚ୍ଛ ରଖିବା, ସୁସ୍ଥ ପରିବେଶ ସୃଷ୍ଟି, ଶୌଚାଳୟ ବ୍ୟବସ୍ଥା, ପାର୍କିଂ, ଆଲୋକୀକରଣ ଆଦି ସମସ୍ତ କାର୍ଯ୍ୟର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ଓ ସୁରକ୍ଷିତ ଯାତାୟାତକୁ ନେଇ ବାଣିଜ୍ୟ ଓ ପରିବହନ

0: ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସାମର୍ଥ୍ୟ 2026 ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରାଯାଉଛି। ଚଳିତ ବର୍ଷ ଉତ୍ସବର ବିଷୟବସ୍ତୁ ରହିଛି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସଫଳତାର କାହାଣୀ। ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜାରି ରହିଛି। ଏହା ଅଧୀନରେ ଗତ 2 ତାରିଖ ସୁଦ୍ଧା 64,816 କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇ ନଷ୍ଟ କରାଯାଇଛି। ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଚୋରାଚାଳନ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ଲାଗିଛି। ଲଘୁଚାପର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବୃକ୍କ ଅକ୍ଷମତା। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିବେକାନନ୍ଦ କର।
2: ମନୁଷ୍ୟ ପଞ୍ଜରାର ଦୁଇପଟରେ ସିମ୍ବ ମଞ୍ଜି ପରି 2 ବୃକ୍କ ଥାଏ। ଏହାର ପ୍ରଧାନ କାମ ଶରୀରରେ ଥିବା ଦୂଷିତ ପଦାର୍ଥ ନିଷ୍କାସନ, ଲବଣ ମାତ୍ରା ଏବଂ ଜଳୀୟ ଅଂଶର ପରିମାଣକୁ ଠିକ୍ ରଖିବା ଏବଂ ଏରିଥ୍ରୋପୋଏଟିନ୍ ନାମକ ହରମୋନ୍ ଦ୍ୱାରା ଶରୀରରେ ହେମୋଗ୍ଲୋବିନ୍ ପରିମାଣକୁ ଠିକ୍ ରଖିବା। ଏହା ସହିତ ବୃକ୍କ ଡି ମେଟାବଲିଜିମ୍ ଦ୍ୱାରା ଶରୀରରେ ଥିବା ହାଡ଼ଗୁଡ଼ିକୁ ମଧ୍ୟ ଠିକ୍ ରଖିଥାଏ। ଏହା ଦୁଇ ଭାଗରେ ବିଭକ୍ତ, ଅସ୍ଥାୟୀ ବୃକ୍କ ଅକାମୀ ହେବା ଏବଂ ସ୍ଥାୟୀ ବୃକ୍କ ଅକାମୀ ହେବା। ଆମ ଦେଶରେ ଅସ୍ଥାୟୀ ବୃକ୍କ ଅକାମୀ ହେବାର ପ୍ରଧାନ କାରଣ ହେଉଛି ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ଏବଂ କେତେକ ଔଷଧ ସେବନ। ମ୍ୟାଲେରିଆ ରୋଗ ହେଲେ ଶରୀରରେ ରକ୍ତଚାପ କମିଯାଏ ଏବଂ ବୃକ୍କ 2 ରକ୍ତ ଯୋଗାଣ କମିଯାଇଥାଏ। ଡାଇରିଆ ରୋଗରେ ଶରୀରର ଜଳୀୟ ଅଂଶ ମାତ୍ରା କମିଯିବାରୁ ରକ୍ତଚାପ ହ୍ରାସ ପାଏ ଏବଂ ବୃକ୍କ ରକ୍ତ ଯୋଗାଣ କମିଯାଇଥାଏ। କୌଣସି କାରଣରୁ ରକ୍ତସ୍ରାବ ଅଧିକ ହେଲେ ବୃକ୍କକୁ ରକ୍ତ ଯୋଗାଣ ମଧ୍ୟ କମିଯାଇଥାଏ। ସାପ କାମୁଡ଼ାରେ ଇନ୍ଫେକ୍ସନ୍ ଦ୍ୱାରା ଶରୀରରେ ପ୍ଲେଟଲେଟ୍ ସଂଖ୍ୟା କମିଯାଏ ଏବଂ ରକ୍ତସ୍ରାବ ହୁଏ ଏବଂ ବୃକ୍କ ଏଥିରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହିସବୁ କ୍ଷେତ୍ରରେ ବୃକ୍କରେ ହୋଇଥିବା ରୋଗକୁ ଆମେ ଆକ୍ୟୁଟ୍ ଟ୍ୟୁବୁଲାର ନେକ୍ରୋସିସ୍ ବା ଏଟିଏନ୍ ବୋଲି କହିଥାଉ। ଏହି ରୋଗରେ ପ୍ରଥମ ପରିସ୍ରା ମାତ୍ରା କମିଯାଏ, ଶରୀରରେ ଜଳୀୟ ଅଂଶ ଜମା ହେବା ଦ୍ୱାରା ଶରୀର ଫୁଲିଯାଏ, ରକ୍ତଚାପ ଧୀରେ ଧୀରେ ବଢ଼ିଚାଲେ, ଲବଣ ଅଂଶର ପରିମାଣରେ ତ୍ରୁଟି ଦେଖାଯାଏ, ଦୂଷିତ ପଦାର୍ଥ ନିଷ୍କାସନ ନ ହେବା ଦ୍ୱାରା ଶରୀରରେ ୟୁରିଆ କ୍ରିଏଟିନ୍ର ମାତ୍ରା ବଢ଼ିଚାଲେ, ରୋଗୀକୁ ସମୟ ସମୟରେ ବାତ ମାରିଥାଏ ଏବଂ ରୋଗୀ ମଧ୍ୟ ବେହୋସ ହୋଇଯାଏ। ୟୁରିଆ ମାତ୍ରା ବଢ଼ିଯିବା ଦ୍ୱାରା ରୋଗୀର ରକ୍ତବାନ୍ତି ମଧ୍ୟ ହୁଏ ଯାହାଦ୍ୱାରା ଶରୀର ରକ୍ତର ପରିମାଣ ହ୍ରାସ ପାଏ। ରୋଗୀର ଅବସ୍ଥା ସଙ୍କଟାପନ୍ନ ହେଲେ ତାକୁ ଆମେ ଆଇସିୟୁ ବା ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ ଭର୍ତ୍ତି କରିଥାଉ ଯାହା ବ୍ୟୟ ସାପେକ୍ଷ। ୟୁରିଆ କ୍ରିଏଟିନ୍ର ମାତ୍ରା କମାଇବା ପାଇଁ ରୋଗୀକୁ ଡାଇଲିସିସ୍ କରାଯାଇପାରେ। ଏହା ଏକ ବ୍ୟୟ ସାପେକ୍ଷ ଚିକିତ୍ସା। ଏକ ମେସିନ୍ ଦ୍ୱାରା ଶରୀରରୁ ରକ୍ତ ବାହାର କରାଯାଇ ବିଶୋଧନ କରି ପୁଣି ସେହି ରକ୍ତକୁ ଫେରାଇ ଦିଆଯାଇଥାଏ। ଅସ୍ଥାୟୀ ବୃକ୍କ ଅକାମୀର ଡାଇଲିସିସ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ଦ୍ୱାରା 7-8 ସପ୍ତାହ ମଧ୍ୟରେ ବୃକ୍କ ଅକାମୀ ଠିକ୍ ହୋଇଯାଇଥାଏ। ସମୟ ସମୟରେ ରୋଗୀ ଯଦି ଠିକ୍ ନ ହୁଏ ତାହେଲେ ଆମେ ତାକୁ ବୃକ୍କର ବାୟୋପ୍ସି କରିଥାଉ। ଉପଯୁକ୍ତ ସମୟରେ ଡାଇଲିସିସ୍ ସୁବିଧାରୁ ରୋଗୀ ବଞ୍ଚିତ ହେଲେ ଏହି ରୋଗ ସ୍ଥାୟୀ ବୃକ୍କ ଅକାମୀରେ ପରିଣତ ହୋଇଥାଏ। ଯଦି ପୂର୍ବରୁ ଠିକ୍ ସମୟରେ ଏହି ରୋଗର ଜଳୀୟ ଅଂଶକୁ ଠିକ୍ ରଖାଯାଏ ଏବଂ ଅରିଜିନାଲ ରୋଗ ଯଥା ମ୍ୟାଲେରିଆ, ଡାଇରିଆ, ସାପ କାମୁଡ଼ା ରୋଗର ଉପଯୁକ୍ତ ଚିକିତ୍ସା କରାଯାଏ, ହୁଏତ ରୋଗୀକୁ ବ୍ୟୟ ସାପେକ୍ଷ ଡାଇଲିସିସ୍ରୁ ବଞ୍ଚାଇ ଦିଆଯାଇପାରନ୍ତା। କେତେକ ଔଷଧ ଯଥା ବିନ୍ଧା ଔଷଧ ଡାଇକ୍ଲୋଫେନାକ୍ ଏବଂ ଆଣ୍ଟିବାୟୋଟିକ୍ ଆମାଇନୋଗ୍ଲାଇକୋସାଇଡ୍, ଆମିକାସିନ୍, ଜେଣ୍ଟାମାଇସିନ୍ ଏସବୁ ବ୍ୟବହାର କଲେ ବୃକ୍କ ଅକାମୀ ରୋଗର ଆମେ ଶିକାର ହୋଇଥାଉ। ସ୍ଥାୟୀ ବୃକ୍କ ଅକାମୀର ଆମ ଦେଶରେ ପ୍ରଧାନ କାରଣ ହେଉଛି ଡାଇବେଟିସ୍ ବା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଏବଂ କେତେକ ଇମ୍ୟୁନୋଲୋଜିକାଲ ରୋଗ ଯଥା ସିଷ୍ଟମିକ୍ ଲୁପସ୍ ଏରିଥେମାଟସ୍। ଏସବୁ ରୋଗର ଚିକିତ୍ସା ଜୀବନସାରା ଡାଇଲିସିସ୍ ଏବଂ ବୃକ୍କ ପ୍ରତିରୋପଣ ଯାହା ଆମ ଦେଶରେ ବ୍ୟୟ ସାପେକ୍ଷ। ତେଣୁ ଏହିସବୁ ରୋଗର ଯଦି ଠିକ୍ ସମୟରେ ବିଭାଗୀୟ ବିଶେଷଜ୍ଞ ଯଥା ନେଫ୍ରୋଲୋଜିଷ୍ଟମାନଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା କରାଯାଏ ତାହେଲେ ହୁଏତ ଆମେ ସ୍ଥାୟୀ ବୃକ୍କ ଅକାମୀକୁ ଦୂରେଇ ଦେଇପାରନ୍ତୁ। ଆମ ରାଜ୍ୟରେ ବୃକ୍କ ରୋଗର ପରୀକ୍ଷା କରିବା ପାଇଁ ସରକାରୀ ଡାକ୍ତରଖାନାରେ ସବୁ ପ୍ରକାର ବନ୍ଦୋବସ୍ତ ରହିଛି। ସରକାରୀ

0: ଡାକ୍ତରଖାନାରେ ନେଫ୍ରୋଲୋଜିଷ୍ଟ ଅଛନ୍ତି ଏବଂ ମଧୁମେହ ରୋଗ ତଥା ଉଚ୍ଚ ରକ୍ତଚାପର ଚିକିତ୍ସା କରିବା ପାଇଁ ମେଡିସିନ ବିଭାଗର ସ୍ପେଶାଲିଷ୍ଟମାନେ ଅଛନ୍ତି। ଯଦି କୌଣସି ରୋଗୀର ହଠାତ୍ ପରିସ୍ରା କମିଗଲା କିମ୍ବା ପରିସ୍ରା ରଙ୍ଗ ଲାଲ ହେଲା କିମ୍ବା ଗୋଡ଼ ହାତ ଫୁଲିଗଲା କିମ୍ବା ଉଚ୍ଚ ରକ୍ତଚାପ ହେଲା, ତୁରନ୍ତ ଯାଇ ସେ ନିକଟସ୍ଥ ମେଡିକାଲ କଲେଜରେ ଥିବା ବିଭାଗର ଡାକ୍ତରମାନଙ୍କୁ ତଥା ନେଫ୍ରୋଲୋଜିଷ୍ଟଙ୍କର ପରାମର୍ଶ ନେବା ଦରକାର। ପରିସ୍ରାର ପରୀକ୍ଷା କରିବା ଦରକାର, ରକ୍ତର ପରୀକ୍ଷା କରିବା ଦରକାର ଏବଂ ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ଦ୍ୱାରା ଉପଯୁକ୍ତ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଅନୁଯାୟୀ ଯଦି ଚିକିତ୍ସା କରନ୍ତି, ହୁଏତ ଆମେ ବୃକ ରୋଗ ଯେଉଁ ଅକାମୀ ହେଉଛି ତାକୁ ଆମେ ଦୂରେଇ ଦେଇପାରନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବୃକ ଅକ୍ଷମତା, ଏ ସମ୍ପର୍କରେ କହିଲେ ଡାକ୍ତର ବିବେକାନନ୍ଦକର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜୈସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ 8 ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଉଛନ୍ତି। ପ୍ରଥମେ ରାଜସ୍ଥାନ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂଆ ଟର୍ମିନାଲ କୋଠାର ଉଦ୍ଘାଟନ କରିବେ। 480 କୋଟି ଟଙ୍କା ବ୍ୟୟଟକଳରେ ନିର୍ମିତ ଏହି ନୂଆ ଟର୍ମିନାଲ କୋଠା ବାର୍ଷିକ 20 ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇଦେବ। ଶ୍ରୀ ମୋଦି ଯୋଧପୁରଠାରେ ମଧ୍ୟ ପରିବର୍ତ୍ତିତ ଉଡ଼ାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ବିମାନ ଉଡ଼ାଣ ଆଧାରିତ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପରେ ଶ୍ରୀ ମୋଦି ବଲୋତ୍ରା ଗସ୍ତ କରି 1,06,000 କୋଟି ଟଙ୍କାରୁ ଅଧିକ ବିଭିନ୍ନ ବିକାଶମୂଳକ ଯୋଜନାର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ରେଳ, ସଡ଼କ, ଶକ୍ତି ଏବଂ ସହରାଞ୍ଚଳ ପରିବହନ ଆଦି କ୍ଷେତ୍ର ରହିଛି। ଶ୍ରୀ ମୋଦି ପଚପଦରଠାରେ ବାର୍ଷିକ 9 ମିଲିୟନ୍ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ପ୍ରଥମ ଗ୍ରୀନ୍ଫିଲ୍ଡ ରିଫାଇନରୀ ତଥା ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନ ସରକାର ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଦ୍ୱାରା ମିଳିତ ଭାବେ 79,450 କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଜୟପୁର ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ କରିବେ। ଏଥିଲାଗି 13,000 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ 1,000 ମେଗାୱାଟ୍ ବିଶିଷ୍ଟ ବିକାନେର ସୌର୍ଯ୍ୟ ଶକ୍ତି ପ୍ରକଳ୍ପର ଉଦ୍ଘାଟନ ସହ 530 କିଲୋମିଟର ଦୀର୍ଘ ପାୱାର ଟ୍ରାନ୍ସମିଶନ ବ୍ୟବସ୍ଥାର ଶିଳାନ୍ୟାସ କରିବେ। ଶ୍ରୀ ମୋଦି ରାଜସ୍ଥାନ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ 54,000 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଙ୍ଘଭି ଉପସ୍ଥିତ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ଏହାର ପ୍ରଭାବ ନେଇ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଶ୍ରୀ ଶାହା କହିଛନ୍ତି ସରକାର ସ୍ୱାଭାବିକଠାରୁ କମ୍ ବର୍ଷାଜନିତ ସ୍ଥିତି ଓ ଦେଶର କେତେକ ଅଞ୍ଚଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶ୍ରୀ ଶାହା କୃଷି ମନ୍ତ୍ରଣାଳୟ ସମେତ ଅନ୍ୟ

ମନ୍ତ୍ରଣାଳୟଗୁଡ଼ିକୁ ସତର୍କ ରହିବା ଏବଂ ରାଜ୍ୟ ସରକାରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା ଜଳସମ୍ପଦ ବିଭାଗକୁ ଦେଶର ସମସ୍ତ ଜଳଭଣ୍ଡାରର ସ୍ଥିତି ନିରୀକ୍ଷଣ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କମ୍ ପାଣି ଆବଶ୍ୟକ ପଡ଼ୁଥିବା ମିଲେଟ୍ ଏବଂ ଡାଲିଜାତୀୟ ଫସଲ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଅନ୍ୟପକ୍ଷରେ କମ୍ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀ ଶାହା ଶକ୍ତି ମନ୍ତ୍ରଣାଳୟକୁ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ଜାରି ରଖିବା ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି। ବୈଠକରେ ଶ୍ରୀ ଶାହା କହିଛନ୍ତି ଦେଶରେ ଅତ୍ୟାବଶ୍ୟକ ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ରୋଲାଣ୍ଡ ରେସ୍କ୍ୟୁର ଗତକାଲି ପ୍ରୋଭେନ୍ସ ସହରରେ ଭାରତ ଫ୍ରାନ୍ସ ଅର୍ଥନୈତିକ ଏବଂ ଆର୍ଥିକ ଆଲୋଚନାରେ ସହଧ୍ୟକ୍ଷତା କରିଥିଲେ। ଉଭୟ ନେତା ଆର୍ଥିକ ବିକାଶ ପାଇଁ ଭାରତରେ ଫ୍ରାନ୍ସ ବିକାଶ ଏଜେନ୍ସିର କାର୍ଯ୍ୟକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ସମ୍ଭାବନାକୁ ସ୍ୱାଗତ କରିଥିଲେ। ଉଭୟ ମନ୍ତ୍ରୀ ଏହି ମଞ୍ଚକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଅର୍ଥନୈତିକ ଆର୍ଥିକ ପ୍ରଯୁକ୍ତିବିଦ୍ୟା ନିବେଶ ଏବଂ ବାଣିଜ୍ୟ ମାମଲାଗୁଡ଼ିକର ସମାଧାନ ଦିଗରେ ବ୍ୟବହାର କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଭାରତ 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ କରିବା ଲାଗି ଅଗ୍ରସର ହେଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ନିର୍ଦ୍ଧାରିତ ଲକ୍ଷ୍ୟର 15% ପୂରଣ ହୋଇଥିବା ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ବାଣିଜ୍ୟିକ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି 1 ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ଲାଗି ରପ୍ତାନୀ ପରିମାଣ 440 ବିଲିୟନ୍ରୁ 530 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ସେବା ସମ୍ବନ୍ଧୀୟ ରପ୍ତାନୀ ପରିମାଣ 121ରୁ 470 ବିଲିୟନ୍ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଗୁରୁତ୍ୱାରୋପ କରିଛନ୍ତି। 2025-26 ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ବ୍ୟବସାୟିକ ଅଭିବୃଦ୍ଧି ନିର୍ଦ୍ଧାରିତ ଆକଳନ ଅନୁଯାୟୀ ହୋଇନଥିବା ବେଳେ ଭାରତର ରପ୍ତାନୀ ପରିମାଣ ସର୍ବାଧିକ 863 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିବା ସେ କହିଛନ୍ତି। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୋଲ୍ଲା ସୟେଦ ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାରରେ ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟେଦ ତାହାସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଯୋଗ ଦେଇଛନ୍ତି। ଉଭୟ ଭାରତର ପ୍ରତିନିଧି ଭାବେ ଇରାନ୍ ଗସ୍ତରେ ଯାଇ ଦିବଂଗତ ନେତା ତଥା ଯୁଦ୍ଧରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମାର୍ଗାରିଟା କହିଛନ୍ତି ସେମାନେ ଭାରତ ସରକାର ଓ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜମ୍ମୁ କାଶ୍ମୀରରେ ଶ୍ରୀ ଅମରନାଥ ଯାତ୍ରା ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜମ୍ମୁରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶ୍ରଦ୍ଧାଳୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଜମ୍ମୁ ଅଞ୍ଚଳ ଉତ୍ସବମୁଖର ହୋଇଛି। ଜମ୍ମୁ ସ୍ମାର୍ଟ ସିଟି ପକ୍ଷରୁ ତାଇ ନଦୀରେ ବୋଟିଂ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ପାକିସ୍ତାନସ୍ଥିତ ପ୍ରତିବନ୍ଧିତ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ସହ ସମ୍ପୃକ୍ତ 8 ଜଣଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏଟିଏସ୍ ଗିରଫ କରିଛି। ସେମାନଙ୍କୁ ଗତକାଲି ଗୁଜରାଟ ଏବଂ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ପାକିସ୍ତାନର ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କରେ ରହି ଜୈସ୍ ଏ ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲେ ଏବଂ ଗୁଜରାଟରେ ସକ୍ରିୟ ନେଟୱାର୍କ ସ୍ଥାପନ ଲାଗି ଉଦ୍ୟମ ଚଳାଇଥିଲେ। ଗିରଫ ବ୍ୟକ୍ତିମାନେ ଜୈସ୍ ଏ ମହମ୍ମଦର ବାର୍ତ୍ତାକୁ ଗୁଜରାଟୀ ଭାଷାରେ ଅନୁବାଦ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରସାର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଥିଲେ। ଏଟିଏସ୍ ପକ୍ଷରୁ ଚଢ଼ାଉ କରାଯାଇ 254 ପୁସ୍ତିକା, ଜୈସ୍ ଏ ମହମ୍ମଦର ପତାକା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନଙ୍କୁ 14 ଦିନିଆ ପୁଲିସ ହେପାଜତକୁ ପଠାଯାଇଥିବା କୁହାଯାଇଛି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ 52,000 କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଦେଶର ପ୍ରତିରକ୍ଷା ବାହିନୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ଏବଂ ଶତ୍ରୁପକ୍ଷର ଉପଗ୍ରହ ତଥା କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଯୁଦ୍ଧାସ୍ତ୍ର ନିମନ୍ତେ ଏହି ଅର୍ଥ ବ୍ୟୟ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକାଶ ତରଙ୍ଗ ଭଳି ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ବ୍ୟବସ୍ଥା ସେନାବାହିନୀକୁ ନିଜର ପ୍ରତିରକ୍ଷା ନିମନ୍ତେ ପ୍ରଦାନ କରାଯିବ। ସେହିଭଳି MRSAM ବ୍ୟବସ୍ଥା ମାଧ୍ୟମରେ ବାୟୁସେନାକୁ ଅଧିକ ସୁଦୃଢ଼ କରାଯାଇପାରିବ। ନୌସେନା ଲାଗି ମଲ୍ଟି ଇନ୍ଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇଣ୍ଡ ଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ନିମନ୍ତେ ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି।

0: ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ମହାରାଷ୍ଟ୍ର ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭାଗ ପକ୍ଷରୁ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ପୁରୁଷ କ୍ରିକେଟ୍ରେ ଆଜି ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା ସାତଟାରେ ମ୍ୟାଚ୍ ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଆସନ୍ତା ସାତ ତାରିଖରେ ନଟିଂହାମ୍ରେ ତୃତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଶେଷ ଦୁଇଟି ମ୍ୟାଚ୍ ବ୍ରିଷ୍ଟଲ୍ ଏବଂ ସାଉଥ୍ହାମ୍ପଟନ୍ରେ ଖେଳାଯିବ। ଏହି ସିରିଜ୍ ପରେ ଭାରତ ଇଂଲଣ୍ଡ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଅନୁଷ୍ଠିତ ହେବ। ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇ ଆଜି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଏଲ୍ନିନୋ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଏହାର ପ୍ରଭାବ ନେଇ ସ୍ଥିତି ସମୀକ୍ଷା କଲେ ସରକାର। ଏକ ଟ୍ରିଲିୟନ୍ ଆମେରିକୀୟ ଡଲାର ରପ୍ତାନୀ ଲକ୍ଷ୍ୟ ପୂରଣ ପାଇଁ ଦେଶ ଅଗ୍ରସର ହେଉଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଜେସେ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପୃକ୍ତି ଅଭିଯୋଗରେ ଆଠ ଜଣଙ୍କୁ ଗିରଫ କଲା ଗୁଜରାଟ ଏଟିଏସ୍। ଏବଂ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସମ୍ଭାବନା କାର୍ଯ୍ୟକ୍ରମ। ବିଷୟ ରହିଛି ରୁଆ ଧାନ ଥୁଆ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଓ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ପ୍ରକୃତିର ସୁନ୍ଦର ଉପହାର ହେଉଛି ବର୍ଷା। ନିଦାଘ ତାତିପରେ ଯେତେବେଳେ କଳାମେଘ ଆକାଶକୁ ଢାଙ୍କି ଦିଏ, ସେତେବେଳେ ସମଗ୍ର ପ୍ରକୃତି ନୂଆ ଜୀବନ ପାଇଥାଏ।
1: ବର୍ଷାର ଶୀତଳ ଛୁଆଁରେ ଶୁଖିଲା ଧରଣୀ ସବୁଜିମା ପାଲଟିଯାଏ, ଗଛ ଲତା ନୂଆ ପତ୍ରରେ ଭରିଯାଏ।
0: କଳାମେଘ ଯେତେବେଳେ ଆକାଶକୁ ଘେରି ଆସେ, ମନେ ହୁଏ ପ୍ରକୃତି ପ୍ରେମର ଏକ ନୂଆ କବିତା ଲେଖୁଛି।
1: ସୁଲସୁଲିଆ ପବନ ସହିତ ମାଟିର ମହକ ପୁଣି ଝିପଝିପ ବର୍ଷା ଦୁଇଟି ହୃଦୟକୁ ନିରବରେ ଆହୁରି ନିକଟତର କରିଦିଏ।
0: ପ୍ରତ୍ୟେକ ବର୍ଷା ବିନ୍ଦୁରେ ଭଲ ପାଇବାର ଅନୁଭବ ଆହୁରି ଗଭୀର ହୋଇଯାଏ। ତେବେ ଆଜି ଏହିଭଳି ଏକ ସୁନ୍ଦର ବର୍ଷା ଭେଜା ସକାଳରେ ସମ୍ଭାବନା ଅଗଣାରୁ ଆମେ ଦୁହେଁ
1: ରଞ୍ଜନ
0: ମୁସୁରା ଭାଇ।

0: ଏଠାରେ କୁହାଯାଏ ଯେ ପରିଶ୍ରମର ଫଳ କୁଆଡ଼େ ଭାରି ସୁଆଦିଆ। ଆପଣ କଣ ଭାବୁଛନ୍ତି ଏ କଥାଟି କେତେ ଦୂର ସତ? ସମସ୍ତେ କଣ ଏଇ କଥାଟିକୁ ଠିକ ବୋଲି ଭାବନ୍ତି?
1: ହଁ ସୁରଭି, କଥାଟି ମଣିଷ ଜୀବନର ଏକ ଚିରନ୍ତନ ସତ୍ୟ। ଏହି ପୃଥିବୀରେ କୌଣସି ସଫଳତା ବିନା ପରିଶ୍ରମରେ ଆସିନଥାଏ। ଯିଏ ନିଜ କାମକୁ ନିଷ୍ଠା, ସାଧନା ଆଉ ଧୈର୍ଯ୍ୟର ସହିତ କରେ, ସେ ଦିନେ ନା ଦିନେ ନିଶ୍ଚୟ ସଫଳତା ପାଇଥାଏ। ଜୀବନର ଉନ୍ନତି, ସମ୍ମାନ, ସୁଖ ଆଉ ସଫଳତାର ମୂଳ ଆଧାର ହେଉଛି ପରିଶ୍ରମ। ସେଇଥିପାଇଁ ତ କୁହାଯାଏ ପରିଶ୍ରମର ଫଳ ମିଠା।

0: ଆପଣ ଜାଣିଛନ୍ତି, ଏହି ପ୍ରକୃତି ମଧ୍ୟ ଆମକୁ ଏହି ପରିଶ୍ରମର ମହତ୍ତ୍ୱକୁ ଶିଖେଇ ଦିଏ। ଦେଖିବେ, ଛୋଟ ବିହନଟିଏ ମାଟି ତଳେ କେତେ ଯେ ସଂଘର୍ଷ କରି ଅନେକ ବାଧା ସହି ବଡ଼ ବୃକ୍ଷରେ ପରିଣତ ହୋଇଥାଏ। ଠିକ୍ ସେହିପରି ମହୁମାଛି ଦିନସାରା ପରିଶ୍ରମ କରି ମହୁ ସଂଗ୍ରହ କରେ। ପିମ୍ପୁଡ଼ି ଛୋଟ ହୋଇଥିଲେ ମଧ୍ୟ ନିରନ୍ତର ପରିଶ୍ରମ କରିଥାଏ ଖାଦ୍ୟ ସଞ୍ଚୟ କରିବା ପାଇଁ।
1: ସତରେ ପ୍ରକୃତିର ପ୍ରତ୍ୟେକ ଜୀବ ଆମକୁ ଶିଖାନ୍ତି ଯେ ପରିଶ୍ରମ ବିନା ଜୀବନରେ କିଛି ବି ସମ୍ଭବ ନୁହେଁ। ଆମ ଦେଶର କୃଷକ ଏହାର ସବୁଠାରୁ ବଡ଼ ଉଦାହରଣ। ସେ ପ୍ରଖର ଖରା, ବର୍ଷା, ଝଡ଼ି, ହାଡ଼ଭଙ୍ଗା ଶୀତକୁ ଖାତିର ନ କରି କ୍ଷେତରେ ରାତିଦିନ ପରିଶ୍ରମ କରେ, ବିହନ ବୁଣେ, ଗଛର ଯତ୍ନ ନିଏ, ତାପରେ ଯାଇ ସେ ସୁନାର ଫସଲ ଅମଳ କରେ। ଯଦି ଆମେ ଠିକ୍ ରୂପେ କାମ କରିବା ତାହେଲେ ନିଶ୍ଚୟ ଭଲ ଫଳ ପାଇବା।
0: ଆଜି ଅନେକ ମହାନ ବ୍ୟକ୍ତି ନିଜ ପରିଶ୍ରମ ବଳରେ ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। ଜଣେ ବୈଜ୍ଞାନିକ ବର୍ଷ ବର୍ଷ ଧରି ଗବେଷଣା କରିଥାନ୍ତି ଆଉ ଶେଷରେ ନୂତନ ଆବିଷ୍କାର କରି ସାରା ବିଶ୍ୱକୁ ଚକିତ କରିଦିଅନ୍ତି। ଠିକ୍ ସେହିପରି ଜଣେ କ୍ରୀଡ଼ାବିତ୍ ପ୍ରତିଦିନ କଠିନ ଅଭ୍ୟାସ କରି ବିଜୟ ହାସଲ କରିଥାନ୍ତି। ଜଣେ କଳାକାର ମଧ୍ୟ ନିରନ୍ତର ସାଧନା ଦ୍ୱାରା ନିଜ କଳାକୁ ଉନ୍ନତ କରିପାରନ୍ତି। ଏହିସବୁ ସଫଳତା ପଛରେ ଭାଗ୍ୟ ନୁହଁ, ବରଂ ପରିଶ୍ରମ ଆଉ ସାଧନାର ଅବଦାନ ରହିଛି।
1: ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ କହିଥିବା ଦୁଇପଦ କଥା ଏଠି ମନେ ପଡ଼ୁଛି। ଆମେ ଆମର ଭବିଷ୍ୟତକୁ ବଦଳେଇ ପାରିବା ନାହିଁ, କିନ୍ତୁ ଆମେ ଆମର ଅଭ୍ୟାସକୁ ବଦଳେଇ ପାରିବା। ଯଦି ଆମେ ଭଲ ଅଭ୍ୟାସକୁ ଆପଣେଇବା, ତେବେ ନିଶ୍ଚିତ ଦିନେ ନା ଦିନେ ସେ ଆମ ଭବିଷ୍ୟତକୁ ବଦଳେଇ ପାରିବା।

0: ଆଜିର ଯୁଗରେ ଅନେକ ଲୋକ କମ୍ ପରିଶ୍ରମରେ ଅଧିକ ସଫଳତା ପାଇବାକୁ ଚାହୁଁଛନ୍ତି, ହେଲେ ସେଇଟା କ'ଣ ସମ୍ଭବ? ସଫଳତା ହାସଲ କରିବାକୁ ହେଲେ ପ୍ରତିଦିନ ସତ୍ୟନିଷ୍ଠା, ପରିଶ୍ରମ, ଶୃଙ୍ଖଳାର ଆବଶ୍ୟକତା ରହିଛି। ଅସତ ଉପାୟରେ ମିଳିଥିବା ସଫଳତା କ୍ଷଣସ୍ଥାୟୀ ବୋଲି ମୁଁ ଭାବୁଛି।
1: ଅଳସ୍ୱାମୀ, ଅବହେଳା ଆଉ ଯିଏ ପ୍ରତ୍ୟେକ କଥାକୁ ଖାମଖିଆଲରେ ନିଏ, ସେ କେବେ ବି ଜୀବନରେ ସଫଳତା ହାସଲ କରିପାରେନି। ଏସବୁଥିରୁ ଦୂରେଇ ରହି ଯିଏ କାର୍ଯ୍ୟକୁ, ପରିଶ୍ରମକୁ ଜୀବନର ଆଦର୍ଶ ରୂପେ ଗ୍ରହଣ କରେ, ସେ ହିଁ ସଫଳ ବ୍ୟକ୍ତି ରୂପେ ସମାଜରେ ପରିଗଣିତ ହୁଏ।
0: ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାରେ ଆମେ ବିଷୟ ରଖିଛୁ, ରୁଆ ଧାନ ଥୁଆ। ଏ ସମ୍ପର୍କରେ ଆମେ ଶ୍ରୋତାଙ୍କ ସହିତ କଥାବାର୍ତ୍ତା କରିଥିଲୁ, ଆସନ୍ତୁ ସେମାନେ କ'ଣ କହିଛନ୍ତି ଶୁଣିବା।
2: ମୁଁ ରାଜଲକ୍ଷ୍ମୀ ତ୍ରିପାଠୀ, ବାଲ୍ପିକା, ବାରିପଦାର। ରୁଆ ଧାନ ଥୁଆ ମାନେ ପରିଶ୍ରମର ଯେତିକି ତମେ ପରିଶ୍ରମ କରିବ ତା ଫଳ ନିଶ୍ଚୟ। କୌଣସି ସମୟ ଆମକୁ ଯେମିତି ଦିଆହେଇଛି ଦିନରେ 24 ଘଣ୍ଟା, 24 ଘଣ୍ଟା ଭିତରେ ନିର୍ଦ୍ଦିଷ୍ଟ ହେଇଛି କେତିକି ସମୟ ଶୋଇବ, କେତିକି ସମୟ ଖାଇବ, କେତିକି ସମୟ ଗପ ମାନେ ଅବସର ବିନୋଦନ କରିବ ସବୁ। ଯେମିତି ଜଗନ୍ନାଥଙ୍କ କ୍ଷେତ୍ରରେ ମଧ୍ୟ ପ୍ରଭୁ ମଧ୍ୟ ସୂଚାଇ ଦେଇଛନ୍ତି ଯେ ଉତ୍ତମ ମାନବ ଧର୍ମ କ'ଣ, ସେଇ ସବୁ ସେ ଧର୍ମକୁ ମଧ୍ୟ ଶିଖାଇ ଦେଇଛନ୍ତି। କେମିତି ତାଙ୍କର ବିଭିନ୍ନ ଲୀଳା ରୂପେ ଦର୍ଶାଇଛନ୍ତି, ଯେମିତିକି ମଣିଷ ସେ ତାଙ୍କର ସକାଳୁ ଉଠି ପ୍ରଥମେ ତାଙ୍କର ମଣୁହି ବା ଜଳଖିଆ ବା ତଡ଼ପଟି ସୂତା ଗାମୁଛାଡ଼ି ପିନ୍ଧି ତାଙ୍କ ନିତ୍ୟକର୍ମ, ତାପରେ ଭକ୍ତଙ୍କ ଦର୍ଶନ, ପୁଣି ମଣୁହି ହଉଛି, ପୁଣି ତାଙ୍କ ପହୁଡ ପଡି ଯାଉଛି, ଏସବୁ ଦର୍ଶନ ବା ଏସବୁ ନିୟମ, ପୁଣି ମାଟି ପାତ୍ରରେ ରାନ୍ଧିବା, ବିଭିନ୍ନ ତଳିତଳ୍ପ ବିଭିନ୍ନ ସେ କହୁଛନ୍ତି ମାନେ ଆମର ଯୋଉ

0: ପରେ ସେ ଜ୍ଵର ହବ, ପୋଥି ପାଞ୍ଚଣ ଖାଇବେ, ପୁଣି ସେ ଜ୍ଵର ଶୋଇବେ, ସେ ସବୁ ମଣିଷକୁ ଶିଖେଇ ଦେଉଛନ୍ତି ଭଗବାନ ଯେ ତମେ ଯେତିକି କରିବ ସେତିକି ନିହାତି ପାଇବ, ଗୋଟେ ବି କମ ମୁଁ କରିବାକୁ ଦେବି ନାହିଁ। ତମେ ଯେତିକି ରହିବ ତା ନିଶ୍ଚୟ ଫଳ ଥୁଆ, ସେଇ ଫଳଟା ତମର କୁଆଡେ ଯିବ ନାହିଁ, କିନ୍ତୁ ସେଇଟିକି ତମେ ସମୟ ମନ ଧ୍ୟାନ ଦେଇ ବା ତମେ ଯୋଉ କାମଟା କରିବ ଏତେ ପରିମାଣରେ, ତମେ ଯେକୌଣସି କର୍ମ କର, ବିଭିନ୍ନ ସ୍ତରରେ ବିଭିନ୍ନ କର୍ମ ଅଛି, ତାକୁ ଯଦି ଆପଣ ଠିକ ରୂପେ କରିପାରିବେ ରୂପାୟନ, ତେବେ କର୍ମ ନିଶ୍ଚୟ ତମର ସେ ଫଳଟା ସଞ୍ଚିତ ଫଳଟା ତୁଆ। ଆଉ ସେଇ ସମୟରେ ତମେ ଯଦି କଟିକି ତମେ ଅନ୍ୟ ଚର୍ଚ୍ଚା, ଆଜିକାଲି ତ ମୋବାଇଲ ବି ଦେଖୁଛନ୍ତି, ଗୋଟେ ଏତେ ସମୟ ଏବେ ବାହାରିଲାଣି ମୋବାଇଲ ଦେଖି ଦେଖି ଡିଜିଜ ବି ହେଉଛି, ଏତେ ସମୟ ପଳଉଛି, ତୁମର କାମ କରିବା ସମୟଟା ପଳେଇଗଲା, ସେଇ ସମୟ କରିପାରିବନି, ତମେ ତା ପରବର୍ତ୍ତୀ କଣ କରିବ, ଇଏ ମୋର ସରିଗଲା ସମୟ, ଆଉ ଟିକେ ଦେଖିଦିଏ କଣ କରିଥିବ, ହବନି। ପିଲାମାନଙ୍କର ବି ସେଇ ପ୍ରକାର କରୋନା ଠୁ ଆରମ୍ଭ ହେଇଗଲା ଅନଲାଇନ ପାଠ, ସେଗୁଡାକ ବି ଆପଣ ଠିକ ସମୟରେ କରିବେ, ତାଙ୍କର ଯଦି ସେଇ ପାଠ ସମୟରେ ସେ ଅନ୍ୟ କିଛି ମୋବାଇଲ ଅନ୍ୟ ଆଡେ ହାତ ଚଳନ ହେଲା ବା ଦେଖିଲେ, ସମୟ ନଷ୍ଟ, ଆଉ ତାଙ୍କର ସେ କୋଉଠି ରହିବା ସମୟ ତ ପଳେଇଗଲା, ତାଙ୍କର ପରିଶ୍ରମ କରିବା ତ ସମୟ ପଳେଇଗଲା, ଆଉ ତାଙ୍କର ଫଳଟା ଥୁଆ ବି ନିଶ୍ଚିନ୍ତ ସେ ଅସଫଳ ହବ। ଏଇଟା ସଫଳତାର ଶୀର୍ଷରେ ଚଢିବାକୁ ହେଲେ ତୁମକୁ ପରିଶ୍ରମ କରିବାକୁ ପଡିବ, ସଂଯମତା ଆଣିବାକୁ ପଡିବ, ମନ ଦେଇ କାମ କରିବାକୁ ପଡିବ।
1: ଯୋଉ ଛାତ୍ରମାନେ ଏମିତି କରନ୍ତିନି ସେମାନଙ୍କର କଣ ହୁଏ?
0: ପ୍ରଥମତଃ ତାଙ୍କୁ ମାନେ ସେମାନେ ଶୃଙ୍ଖଳା ଜ୍ଞାନ ନଥିବ, ଛାତ୍ରଙ୍କର ଯୋଉ ଆମର ପାଞ୍ଚଟି ଅଛି ଯେ ଅଳ୍ପ ଶୋଇବ, ଆଉ ଚଞ୍ଚଳ ଗାଧେଇବ, ଖୁବ ଶୀଘ୍ର ବକ ଧ୍ୟାନ ସ୍ନାନ ନିଦ୍ରା କାକ ସ୍ନାନ ଏସବୁ ଅଛି ନୀତି, ଯେ ପାଞ୍ଚଟି ନିୟମ ଯଦି କରିବ ମନ ଦେଇ ପାଠ ପଢିଲା ବେଳେ ଭୋଗ ଯେମିତି ମାଛକୁ ଚାହୁଁଥିବ, ତ ପାଠକୁ ସେତିକି ସମୟ ରଖି ମସ୍ତିଷ୍କ କରିବ, ସେଇ ସମୟରେ ବାପା କଣ ଘରୁ ଆଣିକି ଦେଲେ ମାକୁ, ସେଇ ସମୟରେ ବାହାର ଲୋକ ଡାକିଦେଲା କିଏ ଗୋଟେ ଯାତ୍ରା ପାଟି ଗଲା, ନା କିଛି ପଶିବନି। ଏଇଭଳିଆ ଅନେକ ଛାତ୍ର ଅଛନ୍ତି ଅଧ୍ୟୟନ ମାନେ ଅଧ୍ୟୟନ, ଯୋଉ ବହୁତ କମ ପଢନ୍ତି ସେମାନେ ଘଣ୍ଟେ ଦୁଇ ଘଣ୍ଟା ବସିଥିବେ, ପୁରା ତାଙ୍କ ପାଠରେ ଯୋଉ ସ୍ତର ବାଇ ସ୍ତର ମସ୍ତିଷ୍କ ରହିଯିବ, ଭୁଲିବାର ନାହିଁ। କିନ୍ତୁ ଫ୍ରିକ୍ଲି ମାଇଣ୍ଡ ଷ୍ଟୁଡେଣ୍ଟ ଯୋଉମାନେ ଖାଲି ଚଞ୍ଚଳ ମତ, କିଏ କଲ ଘରକୁ, କିଏ ଆସିଲା, କିଏ ଡାକିଲା, ତ ତାଙ୍କର ବହି ଭିତରେ ସେମାନେ ଯାଆନ୍ତି ନାହିଁ, ପାଠକୁ ବୁଝି ତାକୁ ଯଦି ମନରେ ରଖିଦେଲ ସେଇ ପିଲାଙ୍କ ପାଇଁ କେବେ ଆସେନି, ବା ନିଶ୍ଚୟ ସେମାନେ ତାଙ୍କର ପରିଶ୍ରମର ଫଳ ପାଆନ୍ତି। ଆଉ ଛାତ୍ର ସମାଜ ତ ଏଇ ପ୍ରତି ନିହାତି ମନ ଦେବା ଦରକାର, ଆମର ସମୟ ସରିଗଲା ଆଉ ଆସିବନି, ପରେ ଭବିଷ୍ୟତରେ କାନ୍ଦିଲେ ବୋବେଇଲେ ପିଟିଲେ କିଛି ଆସିବନି, ଯିଏ ପଢିକି ତା ନିଶ୍ଚିତ ଫଳ ଥିଲା।

0: ସାର୍, ମୁଁ ଆସିଷ୍ଟାଣ୍ଟ ଫାୟାର ଅଫିସର ଛତ୍ରପୁର ଧନଞ୍ଜୟ ମଲ୍ଲିକ।
1: ସାର୍ କୁହନ୍ତୁ, ରୁଆ ଧାନ ଥୁଆ ଏହାର ପ୍ରକୃତରେ ଅର୍ଥ କଣ?
0: ହେଲା ସବୁଜ ସ୍ୱପ୍ନର ବୁଣା, ମାନେ ଚାଷୀର ଝାଳ ବୁହା ପରିଶ୍ରମରେ ହିଁ ଆମର ଅନ୍ନ ଭଣ୍ଡାର ପୂର୍ଣ୍ଣ ହୋଇଥାଏ। ଋତୁର ପ୍ରାରମ୍ଭରେ ରୁଆର ପ୍ରକୃତି ସହ ମିଶି ହାତ ମିଳାଇ ଧାନର ଉତ୍ପାଦନ କରିଥାଏ ଚାଷୀ। ଅନେକ ପରିଶ୍ରମ ଏବଂ ସମ୍ମାନ ଜଣାଇ ନିଜକୁ ସେ କ୍ଷେତ୍ରରେ ନିୟୋଜିତ କରିକି ସ୍ୱପ୍ନର ଓଡ଼ିଶା ଗଢିବା ପାଇଁ ତାର ପରିଶ୍ରମକୁ ସଫଳ କରିଥାଏ। ମାନେ ପରିଶ୍ରମର କୁ ଏଟା ବୁଝାଉଛି, ପରିଶ୍ରମ ସବୁକିଛି ନିର୍ଭର ଥାଏ। ଚାଷୀର ହାତରେ ଯେମିତି ଦେଶର ଶକ୍ତି ଥାଏ,

0: ଅନ୍ନର ଭରସା ଥାଏ, ସେମିତି ଆପଣଙ୍କ ହାତରେ ଦେଶର ଭବିଷ୍ୟତ ଏବଂ ସୁନ୍ଦର ସୃଷ୍ଟିର ଆଶା ଥାଏ। କିନ୍ତୁ ଆପଣ କେବେ ହାରନ୍ତୁ ନାହିଁ, ପରିଶ୍ରମ କରି ଚାଲନ୍ତୁ।
1: ଅଜବ ସି ବାତ ଜିସ ପେ ମୁଝକୋ ହସନା ଆଏ।

0: ଏହି ଲୋକକଥାରେ ଖାସ୍ କରି ଚାଷୀ ଜୀବନର ଅନୁଭବ ସମୟର ମହତ୍ତ୍ୱକୁ ସୁନ୍ଦର ଭାବରେ କୁହାଯାଇଛି। ଧାନ ଚାଷ କରିବା ସମୟରେ ଧାନକୁ ଠିକ୍ ସମୟରେ ରୋପଣ କରିଲେ ହିଁ ସେ ଭଲ ଧାନ ଅମଳ କରିପାରିବ। ଆଉ ଏହିସବୁ କାର୍ଯ୍ୟ ବର୍ଷା ଦିନରେ ହିଁ ଆରମ୍ଭ ହୋଇଥାଏ। ଠିକ୍ ସେହିପରି ମଣିଷ ଜୀବନରେ ମଧ୍ୟ ପ୍ରତ୍ୟେକ କାମର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିଛି। ସମୟ ଚାଲିଗଲେ ସୁଯୋଗ ମଧ୍ୟ ହାତଛଡ଼ା ହୋଇଯାଏ।
1: ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନିଳୟ କୁହରପେଟି ଗୋଡା ବୋରିକିନା ଜଗତସିଂହପୁର କହୁଛେ। ରୁଆ ଧାନ ଥୁଆ ଏଇ ଶବ୍ଦର ବା ଏଇ ରୂଢି ବା ଲୋକମାନଙ୍କ ଆଖିରେ ଏକ ଅର୍ଥ ହେଉଛି ସାଧନା ଏବଂ ପରିଶ୍ରମ କେବେ ବୃଥା ଯାଏ ନାହିଁ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, ତେଣୁ ମୁଁ ଜଣେ ଚାଷୀ ହିସାବରେ ଏତିକି କହିବାକୁ ଚାହୁଁଛି ଯେ ଜଣେ ଚଷା ଦୁଇ ପ୍ରକାର ଧାନ ଚାଷ କରିଥାଏ। ଗୋଟିଏ ରୁଆ ଧାନ ଚାଷ କରିଥାଏ ଏବଂ ଗୋଟିଏ ବୁଆ ଧାନ ଚାଷ କରିଥାଏ। ବୁଆ ଧାନ ମାନେ ଚାଷ ହବ କେତେବେଳେ ନା ଯେତେବେଳେ ଠିକ ଖରାଦିନେ ଚାଷ ହୋଇଥାଏ, ବର୍ଷା ପୂର୍ବରୁ ବର୍ଷା ହେଲେ ସେ ଗଛ ହୋଇଥାଏ। ରୁଆ ଧାନ ଚାଷ କଲେ କେମିତି କରାଯାଏ, ବର୍ଷା ହେଲା ପରେ ଜମିକୁ ଓଦା କାଦୁଅ ପକାଇ ଚାଷ କରାଯାଏ। ଦଶ ଗୁଣ୍ଠୁ ଜମି ବୁଆ ଧାନରେ ଯେତିକି ଅର୍ଥ ଖର୍ଚ୍ଚ ହୁଏ ବା ଯେତିକି ପରିଶ୍ରମ ହୁଏ, ପାଞ୍ଚ ଗୁଣ୍ଠୁ ରୁଆ ଧାନରେ ତାଠାରୁ ଅଧିକ ଖର୍ଚ୍ଚ ହୁଏ, ଅଧିକ ପରିଶ୍ରମ ହୁଏ ଆଉ ଅଧିକ ଫଳ ମିଳିଥାଏ। ତେଣୁ ଦଶ ଗୁଣ୍ଠୁ ଜମିରେ ବୁଆ ଧାନରେ ଆମେ ପାଞ୍ଚ ବସ୍ତା ଧାନ ପାଉଥିବା ବେଳେ ପାଞ୍ଚ ଗୁଣ୍ଠୁ ରୁଆ ଧାନରେ ଆମେ ଦଶ ବସ୍ତା ଧାନ ପାଇପାରିବା। ଏହାର କାରଣ ହେଲା ନା ଅଧିକ ପରିଶ୍ରମ ଫଳରେ ଆମେ ଏ ଜିନିଷଟା ପାଇପାରିଲେ ବା ଅଧିକ ଖର୍ଚ୍ଚ ଦ୍ଵାରା ଏ ଜିନିଷଟା ପାଇପାରିଲେ। ତେଣୁ ଏଠି କୁହାଯାଏ ରୁଆ ଧାନ ଥୁଆ। ତେଣୁ ମୋର ଏଠି ଅନେକ ଉଦାହରଣ ଦେବାକୁ ଯାଉଛି ଯେ କି ପୁରାଣ ଶାସ୍ତ୍ର ଅନୁଯାୟୀ ଯୁଗେ ଯୁଗେ ଧରି ଅନେକ ତପସ୍ୱୀ ଭଗବାନ ଠାରୁ ବର ପାଇବା ପାଇଁ ସାଧନା ପରିଶ୍ରମ କରି ବର୍ଷ ବର୍ଷ ଧରି ମଧ୍ୟ ନିଜ ଜୀବନ ଏବଂ ଜିଜ୍ଞାସାର ଫଳପ୍ରଦ ପାଇଛନ୍ତି। ସେହିପରି ଏକ ଉଦାହରଣ ମୁଁ ଦେଇପାରେ, ମହାଭାରତ ଛୋଟିଆ କାହାଣୀଟିଏ, ଯୋଉ କାହାଣୀ ଥିଲା ଏକଲବ୍ୟ। ଯେତେବେଳେ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଖକୁ ଯାଇଛନ୍ତି ଶିଷ୍ୟତ୍ଵ ଗ୍ରହଣ କରିବା ପାଇଁ ବା ଶିକ୍ଷା ଲାଭ କରିବା ପାଇଁ, ସେଠି ତାଙ୍କର ସ୍ଥାନ ନଥିଲା। ରାଜକୀୟ ପିଲାମାନେ ସେ ସ୍ଥାନ ପାଇବା ସମୟରେ ତାଙ୍କୁ ସ୍ଥାନ ଦିଆଯାଇନଥିଲା। ତେଣୁ ସେ ଏକାଗ୍ରତାରେ ସାଧନା ବଳରେ ନିଜେ ଗୁରୁ ଦ୍ରୋଣଙ୍କର ଏକ ପ୍ରତିମୂର୍ତ୍ତି ଛାପି ବା ପ୍ରତିମୂର୍ତ୍ତି ତିଆରି କରି ନିଜେ ଶିକ୍ଷା ଲାଭ କରିଥିଲା ଏବଂ ପରିଶ୍ରମ କରିଥିଲା, ଯାହାର ଉଦାହରଣ ସେ ଶେଷରେ ଗୁରୁକୁ ଦକ୍ଷିଣା ରୂପରେ ତାଙ୍କର ବୃଦ୍ଧାଙ୍ଗୁଳି ଦେଇପାରିଥିଲେ। ଆମେ ବର୍ତ୍ତମାନ ଭାରତ ବର୍ଷରେ ବିଭିନ୍ନ ସମୟରେ ବିଭିନ୍ନ ମାନେ ଆମେ ମହାପୁରୁଷଙ୍କ ଜୀବନୀ କାହାଣୀ ଆମେ ମଧ୍ୟ ଶୁଣୁଛେ। ଏବେ ମୁଁ ଏକ ଉଦାହରଣ ଦେବାକୁ ଯାଉଛି ଯେ ସ୍ୱାମୀ ବିବେକାନନ୍ଦ ଜୀବନ ସାରା ସାଧନା ସତ୍ୟ ସନ୍ଧାନ ପଥରେ ନିଜକୁ ନିୟୋଜିତ କରି ବା ନିଜକୁ ଉତ୍ସର୍ଗୀକୃତ କରି ଯେତେବେଳେ ସେ ଚିକାଗୋ ସହରରେ ଯାଇ ହିନ୍ଦୁତ୍ୱର ସାମ୍ରାଜ୍ୟ ମାନେ ଭିତ୍ତିଭୂମି ଉପରେ ଭାଷଣ ଦେଇଥିଲେ, ସାରା ବିଶ୍ୱ ତାଙ୍କୁ ନମସ୍ତ କରିଥିଲା। ତେଣୁ ଏଥିରେ ଆମେ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ସାଧନା ଏବଂ ପରିଶ୍ରମ ବଳରେ ଏହା ସମ୍ଭବପର ହେଉଛି। ଏଥିରେ କୁହାଯାଏ ଯେ ରୁଆ ଧାନ ଥୁଆ।

ଆମେ ପାରିପାର୍ଶ୍ୱିକ ଅବସ୍ଥାକୁ ଲକ୍ଷ୍ୟ କରିବା, ବର୍ତ୍ତମାନ ସମୟରେ ମୋ ପୁଅ ହଉ, ଆପଣଙ୍କ ପୁଅ ହଉ, ସମାଜର ଅନ୍ୟମାନଙ୍କ ପୁଅ ହଉ, କିଏ ଆଇଏଏସ୍ ପାଉଛି, କିଏ ଓଏଏସ୍ ପାଉଛି, କିଏ ମେଡିକାଲରେ ପାଉଛି, କିଏ ମେଟ୍ରିକ ଟପର ହଉଛି, କିଏ ପ୍ଲସ ଟୁ ଟପର ହଉଛି, ଭଲ ଭଲ ମାନେ ଅଧିକାରୀର ଉପାଧି ମିଳୁଛି, କିଏ ଭଲ କ୍ରିକେଟ ଖେଳି ପାରୁଛି, ବିଭିନ୍ନ ପ୍ରକାର ନିଶ୍ଚିନ୍ତ ସବୁ କ୍ଷେତ୍ରରେ ନିଜର ଅଧିକାର ସ୍ଥାପିତ କରିପାରୁଛନ୍ତି। ତେଣୁ ଏଠି କହିବାର ଅର୍ଥ ବିନା ପରିଶ୍ରମ ବିନା ସାଧନାରେ କୌଣସି ଜିନିଷ ସମ୍ଭବପର ନୁହେଁ। ତେଣୁ ଉଚ୍ଚ ପଦରେ ବା ଉଚ୍ଚ ବ୍ୟକ୍ତିତ୍ୱ ଭାବରେ ପରିଗଣିତ ହେବା ପାଇଁ ହେଲେ ସାଧନା ଏବଂ ପରିଶ୍ରମ ନିହାତି ଦରକାର, ଯାହାକି ତାହା କେବେ ବୃଥା ହୁଏ ନାହିଁ। ତେଣୁ କୁହାଯାଏ ଯେ ରୁଆ ଧାନ ଥୁଆ। ନିଶ୍ଚିନ୍ତ ଆଜ୍ଞା, ଆମେ କର୍ମ ନ କରି ବସିବୁ ମାନେ ଶୋଇଲେ ଆମକୁ ଭଗବାନ ଦେଇପାରିବେନି। କର୍ମ କର, କର୍ମ ହିଁ ଫଳ, କର୍ମ ପାଖରେ ଭଗବାନ ହାରନ୍ତି, କର୍ମ ଘେନି ଫଳ। ତେଣୁ ଯେମିତି କର୍ମକୁ ସେମିତି ଫଳ।

0: ଆମେ ଯେମିତି କାମ କରିବା ଠିକ୍ ସେମିତି ହିଁ ଫଳ ପାଇବା, ଏଥିରେ ଜମା ବି ସନ୍ଦେହ ନାହିଁ। ଆଜିର ଯୁଗର ଯୁବପିଢ଼ି ମୋବାଇଲ, ସାମାଜିକ ଗଣମାଧ୍ୟମ ବା ଅନାବଶ୍ୟକ କାର୍ଯ୍ୟରେ ନିଜ ସମୟକୁ ନଷ୍ଟ କରୁଛି, ପରେ ସେମାନେ ତାହାର ପରିଣାମ ଭୋଗ ମଧ୍ୟ ନିଶ୍ଚିତ କରିବେ, ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିବ।
1: ଜଣେ ବ୍ୟବସାୟୀ ଯଦି ଠିକ୍ ସମୟରେ ନିଷ୍ପତ୍ତି ନେଇଥାଏ ତେବେ ସେ ବ୍ୟବସାୟରେ ନିଶ୍ଚୟ ଉନ୍ନତି କରିପାରିବ, ଆଉ ଯଦି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇପାରିବନି ତାହେଲେ ବହୁତ କ୍ଷତି ମଧ୍ୟ ତାକୁ ସହିବାକୁ ପଡ଼ିବ।
2: ମୁଁ ଭୀମସେନ ମହାରଣା, ମୁଁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ସୀତାର ଅଧ୍ୟାପକ ହେଉଛି ରୁଆ ଧାନ। ମାନେ ଆମେ ଯେମିତି ଅମଳ କରିଥିବା ସେଭଳିଆ ଫସଲ ଆମ ପାଖକୁ ହିଁ ଆସିବ। ଏହାର ଅର୍ଥ ଆମେ ଯଦି କାଲି ଭଲ ଅମଳ କରିଥିଲେ ତ ଆଜି ଆମେ ବସିକିରି ଖାଇବା, ବା ଆଜି ଯଦି ଆମେ କୌଣସି ଭଲ କାମ କରିଥିବା ତାହେଲେ କାଲି ନିହାତି ତାର ଉପଯୁକ୍ତ ଫଳ ଆମେ ପାଇପାରିବା ବୋଲି ମୋର ଆଶା। କାରଣ କର୍ମ ଏବଂ ସମୟ ଏଇ ଦୁଇଟା କେବେ କାହାକୁ ଛାଡ଼ି ନାହାନ୍ତି, ଏଇ ଦୁଇଟା ସଦାସର୍ବଦା ପରସ୍ପର ପରିପୂରକ। ସମୟ ହାତରୁ ଆଜି କେହି ମଧ୍ୟ ବର୍ତ୍ତି ଯାଇ ନାହାନ୍ତି। ପୃଥିବୀରେ ଜନ୍ମ ହେଲା ମାତ୍ରକେ ମଣିଷ ନିଜ କର୍ମ ସହିତ ସଂଲଗ୍ନ ବା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଯାଏ। ତେଣୁକରି କର୍ମ ହିଁ ଭଗବାନ, ଆଉ ଯିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ। ଏହି ଦୃଷ୍ଟିରୁ ଗୀତାରେ ମଧ୍ୟ କୁହାହେଇଛି ଯେ କର୍ମ କରିଯାଅ କିନ୍ତୁ ଫଳ ପ୍ରତି ଆଶା ରଖନି, କର୍ମ ନେବା ଅଧିକାରସ୍ତେ ମା ଫଳେଷୁ କଦାଚନ, ମା କର୍ମ ଫଳଂ ହେତୁ ଭୋର ସଙ୍ଗସ୍ତ କର୍ମଣି।
3: ଦୁନିଆ ମେ ରହନା ହେ ତୋ କାମ କର ପ୍ୟାରେ, ହାତ ଯୋଡ଼ ସବ

ଅନେକ ସମୟରେ ଲୋକମାନେ ବି ଭୟ କରନ୍ତି, ଏଇଠି ମୁଁ ଅକୃତକାର୍ଯ୍ୟ ହେଇଗଲି କାଳେ ମୁଁ ବିଫଳ ହେଇଯିବି କି, ତେଣୁ ସେଠି ମୋତେ ସେମିତି ରଖିବେନି, ମନରେ ଗୋଟେ ସତ୍ସାହସ ରଖିବା, ସତ୍ସାହସ ରଖିକି ଆମେ ଧୈର୍ଯ୍ୟ ରଖିକି ଯଦି ନିରନ୍ତର ଭାବେ ପରିଶ୍ରମ କରି ଚାଲିବା ଯେକୌଣସି କ୍ଷେତ୍ରରେ ହେଉ, ଆମେ ନିଶ୍ଚୟ ସଫଳତାର ସ୍ୱାଦ ଚାଖିବା, କେବେ ବି ଆମେ ବିଫଳତା ହବନି ପରିଶ୍ରମ କଲେ। ତେଣୁ ସେଇ କଥାକୁ କୁହାଯାଏ ଯେ ରୁଆ ଧାନ ଥୁଆ, ଆମେ ଯଦି ପରିଶ୍ରମ କରିବା ଆମେ କେବେ ବି ଆମ ପରିଶ୍ରମଟା ବୃଥା ଯିବନି, ମୂଲ୍ୟରେ ମୂଲ ଲାଗୁଛି, ସେ ପୁଣି କାମରୁ ଉଠିଲା ପରେ ତାକୁ ତ ତା ପରିଶ୍ରମର ମୂଲ୍ୟ ସେ ପାଉଛି, ସେମିତି ଆମେ ଯଦି ନିରନ୍ତର ଭାବେ ପରିଶ୍ରମ କରିବା ତାହେଲେ ଭଗବାନ କେବେ ବି ଆମକୁ ଅସୁବିଧାରେ ପକେଇବେନି, ଆମେ ନିଶ୍ଚୟ ଲାଭବାନ ହେବା, ଭଗବାନ ଆମ ଫଳ ଆମକୁ ନିଶ୍ଚୟ ଦେବେ। ଧୈର୍ଯ୍ୟ ରଖିବା ଦରକାର, ମନରେ ସାହସ ରଖିବା ଦରକାର, ମୋତେ ଅଧୈର୍ଯ୍ୟ ହେବନି କି ଭାଙ୍ଗି ପଡ଼ିବନି କି ଭୟ କରିବାନି, ତାହେଲେ ଆମେ ନିଶ୍ଚୟ ସଫଳତା ଲାଭ କରିବା। ତେଣୁ କୁହାଯାଏ ରୁଆ ଧାନ ଥୁଆ, ଆମେ ପରିଶ୍ରମ କରୁଛୁ ମାନେ ଆମେ ଆମ ଫଳଟା ନିଶ୍ଚୟ ପାଇବୁ। ହଁ, ଆଜିକାଲି ଯୁଗରେ ଦେଖନ୍ତୁ କେତେ ଜାଗାରେ ପିଲାମାନେ ସବୁ ବାପା ମାଙ୍କୁ ହଇରାଣ ହରକତ କରୁଛନ୍ତି, କିନ୍ତୁ ସେମାନେ ଭାବିବା ଉଚିତ ଯେ ଆମେ ଏମିତି କଲେ ଆମେ ବି ଦିନେ ଭବିଷ୍ୟତରେ ବଡ ହବୁ, ଆମର ବି ପୁଅ ଝିଅ ହେବେ, ଆମକୁ ବି ଭବିଷ୍ୟତରେ ଆମ ପିଲାମାନେ ଏମିତି ହଇରାଣ କରିବେ, ଏଇଟା ଭାବିକିରି କାଳେ ଆମକୁ ଆମ ପିଲାମାନେ ଏମିତି ହଇରାଣ କରିବେ କି, ଏଇଟା ଭାବିକିରି କେବେ ବି ବାପା ମାଙ୍କୁ ହଇରାଣ କରନ୍ତୁନି, ତାଙ୍କୁ ଯଥାମାନ୍ୟ ମାନେ ସମ୍ମାନ ଦିଅନ୍ତୁ, ସେବା କରନ୍ତୁ, ଭଲରେ ରଖନ୍ତୁ ବାପା ମାଙ୍କୁ, ମୋତେ ନେଗେଟିଭ ଚିନ୍ତାଧାରା ନିଅନ୍ତୁନି। ଆମେ ଆଜି ଆମ ବାପା ମାଙ୍କୁ ହଇରାଣ କରିବା, କାଲି ସେମାନେ ଚାଲିଯିବେ ଦୁନିଆରେ, ଆମେ ଯେତେବେଳେ ବୁଢ଼ାବୁଢ଼ି ହେଇଯିବେ ଆମ ପିଲାମାନେ ବି ଆମକୁ ହଇରାଣ କରିବେ, ତେଣୁ ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା, ଆମେ ଯଦି ଭଲ କାମଟେ କରିଥିବା ଭଲ ଫଳ ପାଇବା, ଆମେ ଯଦି ଖରାପ କାମ କରିଥିବା।

0: ତା ଫଳ ବି ଆମେ ଖରାପ ପାଇବା। ତେଣୁ ସବୁବେଳେ ପରିଶ୍ରମ କରନ୍ତୁ, ଭଲ କାମ କରନ୍ତୁ, ନିଜେ ଭଲରେ ରହନ୍ତୁ, ଅନ୍ୟମାନେ ଭଲରେ ରଖନ୍ତୁ, ଆମ ଦୁନିଆଟା ଭଲରେ ଭଲରେ ଚାଲେ।
1: ତେବେ ଏ ଥିଲା ସମ୍ଭାବନାର ବିଷୟ ରୁଆ ଧାନ ଥୁଆ। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ଆମ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
2: ତେବେ ସୁରଭି, ଯିବା ପୂର୍ବରୁ ଆମେ ଶ୍ରୋତାଙ୍କୁ ଆଗାମୀ ସମ୍ଭାବନାର ବିଷୟ ସମ୍ପର୍କରେ ନିଶ୍ଚୟ ସୂଚନା ଦେବା।
1: ହଁ ନିଶ୍ଚୟ, ଆମେ ଶ୍ରୋତାଙ୍କୁ କହିବା ଆଗାମୀ ସମ୍ଭାବନାରେ ଆମର କ'ଣ ବିଷୟ ରହିଛି। ଜୁଲାଇ ମାସର 11 ତାରିଖ ଶନିବାର ସମ୍ଭାବନାରେ ଆମର ବିଷୟ ରହିଛି ନଈର ପାଣି ନଈକୁ ଗଲା।
2: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଜୁଲାଇ ମାସର 10 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ନଈର ପାଣି ନଈକି ଗଲା।
1: ତାହେଲେ ବର୍ତ୍ତମାନ ସମ୍ଭାବନା ଅଗଣାରୁ ବିଦାୟ ନେଉଛୁ ଆମେ ଦୁହେଁ।
2: ମୁଁ ରଞ୍ଜନ।
1: ମୁଁ ସୁରଭି।
2: ନମସ୍କାର।

ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିଲେ ସମ୍ଭାବନା କାର୍ଯ୍ୟକ୍ରମ ବିଷୟ ଥିଲା ରୁଆ ଧାନ ଥୁଆ ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ସୁରଭି ସାହୁ ଓ ରଞ୍ଜନ କୁମାର ବେହେରା ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁଗମ ସଙ୍ଗୀତ ପ୍ରଚାର କରିବୁ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ 9:00। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣିବେ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ 10:05। ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଦିନ 11:00 ଶୁଣିବେ ନାଟକ କୋଣାର୍କ, ରଚନା ଜଗଦୀଶ ଚନ୍ଦ୍ର ମାଥୁର। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେ ଲେଞ୍ଜ ଶୁଣିବେ 12:30। ଦିନ 12:50 ଶୁଣିବେ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଅଲେଖ ଚନ୍ଦ୍ର ସାମଲ ଏବଂ ବନ୍ଦିତା ଦାସ। ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଶୁଣିବେ 1:05। ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ଆମେ ଗଛ ଲଗାଇବା କାହିଁକି ଏ ବିଷୟରେ ଏକ ସାକ୍ଷାତକାର ଶୁଣିବେ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବଢ଼ି କାର୍ଯ୍ୟକ୍ରମ। ଏଥିରେ ଯୁଆନ କାର୍ଯ୍ୟକ୍ରମରେ ଶୁଣିବେ ସାକ୍ଷାତକାର। ବିଷୟ ରହିଛି ଜଳବାୟୁ ପରିବର୍ତ୍ତନ ରୋକିବାରେ ଜଙ୍ଗଲର ଭୂମିକା। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା ପେଟ ଫୁଲା ବିମାର କାଇକିନେ ହେସି। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ ଭାଗବତ। ସନ୍ଧ୍ୟା 6:30 ପ୍ରଚାର କରିବୁ ହିନ୍ଦୀ ଭଜନ। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କନ୍ଧମାଳ ଜିଲ୍ଲା।

ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଆଲୋଚନା ବର୍ଷା ଦିନରେ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ପାଇବା କେମିତି। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସୀତାର ବାଦନ ଶୁଣିବେ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ।

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବରୂପ ସର୍ବମନ୍ତ୍ରମୟ। ତାଙ୍କୁ ଯିଏ ଯେଉଁ ରୂପରେ ଆରାଧନା କରେ ସେ ତାକୁ ସେହି ରୂପରେ ପ୍ରାପ୍ତ ହୋଇଥାଏ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଅତିଷ୍ଠିତ ଦେବଦେବୀ ସେମାନଙ୍କର ପ୍ରତିଷ୍ଠା ଓ ପୂଜା ପଦ୍ଧତିକୁ ଅନୁଶୀଳନ କଲେ ଜଣାଯାଏ ଶ୍ରୀକ୍ଷେତ୍ର ହେଉଛି ସର୍ବଦୈବ ସମନ୍ୱୟ ପରମ୍ପରାର ମୁଖ୍ୟ ପୀଠ। ଏହା ମଧ୍ୟ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ଧାର୍ମିକ ଚେତନାର ଉଦାର ମନୋଭାବର ସଙ୍କେତ। ଏହାରି ମଧ୍ୟରେ ଜଗନ୍ନାଥଙ୍କର ବଡ଼ପଣ ବଡ଼ ଠାକୁର ବା ଶ୍ରେଷ୍ଠ ଦେବ ଭାବରେ ମହତ୍ୱ ପ୍ରତିପାଦନ କରେ। ତେଣୁ କୁହାଯାଏ ଜଗନ୍ନାଥ ଧର୍ମ ଶୈବ ଶାକ୍ତ ବୈଷ୍ଣବ ଧର୍ମର ସମ୍ମିଳନ ସ୍ୱରୂପ।

ଆମର ଜଗନ୍ନାଥ ମନ୍ଦିରରେ ଦକ୍ଷିଣରେ ରହିବେ ବରାହ ପଶୁଦେବତା, ପଶ୍ଚିମ ରହିବେ ନୃସିଂହ ଏବଂ ଉତ୍ତର ରହିବେ ତ୍ରିବିକ୍ରମ ବାମନ। ଆମ ପୁରୀ ମନ୍ଦିରରେ ମୁଖ୍ୟ ମନ୍ଦିରକୁ ବଳ ଦେଲା ଭଳି ତିନୋଟି ନିଶା ସଂଯୁକ୍ତ ହୋଇଛି ଏବଂ ସେଇଥିରେ ପାର୍ଶ୍ୱଦେବତାଙ୍କର ଆସ୍ଥାନ ଭାବରେ ସେଗୁଡ଼ିକ ଗୃହୀତ ହୋଇଛି। ତେଣୁ ନିଶା ବରାହ, ନିଶା ନୃସିଂହ ଏବଂ ନିଶା ବାମନ ତିନି ପାର୍ଶ୍ୱ ରହିଛନ୍ତି। କିନ୍ତୁ ଏମିତି ରଥକୁ ଆସିବା ଆମେ ଲକ୍ଷ୍ୟ କରିବା ଯେ ଅନ୍ୟ ଦେବଦେବୀମାନେ ପ୍ରତ୍ୟେକ ରଥରେ ନଜଣ ଲେଖାଏଁ ଦେବତା ଅଛନ୍ତି, ସେଗୁଡ଼ିକର ଯେଉଁ ବିନ୍ଧାଣୀ ସେମାନେ ଏହି କାର୍ଯ୍ୟଟି କରିଥାନ୍ତି ରୂପକାରମାନେ, ଏବଂ ଏଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ପ୍ରତ୍ୟେକ ବର୍ଷ ନୂଆ ଭାବେ ରଥ କରାଯାଏ, କିନ୍ତୁ ଏଇ ଯେଉଁ ମୂର୍ତ୍ତି ଗୁଡ଼ିକ ସବୁ ବର୍ଷ ହୁଏ ନାହିଁ। ଯେଉଁ ବର୍ଷ ନବକଳେବର ହୁଏ, ନବକଳେବର ବର୍ଷ ସମସ୍ତ ଏ ପାର୍ଶ୍ୱ ଦେବଦେବୀ ନିର୍ମିତ ହୁଅନ୍ତି। ତତ୍ସହିତ ଯେଉଁ ଓଲଟ ଶୁଆ ରଥ ଉପରେ ଲାଗେ, ସାରଥି, ତାପରେ ଘୋଡ଼ା, ଏସବୁ ସେତେବେଳେ ନୂଆ ଭାବରେ ତିଆରି ହୁଅନ୍ତି।

0: ନନ୍ଦିଘୋଷ ରଥର ରଥାଧୂପ ହେଉଛନ୍ତି ବୈନତେୟ। ଧ୍ୱଜାରେ ହନୁମାନ ଅବସ୍ଥାନ କରିଥାନ୍ତି। ରଥପାଳ ହେଉଛନ୍ତି ଭୈରବ ନରସିଂହ। ରଥର ଆୟୁଧ ଶଙ୍ଖ ଚକ୍ର। ରଥର ଦେବତା ନୃସିଂହ। ରଥର ଆଭରଣ ପୀତ ଲୋହିତ। ରଥ ଶକ୍ତି ହେଲେ ବିମଳା ଓ ବିରଜା। ତାଳଧ୍ୱଜ ରଥର ରଥାୟୁଧ ହେଉଛନ୍ତି ହଳ ଓ ମୂଷଳ। ରଥ ଆଭରଣ ନୀଳ ଲୋହିତ। ରଥ ଶିରରେ ଅଛନ୍ତି ଅନନ୍ତ ନାଗ, ଆଉ ରଥଶକ୍ତି ହେଲେ ଜୟଦୁର୍ଗା। ସେହିପରି ଦର୍ପଦଳନ ରଥର ଧ୍ୱଜାରେ ତ୍ରିପୁର ସୁନ୍ଦରୀ ଥାନ୍ତି। ଆୟୁଧ ହେଉଛନ୍ତି ପଦ୍ମକହ୍ଲାର। ରଥ ଆଭରଣ କୃଷ୍ଣ ଲୋହିତ। ରଥଶକ୍ତି ଚନ୍ଦ୍ରଘଣ୍ଟା।
1: ପ୍ରଥମେ ଆମେ ଆସିବା ଜଗନ୍ନାଥଙ୍କ ରଥକୁ। ତାର ତିନି ପାର୍ଶ୍ୱରେ ଅଛନ୍ତି ହରିହର, ପଣ୍ଡୁ ନୃସିଂହ, ଗିରିଧର କୃଷ୍ଣମୂର୍ତ୍ତି, ଆଉ ଗୋଟିଏ ଅଛି ସେ ଦେବତା ଆମେ କହିବା ନାହିଁ, ସେଇଟି ହେଉଛି ରାବଣ ଛତ୍ରଭଙ୍ଗର ଦୃଶ୍ୟ। ତାପରେ ଷଡ଼ଭୁଜ କୃଷ୍ଣ ଅଛନ୍ତି, ଚିନ୍ତାମଣି କୃଷ୍ଣ, ଦୁଇ ହାତରେ ବଂଶୀ, ଦୁଇ ହାତରେ ଶଙ୍ଖଚକ୍ର ଓ ଦୁଇ ହାତରେ ଧନୁସର। ବିଷ୍ଣୁ କୃଷ୍ଣ ଏବଂ ରାମଙ୍କ ସମନ୍ୱୟ। ଚତୁର୍ଭୁଜ ବିଗ୍ରହ ନାରାୟଣ ମୂର୍ତ୍ତି ଅଛନ୍ତି, ସପ୍ତଫଣା ବିଶିଷ୍ଟ ସର୍ପ ଉପରେ ଆସୀନ ବିଷ୍ଣୁ ସଂଜାଙ୍ଗନା ମଧୁସୂଦନ, ଲକ୍ଷ୍ମଣ ଏବଂ ପଞ୍ଚମୁଖୀ ମହାବୀର। ତାପରେ ଆମେ ଆସିବା ତାଳଧ୍ୱଜ ବା ଲାଙ୍ଗଳଧ୍ୱଜ ରଥକୁ। ମହାଦେବ, ବାଇଶ ଭୁଜଯୁକ୍ତ ନୃସିଂହ, ବଳରାମ, ନୃତ୍ୟ ଗଣପତି, ସ୍କନ୍ଧ ଦେଶରେ ଲକ୍ଷ୍ମଣଙ୍କୁ ଧାରଣ କରିଥିବା ଅଙ୍ଗଦ ମୂର୍ତ୍ତି, ନାଟାମ୍ବର ଅର୍ଥାତ୍ ବୃଷଭ ଉପରେ ନୃତ୍ୟରତ ଶିବ, ଷଡ଼ାନନ କାର୍ତ୍ତିକେଶ୍ୱର, ମଧୁକୈଟହ ଦୈତ୍ୟଙ୍କ ସହ ଯୁଦ୍ଧରତ ଭଗବାନ ବିଷ୍ଣୁ ଓ ଅନନ୍ତ ବାସୁଦେବ। ସୁଭଦ୍ରାଙ୍କ ରଥର ପାର୍ଶ୍ୱ ଦେବୀ, ଦେବୀମାନେ ହେଲେ ବିମଳା, ମଙ୍ଗଳା, ବାରାହୀ, ସବାରୁଢ଼ା ଚତୁର୍ଭୁଜା ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟା କାଢ଼ୀ, ବନଦୁର୍ଗା

ଯିଏକି ତାଙ୍କର ଦକ୍ଷିଣ ପାଦ ଭାଙ୍ଗିକରି ଠିଆ ହୋଇଥାନ୍ତି ଏବଂ ଦକ୍ଷିଣ ପାର୍ଶ୍ୱରେ ଥାନ୍ତି ହର, ବାମ ପାର୍ଶ୍ୱରେ ଥାନ୍ତି ହରି। ତାପରେ କାତ୍ୟାୟନୀ, ସେ ହେଲେ ଅଷ୍ଟଭୁଜା ଦୁର୍ଗା, ତାଙ୍କ ସହିତ ଅଛନ୍ତି ମହିଷାସୁର ଏବଂ ସିଂହ, ହରଚଣ୍ଡୀ, ରାମଚଣ୍ଡୀ, ତାପରେ ଅଘୋରା। ଏଇ ଯେଉଁ ନଅ ଜଣ ଦେବୀ, ଏମାନେ ହେଲେ ଭଗବତୀ ସୁଭଦ୍ରାଙ୍କ ରଥର ପାର୍ଶ୍ୱଦେବୀ।

0: ମହାପ୍ରଭୁଙ୍କର ଦେଉଳର ଅନ୍ୟ ନାମ ବଡ଼ ଦେଉଳ, ଦାଣ୍ଡର ନାମ ବଡ଼ ଦାଣ୍ଡ, ପ୍ରସାଦର ନାମ ମହାପ୍ରସାଦ, ଏଠାରେ ସମୁଦ୍ରର ନାମ ମହୋଦଧି। ଓଡ଼ିଆ ପାଇଁ ପୁରୀର ସମସ୍ତ ବସ୍ତୁ ପବିତ୍ର, କ୍ଷୁଦ୍ର ରେଣୁ ମଧ୍ୟ ମହାନ। ବଡ଼ ଦାଣ୍ଡରେ ପାଦ ଥୋଇ ସେ ରୋମାଞ୍ଚିତ ହୋଇଉଠେ। ବଡ଼ ଦାଣ୍ଡ ଧୂଳି ମୁଣ୍ଡେ ହୋଇବଳି ସେ ପ୍ରଭୁଙ୍କର ଅପୂର୍ବ ସ୍ପର୍ଶ ସୁଖରେ ଆମୋଦିତ ହୋଇପଡ଼ିଥାଏ। ବଡ଼ ଦାଣ୍ଡର ବିସ୍ତୃତି ବୃହତ୍ ନ ହେଲେ ମଧ୍ୟ ବ୍ୟାପ୍ତି ପ୍ରଶସ୍ତ। ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ଲମ୍ବ 2 କିଲୋମିଟରରୁ କିଞ୍ଚିତ ଅଧିକ। ପୁରୀ ବଡ଼ଦାଣ୍ଡର ପ୍ରସିଦ୍ଧି ରଥଯାତ୍ରା ପାଇଁ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଜଗନ୍ନାଥଙ୍କର ସବୁଠାରୁ ବଡ଼ ଯାତ୍ରାରେ ଏହି ବଡ଼ଦାଣ୍ଡ ହିଁ ବ୍ୟବହାର କରାଯାଇଛି ଯୁଗ ଯୁଗ ଧରି। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥ ସେମାନଙ୍କର ରଥ, ତାଳଧ୍ୱଜ, ଦେବୀ ଦଳନ ଓ ନନ୍ଦୀଘୋଷ ଚଢ଼ି ଗୁଣ୍ଡିଚା ମନ୍ଦିର ଉପଲକ୍ଷେ ଯାତ୍ରା କରିଥାନ୍ତି। ନବଦିନ ବ୍ୟାପୀ ଏହି ଶ୍ରୀଗୁଣ୍ଡିଚା ଯାତ୍ରା କାଳରେ ବଡ଼ଦାଣ୍ଡ ପୁଣି ଥରେ ଜନସ୍ରୋତରେ ସଜୀବ ହୋଇଉଠେ। ଭକ୍ତମାନଙ୍କ ପାଇଁ ବଡ଼ଦାଣ୍ଡ ଜଗନ୍ନାଥଙ୍କ ସ୍ୱରୂପ ଆବିଷ୍କାରରେ ବିଭିନ୍ନ ସମୟରେ ସହାୟକ ହୋଇଆସିଛି। ଭକ୍ତ ଦାସିଆ ବାଉରୀ ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ ବଡ଼ ଠାକୁରଙ୍କ ସ୍ପର୍ଶରେ ରୋମାଞ୍ଚିତ ହୋଇଆସିଛି। ଜଗନ୍ନାଥଙ୍କୁ ଆରାଧନା କଲାବେଳେ ତାଙ୍କର ଗୁଣଗାରିମାର ବାର୍ତ୍ତା ପ୍ରଚାର କଲାବେଳେ ଭକ୍ତ କବିମାନେ ତାଙ୍କ ସହିତ ସମ୍ପୃକ୍ତ ସମସ୍ତ ପଦାର୍ଥ ଯେପରି ଯାତ୍ରା, ବେଶ, ଦେବଦେବୀ, କୈବଲ୍ୟ, ମୁକ୍ତିମଣ୍ଡପ, ଆନନ୍ଦ ବଜାର, ନୀଳଚକ୍ର, ଗରୁଡ଼ ସ୍ତମ୍ଭ, ଶରଧାବାଲି, ବଡ଼ ଦାଣ୍ଡ ପ୍ରଭୃତିକୁ ସ୍ମରଣ କରିଛନ୍ତି।
1: ରଥତ୍ରୟର ନିର୍ମାଣ ପଦ୍ଧତି ଯେପରି ପୂର୍ଣ୍ଣ ଶିଳ୍ପାଚାର ସମ୍ମତ, ସେହିପରି ତତ୍ତ୍ୱପୂର୍ଣ୍ଣ। ଶ୍ରୀଜଗନ୍ନାଥ ସର୍ବଦେବମୟ ହୋଇଥିବାରୁ ତାଙ୍କର ଯାତ୍ରା ରଥ ମଧ୍ୟ ସର୍ବଦେବପ୍ରିୟ। ଯଦ୍ୟପି ପୁରୁଷୋତ୍ତମଙ୍କର ଶ୍ରୀଗୁଣ୍ଡିଚା ଉପଲକ୍ଷେ ବ୍ୟବହୃତ ପବିତ୍ରତମ ରଥମାନଙ୍କରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥି ଅଟନ୍ତି, ତଥାପି ସମସ୍ତ ଦେବତା ନ୍ୟାସିତ ହୋଇ ରଥର ବିଭିନ୍ନ ସ୍ଥାନରେ ବିଜେ କରିଥାନ୍ତି। ତେଣୁ ଶିଳ୍ପଶାସ୍ତ୍ରାନୁସାରେ ପୁରୀର ଏହି ଶ୍ରୀଗୁଣ୍ଡିଚା ରଥ ହେଉଛନ୍ତି ସର୍ବଦେବମୟ।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ତିନିରଥ ଓ ପାର୍ଶ୍ୱ ଦେବଦେବୀ। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର।
1: ଶୁଣିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ଥିଲା ତିନିରଥ ଓ ପାର୍ଶ୍ୱ ଦେବାଦେବୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, FM 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 0685423 0690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନେବାର। ଆମର ଫୋନ୍ ନମ୍ବର ହେଲା 0685423 0690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ବାବୁଲ ସୁପ୍ରିୟ ଗାଇଛନ୍ତି ପଞ୍ଚାନନ ନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି କୃଷ୍ଣ ଚନ୍ଦ୍ର।

ଶୁଣିଲେ ସୁଗମ ସଙ୍ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଗୀତଗୁଡ଼ିକ ଥିଲା ପଞ୍ଚାନନ ନାୟକ ଏବଂ ନରେନ୍ଦ୍ର ବେହେରାଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ କୃଷ୍ଣଚନ୍ଦ୍ର ଏବଂ ମଳୟ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ସାଜନ ଚଲେ ସସୁରାଲ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ଆଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030-6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ କସୁର ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ବାଦଶାହ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଅଭିଜିତ ଏବଂ ଆଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷରେ ବର୍ଷାତ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା

ନଅଟା ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କିନ୍ତାର ନେବାର। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଚକାଚକା ଭଉଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ତପ ମିଶ୍ର ଏବଂ ଶରତ ନାୟକ। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ପରିଚାଳନା ଶରତ ନାୟକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୁ ଏକା ଆମ ସାହାଭରସା ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ଅଜିଜ ଗାଇଛନ୍ତି ଦେବଦାସ ଛୋଟରାୟଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରେମ ଆନନ୍ଦ।

ଏଥର ପାରିବେନି କେହି ଅଲଗା କରି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୁ ଓ ମୁଁ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ଶୈଳଭମା। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଦେବୀତୋଷ ଆଚାର୍ଯ୍ୟ।

ଏଥର ଶୁଣନ୍ତୁ ପରଶୁରାମ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ କ୍ରିଷ୍ଣା, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କ୍ରିମିନାଲ ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ପାମେଲା ଜେନ। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं फरहत नाज। प्रधानमंत्री नरेंद्र मोदी

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବଦ୍ରିନାଥ କି ଦୁଲହନିଆ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅମଲ ମଲ୍ଲିକ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ସବିର ଅହମ୍ମଦ। ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

0: आकाशवाणी जयपुर केन्द्र रे विज्ञापन दियंतु।
1: ଏଥର ଶୁଣନ୍ତୁ ତୁମ୍ଭାରୀ ସୁଲ୍ଲୁ ଚଳଚ୍ଚିତ୍ରରୁ ଗୀତଟିଏ। ନିଜସ୍ୱ ରଚନାରେ ଶିଳ୍ପୀ ହେଲେ ଗୁରୁ ରନ୍ଧାୱା, ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ରନ୍ଧାୱା ଏବଂ ରଜତ ନାଗପାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ତେରା ସୁରୁର ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଦର୍ଶନ ରାୱଲ ଏବଂ ଅଦିତି ସିଂ ଶର୍ମା। ଗୀତ ରଚନା ସମୀର ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ମେଁ ତେରା ହିରୋ ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ବିନି ଦେଲ ଏବଂ ସାଲମଲି ଖୁଲଗଡ଼େ। କୁମାରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସାଜିତ ୱାଜିଦ୍।

ଏଥର ଶୁଣନ୍ତୁ ସିବାୟ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଅରିଜିତ ସିଂ ଏବଂ ସୁନିଧି ଚୌହାନ। ଗୀତ ରଚନା ସୟିଦ କ୍ୱାଦ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଧଡ଼କ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅଜୟ ଗୋଗାୱାଲେ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ମର୍ଡର୍ ଟୁ ଚଳଚ୍ଚିତ୍ରରୁ ସୟିଦ କ୍ୱାଦ୍ରିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଶିଳ୍ପୀ ହର୍ଷିତ ସକ୍ସେନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଟଏଲେଟ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଗରିମା ୱାହଲ ଏବଂ ସିଦ୍ଧାର୍ଥ ସିଂ। ସଙ୍ଗୀତ ନିର୍ଦ୍ଦେଶନା ଭିକି ପ୍ରସାଦ।

ଏଥର ଶୁଣନ୍ତୁ ନିର୍ଜା ଚଳଚ୍ଚିତ୍ରରୁ ଗୀତଟିଏ। ଶିଳ୍ପୀ କବିତା ସେଠ ଗାଇଛନ୍ତି, ପ୍ରସନ୍ନ ଯୋଶୀଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଖୁରାନା।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଶୋବିଜ୍ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀମାନେ ହେଲେ ଶ୍ରେୟା ଏବଂ ଶାନ, ଗୀତ ରଚନା ସୟିଦ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଲଲିତ ପଣ୍ଡିତ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ବେତାର ନାଟକ କୋଣାର୍କ, ରଚନା ଜଗଦୀଶ ଚନ୍ଦ୍ର ମାଥୁର, ବେତାର ରୂପାନ୍ତର ଅଞ୍ଜଳି ଶର୍ମା, ପ୍ରଯୋଜନା ଜଗଦୀଶ ଅଧିକାରୀ।

0: ଦୂରରେ ସେହି ଭଗ୍ନ ସ୍ତୁପ ଶୋଇଛି। ପୂର୍ବ ସାଗର ତଟରେ ଶୁଣାଉଛି ଅଗଣିତ ଅକ୍ଲାନ୍ତ ଲହର, ଲୋରି ଯାହାର ନିଶିବାସର, ବାଲୁକା ଶଯ୍ୟାରେ ସଙ୍ଗୋପିତ କ୍ଳାନ୍ତ ମୌନ ସେହି ଭଗ୍ନ ସ୍ତୁପ ଶୋଇଛି।
1: ସନ୍ଧ୍ୟାର ସ୍ୱର୍ଣ୍ଣିମ ବାଦଲ, ଅସ୍ତ ସୂର୍ଯ୍ୟର ବିକଳ ରାଗିଣୀ, ଶ୍ୱାସ ଭଳି ଚଞ୍ଚଳ ଅଥଚ ନିଶ୍ଚଳ, ଅଧୁରା ସ୍ୱପ୍ନ ଭଳି ଅବିରାମ। କିଏ କିଏ ସେଇ ଭଗ୍ନ ସ୍ତୁପ ଶୋଇଛି?
2: ସାତଶହ ବର୍ଷ ପୂର୍ବର ସେ କଥା, ଓଡ଼ିଶା ପ୍ରଦେଶରେ ପ୍ରବଳ ପରାକ୍ରମୀ ମହାରାଜା ନରସିଂହଦେବଙ୍କ ରାଜ୍ୟ ଏବଂ ତାଙ୍କର ମହାସ୍ଥପତି ମହାଶିଳ୍ପୀ ବିଶୁ, ମହାଶିଳ୍ପୀ ବିଶୁର ପ୍ରସ୍ଫୁଟିତ କଳାର ଅଭୂତପୂର୍ବ ଚମତ୍କାର, ଭଗବାନ ସୂର୍ଯ୍ୟଙ୍କ ତେଜଦୀପ୍ତ ପୁଣ୍ୟଧାମ କୋଣାର୍କ ପୂର୍ବ ସାଗର ତଟରେ ନିର୍ମିତ ହେଉଛି। ବାରଶହ ଶିଳ୍ପୀ ଏବଂ ଶ୍ରମିକଙ୍କ ବାର ବର୍ଷର ପ୍ରଲମ୍ବିତ ସାଧନା ଆଉ କଠୋର ପରିଶ୍ରମ ସହିତ ବିଶୁର ବିରାଟ କଳ୍ପନା ସାକାର ହୋଇଚାଲିଛି।
3: ହଁ, ବିରାଟ କଳ୍ପନା, କିନ୍ତୁ କିନ୍ତୁ ମନ୍ଦିରର ଚୂଳ ମାରିବା ଏବେ ବି ବାକି ରହିଛି। ସମ୍ପୂର୍ଣ୍ଣ ଉତ୍କଳର ଦୃଷ୍ଟି କୋଣାର୍କ ଉପରେ, କେବେ ଏହାର ଚୂଳ ମାରିବା ହୋଇବ ସମ୍ପୂର୍ଣ୍ଣ, କେବେ କେବେ?
4: କେବେ ଅନ୍ତତଃ କେବେ ଆମେ ଅଁଳା ଉପରେ ତ୍ରିପଟଧର ସ୍ଥାପନ କରିପାରିବା? ଆଜକୁ ଦଶ ଦିନ ହୋଇଗଲା, କେବଳ ଏଇଥିପାଇଁ ମୂର୍ତ୍ତି ସ୍ଥାପନ ହୋଇପାରୁନାହିଁ। ରାଜୀବ, କ'ଣ ତମେ କହୁଛ ଯେ କଳସର ନିମ୍ନ ଅଂଶକୁ ଆହୁରି ହାଲୁକା କରିଦେଲେ?
5: ହଁ, ତଥାପି ମଧ୍ୟ କଳସ ବସୁନେ, ଅଁଳାର ସମସ୍ତ ଭାଗକୁ ପୁଣି ଥରେ ମାପିଲେ, କେଉଁଠି ବି ତ୍ରୁଟି ନାହିଁ।
4: ଆଚ୍ଛା, ଛତ୍ର ଉପର ବାଲିଭୂମିର ଯୋଡ଼େଇ ତ ଠିକ୍ ଅଛି?
5: ସେ ଯୋଡ଼େଇ ସବୁ ତ ଆପଣ ନିଜ ହାତରେ କରିଥିଲେ।
4: ଜାଣିଛି, କିନ୍ତୁ ମନ୍ଦିରର ସୁନ୍ଦର କଳ୍ପନା ମୋ ବୁଦ୍ଧିରୁ ବାହାର ହୋଇଯାଉଛି। ମୋତେ କ'ଣ ଜଣାଥିଲା, ସୂର୍ଯ୍ୟଙ୍କର ଯେଉଁ ବିଶାଳ ବାହନର ସ୍ୱପ୍ନ ମୁଁ ଦେଖୁଥିଲି, ସନ୍ଧ୍ୟା ହଉ ହଉ ତାହା ପାର୍ଥିବ ଧରାତଳରୁ ଉପରକୁ ଉଠି ଭଗବାନ ଭାସ୍କରଙ୍କର ଚରଣ ସ୍ପର୍ଶ ପାଇଁ ଅସ୍ଥିର ହୋଇ ଉଠିବ।
5: ରାଜଜ୍ୟୋତିଷୀ ଭାନୁଦତ୍ତଙ୍କର କହିବା ହେଉଛି
6: ଠିକ୍ ହେବ ତ ବିଶୁ? କିଛି ତ୍ରୁଟି ତ ନାହିଁ ନାଟ୍ୟାଚାର୍ଯ୍ୟ ବେଶରେ?
5: ହାତରେ ବୀର ଶୃଙ୍ଖଳ କାହିଁ ତା ତ ଶୂନ୍ୟଶ୍ରୀ।
6: ଏତିକି ଜାଣିନ ରାଜୀବ, ହାତରେ କରତାଳ ଦେଖୁଛ? କରତାଳ ବଜେଇବାର ଭଙ୍ଗିମା ନାହିଁ ତ? ତାହା ନାଟ୍ୟାଚାର୍ଯ୍ୟର ମୂର୍ତ୍ତି ବୋଲି କିପରି ଜଣାଯିବ? ଆଉ ଯଦି କରତାଳ ବଜେଇବାର ଅଛି ତ କଚଟିରେ ସ୍ୱର୍ଣ୍ଣ ଶୃଙ୍ଖଳା କିପରି ରହିପାରିବ?
5: ବୁଝିଲି ତା ତ।
6: କିନ୍ତୁ ବିଶୁ, ତୁମର ମତ କଣ? ହାତରେ କଟକ ମୁଦ୍ରା ରଖିବି ତ, ଯେମିତି କରତାଳ ବଜେଇ ମୁଁ ନର୍ତ୍ତକୀମାନଙ୍କୁ ଇସାରା ଦେଉଛି, ଠିକ୍ ନା? କଥା କ'ଣ ବିଶୁ, ଚୁପ୍ କାହିଁକି ରହିଛ?
4: ଜ୍ୟୋତିଷୀ କ'ଣ କହୁଛନ୍ତି ରାଜୀବ?
5: କହୁଛନ୍ତି କୋଣାର୍କ ମନ୍ଦିର ଯେମିତି ସମ୍ପୂର୍ଣ୍ଣ ହୋଇଯିବ, ସେମିତି ଏହାର ପଥରରେ ପର ଲାଗିଯିବ, ଆଉ ଆଉ ପୁରା ମନ୍ଦିର ଆକାଶରେ ଉଡ଼ିଯିବ।
6: ମୁଁ ମଧ୍ୟ ଏହି ଭବିଷ୍ୟବାଣୀ ଶୁଣିଥିଲି, କିନ୍ତୁ ଏଥିରେ ଗୋଟିଏ ପରିବର୍ତ୍ତନ ଚାହୁଁଛି।
5: ତାତ ତାହା କ'ଣ ତାତ ଶୂନ୍ୟଶ୍ରୀ?
6: ମନ୍ଦିର ଉଡ଼ିବ ନାହିଁ, ନାଟ୍ୟାଚାର୍ଯ୍ୟ ସୌମ୍ୟର ଇସାରାରେ ଯେତେବେଳେ ନାଟ ମନ୍ଦିରରେ ଦେବଦାସୀ ନୃତ୍ୟ କରିବେ, ତ ତାଳ ଦେବା ପାଇଁ କୋଣାର୍କ ମନ୍ଦିର ହିଁ ନାଚି ଉଠିବ।
4: ପରିହାସର କଥା।

0: ରହିବୁ ଅଦ୍ଭୁତ ସଞ୍ଜୁ।
1: ନା ନା ନା ନାଇଁ ନାଇଁ, ଏହି ସଙ୍ଗୀତକାର ହେବ ନାହିଁ, କେବେ ନୁହଁ।
0: କ'ଣ ହେଲା ବିଶୁ, କଥା କ'ଣ? ପୂର୍ବରୁ ତୁମକୁ ଏପରି ଉତ୍ତେଜିତ ହେବା କେବେ ତ ଦେଖିନି।
1: ସୌମ୍ୟ, ସେପଟେ ସେଇ ମୂର୍ତ୍ତିକି ଦେଖ।
0: ହଁ, ବହୁତ ସୁନ୍ଦର ହେଇଛି ମୋର ଏଇ ପ୍ରତିମା, ଅଦ୍ଭୁତ ତୁମର କୌଶଳ। କିନ୍ତୁ କିନ୍ତୁ କେଉଁଠି ମୋର ଏଇ ସାଧା ସିଧା କଣ୍ଠହାର, ଆଉ କାହିଁ ସେଇ ମୂର୍ତ୍ତିର କଣ୍ଠାଭରଣ ଭିତରେ କଙ୍କଣ ଉପରେ ଖୋଦିତ କାମଦେବଙ୍କ ମନୋହର ଛବି?
1: ସେଇ କଙ୍କଣ ଗୋଟିଏ ହାତୀଦାନ୍ତ କଙ୍କଣର ନକଲ।
0: ଦେଖିବି ଦେଖିବି ସେଇଟା କିପରି କଙ୍କଣ।
1: ସେଇ କଙ୍କଣ, ସେଇ କଙ୍କଣ ତ କୌଣସି ହତଭାଗ୍ୟ ଜଣେ ସମ୍ମୋହିତାକୁ ଦେଇଥିଲା 17 ବର୍ଷ ତଳେ।
0: ବିଶୁ!
1: ହଁ ସୌମ୍ୟ, ସେ ବଣକଳିକା ଥିଲା, ତାର ନାମ ଥିଲା ସାରିକା। ନିଜ ଗ୍ରାମବାସୀଙ୍କ ସହିତ ହାଟ ଦିନ ଆସୁଥିଲା ଆମ ନଗରକୁ ଜଙ୍ଗଲଜାତ ଚେରମୂଳି ଛାଲି ବିକିବା ପାଇଁ।
0: ଏବଂ ନଗରର ଉଚ୍ଚ ଅଟ୍ଟାଳିକାବାସୀ ସେଇ ବଣକଳିକା ଉପରେ ମୁଗ୍ଧ ହୋଇଗଲା।
1: ଯେପରି ସୁର ଆଉ ତାଳ ଜଣେ ଅନ୍ୟକୁ ଭଲ ପାଆନ୍ତି, ସେ ମଦଭରା ବର୍ଷା ଭଳି ଉନ୍ମତ ଥିଲା, ଥିଲା ପୁଷ୍ପାବୃତ କାମିନୀ ତରୁ ଭଳି ସମ୍ପୂର୍ଣ୍ଣ।
0: କିନ୍ତୁ କିନ୍ତୁ ସେଇ ରାଗିଣୀ ଭଗ୍ନ ହେଲା କେମିତି?
1: ସେଇ ଭୀରୁତାର କଥା।
0: ବିୟୋଗର ବାଦଲ ଉପରେ ସୂର୍ଯ୍ୟ କିରଣ ବିଚ୍ଛୁରିତ ହେଲା, ଏବଂ କଳାର ସପ୍ତରଙ୍ଗୀ ଇନ୍ଦ୍ରଧନୁ ଉତ୍କଳ ଉପରେ ଛାଇଗଲା। କେମିତି ବିଡ଼ମ୍ବନା ବିଶୁ, କେମିତି ବିଡ଼ମ୍ବନା! ତୁମର ଭାଙ୍ଗି ଯାଇଥିବା ରାଗିଣୀର ବିଷାଦ ହିଁ ତୁମର ଚମତ୍କାର ପୂର୍ଣ୍ଣ କଳା ବୈଭବ ହୋଇଛି।
1: ସୌମ୍ୟ, ସୌମ୍ୟ, ଭବ୍ୟ ମନ୍ଦିର ନିର୍ମାଣ କରୁଥିବା ଏହି ହାତ ସାରିକା ହାଉତ ସନ୍ତାନ ପାଇଁ ଗୋଟାଏ କୋଡ଼ିଆ ବି ବନେଇ ପାରିନାହିଁ।
0: 17 ବର୍ଷ ପର୍ଯ୍ୟନ୍ତ ଯେଉଁ ଆଶାରେ ଏହି ରହସ୍ୟକୁ ମନ ଭିତରେ ସଂଗୋପିତ କରି ରଖିଛ ବିଶୁ, ତାହା କେବେ ବି ବୃଥା ଯିବ ନାହିଁ, କେବେ ବି ନୁହଁ।
1: ଆଶା ନାହିଁ ସୌମ୍ୟ, ନାହିଁ, ମୁଁ ପ୍ରାୟଶ୍ଚିତ କରିବା ଦରକାର।
0: ପ୍ରାୟଶ୍ଚିତ କିପରି?
1: ସୌମ୍ୟ, ଯଦି କୋଣାର୍କ ସମ୍ପୂର୍ଣ୍ଣ ହେଲା ନାହିଁ ତ ତାକୁ ନଷ୍ଟ କରିବାକୁ ପଡ଼ିବ। ଏହା ହିଁ ଏହା ହିଁ ହେବ ମୋ ଭଳି ପାପୀର ପ୍ରାୟଶ୍ଚିତ।
0: ଶିଳ୍ପୀ ଶିଳ୍ପୀ ତୁମେ ବିଷ୍ଣୁ, ତୁମେ ଶଙ୍କର ନୁହଁ, ନିର୍ମାତା ତୁମେ ସଂହାରକର୍ତ୍ତା ନୁହଁ। ଆଉ ଏଇ ସ୍ତମ୍ଭ ଆଉ ପାଷାଣ, ଏହାକୁ ତ ଭୂକମ୍ପ ଧ୍ୱସ୍ତ କରିଦେଇପାରେ, ଅଥବା କାଳର କରାଳ ଗତି।
1: ସୌମ୍ୟ, ଯେଉଁ ପଞ୍ଚମୁଖୀ ଚୁମ୍ବକ ପଥରର ଆକର୍ଷଣରେ ସୂର୍ଯ୍ୟ ଭଗବାନଙ୍କର ବିଶାଳ ମୂର୍ତ୍ତିର ଆଧାର ଅବସ୍ଥିତ, ତମେ ତାକୁ ଧ୍ୟାନପୂର୍ବକ ଦେଖିଛ?
0: କ'ଣ ସେଥିରେ ଭୂକମ୍ପର ପ୍ରଭାବ ନାହିଁ?
1: ଗୋଟେ ରହସ୍ୟ କଥା ଶୁଣ, ଦେଖ, ଠିକ ମଝିରେ ଯେଉଁ ପଞ୍ଚମୁଖୀ ଚୁମ୍ବକ ରହିଛି ତାକୁ ହଟେଇ ଦେଉ, ଦେଉ ଅତି ଜୋରରେ ଖସି ପଡ଼ିବ, ଏବଂ ଭୂକମ୍ପ ଭଳି ଗର୍ଭଗୃହର ଶିଳା ଆଉ ସ୍ତମ୍ଭ ଖସିବାରେ ଲାଗିବ, ଏବଂ
2: ଆଚାର୍ଯ୍ୟ ଆଚାର୍ଯ୍ୟ ଏଇ ସେଇ ଯୁବକ ଧର୍ମପଦ।
1: ତମେ?
3: ପ୍ରଣାମ ଆଚାର୍ଯ୍ୟ।
1: ଶୁଣିଛି ତମେ ଆଶୁ ଶିଳ୍ପୀ, ଏତେ ଛୋଟ ବୟସରେ ତମକୁ କୋଉ ଗୁରୁ ଶିକ୍ଷା ଦେଲେ?
3: କେହି ନୁହେଁ ଆଚାର୍ଯ୍ୟ, ମୁଁ ଶିଳ୍ପୀ ହେଲି କାରଣ ମୋତେ ଜୀବିତ ରହିବାର ଥିଲା।
1: କଳା ତମର ଜୀବନ, ଏଇଆ ନା
3: ଜୀବନ, ଏବଂ ଜୀଇଁବାର ସାଧନ ମଧ୍ୟ,
1: ତାହା ସମ୍ପୂର୍ଣ୍ଣ ଜୀବନର ପ୍ରତିବିମ୍ବ। ଦେଖ ଦେଖ ଏଇ କୋଣାର୍କ ମନ୍ଦିରକୁ, ଏହା କେବଳ ମନ୍ଦିର ନୁହେଁ, ସାରା ଜୀବନ ଗତିର ରୂପକ। ଆମେ ଏହାର ସ୍ତମ୍ଭ ଉପପୀଠ ଅଧିସ୍ଥାନରେ ଯେଉଁ ମୂର୍ତ୍ତିଗୁଡ଼ିକୁ ଆଙ୍କିଛୁ ସେଗୁଡ଼ିକୁ ଧ୍ୟାନପୂର୍ବକ ଦେଖ, ସେମାନଙ୍କ ଭିତରେ ମନୁଷ୍ୟର ସମସ୍ତ କର୍ମ, ବାସନା, ମନୋରଞ୍ଜନ ଏବଂ ଭଙ୍ଗିମା ସବୁ ଚିତ୍ରିତ ହୋଇଛି। ଏହା ହିଁ ତ ଜୀବନ।
3: କ୍ଷମା କରନ୍ତୁ ଆଚାର୍ଯ୍ୟ, ଶୃଙ୍ଗାର ମୂର୍ତ୍ତିଗୁଡ଼ିକୁ ଦେଖି ଦେଖି ମୁଁ ଅଣନିଶ୍ୱାସୀ ହୋଇଯାଇଛି।
0: ଏବେଠାରୁ ଯୁବକ କୌଣସି ରମଣୀ ଆଗରେ ଏହି କଥା କହିଦେବ ନାହିଁ, ନାହିଁ ତ ତୁମକୁ ଅବିବାହିତ ସାରା ଜୀବନ ରହିବାକୁ ପଡ଼ିବ।
1: ତେବେ ତମେ ସେମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏହି ପ୍ରଣୟ ମୂର୍ତ୍ତି ଭିତରେ ଅଶ୍ଳୀଳତା ଦେଖନ୍ତି, ଜୀବନର ଆରମ୍ଭ ଏବଂ ଉତ୍କର୍ଷ ନୁହେଁ।
3: ଜୀବନର ଆରମ୍ଭ ଏବଂ ଉତ୍କର୍ଷ ଭିତରେ ଆହୁରି ଏକ ସ୍ଥିତି ରହିଛି ଆଚାର୍ଯ୍ୟ,

0: ଜୀବନର ପୁରୁଷାର୍ଥ ଅପରାଧ କ୍ଷମା କରନ୍ତୁ ଆଚାର୍ଯ୍ୟ, ଆପଣଙ୍କ କଳା ସେହି ପୁରୁଷାର୍ଥକୁ ଭୁଲି ଯାଇଛି।
1: କିନ୍ତୁ କଳାକୁ ନୁହଁ, କଳାର ପରିଣତା ଚୟନରେ ରହିଛି, ବାଛିବାରେ ରହିଛି।
0: ବାଛିବା ମାତ୍ର ଆଖିର ଖେଳ ଆଚାର୍ଯ୍ୟ, ଆଜିର ଶିଳ୍ପୀ ଆଖିରେ ତାହା ପଡ଼େ ନାହିଁ ଯେଉଁଠାରେ ଧୂଳି ଭିତରେ ହୀରା ଛପି ରହିଛି।
2: ଧର୍ମପଦ, କଣ ତୁମେ ଭୁଲି ଯାଉଛ ଯେ ତୁମେ ମହାଶିଳ୍ପୀ ଆଚାର୍ଯ୍ୟ ବିଷ୍ଣୁଙ୍କ ସମ୍ମୁଖରେ ଠିଆ ହେଇଛ? ଗତ 10 ଦିନ ନିରନ୍ତର ଚେଷ୍ଟା ସତ୍ତ୍ୱେ ମନ୍ଦିର ଉପରେ କଳସ ସ୍ଥାପନ ସେ କରିପାରିନାହାନ୍ତି, ଆଉ ତୁମେ ଶାସ୍ତ୍ରୀୟ ଅଧ୍ୟୟନ ଏବଂ ଅନୁଭବ ଶୂନ୍ୟ। ତୁମେ କହିଛ ଏହାକୁ ସମ୍ପୂର୍ଣ୍ଣ କରିବା କଷ୍ଟ ସାଧ୍ୟ ନୁହେଁ। ନିଜ ସାମର୍ଥ୍ୟ ଠାରୁ ଅଧିକ କଥା କୁହ ନାହିଁ ଯୁବକ।
1: ନାଇଁ ନାଇଁ ସୌମ୍ୟ, ତାକୁ ନିଜ କଥା ସମ୍ପୂର୍ଣ୍ଣ କରିବାକୁ ଦିଅ। ହଁ କୁହ ଯୁବକ, କଣ ତମେ ଅଁଳା ଉପରେ ଶିଖର ସ୍ଥାପନ କରିପାରିବ? ଭାବିଚିତି ଉତ୍ତର ଦିଅ, ଏହା ସାଧାରଣ ସମସ୍ୟା ନୁହେଁ। ଚାଲୁକ୍ୟ
3: ଆଚାର୍ଯ୍ୟ ମହାମାତ୍ୟ ଚାଲୁକ ଆସୁଛନ୍ତି।
1: ଚାଲୁକ୍ୟ ଏଠାକୁ ଆସୁଛନ୍ତି କୌଣସି ପୂର୍ବ ସୂଚନା ନଦେଇ?
3: ହଁ ଆଜ୍ଞା, ଅନେକ ଅସରରେ ସାଙ୍ଗରେ ଅଛନ୍ତି। ଶୁଣନ୍ତୁ,
4: ଶ୍ରୀ ମହାମାତ୍ୟ ମହାଦଣ୍ଡ ପାଶିକ ରାଜ ରାଜ ଚାଲୁକ୍ୟ ଆସୁଛନ୍ତି, ସାବଧାନ।
2: ସେ ସିଧା ଏଠାକୁ ଆସୁଛନ୍ତି ବିଶୁ, ମହାମାତ୍ୟଙ୍କର ଏଭଳି ହଠାତ୍ ଆସିବା ମତେ ଠିକ ଲାଗୁନି।
5: ତମେ ଜାଣିଛ ବିଶୁ, ମୁଁ କାହିଁକି ଏପରି ହଠାତ୍ ଆସିଲି?
1: ଆର୍ଯ୍ୟଙ୍କର ଆସିବାର କୌଣସି ପୂର୍ବ ସୂଚନା ମିଳିନାହିଁ।
5: ସୂଚନା ଦେଇଥାନ୍ତି ତ ତୁମମାନଙ୍କର ରହସ୍ୟ କିପରି ଫିଟିଥାନ୍ତା।
1: ଆଜ୍ଞା ଆଜ୍ଞା,
5: ରାଜନରେ ମୁଁ ଠିକ ଶୁଣିଥିଲି ଯେ କୋଣାର୍କ ପାଇଁ ରାଜକୋଷର ଧନ ନଷ୍ଟ ହେଉଛି, ନା ଶିଳ୍ପୀମାନେ ଠିକ କାମ କରୁଛନ୍ତି ନା ଶ୍ରମିକ। 10 ଦିନ ହେଇଗଲା, କଳସ ମଧ୍ୟ ସ୍ଥାପନ ହୋଇପାରିନାହିଁ।
1: ଆମମାନେ ବରାବର ସେଇ ଚେଷ୍ଟା କରିଚାଲିଛୁ।
5: ଚେଷ୍ଟା କରୁଛନ୍ତି? ଏଠି ତ ମୁଁ ଦେଖୁଛି ଗପସପ ଚାଲିଛି। ଏ ଯୁବକ ଏଠାରେ କାହିଁକି ଠିଆ ହେଇଛି?
0: ମୁଁ ଆଚାର୍ଯ୍ୟଙ୍କ ଆଗରେ ଶିଳ୍ପୀମାନଙ୍କର ଦୁଃଖ ଜଣାଉଥିଲି।
5: ଶିଳ୍ପୀମାନଙ୍କର ଦୁଃଖ? ପ୍ରତିହାରି, ଏହାକୁ ଧକ୍କା ଦେଇ ବାହାର କରିଦିଅ।
0: ମୁଁ ନିଜେ ନିଜେ ଚାଲିଯାଉଛି।
1: ମହାମାତ୍ୟ, ଆପଣଙ୍କର ଶବ୍ଦ ବହୁତ କଟୁ, ତାକୁ ତ ମୁଁ ହିଁ
5: କଟୁ ଶବ୍ଦ।

0: ଏବେ କଟୁ ଶବ୍ଦରେ କାମ ଚଳିବ ନାହିଁ ବିଶୁ। ମୁଁ ଶୁଣିଛି ଯେ ଶିଳ୍ପୀମାନେ ରାଜାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତେବେ ବେତନ ପାଇଁ ସୁବର୍ଣ୍ଣ ମୁଦ୍ରା ମାଗୁଛନ୍ତି ଏବଂ
1: ମହାମାତ୍ୟ ଆପଣଙ୍କୁ କେହି ମିଥ୍ୟା ଖବର ଦେଇଛି। ବିଚରାମାନେ କାହିଁକି ସୁବର୍ଣ୍ଣ ମୁଦ୍ରା ମାଗିବେ? ହଁ, ଅବଶ୍ୟ କଥା ହେଉଛି ଅକାଳ ଯୋଗୁଁ ସେମାନଙ୍କ କୁଟୁମ୍ବ ଦୁଃଖ କଷ୍ଟରେ
0: ଚଳୁଛନ୍ତି। ଦେଖୁଛି ତୁମେ ମଧ୍ୟ ଏମାନଙ୍କ ସହ ମିଶି ଯାଇଛ। ମନ୍ଦିର ସମ୍ପୂର୍ଣ୍ଣ ହେବା ତ ଦୂରର କଥା, ଏଠାରେ ତୁମେମାନେ ରାଜ୍ୟ ଉପରେ ଚାପ ପକାଇବାର ଦୂରଭିସନ୍ଧି କରି ଚାଲିଛ।
2: ମହାମାତ୍ୟ ମୋ କଥା ତ ଶୁଣନ୍ତୁ।
0: ଚୁପ୍ ରୁହ। ତୁମମାନଙ୍କୁ ଠିକଣା ରାସ୍ତାରେ ଆଣିବା ମୁଁ ଠିକ ଜାଣିଛି ବିଶୁ।
2: ଆଜ୍ଞା।
0: ବର୍ଷ ବର୍ଷ ଧରି ଅନାୟାସ ପ୍ରଶଂସା ଶୁଣି ଶୁଣି ତୁମେ ଦଣ୍ଡ ବିଧାନ ଠାରୁ ଉର୍ଦ୍ଧ୍ୱରେ ବୋଲି ଭାବି ନେଇଛ। ମୁଁ

0: ତୁମର ସେଇ ଗର୍ବକୁ ଆଜି ଦୂରେଇବାକୁ ଆସିଛି। କାନ ଖୋଲି ଶୁଣିନି ଅବିଶୁ, ଆଜି ଠାରୁ ଏକ ସପ୍ତାହ ଭିତରେ ଯଦି କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ହେଲା ନାହିଁ, ତେବେ ତେବେ ତୁମମାନଙ୍କର ହାତ କାଟି ଦିଆଯିବ।
1: ଶିଳ୍ପୀମାନଙ୍କର ହାତ କାଟି ଦିଆଯିବ?
0: ହଁ, ଶିଳ୍ପୀଙ୍କର ହାତ କାଟି ଦିଆଯିବ। ଆଜିଠାରୁ ଅଷ୍ଟମ ଦିନ ହୁଏତ ମନ୍ଦିରରେ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ସ୍ଥାପନ ହେବ, କିମ୍ବା ତୁମ 1200 ବ୍ୟକ୍ତିଙ୍କର ହସ୍ତଛେଦନ ହେବ।
1: ଏତେ ଭୀଷଣ ଦଣ୍ଡ କଣ? କଣ ଏହା ଉତ୍କଳ ନରେଶଙ୍କ ଆଦେଶ?
0: ହଁ, ମହାରାଜାନର ସିଂହଦେବଙ୍କର ଆଦେଶ, ଆଉ ମୋର ମଧ୍ୟ ମହାଦଣ୍ଡ ପାଶିକଙ୍କ ଆଦେଶ। ଉତ୍କଳ ନରେଶ,
1: ଏବେ ଏବେ କଣ ହେବ?
2: ରାଜ ଦରବାରରେ ଅପରାଧୀମାନଙ୍କ ହାତ କାଟି ଦିଆଯିବା ମୁଁ ଦେଖିଛି, ବହୁତ ପୀଡ଼ା।
3: ଉତ୍କଳ ନରେଶଙ୍କ ଆଦେଶ, ମୋର ଦୀର୍ଘ କାଳର ସେବା ଉପରେ ମହାରାଜ କୁଠାରଘାତ କରିବେ।
1: କିଏ ଜାଣିଛି, ଉତ୍କଳ ନରେଶଙ୍କ ଆଦେଶ ନା ମହାମାତ୍ୟଙ୍କର ନିଜସ୍ୱ ଉତ୍ପାତ? ଆମ ପାଖରେ ସାଧନ ନାହିଁ, ସମୟ ବି ନାହିଁ ମହାରାଜାଙ୍କ ମନ କଥା ଜାଣିବା ପାଇଁ। ବଙ୍ଗ ବିଜୟ ପରେ ସେ ଏପର୍ଯ୍ୟନ୍ତ ଫେରି ନାହାନ୍ତି।
4: ମୋତେ ସୁଯୋଗ ଦିଅନ୍ତୁ ଆଚାର୍ଯ୍ୟ।
3: ତୁମକୁ
4: ମହାମାତ୍ୟଙ୍କ ଆସିବା ପୂର୍ବରୁ ଆପଣ ମୋତେ ପଚାରିଥିଲେ, କଣ ତୁମେ ଅଁଳା ଉପରେ ଚୂଡ଼ା ସ୍ଥାପନ କରିପାରିବ? ଆଚାର୍ଯ୍ୟ, ମୋତେ ଲାଗୁଛି ଯେ କୋଣାର୍କର ପଦ୍ମ ପାଖୁଡ଼ା ଓଲଟା ହୋଇଛି, ତାକୁ ଓଲଟାଇ ଦେଲେ ବୋଧହୁଏ କଳସ ବସିଯିବ।
5: ତୁମର କହିବା କଥା ହେଉଛି ଛତ୍ର ଉପରେ ଥିବା କମଳାକାର ଅଁଳାରେ?
4: ହଁ ଆଜ୍ଞା, ଯଦି ତାହାର ପ୍ରତ୍ୟେକ ପଟଳକୁ ଏପରି ରଖିଦିଆଯିବ ଯେପରି ତାହାର ବାହାର ଭାଗ କେନ୍ଦ୍ର ଉପରେ ରହିବ ଏବଂ ଯେଉଁ ଗୋଜିଆ ଅଂଶ ରହିଛି ତାହା ବାହାରକୁ ରହିବ, ତାହେଲେ ତାର ଆକୃତି ପ୍ରସ୍ଫୁଟିତ ପଦ୍ମ ଭଳି ହୋଇଯିବ, କଢ଼ ପରି ନୁହେଁ କିନ୍ତୁ କଳସ ସ୍ଥିର ରହିବ।
3: ଯୁବକ, ହଁ ଯୁବକ, ତୁମ କଥା ସାରହୀନ ନୁହେଁ। ବୋଧହୁଏ ଅଁଳର କେନ୍ଦ୍ରରେ ଅଧିକ ଭାର ଦେଲେ କଳସର ଯଷ୍ଟିକୁ ସାହାରା ମିଳିଯିବ। ଧର୍ମପଦ,
4: ଆଜ୍ଞା,
3: ଚାଲ ମୋ ସହିତ ଚାଲ, ଆମେ ଛତ୍ର ଉପରେ ଚଢ଼ି ଏବେ ପଟଳ ବଦଳେଇବାର ପ୍ରସ୍ତୁତି କରିବା।
4: ରହିଯାଆନ୍ତୁ ଆଚାର୍ଯ୍ୟ, ଯଦି ମୋର ଉପାୟ ସଫଳ ହୋଇଯିବ ଏବଂ କୋଣାର୍କର ଚୂଡ଼ା ସ୍ଥାପନ କରିପାରିବା, ତେବେ ମୋତେ କ'ଣ ମିଳିବ?
3: ତମେ କ'ଣ ଚାହୁଁଛ? ଯାହା କିଛି ମୋତେ ମିଳିବ ସେ ସବୁ ମୁଁ ତମକୁ ଦେଇଦେବି।
4: ମୁଁ ଚାହୁଁଛି ଯଦି ଶିଖର ସ୍ଥାପନ ହୋଇଯିବ ତେବେ କେବଳ ଗୋଟିଏ ଦିନ ପାଇଁ, ମନ୍ଦିର ପ୍ରତିଷ୍ଠା ଦିନ ମୋତେ ଆପଣ ନିଜର ସବୁ ଅଧିକାର ଦେଇଦେବେ।
3: ଯଦି କୋଣାର୍କ ସମ୍ପୂର୍ଣ୍ଣ ହୋଇଯାଏ ତ ଦିନେ କାହିଁକି, ସବୁଦିନ ପାଇଁ ସେ ଅଧିକାର ତମର ହୋଇଯିବ। ମୁଁ ତମକୁ ମୋ ସ୍ଥାନରେ ପ୍ରଧାନ ଶିଳ୍ପୀ ବନେଇବି।
5: ଏହା ଆପଣ କଣ କହୁଛନ୍ତି ମହାଶିଳ୍ପୀ?
3: ମୁଁ ଠିକ୍ କହିଛି, ଏହି ଯୁବକର ପ୍ରତିଭା ମୋତେ ମୁଗ୍ଧ କରିଛି। ରାଜୀବ, ତୁମେ ଜାଣିନ ପ୍ରଧାନ ପଦରେ ମୋର କୌଣସି ମୋହ ନାହିଁ, ମୋହ ଯଦି ରହିଛି ତାହା ହେଉଛି କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ହେଉ। ଆଜି ଏହି ଯୁବକ ଲିଭି ଯାଇଥିବା ନିଆଁକୁ ଫୁଙ୍କି ପ୍ରଜ୍ଜଳିତ କରିଦେଇଛି। ମୋର ଭାବନା ଏହି କ୍ଷଣ ମୋ ହାତରେ କୋଣାର୍କ ସମ୍ପୂର୍ଣ୍ଣ ହେବା ପାଇଁ ଆତୁର। ଚାଲ ଚାଲ ଯୁବକ, ଚାଲ।

0: କଳିଙ୍ଗର ଏହି କୋଣରେ କଳିଙ୍ଗ ନରେଶଙ୍କୁ ସ୍ୱାଗତ।
1: ବହୁତ ଦିନରୁ ଏହି ସ୍ୱାଗତ ପାଇଁ ମୁଁ ଲାଳାୟତ ଥିଲି ପ୍ରଧାନ ଶିଳ୍ପୀ ବିଶୁ। ତୁମେ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ କରି ଉତ୍କଳର ଗୌରବ ବୃଦ୍ଧି କରିଛ, ଧନ୍ୟ ଧନ୍ୟ ତୁମେ।
0: ସେହି ଗୌରବ ତ ପଥରର ଶୃଙ୍ଗାରରେ ଫୁଟି ଉଠିଛି ମହାରାଜ।
1: ପଥର ନିକଟରୁ ଦେଖିଲେ ତ ପ୍ରତୀତ ହୁଏ ସତେ ଯେମିତି ତୁମେ କୌଣସି ସ୍ୱର୍ଣ୍ଣକାର ନିର୍ମିତ ଅଳଙ୍କାରଗୁଡ଼ିକୁ ପାଷାଣ ବନେଇ ଦେଇଛ, ଏବଂ ଦୂରରୁ ଏହି

0: ବିମାନ ଆଉ ଜଗମୋହନର ଚୂଡା ହିମାଳୟ ଶିଖର ସହିତ ପ୍ରତିଯୋଗିତା କରିବ ଭଳି ଜଣାପଡୁଛି। ଚମତ୍କାର ମହେନ୍ଦ୍ର,
1: ଆଦେଶ କରନ୍ତୁ
0: ମହାରାଜ। ରାଜକବି ବିଶ୍ୱନାଥଙ୍କୁ କୁହ ସେ ନିଜ ସାହିତ୍ୟ ଦର୍ପଣରେ କୋଣାର୍କର ପ୍ରତିବିମ୍ବ ଖୋଜିବେ।
1: ସାଗର ଯାହାର ପ୍ରତିବିମ୍ବ, ରାଜକବିର ଦର୍ପଣ ତାର ଝଲକ ପାଇପାରିବ ମହାରାଜ।
0: ତେବେ ରାଜ ଗାୟକ ଚକ୍ରଧରଙ୍କୁ କୁହ ଏହି ଅଦ୍ଭୁତ ରାଗିଣୀର ପ୍ରତିଧ୍ୱନିକୁ ସେ ନିଜ ଗୀତରେ ବାନ୍ଧି ରଖିବେ।
1: ଜଳନିଧିର ସ୍ୱର ଲହରୀ ଯାହାର ପ୍ରତିଧ୍ୱନି, କେଉଁ ଗାୟକ ସେହି ରାଗିଣୀକୁ ବାନ୍ଧି ପାରିବ ମହାରାଜ?
0: ଜାଣିଛ ବିଶୁ
2: ପ୍ରଭୁ,
0: ଏହା ସେହି ପ୍ରତିଧ୍ୱନି ଥିଲା ଯାହା ବଙ୍ଗଦେଶରେ ଯବନଙ୍କୁ ପରାଜିତ କରିବା ସମୟରେ ଆମକୁ ରଣଭେରିରେ ଶୁଣାଯାଉଥିଲା।
2: ଦେବ, କଳାକାରର ରାଗିଣୀ କଳା ମର୍ମଜ୍ଞର କର୍ଣ୍ଣକୁହର ହିଁ ଖୋଜିଥାଏ।
0: ବିଜୟ ପ୍ରାପ୍ତି ପରେ ସମସ୍ତ ସେନାଙ୍କୁ ବଙ୍ଗପ୍ରଦେଶରେ ଛାଡ଼ି ମୁଁ ଶୀଘ୍ର ରାଜଧାନୀକୁ ଫେରିଆସିଲି। କୋଣାର୍କର ସମ୍ମୋହନ ହେଉଛି ବ୍ୟାଧର ବଂଶୀ, ଆଉ ମୁଁ ହେଉଛି ବିବସ ମୃଗ।
3: ତେବେ କଣ ଉତ୍କଳ ନରେଶଙ୍କର ବିଜୟ ସେନା ଏବଂ ମହାସେନାପତି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ମହାରାଜ?
1: ସେମାନେ ତ ଏବେ ବଙ୍ଗଦେଶରେ ହିଁ ଅଛନ୍ତି।
0: କିନ୍ତୁ ମହାମାତ୍ୟଙ୍କ ଦଣ୍ଡପାସିକ ସେନା ପଛରେ ଆସୁଛନ୍ତି, ତାଙ୍କ ରଥର ଅଖ ଭାଙ୍ଗି ଯାଇଛି, ସେମାନେ ଆସିବାରେ ଅଧିକା ବିଳମ୍ବ ହେବ ନାହିଁ। କିନ୍ତୁ ଇତିମଧ୍ୟରେ ମୁଁ ଚାହୁଁଛି ଯେ ମୂର୍ତ୍ତି ବନ୍ଦନା ପୂର୍ବରୁ ହିଁ ଆମେ କୋଣାର୍କ ନିର୍ମାତା ପ୍ରଧାନ ଶିଳ୍ପୀଙ୍କୁ ତାଙ୍କ କକ୍ଷରେ ଉଚିତ ରୀତିରେ ସମ୍ବର୍ଦ୍ଧନା ଦେବୁ। ମହେନ୍ଦ୍ର
1: ମହାରାଜ,
0: ଆଣତ ସେହି ରତ୍ନମାଳା। ମହାଶିଳ୍ପୀ ବିଶୁ, ଆଗକୁ ଆସ ଏବଂ ଏହି ରତ୍ନମାଳା ଆମ ହାତରୁ ନେଇ
2: ରହିଯାଆନ୍ତୁ ମହାରାଜ, ସେହି ରତ୍ନମାଳାର ଅଧିକାରୀ ମୁଁ ନୁହଁ।
0: ବିଶୁ, ଏହା ତୁମର ବିନମ୍ରତା ନା ତୁମେ ହର୍ଷାତିରେକ ବିକ୍ଷିପ୍ତ ହୋଇଯାଇଛ?
2: ମହାରାଜ, ଏହି ଯୁବକ ସେହି ରତ୍ନମାଳାର ଅଧିକାରୀ, ଆଜି ସେହି ହିଁ ପ୍ରଧାନ ଶିଳ୍ପୀ।
0: ପ୍ରଧାନ ଶିଳ୍ପୀ ବିଶୁ, ଆମେ ଏହି ଯୁବକକୁ ନୁହେଁ ପ୍ରଧାନ ଶିଳ୍ପୀ ତୁମକୁ କରିଥିଲୁ।
2: କିନ୍ତୁ ମୁଁ ଆଜି ନିଜ ପଦ ଏହି ଯୁବକକୁ ଅର୍ପଣ କରିଦେଇଛି ପ୍ରଭୁ।
0: ବିଶୁ, ତୁମେ ନିଜ ସୀମା ବାହାରକୁ ଚାଲି ଯାଉଛ।
2: ମହାରାଜ, ଯଦି ଏହି ଯୁବକ ନଥାନ୍ତା ତାହେଲେ ଆଜି ଆମେ ମୂର୍ତ୍ତି ପ୍ରତିଷ୍ଠା କରିପାରିନଥାନ୍ତେ ମହାରାଜ।
0: କଣ ଏହି ରହସ୍ୟ?
4: ମହାରାଜ ଶୁଣିଥିବେ ଯେ ମନ୍ଦିର ଉପରିଭାଗ ତ୍ରିପଟଧର ସ୍ଥାପନରେ ବହୁତ ବିଳମ୍ବ ହୋଇଗଲା।
1: ମହାରାଜାଙ୍କୁ ଏହାର ସୂଚନା ମୁଁ ବଙ୍ଗଦେଶରେ ହିଁ ଦେଇଥିଲି।
2: ଏଭଳି ସମୟରେ ତୃଷିତ ଭୂମିରେ ବର୍ଷାର ବତାସ ଭଳି ଏହି ଯୁବକ ଆସି ପହଞ୍ଚିଗଲା। ଏହାର ଅଦ୍ୱିତୀୟ ବୁଦ୍ଧି ମୋ ପାଇଁ ହେଲା ଆକାଶବାଣୀ ସଦୃଶ। ଏହାର ପରିଶ୍ରମ ଏବଂ ପ୍ରତିଭା ଯୋଗୁଁ ଆମେ ସାତ ଦିନରେ କୋଣାର୍କର ମୁଣ୍ଡି ମାରିପାରିଲୁ ମହାରାଜ।
0: ଆମେ ଚକିତ। ଯୁବକ, ଅଳ୍ପାୟୁରେ ତୁମେ ଅଦ୍ୱିତୀୟ ପ୍ରତିଭାଧାରୀ, ଏଭଳି ଶିଳ୍ପୀଙ୍କୁ ଆମେ ସହର୍ଷ ସ୍ୱାଗତ କରୁଛୁ।
5: ଏହି ଦାସ ଉତ୍କଳ ନରେଶଙ୍କ ପ୍ରତି କୃତଜ୍ଞ। ଯଦି ମୋର ବୁଦ୍ଧି ଏବଂ ପ୍ରୟାସ ଦ୍ୱାରା 1200 ବ୍ୟକ୍ତିଙ୍କ ଆଚାର୍ଯ୍ୟ, ଆପଣ ମୋତେ ବଚନ ଦେଇଥିଲେ ଯେ ଆଜି ମୋତେ ଆପଣଙ୍କର ସମସ୍ତ ଅଧିକାର ପ୍ରାପ୍ତ ହେବ।
0: ବିଶୁ, ତାଙ୍କୁ କହିବାକୁ ଦିଅ, ଆମେ ତାଙ୍କ କଥା ଶୁଣିବାକୁ ଚାହୁଁଛୁ।
5: ମୁଁ କେବଳ ଏତିକି କହୁଥିଲି ଯେ ମୋ ଯୋଗୁଁ 1200 ଶିଳ୍ପୀ ଅପଙ୍ଗ ହେବାରୁ ରକ୍ଷା ପାଇଗଲେ, ଏଥିରେ ମୋର ସନ୍ତୋଷ।
0: ଯୁବକ, ଏହା କହିବାର ଅର୍ଥ କଣ?
3: ମହାରାଜାଙ୍କ ଆଦେଶ ଥିଲା ଯେ ଯଦି 7 ଦିନ ଭିତରେ କୋଣାର୍କ ସମ୍ପୂର୍ଣ୍ଣ ହେବ ନାହିଁ ତେବେ ସମସ୍ତ ଶିଳ୍ପୀଙ୍କର ହାତ କାଟି ଦିଆଯିବ।
0: ଆମର ଆଦେଶ?
2: ତାହେଲେ ଏହା ଆପଣଙ୍କର ଆଦେଶ ନଥିଲା? କହିଦିଅନ୍ତୁ ମହାରାଜ, ମହାମାତ୍ୟ ଚାଲୁକ୍ୟଙ୍କର ଶବ୍ଦ ମିଥ୍ୟା ଥିଲା।
1: ମହାମାତ୍ୟ
0: ଚାଲୁକ୍ୟ ତୁମକୁ କହିଲେ? ଓ,
5: କୋଣାର୍କ ସମ୍ପୂର୍ଣ୍ଣ କରିବା ସହିତ ମୁଁ ଆଚାର୍ଯ୍ୟ ବିଶୁଙ୍କଠାରୁ ପୁରସ୍କାର ମାଗିଥିଲି ଯେ ସେ ଉତ୍କଳ ନରେଶଙ୍କ ସାମ୍ନାରେ ମୋତେ ସେହି ତ୍ରସ୍ତ ଶିଳ୍ପୀଙ୍କ ବ୍ୟଥା କହିବାକୁ ଦିଅନ୍ତୁ।
0: ଶିଳ୍ପୀ ଏବଂ ତ୍ରସ୍ତ ସୌନ୍ଦର୍ଯ୍ୟ ପ୍ରଣେତାଙ୍କ କେଉଁ ଦୁଃଖ ରହିଛି? ଆମେ ତାହା ନିବାରଣ କରିବୁ।
5: ଯଦି ମହାରାଜଙ୍କର ଏଭଳି ବିଚାର ଥିଲା ତେବେ କାରିଗରମାନଙ୍କୁ ମୁଦ୍ରା ପୁରସ୍କାର ଦେବା କାହିଁକି ବନ୍ଦ କରାଗଲା ମହାରାଜ?
0: ମୁଦ୍ରା ଦେବା ବନ୍ଦ କରାଯାଇଛି କେବେଠାରୁ?
4: ମହାରାଜାଙ୍କୁ ଜଣାନାହିଁ, 3 ମାସ ହେଲା ଏହି ଆଦେଶ।
2: ବାସ୍ତବରେ ମହାରାଜାଙ୍କୁ ଏହା ଜଣାନାହିଁ। କହିଦିଅନ୍ତୁ ମହାରାଜ, ମହାମାତ୍ୟଙ୍କର ଏହି ଆଦେଶ ମଧ୍ୟ ପ୍ରମାଦ ଥିଲା।
1: ମହାମାତ୍ୟ
0: ଚାଲୁକ୍ୟ ଏପରି କାହିଁକି କରିଛି ରହସ୍ୟାଧିକାରୀ? କୋଷାଧ୍ୟକ୍ଷଙ୍କୁ ଆଜି ହିଁ ଆଦେଶ ଦିଅ ଯେ ଶିଳ୍ପୀମାନଙ୍କର ପ୍ରାପ୍ୟ ମୁଦ୍ରା କାଲି ହିଁ ବିତରଣ କରିଦେବେ
2: ମହାରାଜ,
0: ଏବଂ ମୂର୍ତ୍ତି ପ୍ରତିଷ୍ଠା ଉପଲକ୍ଷେ ପ୍ରତ୍ୟେକଙ୍କୁ 10-10 ଗୋଟି ସୁବର୍ଣ୍ଣ ମୁଦ୍ରା ପୁରସ୍କାର ପ୍ରଦାନ କରିବେ।
1: ଯଥା ଆଜ୍ଞା ମହାରାଜ।
6: ଜୟ ମହାରାଜ।

0: 하나님이 누르신 걸 대방하라.
1: 조이! 조이!
2: 조이!
3: 조이! 웃거라 나를 성거라.
1: 조이! 조이! 조이!
4: 예우만의 버터럴에 프라나 프로다한 거런데 세만은 거 지번어 수로토구 아메 억혀여 대키바구 자호.
5: 모하라지 ଅନେକ ଶିଳ୍ପୀ ନିଜ ଗ୍ରାମରେ ସ୍ତ୍ରୀ ସନ୍ତାନଙ୍କୁ ଅଳ୍ପ ଚାଷ ଜମି ସାହାରାରେ ଛାଡ଼ି ଆସିଛନ୍ତି। ସେହି ମୂଳ ଜୀବନସ୍ରୋତ ଆଜି ଶୁଷ୍କ ମହାରାଜ।
4: କାହିଁକି
6: ରାଜଦେଶ ଯେ ବଙ୍ଗଦେଶକୁ ସୈନ୍ୟ ପଠାଇଥିବା ସାମନ୍ତମାନଙ୍କୁ ଉପହାର ସ୍ୱରୂପ ସେହି ଜମି ପ୍ରଦାନ କରି ଦିଆଯାଉ।
4: ସେହି ଜମି ଆଶ୍ଚର୍ଯ୍ୟ, ଏପରି ଆଦେଶ ତ ଆମେ କେବେ ବି ଦେଇନାହୁଁ।
7: ତାହେଲେ ଏହା ମଧ୍ୟ ମହାମାତ୍ୟଙ୍କର ନିଜ ଇଚ୍ଛା ଥିଲା।
4: ମହାମାତ୍ୟ ମହାମାତ୍ୟ ମହାମାତ୍ୟ ଜଣାପଡ଼ୁଛି ଆମର ବଙ୍ଗଦେଶରେ ଲମ୍ବା ରହଣୀ କାଳରେ ରାଜରାଜ ଚାଲୁକ୍ୟ ନିର୍ବିଚାରରେ ଶିଳ୍ପୀମାନଙ୍କ ଉପରେ ବିରକ୍ତ ହୋଇଛନ୍ତି। ଆମେ ତାଙ୍କ ଭ୍ରମ ଦୂର କରିବୁ। ରାଜଧାନୀ ଫେରିଯିବା ପରେ ଶିଳ୍ପୀମାନଙ୍କର ଜମି ଫେରସ୍ତ ଆଦେଶ ଦିଆଯିବ ଏବଂ ସାମନ୍ତଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ।
8: ମହାରାଜ ମହାରାଜ ଆପଣଙ୍କର ଅନୁପମ ଅନୁଗ୍ରହ ଆଜି କୋଣାର୍କର ସଭାକୁ ଦ୍ୱିଗୁଣିତ କରିଦେଉଛି ମହାରାଜ।
5: କିନ୍ତୁ ପ୍ରଜାଙ୍କ ଅଶାନ୍ତି ମହାରାଜ।
4: କୌଣସି ଅନୁଚିତ କାର୍ଯ୍ୟ ନ କରିବାକୁ ଆମେ ମହାବାତ୍ୟଙ୍କୁ ଆଦେଶ ଦେବୁ। ରାଜ୍ୟର ସ୍ତମ୍ଭ ତ ସାମନ୍ତ ଏବଂ ମହାଜନ ଅଟନ୍ତି, କିନ୍ତୁ ନିର୍ଦ୍ଧନ ପ୍ରଜାଙ୍କୁ ସୁଖୀ ରଖିବାରେ ହିଁ ଆମର କୀର୍ତ୍ତି ପ୍ରତିଷ୍ଠିତ।
7: ମହାମାତ୍ୟଙ୍କର ଆଗମନରେ ବହୁତ ଡେରି ହେଉଛି ମହାରାଜ।
4: ହଁ, ରଥ ଅଖ ଠିକ କରିବାରେ ଏତେ ବିଳମ୍ବ ହେବା କଥା ତ ନୁହେଁ।
9: ମହାମାତ୍ୟ ତ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହାନ୍ତି ମହାରାଜ, କିନ୍ତୁ କିନ୍ତୁ କିଛି ଲୋକ ଦୂରରୁ ଆସିବା ତ ଦେଖାଯାଉଛି।
4: ଲୋକଙ୍କ ସାଥିରେ ମହାମାତ୍ୟ ହିଁ ହେଇଥିବେ। କେତେ ବା ଦୂର?
9: ନିକଟରୁ ହିଁ, କିନ୍ତୁ ସେମାନେ କେବଳ ପଶ୍ଚିମରୁ ନୁହେଁ, ଉତ୍ତର ଏବଂ ଦକ୍ଷିଣରୁ ମଧ୍ୟ ଅନେକ ରଥ ଏବଂ ସୈନିକ ଧୂଳି ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଇଛି।
4: ଜଣାପଡ଼ୁଛି ମହାମାତ୍ୟ ମାଣ୍ଡଳିକ ଏବଂ ସାମନ୍ତମାନଙ୍କୁ ମଧ୍ୟ ଆଜିର ସମାରୋହରେ ସମ୍ମିଳିତ ହେବା ପାଇଁ ନିମନ୍ତ୍ରିତ କରିଛନ୍ତି।
9: କିନ୍ତୁ କିନ୍ତୁ ଏହି ନିମନ୍ତ୍ରଣକୁ ମହାରାଜାଙ୍କ ନିକଟରେ ଗୁପ୍ତ ରଖିବାର ଅଭିପ୍ରାୟ?
4: କୌତୁକ, କେବଳ କୌତୁକ
9: ନୁହେଁ ମହାରାଜ, ଷଡ଼ଯନ୍ତ୍ର।
4: ମହେନ୍ଦ୍ର,
9: ସମସ୍ତ ଦଣ୍ଡପାଶିକ ସେନା ତ ମହାମାତ୍ୟଙ୍କ ଅଧୀନରେ। ମୁଁ ସମସ୍ତ ଦ୍ୱାର ବନ୍ଦ କରିଦେଉଛି ମହାରାଜ।
4: ଆମେ ସିଂହଦ୍ୱାରରେ ଯାଇ ନିଜେ ଦେଖିବୁ। ଆଉ ତୁମର ଭ୍ରମ?
9: ଭ୍ରମ ନୁହେଁ ମହାରାଜ, ଏଇ ଦେଖନ୍ତୁ। ଶୈବାଳିକ,
4: ତାକୁ ଛାଡ଼ି ଦିଅ ପ୍ରତିହାରି। କଥା କଣ?
10: ପ୍ରଭୁ, ମହା ଷଡ଼ଯନ୍ତ୍ର ହୋଇଛି ପ୍ରଭୁ। ତିନି ପାର୍ଶ୍ୱରୁ ମନ୍ଦିରକୁ ମହାଦଣ୍ଡ ପାଶିକ ଘେରୁଛନ୍ତି।
4: ଘେରୁଛନ୍ତି କାହାର ଆଦେଶରେ?
3: ପରମ ପ୍ରତାପୀ କଳିଙ୍ଗ ନରେଶ ସ୍ତ୍ରୀ ରାଜରାଜ ଚାଲୁକ୍ୟଙ୍କ ଆଦେଶରେ।
4: ଚାଲୁକ୍ୟ କଳିଙ୍ଗ ନରେଶ, ବିଶ୍ୱାସଘାତୀ!
11: ସ୍ୱୟଂ ମହାରାଜାଙ୍କ ସମ୍ମୁଖରେ ଉଦଣ୍ଡତା।
3: ସାବଧାନ, ମୋ ଉପରେ ହାତ ଲଗେଇବାର ଚେଷ୍ଟା କର ନାହିଁ, ମୋତେ ଦୂତ ରୂପେ ପଠାଯାଇଛି। ଏଇ ନିଅନ୍ତୁ ମହାରାଜ, ରାଜରାଜ ଚାଲୁକ୍ୟଙ୍କର ସନ୍ଦେଶ, ଏବଂ ମୋତେ ଉତ୍ତର ଦିଅନ୍ତୁ।
4: ସନ୍ଦେଶ, ଉତ୍ତର? ତାହେଲେ ରଥର ଅଖ ଏଇଥିପାଇଁ ଭାଙ୍ଗିଥିଲା, ଏଇଥିପାଇଁ ଯେ ଏତିକି ସମୟ ଭିତରେ ଦଣ୍ଡପାଶିକ ସେନା ଏବଂ ମାଣ୍ଡଳିକଙ୍କୁ ଏକାଠି କରି ନିଆଯିବ। ଆଉ ରାଜଧାନୀରେ?
10: ପ୍ରଭୁ, ରାଜଧାନୀରେ ଚାଲୁକ୍ୟ ଦଣ୍ଡ ନାୟକ ମାନେ ପ୍ରଥମରୁ ହିଁ ରାଜପ୍ରସାଦକୁ ଅଧିକାର କରି ନେଇଛନ୍ତି, ଏଇ ଶୈବାଳିକ କହୁଥିଲା।
4: ତୋଷାଳୀ ଏବଂ କଣିକାର ସାମନ୍ତ?
3: ସେମାନେ ସମସ୍ତେ ଆମ ସାଥିରେ ଅଛନ୍ତି।
4: ସମସ୍ତେ ବିଶ୍ୱାସଘାତୀ।
3: ରାଜ କ୍ଷମତାର ମୂଳ ଦୁଆ ବିଶ୍ୱାସ ନୁହେଁ, ବାହୁବଳ।
9: ବାହୁବଳ? ଯବନ ବିଜେତା ପରାକ୍ରମୀ ନରେଶ ବଳହୀନ କେବେଠାରୁ ହେଇଗଲେ?
3: ଯବନ ବିଜେତାଙ୍କର ସେନା କାହାନ୍ତି?
4: ଓହ, ସେନା! ଯଦି ଆମକୁ ଏହି ଦୂରଭିସନ୍ଧିରୁ କିଞ୍ଚିତ ଆଭାସ ମିଳିଥାନ୍ତା, ତେବେ ଆମର ସେନା
3: ବଙ୍ଗ ଦେଶରେ ନଥାନ୍ତେ। କିନ୍ତୁ ଏବେ ପଶ୍ଚାତ୍ତାପ କଲେ କଣ ହବ? ଆପଣଙ୍କ ସମ୍ମୁଖରେ ଗୋଟିଏ ହିଁ ରାସ୍ତା,
4: ଆତ୍ମସମର୍ପଣ। କେବେ ନୁହେଁ!
3: ତେବେ ଆତ୍ମହତ୍ୟା?
4: ନା,
3: ଯୁଦ୍ଧରେ ପରାଜିତ ହୋଇ ବନ୍ଦୀ ହେବା ଆତ୍ମହତ୍ୟା ସଦୃଶ ହିଁ।
4: ନା, ନା,
12: ବନ୍ଦୀ? ଆମର ପୂଜ୍ୟ ମହାରାଜ ବନ୍ଦୀ ହେବେ, ଏଭଳି ଅନାଚାର କିପରି ହେଇପାରିବ?
3: ତୁମର ଏ କଥାରେ କଣ ଯାଏ ଆସେ? ତୁମେମାନେ ଶିଳ୍ପୀ, କାଲି ୟାଙ୍କର ଚାକର ଥିଲ, ଆଜିଠାରୁ ରାଜରାଜ ମହାରାଜ ଚାଲୁକ୍ୟଙ୍କର ଶାସନ ରୋଡର ଯାହା ହାତରେ ଥାଉ, ତୁମକୁ ତ ନିଜ କଳା ସାଧନା କରିବା ଦରକାର।
10: ବହୁତ ହେଲା ଦୂତ, କଣ ଆମେ ଛେଳି ମେଣ୍ଢା ହେଇଛୁ? ଯିଏ ଚାହିଁବ ଯାହାକୁ

0: ଆଜି ହିଁ ତ ଆମ ଭାଗ୍ୟର ନିର୍ଣ୍ଣୟ ହେବ। ଯେଉଁ ସିଂହାସନକୁ ତମେ ଆଜି ଦୋହଲାଉଛ ତାହା ଆମ କାନ୍ଧ ଉପରେ ତିଷ୍ଠି ରହିଛି। କ'ଣ ତା ଉପରେ ସିଏ ବସିବ ଯାହା ଯୋଗୁଁ ଶହ ଶହ ଘର ଉଜୁଡ଼ି ଯାଇଛି? ସିଏ ଯିଏ କୋଣାର୍କ ସୌନ୍ଦର୍ଯ୍ୟ ନିର୍ମାତା ଶିଳ୍ପୀଙ୍କୁ ତୁଚ୍ଛ ମନେ କରି ଲାତ ମାରିଛି? କଳିଙ୍ଗ ଆମର ଏବଂ ଏହାର ଅଧିପତି ଆମର ପ୍ରଜାବତ୍ସ ନରେଶ ଶ୍ରୀ ନରସିଂହ ଦେବଙ୍କର।
1: ସବାସ ଧର୍ମପଦ ସବାସ।
2: ତୁମ ଶବ୍ଦରେ ଶିଳ୍ପୀର ଆତ୍ମା କହୁଛି।
3: ପାଗଳ ପ୍ରଳାପ ଶୁଣିବାକୁ ଆସିନାହିଁ, ମୋତେ ଶୀଘ୍ର ଉତ୍ତର ମିଳିବା ଦରକାର।
0: ତେବେ ଶୁଣ ଶୈବାଳିକ, ତୁମର ନୂତନ ସ୍ୱାମୀଙ୍କ ପାଖକୁ ଏହି ଅଗ୍ନିବର୍ଷୀ ସନ୍ଦେଶ ନେଇଯାଅ ଯେ କଳିଙ୍ଗ ନରେଶ ଶ୍ରୀ ନରସିଂହ ଦେବ ମହାରାଜ ଅତ୍ୟାଚାରୀ ବିଶ୍ୱାସଘାତକଙ୍କ ଧମକକୁ ଡରନ୍ତି ନାହିଁ। ସେ ଏକୁଟିଆ ନୁହନ୍ତି, ଆଜି ତାଙ୍କ ପଛରେ ସେହି ଶକ୍ତି ରହିଛି ଯାହାଦ୍ୱାରା ଧରିତ୍ରୀ କମ୍ପମାନ ହେବ। କୋଣାର୍କ ମନ୍ଦିର ଆଜି ହେଇଯିବ ଦୁର୍ଗ। ଯାଅ, ଆମେ ତୁମର ଏହି ଆହ୍ୱାନ ଗ୍ରହଣ କରୁଛୁ।
3: ସାବଧାନ, ରକ୍ତଦାନ ପାଇଁ ପ୍ରସ୍ତୁତ ରୁହ, ମୁଁ ଆସୁଛି।
4: ତିନି ଦିଗରୁ ପ୍ରାଚୀର ନିକଟକୁ ସେନା ଆସିଯାଇଛନ୍ତି, ଆଉ ଚତୁର୍ଥ ଦିଗରେ ସମୁଦ୍ର। ଆମେ କେମିତି କ'ଣ କରିବା?
5: ରୁହ, କୋଣାର୍କର ଚାରିକାନ୍ଥ ଭିତରେ ମୋଟୁ କେତେ ଜଣ ଅଛନ୍ତି?
6: ପ୍ରାୟ 5000, 1200 ଶିଳ୍ପୀ, ବଳକା ଅନ୍ୟମାନେ।
0: ଆମର ଅସ୍ତ୍ର ହେଉଛି କୋଦାଳ, ଦଣ୍ଡ, ହାତୁଡ଼ି ଆଉ ପଥର। ମନ୍ଦିର ପ୍ରାଚୀର ବିଶାଳ ପଥରକୁ ଶତ୍ରୁମାନଙ୍କ ଉପରକୁ ହଠାତ୍ ପକାଯାଇପାରେ ମହାରାଜ। ଯେଉଁ ପର୍ଯ୍ୟନ୍ତ ପ୍ରାଚୀର ରହିଛି ସେ ପର୍ଯ୍ୟନ୍ତ ଶତ୍ରୁମାନେ ଆମ ନିକଟକୁ ପହଞ୍ଚି ପାରିବେ ନାହିଁ।
7: କିନ୍ତୁ କେତେବେଳ ପର୍ଯ୍ୟନ୍ତ?
5: ରାତ୍ରର ପ୍ରଥମ ପ୍ରହର ପର୍ଯ୍ୟନ୍ତ।
7: ତାପରେ?
5: ତାପରେ ଆମର ଏବଂ ତୁମର କାମ। ମହେନ୍ଦ୍ର
8: ଦାସ କୋଟିବଦ୍ଧ ସ୍ୱାମୀ,
4: ରାତ୍ର କୌଣସି ପ୍ରକାରେ ଲୁଚି ଛପି ଜଗନ୍ନାଥ ପୁରୀରେ ପହଞ୍ଚିବା ଦରକାର। ସେଠାରେ ଶ୍ରୀମନ୍ଦିର ଅଧିଷ୍ଠାତା କେବେ ବି ମୋ ବିରୁଦ୍ଧରେ ଯିବେ ନାହିଁ। ତାଙ୍କ ସହାୟତାରେ ଆମର ଗୁପ୍ତ ଅସ୍ତ୍ରାଗାର ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ହେବ ନାହିଁ ମହେନ୍ଦ୍ର।
7: ବୁଝିଗଲେ ମହାରାଜ।
4: ରାତି ଭିତରେ ହିଁ ସବୁକିଛି କରିବାର ଅଛି। ରାତ୍ର ଯୁଦ୍ଧ ବନ୍ଦ ହେବ, ସକାଳ ଭିତରେ ଶତ୍ରୁକୁ ଘେରିଯିବା ଦରକାର।
7: କେଉଁ ରାସ୍ତାରେ ଯାଇପାରିବା?
0: ମନ୍ଦିରର ଚତୁର୍ଥ ଦ୍ୱାର ଦେଇ ସାଗର ତଟ, ସେଠାରୁ ନୌକାରେ ଯାଇପାରିବେ ମହାରାଜ।
7: ଓ କୋଣାର୍କର ରକ୍ଷା?
5: ଧର୍ମପଦ ସମ୍ଭାଳି ପାରିବ? ଧର୍ମପଦ
0: କାହିଁକି ନୁହେଁ ମହାରାଜ, କୋଣାର୍କ ପ୍ରାଚୀରର ପାଷାଣ ସୁଦୃଢ଼ ଏବଂ ତାହାଠାରୁ ଅଧିକ ସୁଦୃଢ଼ ଶିଳ୍ପୀର ହାତ ଯାହା ପାଷାଣରେ ପ୍ରାଣ ଭରିଦିଏ।
5: ଧର୍ମପଦ, ଆଜି ଆଚାର୍ଯ୍ୟ ବିଶୁ ତୁମକୁ ମହାଶିଳ୍ପୀ ପଦ ପ୍ରଦାନ କରିଛନ୍ତି। ଆମେ ମହାରାଜ ନରସିଂହ ଦେବ ତୁମକୁ କୋଣାର୍କ ଦୁର୍ଗପତି ପଦ ପ୍ରଦାନ କରୁଛୁ।
0: ମହାରାଜ, ଏହି ଅକିଞ୍ଚନ ଉପରେ କୋଣାର୍କ ନରେଶଙ୍କର ଅପାର ଅନୁଗ୍ରହ। ଦେବ, ମୋର ଅନୁରୋଧ ଯେ ଆପଣ ମନ୍ଦିରର ପଛ ଭାଗରେ ରୁହନ୍ତୁ, ଏହା ସୁରକ୍ଷିତ ସ୍ଥାନ।
4: ରାତ୍ରର ପ୍ରଥମ ପ୍ରହର ପର୍ଯ୍ୟନ୍ତ ଆମେ ନିଜକୁ ତୁମ ହାତରେ ସମର୍ପଣ କରିଦେଇଛୁ ଧର୍ମପଦ। ସେ ପର୍ଯ୍ୟନ୍ତ ତୁମେ ଆମର ନିର୍ଦ୍ଦେଶକ, ତୁମେ ଆମର ସେନାପତି।
0: ତେବେ ଚାଲନ୍ତୁ ଦେବ, ଯୁଦ୍ଧ ଆରମ୍ଭରୁ ଏହି ପ୍ରଚଣ୍ଡ ଭୈରବୀଙ୍କର ଅବଲୋକନ କରନ୍ତୁ, ଚାଲନ୍ତୁ।
2: ବିଶୁ, ତୁମେ କହୁଥିଲ ଯେ ମୁଁ ନାଟ୍ୟାଚାର୍ଯ୍ୟ, ଭଗବାନ ଶଙ୍କରଙ୍କର ସଂହାର ରୂପ ଧାରଣ କରିପାରିବି। ତାହା ତ କରିପାରିଲି ନାହିଁ, କିନ୍ତୁ ଭଗବାନ ଶଙ୍କର ବୈଦ୍ୟନାଥ ମଧ୍ୟ ପଟି ବାନ୍ଧିବା, ଔଷଧ ଦେବା, କିଛି ଆଘାତ ପୀଡ଼ିତଙ୍କୁ ବଞ୍ଚାଇ ପାରିବା।
5: ସେ କେମିତି ଅଛି?
2: କିଏ ଧରମା? ସେ ତ ଅଦ୍ଭୁତ ପରାକ୍ରମ ଦେଖାଇଛି, ତାକୁ ଦେଖି ଜଣେ ଜଣେ ଶିଳ୍ପୀ 5 ଜଣ ସୈନିକଙ୍କ ସଦୃଶ ହେଇଗଲେଣି।
5: ସେ କେମିତି ଅଛି?
2: ସେ ମୂର୍ଚ୍ଛିତ ହେଇଯାଇଛି ଯେମିତି। ଶିଳ୍ପୀମାନଙ୍କ ଭିତରେ ବିଜୁଳି ଖେଳିଗଲା, ଆମର ଅଳ୍ପ କିଛି ଲୋକ ଦୁଇଗୁଣା ଉତ୍ସାହରେ ଯୁଦ୍ଧ କରିବାରେ ଲାଗିଲେ ଏବଂ ଚାଲୁକ୍ୟର ପାଳାଭାରକୁ ଅଟକି ଯିବାକୁ ପଡ଼ିଲା।
5: ସେସବୁ ମୁଁ ଦେଖିଛି, କିନ୍ତୁ ଏବେ ସେ କିପରି ଅଛି?
2: କିପରି ଅଛି? ସେ ମୂର୍ଚ୍ଛିତ ହେବାର କିଛି ସମୟ ପରେ ତ ତୁମେ ଚାଲି ଆସିଲ, ଜଣାପଡ଼ୁଛି ତା ଶରୀର ଆଘାତ ଚୋଟ ସହନ କରିବାରେ ଅଭ୍ୟସ୍ତ। ମା ବାପା ତାକୁ ବହୁତ କସରତ କରି।
5: ସମ୍ୟ, ମୋ ପ୍ରଶ୍ନର ଉତ୍ତର ଦିଅ, ସେ କିପରି ଅଛି?
2: ବିଶୁ, କଣ ହେଲା ତୁମର? ଏମିତି ମୋ ପ୍ରତିମା ନିକଟରେ ମୁଠା ବାନ୍ଧି ଠିଆ ହେଇଛ କାହିଁକି?
5: ଦେଖ,
2: ହାତୀ ଦାନ୍ତର କଙ୍କଣ। ଆରେ,

0: ଠିକ୍ ସେହି ଆକୃତି
1: ଯାହା ମୁଁ ତମ କଣ୍ଠ ହାରରେ ଅଙ୍କନ କରିଛି।
0: ଠିକ୍ ସେହି ଛବି ତୁମକୁ କେଉଁଠାରୁ ମିଳିଲା?
1: ଧର୍ମପଦର ଗଳରୁ ଖସିଥିଲା ଯେତେବେଳେ ମୂର୍ଚ୍ଛିତ ହେଲା।
0: ଧର୍ମପଦ ଗଳରୁ ଅର୍ଥାତ୍ ଧର୍ମ ଧର୍ମପଦ
1: କୁହ କୁହ ସୌମ୍ୟ କୁହ ସେ କିପରି ଅଛି?
0: ବିଶୁ ବିଶୁ ସ୍ଥିର ହୁଅ
1: ସ୍ଥିର ହେବି। ତମେ ତମେ ବୁଝିପାରିବ ନାହିଁ ବନ୍ଧୁ, ବୁଝିପାରିବ ନାହିଁ। କୁହ କୁହ ବନ୍ଧୁ, କଣ୍ଠଟା ମୂର୍ଚ୍ଛା ଦୂର ହେଲା?
0: ମୂର୍ଚ୍ଛା ଦୂର ହେଇଯାଇଛି, ରକ୍ତ ବହିବା ବି ବନ୍ଦ ହେଇଯାଇଛି। ଏବେ ତ ପୁନଃ ଯୁଦ୍ଧ କରିବା ପାଇଁ ସେ ପ୍ରସ୍ତୁତ।
1: ପୁନଃ ଯୁଦ୍ଧ? ଅଟକ ଅଟକ ସୌମ୍ୟ, ତାକୁ ଅଟକ।
0: ବିଶୁ ବିଶୁ ଶାନ୍ତ ହୁଅ, ବିଶୁ ଶାନ୍ତ ହୁଅ। ରାତିରେ ଯୁଦ୍ଧ ବନ୍ଦ ରହିବ ଏବଂ କାଲି ସକାଳ ଭିତରେ ନିଶ୍ଚୟ ମହାରାଜାଙ୍କ ଅଶ୍ୱାରୋହୀ ଦଳ ଜଗନ୍ନାଥ ପୁରୀରୁ ଆସି ପହଞ୍ଚିଯିବେ। କିନ୍ତୁ ବିଶୁ, ମୋତେ ତୁମର ଚିନ୍ତା।
1: ମୋର ଚିନ୍ତା ବର୍ଷ ବର୍ଷ ଧରି ହଜେଇଥିବା ନିଧିକୁ ପାଇଛି। ସୌମ୍ୟ ସୌମ୍ୟ ମୋତେ ସେ ଜାଣିନାହିଁ, କିନ୍ତୁ କିନ୍ତୁ ଜାଣିସାରିଲା ପରେ ସେ କଣ ଭାବିବ? ବୋଧହୁଏ ବୋଧହୁଏ ସୌମ୍ୟ ବର୍ଷ ବର୍ଷ ଧରି ଗୁମ୍ଫାର ଅନ୍ଧାର ପରେ ସେହି ବେଦନଦୀ ଆଲୋକ କଣ ମୋତେ ଅନ୍ଧ କରିଦେବ?
0: ବିଶୁ ବିଶୁ, ବୋଧହୁଏ ସେ ଆସୁଛି। ତୁମେ କିଛି ସମୟ ପାଇଁ ଏହି ସ୍ତମ୍ଭ ଆଡ଼ୁଆଳରେ ରହିଯାଅ।
1: କଣ
0: ଯାଅ
1: କଣ, ସେ ମୋର ମୁହଁ ମଧ୍ୟ ଦେଖିବାକୁ ଚାହିଁବ ନାହିଁ।
0: ମୁଁ ଉପରେ ସେ କଥା ଛାଡ଼ିଦିଅ ବିଶୁ, ଯେତେବେଳେ ଡାକିବି ତ ଆସିଯିବ।
2: ଶହ ଶହ ଶିଳ୍ପୀ ମରିଛନ୍ତି ନାଟ୍ୟାଚାର୍ଯ୍ୟ, ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ତ ଆପଣଙ୍କ ନଟ ଗାୟକ ଦେବଦାସୀମାନେ ଖୁବ୍ ଶୁଶ୍ରୂଷା କରିଛନ୍ତି, କିନ୍ତୁ ଯେଉଁମାନେ କ୍ଲାନ୍ତ ଅବସନ୍ନ,
0: ରାତ୍ର ବିଶ୍ରାମ ହିଁ ସେମାନଙ୍କ ସଞ୍ଜୀବନୀ। ରାତ୍ର ତ ଯୁଦ୍ଧ ହେବ ନାହିଁ,
2: କିନ୍ତୁ ଆମକୁ ତ ସାବଧାନ ରହିବାକୁ ହେବ। ଯଦି କେହି ମନ୍ଦିର ପ୍ରାଚୀର ଉପରେ ଦୃଷ୍ଟି ରଖିପାରିବ,
0: ମୋର ନଟ ଗାୟକ ବାଦକ ସେହି କାମ କରିପାରିବେ ଧର୍ମପଦ, ସେମାନେ ତ କ୍ଲାନ୍ତ ହେଇନାହାନ୍ତି।
2: ଅନୁଗୃହିତ ତାତ ସୌମ୍ୟଶ୍ରୀ, କେବଳ ଦୃଷ୍ଟି ରଖିବାର ଅଛି, ଏବଂ ଯଦି କିଛି ଘଟଣା ସାମ୍ନାକୁ ଆସେ ତ ମୋତେ ତୁରନ୍ତ ଖବର ଦେବା ଦରକାର, ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ।
0: ସୂର୍ଯ୍ୟୋଦୟ ଭିତରେ ମହାରାଜାଙ୍କ ଅଶ୍ୱାରୋହୀ ଦଳ ଚାଲୁକ୍ୟକୁ ପଛରୁ ଆକ୍ରମଣ କରିଦେବେ,
2: ଏବଂ ଏପଟେ ଆମେ ଅଳ୍ପ ସଂଖ୍ୟକ ଶିଳ୍ପୀ ମଧ୍ୟ ପୁନଃ ପ୍ରହାର କରିବୁ।
0: ଏହି ଅଳ୍ପ ସଂଖ୍ୟକ ଶିଳ୍ପୀଙ୍କର ପ୍ରାଣ ତ ତୁମେ ଧର୍ମପଦ, ତୁମେ ମୂର୍ଚ୍ଛା ପରେ ତୁମକୁ ମଧ୍ୟ ବିଶ୍ରାମ ଦରକାର, ଆସ।
2: ଯଦି ମୋ ପାଖରେ ଏହାଠାରୁ ଅଧିକ ଶକ୍ତିବର୍ଦ୍ଧକ ସଞ୍ଜୀବନୀ ରହିଛି ତାହା ଏଇ ଦେଖନ୍ତୁ।
0: ଦେଖିବା।
2: ଆରେ ମୋର କଣ୍ଠ ଆହାର କୁଆଡ଼େ ଗଲା? ସର୍ବଦା ଏହି ବସ୍ତ୍ର ତଳେ ମୁଁ ତାକୁ ରଖିଥାଏ। ଆଚାର୍ଯ୍ୟ ସୌମ୍ୟଶ୍ରୀ, ଆପଣ ତ,
0: ମୁଁ ତ ନୁହେଁ, କିନ୍ତୁ କିନ୍ତୁ ଏପଟେ ଦେଖ, ମୋର ମୂର୍ତ୍ତିର କଣ୍ଠରେ ଗୋଟିଏ କଣ୍ଠହାର ରହିଛି।
2: ଆରେ ଏହି ପ୍ରତିମା ଗୁଡ଼ାକୁ ଏହା କେମିତି ଆସିଲା? କିନ୍ତୁ କିନ୍ତୁ ଏହା ତ ପଥର ଉପରେ ଅଙ୍କିତ ହୋଇଛି। ନାଟ୍ୟାଚାର୍ଯ୍ୟ, ଏହା ଏହା କି ପ୍ରକାର ରହସ୍ୟ?
0: ଏହି ରହସ୍ୟ ତ ମୂର୍ତ୍ତିକାର ହିଁ ସମାଧାନ କରିପାରିବ।
2: କିଏ?
0: ଆଚାର୍ଯ୍ୟ ବିଶୁଙ୍କୁ ପଚାର। ବିଶୁ ବିଶୁ।
1: ହଁ ଧର୍ମପଦ, ଏହି ମୂର୍ତ୍ତିର କଣ୍ଠହାର ମୁଁ ହିଁ ତିଆରି କରିଛି। ଏହି ହାତୀଦାନ୍ତ କଙ୍କଣର ଶିଳ୍ପୀ ମଧ୍ୟ ମୁଁ।
2: ଆପଣ? ଅସମ୍ଭବ ଆଚାର୍ଯ୍ୟ, ଅସମ୍ଭବ। ମୋତେ ଏହି କଙ୍କଣ ମୋର ମା ଦେଇଛନ୍ତି।
1: କେଉଁଠାରେ କେଉଁଠାରେ ତମର ମା ଅଛନ୍ତି ଧର୍ମପଦ?
2: ମୋର ମା? ମୋର ମା ତ ଏବେ ନାହାନ୍ତି ଆଚାର୍ଯ୍ୟ, ସେଥିପାଇଁ ତାଙ୍କର ଦେଇଥିବା ଉପହାର ହୃଦୟରେ ଲଗାଇ ବୁଲୁଛି। ମୃତ୍ୟୁ ପୂର୍ବରୁ ମୋତେ ଏହା ଦେଇ କହିଲେ, ଏଇଟା ତ ବାପାଙ୍କ ଦାନ।
1: ପିତା ପିତା
2: ପିତାଙ୍କର କଥା ସେ ମୋତେ ଆଗରୁ କେବେ କହିନଥିଲା। ମୋର ମା ପ୍ରଥମ ଏବଂ ଶେଷ ଥର ପାଇଁ ସେଇ ନାଁ ନେଇଥିଲା।
1: ପ୍ରଥମ ଆଉ ଶେଷ ଥର?
2: କେଡ଼େ ଅଦ୍ଭୁତ ଥିଲା ମୋର ମା। ମୋତେ କୋଳରେ ଧରି ବହୁ ପୂର୍ବରୁ ଯେତେବେଳେ ସେ ନଗରକୁ ଆସିଥିଲା, କେହି କେହି ସାହାଯ୍ୟ କରିବାକୁ ନଥିଲେ, ମଜୁରୀ କରି ମୋତେ

0: ପାଳିଲା। ଦାରିଦ୍ର୍ୟର କଷାଘାତ ଏବଂ ବୈଭବର ଅପମାନ ସହ୍ୟ କରି ସେ ମୋତେ ପାଳିଲା।
1: ଆଚ୍ଛା ଧର୍ମପଦ, ମନେ ଅଛି ତୁମର କେଉଁଠାରୁ ତୁମେ ନଗରକୁ ଆସିଥିଲ?
0: ଶବର ଆଟିବିକାରୁ। ମା ତ ବହୁତ କିଛି କହିଛି, କିନ୍ତୁ କିନ୍ତୁ ସବୁ ନୁହେଁ। ସେ ମୋତେ ସେହି ଶକ୍ତି ଦେଇଛି ଯାହା ବଳରେ ଛୋଟିଆ ବିଜଟିଏ ଧରିତ୍ରୀର ବକ୍ଷ ଚିରି ନୂତନ ଜୀବନର ପ୍ରତୀକ ହୋଇଥାଏ। ତାର ସେହି ଅଜପୂର୍ଣ୍ଣ ବାଣୀ ମୋ କାନରେ ଗୁଞ୍ଜରିତ ହେଉଛି। ଆପଣ ଆପଣ ଶୁଣିପାରୁଛନ୍ତି?
2: ମୁଁ ଶୁଣିପାରୁଛି ଧର୍ମପଦ।
0: ଆଚାର୍ଯ୍ୟ ବିଶୁ,
2: ଧର୍ମ ଧର୍ମ ମୋର ପୁତ୍ର,
0: ଆପଣ କାନ୍ଦୁଛନ୍ତି ଆଚାର୍ଯ୍ୟ?
1: ଧର୍ମପଦ, ତୁମେ ସାରିକାର ପୁତ୍ର।
0: ଆପଣ ଆପଣ ମୋ ମାଙ୍କ ନାମ କିପରି ଜାଣିଲେ?
1: ଆଚାର୍ଯ୍ୟ ବିଶୁ ହିଁ ତୁମର ପିତା।
0: କଣ ଆଚାର୍ଯ୍ୟ, ଆଚାର୍ଯ୍ୟ ବିଶୁ ମୋର ପିତା, ମୋର ପିତା ଆଚାର୍ଯ୍ୟ, କିନ୍ତୁ କିନ୍ତୁ ମୋ ପିତାଙ୍କ ନାମ ତ
2: ତୁମ ପିତାଙ୍କ ନାମ ଶ୍ରୀଧର ଥିଲା।
0: ମୋ ମା ଏଇ ନାମ ହିଁ କହିଥିଲା।
1: ବିଶୁ, ମୁଁ ବାହାରର ଅବସ୍ଥା ଦେଖି ଆସୁଛି।
2: ସେହି ଅଭାଗ ଶ୍ରୀଧର ମୁଁ, ବିଶୁ ତ ଛତ୍ମ ନାମ ଯାହାକୁ ମୁଁ ଶବର ଅଟବିକାରୁ ଚାଲି ଆସିବା ପରେ ରଖିଥିଲି।
0: ଆଚାର୍ଯ୍ୟ, ଆଚାର୍ଯ୍ୟ
2: ମୋତେ ମୋତେ ମୋତେ ପିତା ବୋଲି ଡାକ ଧର୍ମା, ମୋତେ ପିତା ବୋଲି ଡାକ ପିତା।
0: ଆପଣଙ୍କୁ ମୋ ମା ମନେ ପଡ଼ନ୍ତିନି?
2: 20 ବର୍ଷ ଧରି ସେହି ସ୍ମୃତି ବଳରେ ଜୀବିତ ଅଛି ଅଧର୍ମା। ମନ୍ଦିର ନିର୍ମାଣ କରି କରି କେବେ କେବେ ମୋ ଆଖି ଆଗରେ ଅନ୍ଧାର ଛାଇ ଯାଉଥିଲା। ସେହି ଅନ୍ଧାରରେ ନା ମୁଁ ମୂର୍ତ୍ତି ଗଢ଼ିପାରୁଥିଲି, ନା ଆକାର ପ୍ରକାର ନିର୍ଣ୍ଣୟ କରିପାରୁଥିଲି, ନା ପଥରକୁ ଜୀବନ୍ତ କରିପାରୁଥିଲି। ଆଉ ସେତେବେଳେ ତମ ମାଙ୍କର ମନର ମୋ ତେଜସ୍ୱୀ ମୂର୍ତ୍ତିର ଝଲକ ମୋତେ ମୋତେ ଦିଶି ଯାଉଥିଲା, ଏବଂ ସେହି କିରଣରେ ମୋତେ ଆଲୋକ ବି ମିଳି ଯାଉଥିଲା।
0: ଠିକ ସେହି କିରଣ, ଠିକ ସେହି ଆଲୋକ।
2: ହଁ ପୁତ୍ର, ଦେଖ ଏବେ ସତେ ଯେମିତି ଏ କୋଣାର୍କର ଅଧୁରା ଚୂଡ଼ା ଯୋଗୁଁ ମୋର ଆଶା ମଉଳି ଯାଉଥିବା ଦେଖି ମୋତେ ରାସ୍ତା ଦେଖାଇବା ପାଇଁ ତମକୁ ପଠାଇଲା।
0: ଜଣା ନାହିଁ କୌଣସି ଅଦୃଶ୍ୟ ଶକ୍ତି ମୋତେ ଶିଳ୍ପକଳା ଶିଖାଇଲା।
2: ତୁମେ ଶିଳ୍ପୀ ବିଶୁର ପୁତ୍ର ଧର୍ମା, ତମେ ଶିଳ୍ପୀ ବିଶୁର ପୁତ୍ର। କୋଣାର୍କ ଆଉ କାହାର ସ୍ପର୍ଶରେ କିପରି ଜାଗ୍ରତ ହେଇପାରନ୍ତ, କିପରି ଜୀବିତ ହେଇପାରନ୍ତ? କୋଣାର୍କର ଉନ୍ନତ ଶିଖରକୁ ଦେଖି ଶହ ଶହ ହଜାର ହଜାର ବର୍ଷ ଧରି ଲୋକେ କହିବେ, ଦେଖ ଦେଖ ଏହା ବିଶୁ ଏବଂ ତା ପୁତ୍ରର ସର୍ବୋତ୍କୃଷ୍ଟ କଳାକୃତି।
0: ସନ୍ଧ୍ୟାର କିରଣ ଲିଭି ଲିଭି ଆସୁଛି ଆର୍ଯ୍ୟ, ସନ୍ଧ୍ୟାର କିରଣ ଲିଭି ଲିଭି ଆସୁଛି, ଲାଗୁଛି ମା ଡାକୁଛି।
2: ନାଇଁ ଧର୍ମପଦ, ଆମେ ତାକୁ ଡାକିବା ଖାଲି ଯେତେବେଳେ କଳିଙ୍ଗ ଆଉ କୋଣାର୍କ ଉପରୁ ବାଦଲ ଅପସରିଯିବ,
3: କାଲି ଆମ ମହାରାଜା ନରସିଂହ ଦେବ ବିଜୟୀ ହେବେ। ଆଉ ଥରେ କୋଣାର୍କର ପ୍ରାଙ୍ଗଣରେ ମୋର ଆଉ ତମର ପିତା ଆଉ ପୁତ୍ର ଅଭିବାଦନ ହବ,
0: ବିଜୟର ଅଭିବାଦନ ପିତା, ବିଜୟର ଅଭିବାଦନ।
2: ଧର୍ମପଦ ସତେ ତ ତାହା କିପରି ଅଦ୍ଭୁତ ମୁହୂର୍ତ୍ତ ହବ ମୋର।

0: ସମସ୍ତ ସାଧନା ଫଳୀଭୂତ ହେଇ ଆହ୍ଲାଦ ଏବଂ ଉନ୍ମାଦରେ ଘର କରିଛି। ମୋର ଉଲ୍ଲାସ ଧରିତ୍ରୀ ଏବଂ ଅମ୍ବର ସମ୍ଭାଳି ପାରିବି ନାହିଁ। କୋଣାର୍କର ପ୍ରତ୍ୟେକ ପଥର ଅନନ୍ୟ ରାଗିଣୀ ପ୍ରତିଧ୍ୱନିତ କରିବ। ଶିଳ୍ପୀର ଗୌରବ ସାମ୍ନାରେ ସଂସାରର ସମସ୍ତ ବୈଭବ ନତମସ୍ତକ ହୋଇଯିବ।
1: ଆମ ମାନଙ୍କର ସବୁ ପରିଶ୍ରମ ମାଟିରେ ମିଶି ଯାଇଛି।
0: ମୋର ସ୍ୱପ୍ନ ଭାଙ୍ଗି ଯିବାକୁ ଦିଅ ନା।
1: ସ୍ୱପ୍ନ ସ୍ୱପ୍ନ ତ୍ୟାଗ କର। ଏବେ ଆମେ ସମସ୍ତେ ମହା ବିପତ୍ତିରେ।
2: କଣ ହେଲା ଆର୍ଯ୍ୟ?
1: ମନ୍ଦିର ଦକ୍ଷିଣ ପ୍ରାଚୀରରେ ଗୋଟିଏ ଅଂଶରେ ଶତ୍ରୁଙ୍କର ଛୋଟ ଦଳଟିଏ ରାସ୍ତା ବନେଇ ସାରିଲେଣି। ନର୍ତ୍ତକମାନଙ୍କୁ ନେଇ ସେପଟେ ଯାଉଥିଲି ଯେ ଦେଖିଲି ଶତ୍ରୁ ଦଳ ଭିତରେ ପ୍ରବେଶ କରୁଛନ୍ତି। ଧାଇଁ ଯାଇ ରାଜବାକୁ ସମାଚାର ଦେଇଛି, କିନ୍ତୁ ସ୍ୱଳ୍ପ କ୍ଲାନ୍ତ ଶିଳ୍ପୀ ସେମାନଙ୍କୁ ରୋକିବେ କିପରି?
2: ମୋର ସେଇ ଆଶଙ୍କା ହିଁ ଥିଲା। ରାତ୍ର ଯୁଦ୍ଧ ନିଷେଧକୁ ଚକ୍ରି ଚାଲୁକ୍ୟ କାହିଁକି ହବ ମାନିବ?
0: ଏବେ କଣ ହବ ସୌମ୍ୟ?
1: ମହା ବିନାଶର ଆହ୍ୱାନ।
0: ତାକୁ ରୋକ, ଧର୍ମକୁ ରୋକ।
2: ମୋତେ ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ ଆର୍ଯ୍ୟ। ଥରେ ମନ୍ଦିରକୁ ଅଧିକାର କରିନେଲେ ଚାଲୁକ୍ୟର ଶକ୍ତିକୁ କେହି ରୋକିପାରିବେ ନାହିଁ। ମହାରାଜ ନରସିଂହଦେବଙ୍କର ସମସ୍ତ ଚେଷ୍ଟା ବିଫଳ ହେବ। ସକାଳୁ ଚାଲୁକ୍ୟ ପୁରୀ ପାଇଁ ପ୍ରସ୍ଥାନ କରିବ ଏବଂ ସେହି ଅତ୍ୟାଚାରୀ ଆଗରେ ଆଉ କେହି ତିଷ୍ଠି ପାରିବେ ନାହିଁ, ଆଉ କେହି ନୁହେଁ।
1: ବିଶୁ, ତୁମେ ଶୁଣିଲ?
0: ତୁମେ ଯାଉଛ ପୁତ୍ର।
2: ମୁଁ ଯାଉଛି। ହେଲେ ମୁଁ ଜାଣିଛି ଆପଣ ଭୀରୁ ନୁହନ୍ତି। ଆପଣ ପିତା ହେବା ପୂର୍ବରୁ ଜଣେ ଶିଳ୍ପୀ କାରିଗର। ଆଜି ଶିଳ୍ପୀଙ୍କ ଉପରେ ଅତ୍ୟାଚାରର ପ୍ରହାର, କଳା ଉପରେ ମଦାନ୍ଧତା ଆକ୍ରମଣ କରିଛି, ଶାସନ ପାଦ ତଳେ ସୌନ୍ଦର୍ଯ୍ୟକୁ ଦଳି ଦେଉଛି। ଏବଂ କୋଣାର୍କ ଆପଣଙ୍କର ସୁନେଲି ସ୍ୱପ୍ନ, ଯେଉଁ ନିଡ଼ରେ ଆପଣଙ୍କ ଅଭିଳାଷ ପକ୍ଷୀ ବସା ବାନ୍ଧିବାକୁ ଯାଉଥିଲା, ସେହି କୋଣାର୍କ ଜଣେ ପାପୀ ଅତ୍ୟାଚାରୀ ହାତରେ କଣ୍ଢେଇ ହୋଇଯିବ, ଆତଙ୍କ ହାତରେ ବନ୍ଦୀ ହୋଇ କଣ କଳା କ୍ରନ୍ଦନ କରିବ। ଏହା ହିଁ କଳାକାରର ହେବ ସବୁଠାରୁ ବଡ଼ ପରାଜୟ।
1: ବିଶୁ,
0: କାରିଗରର ପରାଜୟ, କୋଣାର୍କ ଆତଙ୍କବାଦୀଙ୍କ ହାତର ଖେଳନା।
1: ଜଣାପଡ଼ୁଛି ଧର୍ମପଦ ସଂଗ୍ରାମରେ ମାତି ଯାଇଛି, ସେମାନେ ଆଗକୁ ବଢ଼ୁଛନ୍ତି। ବିଶୁ, ମୁଁ ଯାଉଛି, ହୁଏତ ତାକୁ ବଞ୍ଚାଇ ପାରିବି।
0: କୋଣାର୍କ ମୋର ନିଧି, ମୋର ସୃଷ୍ଟି, ଅପବିତ୍ର ହାତରେ, ଭ୍ରଷ୍ଟ ହାତରେ ପଡ଼ିବ, ଏହା କିଭଳି ଅଭିଶାପ, କିଭଳି ଅଭିଶାପ! ହେ ଅଭାଗ କାରିଗର, କାହିଁ ତମର ଗୌରବ, କାହିଁ ତମର ମୌନ ତପସ୍ୟାର ପୁରସ୍କାର! କାରିଗରର ପରାଜୟ ଅସମ୍ଭବ, କୋଣାର୍କ ଶିଳ୍ପୀଙ୍କ ପରାଜୟର ପ୍ରତୀକ ହୋଇ ରହିପାରିବ ନାହିଁ। କୋଣାର୍କ ଶିଳ୍ପୀଙ୍କ ପରାଜୟର ପ୍ରତୀକ ହୋଇ ରହିପାରିବ ନାହିଁ। ମୁଁ ଗର୍ଭଗୃହକୁ ଯାଉଛି। ହେ ସୂର୍ଯ୍ୟ ଭଗବାନ, ହେ ଭୁବନ ଭାସ୍କର, ମୁଁ 12 ବର୍ଷ ପର୍ଯ୍ୟନ୍ତ ଦତଚିତ୍ତ ହେଇ ତୁମ୍ଭ ଯୋଗ୍ୟ ଏହି ଅଦ୍ଭୁତ ପୂର୍ବ ଗୃହ ନିର୍ମାଣ କଲି। ସେଇ ନିଷ୍ଠା, ସେଇ ତପସ୍ୟା ପରେ ଯେତେବେଳେ ତମ ଉପାସନାର ଅବସର ଆସିଛି, ସେତେବେଳେ ତମର ଶିଳ୍ପୀଙ୍କୁ ଠୋକର ମାରି ତାଙ୍କର ନିର୍ଦ୍ଦୋଷ ରକ୍ତରେ ରଙ୍ଗାୟିତ ତୁମକୁ ଅକ୍ତିଆର କରିବାକୁ ଆସୁଛନ୍ତି। ଭଗବାନ, ମୁଁ ଏହା କିପରି ସହ୍ୟ କରିପାରିବି? ତମେ ମୋର

ସାରା ସଂସାରର ପ୍ରତିପାଳକ, କିନ୍ତୁ କିନ୍ତୁ କିନ୍ତୁ କେମିତି ଭୁଲିଯିବି, ମୁଁ ତୁମର ନିର୍ମାତା, ତମେ ତମେ ମୋର ଦେବତା, ତମେ ତମେ ମୋର ଦେବତା। କୋଣାର୍କ କୋଣାର୍କ ଶିଳ୍ପୀର ପରାଜୟ ହେଇ ନ ପାରେ, ମୁଁ ଆଉ ତମେ ମିଶି ଏପରି ହବାକୁ ଦବା ନାହିଁ, ନା ଦବା ନାହିଁ, ନା ହେ ମୋର ଭଗବାନ, ଏହା ଠିକ ନା।

0: ଏଠାରେ ତୁ ବିଶୁକୁ ଛାଡି ଯାଇଥିଲି, ଦେଖନ୍ତୁ ଏଇ ଉତ୍ତରୀୟ
1: ଏବଂ ନରସିଂହ ଦେବ
0: ମତେ ଜଣା ନାହିଁ।
1: ଦେଖୁଛି ତୁମେ ମଧ୍ୟ ସେଇ ରାସ୍ତାରେ ଯିବାକୁ ଚାହୁଁଛ ଯେଉଁ ରାସ୍ତାରେ ସେଇ ଉଦଣ୍ଡ ଧର୍ମାକୁ ପଠାଇଛି।
2: ଶୁଣନ୍ତୁ ଦେବ, ଭିତରେ କେହି ଅଛି।
3: ସୌମ୍ୟ, ମୁଁ କବାଟ ଖୋଲିବି ନାହିଁ।
1: ତମେ କେଉଁଠାରେ ବିଶୁ?
3: ମୁଁ ସେହି ପଞ୍ଚମୁଖୀ ଚୁମ୍ବକକୁ ଭାଙ୍ଗୁଛି। ଦେବମୂର୍ତ୍ତି ପଡିଯିବ, ଶିଖର ମଧ୍ୟ ପଡିଯିବ। ତାପରେ ମନ୍ଦିରର ଛାତ କାନ୍ଥ ସବୁ ପଡିଯିବ। ବିଶ୍ୱାସ ଘାତକ ମାନଙ୍କ ଉପରେ କୋଣାର୍କ ଭାଙ୍ଗିଯିବ।
1: ସୈନିକ କବାଟ ଉପରେ ଧକ୍କା ଦିଅ, ଭାଙ୍ଗି ଦିଅ ଆହୁରି ଜୋରରେ, ଆହୁରି ଜୋରରେ।
2: ବିଶୁ, ମୂର୍ତ୍ତି ଦହଲୁଛି।
4: ହେ ଭଗବାନ, ହେ ଭଗବାନ, ପଥର ଗୁଡିକ ପଡି ଯାଉଛି।
1: ସୈବାଳିକ, ସୈନିକ, ଡର ନାହିଁ କେହି, ଆସ ମୋ ସାଙ୍ଗରେ ଆସ, ଧରି ଦିଅ ଏ ମୂର୍ତ୍ତିକି, ଧରି ଦିଅ, ଧରି ଦିଅ, ଧରି ଦିଅ,
2: ଚାଲି ଯାଅ, ଚାଲି ଯାଅ।
3: প্রতিশোধ, হে মোর দেবতা, হে মোর ভগবান, শিল্পীর প্রতিশোধ।
5: ଏମିତି କୋଣାର୍କ ଭାଙ୍ଗି ଯିବାରେ ଅତ୍ୟାଚାରୀ ଚାଲୁକ୍ୟ ଏବଂ ତା ସାଥୀମାନଙ୍କର ବିନାଶ ହେଲା। ଯେଉଁ ବିରାଟ କଳ୍ପନାକୁ ସାକାର କରିଥିଲା ତାରି କୋଳରେ ମୃତ୍ୟୁ ଶଯ୍ୟା ଲାଭ କଲା। ସେହି ପାଷାଣ ଖଣ୍ଡ ଯାହାକୁ ସେ ଜୀବନ ଦେଇଥିଲା, ସେଇ ପାଷାଣ ସବୁ ତା ଶବ ଉପରେ ଫୁଲ ଭଳି ବିଛାଇ ହୋଇ ପଡ଼ି ରହିଲେ। ତା ଆଦରର ପୁଅ ତ ସେଇ ଫୁଲ ବିଛାଇଥିଲା।
3: କେତେ ଅପୂର୍ବ ଏଇ ଭଗ୍ନସ୍ତୁତ
6: ଅପୂର୍ବ ଭଗ୍ନ ସ୍ତୂପ ଶୋଇଛି, ଏହା ନୁହେଁ କ୍ରୂର କାଳର ଅଟହାସ, ଅବାକ୍ଷଣ ଭଙ୍ଗୁର ତାର ନିବାସ, ପ୍ରଣୟ ନୁହେଁ କରୁଣା।

ଚେତିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେତିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030-6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ତଲାସ୍ ଏ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ବିଶାନ୍ତ ଦଦଲାନୀ।

0: ଟ୍ରେନ କି ନଦୀ ମାନେ ସବୁବେଳେ ହେଲେ ଆଚ୍ଛାରେ ଗୋଟେ ଯାଇ କୁଚା ତିସ୍କେ ମାର ନିହିକି ତିନାଦୀ ମାନେ ନିହିକି ନୁର ନଦୀ ମାନେ ନିହିକି ବାଜି ନଦୀ ମାନେ ଏମ୍ବାଟେ ମା ଯାହା ଆମିଗେଟା ତିନ ଚିସ୍କେ ମାର ରଚେକା ନିହିକି କାଦି ଖଣ୍ଡା ତି ଚିଚିସାରେ ମାଙ୍ଗେ ଏନି ବା ମା ଆଙ୍ଗାଉଡ଼ଲି କୌଣସି ଅସୁବିଧା ଆଇଏ ମାର ନିହିକିଡ଼ୁଏ ନାହିଁ ମାର ନିହିଡ଼ୁଇ ସାରେ ଦେମା କକାର ପଦାସ୍କେ ନିହି ଡୁଇନୁ କିଏନି ତ ମାର ଏନେ ହେଇନାଇ ଯେ ଯେତେବେଳେ ମାର ସିନିକି ହେଇନାଇ ନା କିଛି ଇଏ ବା ଯଦି ଭିଟାମିନ ଜାତୀୟ ଜିନିଷ ତିନାଉ ପୋଷଣ ଜିନିଷ ତିନାଉ ଇଦାଣି ପୁନାଉ କିଛି ସାର ଏତେବେଳେ ତାର ପଦା ମାନେ ପଦା ହାଁ ତ କାଜାୟାନେ କାଜାୟା ହାନା ତ ଡକରା ହାନେ କିଆ ଡକରା ହାଜାନା ଯେତେବେଳେ କକାର ପଦା ଆନୁ କି ମାସ୍କ ମିଶା ଜାର୍ନି କିନ ଅଛି ସାର ଏ ସମୟ ତାର ସମସ୍ୟା ଆସିକି ବାହିମନି ଏଦା ପାଇଁ ଯେ ସବୁବେଳେ ଏନା ଇଚ୍ଛାରେ ପୋଲିଓ ଜିହିର ରୋଗ ମଜାମନେ ରୋଗ ଦୂର କି ହେଲେ ତାକି ଇଚ୍ଛାରେ ମାରୁନି ହିଁ ଭିଟାମିନ ଜାତୀୟ ଜିନିଷ ପୋଷଣ ଜିନିଷ ନିହି ଯାଇ କୁଚା ତିନାଦି କିଆ
1: ତିନାଦି ମାର ମାର ଯଦି ଭିଟାମିନ ଜିନିଷ ଚିକିତ୍ସାରେ ମାଙ୍ଗ ତାମା ଦେହ ତାକି ନିହି ଆନେ ତାଙ୍କ କକାର ପଦା ଯଦି ଜାର୍ନା ନୁଇଛି ସାର ତାଙ୍କୁ ଏ ବିଭିନ୍ନ ପ୍ରକାର ରୋଗ ଯାକ ବାଏ
0: ହଁ ନିନ ବ୍ୟସ୍ତ ସମାନ ଏନ ତାକି ସାର ଆୟା ଯଦି ନିହିକି ଉଡ଼ଇନେ କିଛି ତାନୁ ନିହି କାଦି ତିନେ ନିହି ଜୁରୁ ଗହନେ କି ଯାହା ବି ରାନ୍ଧା ଚିଞ୍ଜିମନେ ମାତ୍ର ନିହିକି ତିନାଦି ମାନେ ଗୋଟେ ମାର ଏନିକି ହି ନାଇଁ ଯେ ଯାଇ କୁଚା ଜିନିଷ ଅଳ୍ପ କମକା ଅଛି ନା ପରିବା ଜିନିଷ ଆମେ ଗୋଟାଏ କି ସବୁଜ ପରିବା ଇଞ୍ଜିମନେ ରେ ମା ଏ ଜିନିଷ ତିନା ନା ହାଟ ତାଛର ମାର ଏନା କଡିମ ନା ହୁକୁଆ କଡିମ ନାଇଁ କି ହାରୁସ୍କେ ହାଟ ତାଣି କଡିମ ନାଇଁ କାଜା କଡିଆ ସାତା କଥା ମାର କଡି ନାଇଁ ଏନା ତାକି ସାର ମାର ସବୁବେଳେ ମାର ତ ଟିକେ ଅସୁବିଧା ସ୍କେ ମାଜାମନେ କ୍ୟା ଏ କିଛି ଡାବୁ କାସୁସ୍କେ ମାତଣ ହାରକା ହିଲା ଓ ଯାହାଫଳରେ ମାର ଆମନି ଗୋଟାଏ କି ଶସ୍ତା ଜିନିଷ ଆମନି ଗୋଟାଏ କି ଉଣା ଦାରା ତଳେ ମେଢା ହେଇନେ ଏ ଦାଣି ମାର ସିନିକି ନାଇଁ ଗୋଟେ ଇ ଅଭ୍ୟାସ ଏହା ହଜାନେ ଗୋଟେ ଏତେବେଳେ ତା ଡାବୁ ମାଚିସ୍କେ କି ଡାବୁ ଆମର ସୁବିଧା ମାଚିସ୍କେ ଏ ଲୋକ ତିସ୍କେ ଏ ଜିନିଷ ଉପରେ ଏକ ମାର ସିନିକି ନାଇଁ ଏଦା ପାଇଁ ଇ ପନିପରିବା ଜିନିଷ ମାର ତ କାମିକି ହିମ ନାଇଁ ମା ବାଡ଼ା କୁଡ଼ା ଆପେ କି ହରୁ ମାରି ଆପେ କି ମାର ସବା ବେଡ଼ା ତାସ୍କେ ନିହି କାଦି ମାର ଚାଷୀ ଲୋକ ଥାଏ ଚାଷ କି ହାନା ଦେ ମାର ନିଡ଼ାବାତକା ତିନି ଲୋକ
1: ଗୋଟେ
0: ଏ ଚାଷ ତି ମାର ଏନି କି ନାଇଁ ପରିବା ଚାଷ କି ହିମ ନାଇଁ ମାତ୍ର ଏ ପରିବା ତି ମାର ଚାଷ କେତେ ସାରେ ମାର ଏ ନେହା ନେହାଣୀ ବାଚିକି ହାଟା ତ ହିମ ନାଇ ଗୋଟେ ଆମ୍ବିଗଣ ବାଚିକି ହାନା ଏ ପିଡ଼ିକା ଚିଚାଣି ସିର ତାଣି କରାବେ ତାଣି ଇଲେ ତାହେଲେ ମାର ବାଚିକା ଚିତାରଡ଼ି ନେହି ଭିଟାମିନ ବେଟା ନେ
1: ଆଏ ମାର ଯଦି ଅଜିତି ଯାଇ କୁଚା ଯଦି ତିନ ହେଇଛି ସାର ମାଙ୍କ ଭିଟାମିନ ମେଡ଼ାଇନେ ମାର ମା ଦେହ ଯାକ ସୁସ୍ଥ ରହିନେ
0: ତ ତାଇ ବା ଏଦା ପାଇଁ ଯେ ମାର ଚାଷ କି ନାଇଁ ଇଚ୍ଛା କଲା ଏ ଟେମିଲ ଗୋଟେ ପତେକା ଲାଆସ୍କେ ମାର ଇଲା ହିଁ ମାର ଲା ପୁଟା ପତେକାସ୍କେ ମାର କାମ ଲୋଡ଼ା କିହିମ ନାହିଁ ମାତ୍ର ମାରୁ ନିହିକି କାଦି କୁଣ୍ଡା ତିନାଦି ମାନେ ଆବାସ୍କେ ତିନାଦି ମାନେ ଆୟାସ୍କେ ତିନାଦି ମାନେ ଏମ୍ବାଟା ଯେ ମା କକାର ପଦା ଆସ୍କେ ସୁସ୍ଥ ଆନୁ ଓଡ଼େ ନିହି ମାନସି ବା ନିହି ଲୋକ ଆହନା ଓଡ଼େ ନିହି ଡାଲୁ ଆହନା ତାମୁ ଜାର୍ନି କିନୁ
1: ଯଦି
0: ହେଲା ହିଁ ଯଦି ମାର କିଆ ହାତା ହେଇଛି ସାର ଏତେବେଳେ ତ ଯଦି ମାର ତ ମେସିମ ନାହିଁ ତ ଆମ ନିକଟା ରକଟା ପଟେ ନେଶ ହାତ ଆସି ର କାନୁ ପଟେ ଏମ୍ବାଟେ ମଞ୍ଜା ର କେୟୁ ପଟେ ଇଲା ହିଁ ଆଚ୍ଛାରେ ଏଦାଣି ମାର ହେଲେ କିନ୍ତୁ ବିକଳାଙ୍ଗ ଇଞ୍ଜି ନାହିଁ ଗୋଟେ ଏଦାଣି ପୋଲିଓ ରୋଗ ଇନେରେ ଏଦା ପାଇଁ ପୋଲିଓ ରୋଗ ଆପେ ହେଇଛି ସାର ମାର ଆୟା ତାନୁ ବାଣ୍ଡିତା ଆହନା ତାନୁ ମାନାଟେ ଏ ସମୟଟେ ଏଦେ ମାର ଏନିକି ହିମ ନାହିଁ ଯେ ଫଳମୂଳ ଚାଚା ହେଇ ହିମ ନାହିଁ କି ଯାଇ କଣ ଏ ଦିଆ ତଲି ମୂଳଟେ ମାର ନିହିକି ଚିଚି ସାର ଦେ ନିହି କକର ପଦାସ୍କେ ନିହି ଜାର୍ନେ ଆଣେରି ଏମାଟା ମଞ୍ଜା ନିହି ବୁଦ୍ଧିମାନସ୍କେ ଆଣେରି ନିହିସ୍କେ ଆଣେରି ପାଟସ୍କେ ପୁନେରି ଗୋଟେ ହୃଷ୍ଟପୃଷ୍ଟ ଆହନା ତାମ୍ବୁ ନିହି ତାମେ ଆଙ୍ଗାଉଡ଼ିଲି ଘଟଣା ଆନୁ ଏଦା ପାଇଁ ଯେ ସବୁବେଳେ ମାର ମା କକାର ପଦାଣି ପାଇଁ ଇଚ୍ଛି ସାର ମାର ଏନିକି ନିହିଡ଼ୁ ଏଣ୍ଡ୍ରି ଇଚ୍ଛାର ମାରସ୍କେ ସିନିକି ନଦୀ ମାନେ ଓଡ଼େଇଲା ହିଁ ଏତେବେଳେ ତ ମାର ହାଜିମ ନାହିଁ ଡାକ୍ତର ତାଣ ହାଜିମ ନାହିଁ ଡାକ୍ତର ତାଣ ହାଜାନସ୍କେ କି ଏନେମ୍ ନାଇଁ ଭିତରେ ବାହିମ ନାହିଁ ଇଚ୍ଛି ସାର ତାମେ ତଲେ ହାଜାନା ପରାମର୍ଶ ଆହନା ମାର ଯଦି ଏ ଅନୁସାରେ ଭିଟାମିନ ଜାତୀୟ ମାର ଆମେ ଗୋଟାଏ କି ଭିଟାମିନ ତି ଅସଚିଚି ସାର ମାଙ୍ଗେ ଏ ଅପୂରଣୀୟ ଆମେ ଗୋଟାଏ ମଞ୍ଜାମ ନାହିଁ କି ଉଣା ହମଜାନେ ଭିଟାମିନ ଅଛି ସାର ଏଦା ଚିଚି ସାର ତମେ ଅସଚିତ୍ସାରେ ନିହି ଆନାଇ ଯେ ତଲିମୁଲୁ ମାର ନିହି ଖାଦି ନିହି ରାନ୍ଧା ତିନ ଇ କଥା ବେଶାଳ ତାକି ମା ତଲେ ର ବୋପି ମାନେ ତାନ ତାଣ୍ଟେ ମାର ବେନ
2: ଆତେ ଇଞ୍ଜୁମାର ରୋଗ ବିଷୟ ତାଲେ ହାଡ଼ାନ ଏ ରୋଗ ଆତେ ପୋଲିଓ ରୋଗ ଅଡେ ଇ ରୋଗ ଏନେ ହିଁ ଆହିନେ ଅଡେ ଏମିତି ଲୋକ ପୋଲିଓ ରୋଗ ଆହିନେ ଏ ବିଷୟ ତାହେଲେ ବେସିଲିଞ୍ଜର ତାଙ୍ଗି ମାନେ ମୋତେ ଇଞ୍ଜୁମାର ହାଡ଼ାନ ପୋଲିଓ ବିଷୟ ତାହେଲେ ଏଡ଼େ ମୋତେ ତାଙ୍ଗି ଜୁହାର ତାଙ୍ଗି
3: ଜୁହାର ଜୁହାର
2: ନି ପରିଚୟ ଟିକେ ହିଁ ମୁଁ ତାଙ୍ଗି
3: ନା ଦର ଲିଜା ସାଉନ୍ତା ନାନୁ ଏମେ କି ମାଇ ବିଡ଼ି କଲେଜ
2: ମୋତେ ଇଞ୍ଜୁମାର ପୋଲିଓ ବିଷୟ ତାହେଲେ ହାଡ଼ାନ କି
3: ହଁ ହାଡ଼ାନ
2: ମୋତେ ପୋଲିଓ ହେଇଛେ ଏନେ ଆହିନେ ତାଙ୍ଗି ଅଡ଼େ ତା ପୋଲିଓ

0: ସେ ଏନ୍ଦି ପୋଲିଓ ଏନ୍ଜିର ରୋଗମାନେ ଇଦାଣେ ଅଲଗା ଦରୁ ଇନଫ୍ଲେକ୍ଟେଡ୍ ପାରାଲିସ୍ ଇଦି ଉଣା କକାରୁ ପଦାଟାଣେ 80% ତଞ୍ଜା ଆମେ
1: ଓହୋ ଆତେ ଇଦି ଉଣା କକାରୁ ପଦାଟାଣା 80% ବେଶୀ ଅଞ୍ଜା ନେ କି ଓହୋ ଆତେ ଇଦି ଏନି କାରଣ କାରଣ ତା କିଆ ହିଁ ଏନ ଏନି କାରଣ
0: ଇନି କାରଣ ତାକି ଆନେ ମାନେ ଇ ରୋଗ ଇଣ୍ଟର ଭାଇରସ ଜନିତ ରୋଗ ଇ ରୋଗ ରୋଗୀର ମଳ ତାନେ ମାନେ ଖାଦ୍ୟ ଜଳ ଚିଞ୍ଜି ସାରେ ସୁସ୍ଥ ଲୋକ ଟାଣ ହାନେ
1: ଓହୋ ଆତେ ଇଦି କି ମାନେ ଖାଦ୍ୟ ତାଲେ ମାନେ କି ଆନା ସୁସ୍ଥ ଲୋକ ଟାଣା ହାନେ
0: ହଁ ଅଡେ ଖାଦ୍ୟ ଚିଞ୍ଜି ସାରେ ଇଦି ଖାଦ୍ୟ ନଳେ ତା ଆଣ୍ଡିନେ ଅଡେ ଆଣ୍ଡାନା ଯକୃତଟି ବୃହତନ୍ତ୍ର ତା ହାନେ ବୃହତଟି ନେତୃତ୍ୱ ଆଣ୍ଡିନେ
1: ଓହୋ ଆତେ ଇଲା ହିଁ ପୋଲିଓ ରୋଗ ଆହିନେ ହେକି
0: ହଁ ନେତୃତ୍ୱ ହାଜାନା ସ୍ନାୟୁକୋଷଟା ଆଣ୍ଡିନେ ଇଦି ସେଣ୍ଟ୍ରାଲ ନର୍ଭସ୍ ସିଷ୍ଟମଟା ହାନେ ଅଡେ ଇ ପୋଲିଓ ରୋଗ ଆନେ
1: ଓହୋ ଆତେ ଇଲା ହିଁ ପୋଲିଓ ରୋଗ ଆହିନେ
0: ହଁ
1: ଆତେ ଇଦାଣି ଲକ୍ଷଣ ଅଡେ ଏନ୍ଦିନି ମାନେ କ୍ୟା ଏ ନେହିଁ ମାନେ ଚଞ୍ଜାସରେ ମାର ଡାକ୍ତରଖାନା ତାହାନ
0: ଇଦାଣି ଲକ୍ଷଣ 7 ଦିନ ବା 14 ଦିନ ଭିତରେ ତଞ୍ଜା ଆନେ
1: ଓହୋ ଆତେ 7 ଦିନ ଟେ 14 ଦିନ ଭିତରେ ଚଞ୍ଜା ନେ କି
0: ଆଙ୍ଗା ତା ନମ୍ବ୍ରି ମାନେ ତାରୁ ନନେ ଆଙ୍ଗା ନନେ ଅଡେ ହେରକିତି ମାଂସପେଶୀ ଦୁର୍ବଳ ଆନେ
1: ଓହୋ ଆତେ ଆଙ୍ଗା ତା ନମ୍ବ୍ରି ଆନେ କି
0: ଦାଖିଲି ଜାକା
1: କି ଦାଖିଲି ଜାକା ଏ କି
0: ହାଡା ଆନେ ନଳିତା ୟା ନେଞ୍ଜିଟା ନଳିତା ଓଡ଼ିଶାରେ ହାଇଲି ଜାକା ଆନେ
1: ଓହୋ ଆତେ ଇଲା ହିଁ ପୋଲିଓ ରୋଗ ଆହିନେ କି ଆତେ ମାର ପୋଲିଓ ରୋଗ ତା କି ଚିକିତ୍ସା ଏନେ କି ନ
0: ରୋଗୀ ମାର ବିଶ୍ରାମ ହେଲି ହିନ ଲକ୍ଷଣ ମିଶାଣା ଚିକିତ୍ସା କି ନ ଅଡେ IBP ଇନଆକ୍ଟିଭେଟେଡ୍ ପୋଲିଓ ଭ୍ୟାକ୍ସିନ୍ ହିନ
1: ଓହୋ ଆତେ ତାଙ୍କ ଇଲା ହିଁ ଚିକିତ୍ସା କି ନୁହେଁ କି ଆତେ ଭ୍ୟାକ୍ସିନ୍ ହିନ ତାଙ୍କ
0: ଅତିସାରେ ତାନ ସୁସ୍ଥ ଆନେ
1: ଓହୋ ଆତେ ତାଙ୍କ ସୁସ୍ଥ ଅନେ ମାର ଯଦି ଭ୍ୟାକ୍ସିନ ହିଁ ନଇଛେ ତାଙ୍କ ଆଙ୍ଗା ନିହଜି ହନେ
0: ହନେ
1: ହେ କି
2: ଏ ପୋଲିଓ ରୋଗ ଉପରେ ଇଚ୍ଛେ ନିହି ବହୁ ବ୍ୟବସ୍ଥା ତେ ନେ ରାହା ସାରଦା ତାକେ ପାଚର ନାଣି ମାରବେନ

ଏତେବେଳେ ଯାଇ ଶୁଣୁଥିଲେ କନ୍ଧମାଳ ସାର କାର୍ଯ୍ୟକ୍ରମ ପୁନେ ଲେଞ୍ଚୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏୟାର ଆପ୍ ମାଧ୍ୟମରେ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅଲେଖ ଚନ୍ଦ୍ର ସାମଲ, ଗୀତ ରଚନା ବାଇଧର ନାୟକ।

0: ଶେଷ ହେଲା ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳର ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଚାଷବାସ କଥା।
1: କଲରା ଓଡ଼ିଶାର ଏକ ପ୍ରମୁଖ ଲୋକପ୍ରିୟ ପନିପରିବା। ଏହାର ସ୍ୱାଦ ପିତା ହେଲେ ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ଫସ୍ଫରସ୍ ଓ ଆଇରନ୍ ରହିଥାଏ। ବିଶେଷ କରି ମଧୁମେହ ବା ଡାଇବେଟିସ୍ ରୋଗୀଙ୍କ ପାଇଁ କଲରା ଏକ ମହୌଷଧି ସଦୃଶ। ବର୍ଷସାରା ବଜାରରେ ଏହାର ଚାହିଦା ରହୁଥିବାରୁ ବୈଜ୍ଞାନିକ ପଦ୍ଧତିରେ କଲରା ଚାଷ କଲେ ଚାଷୀମାନେ ଅଳ୍ପ ଦିନରେ ଅଧିକ ଲାଭବାନ ହୋଇପାରିବେ। କଲରା ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଅଧିକ କାକର ଓ ଶୀତ ଏହି ଚାଷ ପାଇଁ ଅନୁକୂଳ ନୁହେଁ। ବିଶେଷକରି ଗଛର ବୃଦ୍ଧି ଓ ଭଲ ଅମଳ ପାଇଁ ତାପମାତ୍ରା ଠିକ୍ ରହିବା ସବୁଠାରୁ ଉତ୍ତମ। ମୃତ୍ତିକା ସମ୍ବନ୍ଧରେ କହିବାକୁ ଗଲେ ଜଳ ନିଷ୍କାସନର ସୁବିଧା ଥିବା ଦରସା ଓ ବାଲିଆ ଦରସା ମାଟି କଲରା ଚାଷ ପାଇଁ ସର୍ବୋତ୍କୃଷ୍ଟ। ମାଟିର ଅମ୍ଳତା ବା ପିହେ ଛାର 6.0-7.0 ମଧ୍ୟରେ ରହିବା ଆବଶ୍ୟକ। ନଦୀକୂଳିଆ ପଟୁ ମାଟିରେ କଲରା ଚାଷ ବହୁତ ଭଲ ଭାବରେ ହୋଇଥାଏ। ଓଡ଼ିଶାରେ କଲରାକୁ ପ୍ରମୁଖ ଭାବେ 3 ଋତୁରେ ଚାଷ କରାଯାଏ। ଖରିଫ ଚାଷ ଜୁନ୍ ଜୁଲାଇ ମାସରେ, ରବି ଚାଷ ଅକ୍ଟୋବର ନଭେମ୍ବର ମାସରେ, ଗ୍ରୀଷ୍ମଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ। ଅଧିକ ଅମଳ ପାଇଁ ସ୍ଥାନୀୟ କିସମ ଅପେକ୍ଷା ଉନ୍ନତ ଓ ଶଙ୍କର କିସମର ବିହନ ବ୍ୟବହାର କରିବା ଉଚିତ। ଚାଷ ପୂର୍ବରୁ ଜମି ପ୍ରସ୍ତୁତି ଓ ବିହନ ବୁଣା ସମ୍ପର୍କରେ ଜାଣିବା ଆବଶ୍ୟକ। ପ୍ରଥମେ ଜମିକୁ 3-4 ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା ଓ ସମତୁଲ କରିବା। ଶେଷ ଚାଷ ସମୟରେ ଏକର ପ୍ରତି 8-10 ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ଭଲ ଭାବେ ମିଶାଇବା ଉଚିତ। ବିହନର ପରିମାଣ ଏକର ପ୍ରତି ପ୍ରାୟ 1 kg 500-2 kg ଉନ୍ନତ ବିହନ ଆବଶ୍ୟକ ହୋଇଥାଏ। ଜମିରେ 2 ବ୍ୟବଧାନରେ ନାଳି ପ୍ରସ୍ତୁତ କରାଯାଏ। ସେହି ନାଳି ଦୁଇ ପାଖରେ 60-75 cm ଦୂରତାରେ ମଞ୍ଜି ପତାଯାଏ। ମଞ୍ଜି ପତିବା ପୂର୍ବରୁ ତାକୁ କାର୍ବନ ଡାଇଜିନ୍ ଦ୍ୱାରା ବିଶୋଧନ କରିବା ଜରୁରୀ, ଯାହାଫଳରେ ଗଛକୁ ମୂଳ ସଢ଼ା ରୋଗରୁ ରକ୍ଷା କରାଯାଇପାରିବ। କଲରା ଗଛର ଦ୍ରୁତ ବୃଦ୍ଧି ପାଇଁ ସୁଷମ ସାର ପ୍ରୟୋଗ ଆବଶ୍ୟକ। ଗ୍ରୀଷ୍ମ ଋତୁରେ କଲରା ଚାଷ ପାଇଁ ନିୟମିତ ଜଳସେଚନ ଆବଶ୍ୟକ। ମାଟିରେ ଆର୍ଦ୍ରତା ଦେଖି 5-7 ବ୍ୟବଧାନରେ ପାଣି ମଡ଼ାଇବା ଉଚିତ। ବର୍ଷାଦିନେ ଜଳସେଚନର ବିଶେଷ ଆବଶ୍ୟକତା ନଥାଏ, କିନ୍ତୁ ଜମିରେ ଯେପରି ପାଣି ଜମି ନ ରହେ ସେଥିପ୍ରତି ଧ୍ୟାନ ଦେବାକୁ ହେବ। ମଞ୍ଜି ଗଜା ହେବାର 20-25 ପରେ ପ୍ରଥମେ କଡ଼ା ଖୋସା କରି ଗଛଗୁଡ଼ିକ ସଫା କରିବା ଉଚିତ। ଗଛ ବଢ଼ିବା ସମୟରେ ମୂଳକୁ ନରମ ରଖିବା ପାଇଁ ହାଲୁକା ଭାବରେ ମାଟି ଚଢ଼ାଇବା ଦରକାର। କଲରା ଏକ ଲତାଜାତୀୟ ଫସଲ ହୋଇଥିବାରୁ ବର୍ଷାଦିନେ ଗଛକୁ ମାଟିରେ ମାଡ଼ିବାକୁ ଦେଲେ ଫଳ ସଢ଼ିଯିବାର ଆଶଙ୍କା ଥାଏ। ତେଣୁ ବାଉଁଶ ଓ ପ୍ଲାଷ୍ଟିକ୍ ଦଉଡ଼ି ସାହାଯ୍ୟରେ ମାଣ୍ଡୁଆ ବା ଚାଳି ବା ପେଣ୍ଡାଲ ସିଷ୍ଟମ ତିଆରି କରି ଲତା ଉପରକୁ ଉଠାଇ

0: ହେଲେ ଫଳର ଆକାର ଭଲ ହୁଏ ଓ ପୋକର ଆକ୍ରମଣ ମଧ୍ୟ କମ୍ ହୋଇଥାଏ ଏବଂ ତା ସହିତ ଅମଳ ପ୍ରାୟ 2-3 ଗୁଣକୁ ବୃଦ୍ଧି ପାଇଥାଏ। କଲରା ଚାଷରେ କିଛି ପ୍ରମୁଖ ରୋଗ ପୋକ ଦେଖାଯାଆନ୍ତି ଯାହାର ସଠିକ୍ ସମୟରେ ପ୍ରତିକାର ନ କଲେ କ୍ଷତି ହେବାର ସମ୍ଭାବନା ରହିଥାଏ। ବିହନ ବୁଣିବାର 55-60 ଦିନ ମଧ୍ୟରେ କଲରା ଫଳିବା ଆରମ୍ଭ ହୁଏ। ପ୍ରତି 3-4 ଦିନ ବ୍ୟବଧାନରେ କଅଁଳ ଅବସ୍ଥାରେ ଫଳ ତଳିବା ଉଚିତ। ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ ଏକର ପ୍ରତି 40-60 କ୍ୱିଣ୍ଟାଲ ପର୍ଯ୍ୟନ୍ତ କଲରା ଅମଳ କରାଯାଇପାରିବ। କଲରା ଚାଷ ଓଡ଼ିଶାର ଚାଷୀମାନଙ୍କ ପାଇଁ ଏକ ଅର୍ଥକାରୀ ଫସଲ। ସ୍ୱଳ୍ପ ଅବଧି ଏବଂ ବଜାରରେ ବାରମାସୀ ଚାହିଦା ଯୋଗୁଁ ଉପଯୁକ୍ତ ଯତ୍ନ ଓ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କଲେ ଏହା ଗ୍ରାମାଞ୍ଚଳର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ।
1: ଶୁଣିଲେ ଚାଷବାସ କଥା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନେବାର। ଏ ସମ୍ପର୍କରେ ଆପଣ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ ଦାନ୍ତର ଯତ୍ନ କେନ୍ତାର ନେବାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ।

ପିଲାଏ, ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ ଗଛ ଏକ ଜରୁରୀ ଉପାଦାନ ଅଟେ। ଆମେ ଗଛ ପାଇଁ ଆବଶ୍ୟକ ନ ହୋଇପାରୁ, କିନ୍ତୁ ଆମ ପାଇଁ ଗଛ ଖୁବ୍ ଦରକାରୀ। ସକାଳ ପହରୁ ରାତି ଯାଏଁ, ଜନ୍ମଠାରୁ ମୃତ୍ୟୁ ଯାଏଁ, ପ୍ରତ୍ୟେକ ସ୍ତରର ବ୍ୟକ୍ତିଙ୍କ ନିମନ୍ତେ ଏହି ଗଛ ଖୁବ୍ ଜରୁରୀ। ଏଣୁ ତ ଆମେ ଗଛକୁ ବନ୍ଧୁ ବୋଲି କହିଥାଉ। ଗଛ ଅଛି ବୋଲି ଆମେ ଅମ୍ଳଜାନ ପାଉ, ଗଛ ରହିଛି ବୋଲି ଫୁଲ ଫଳ ଶୁଖିଲା କାଠ ପାଉ, ଗଛ ଅଛି ବୋଲି ଅନେକ ପକ୍ଷୀଙ୍କର ବାସସ୍ଥାନ ରହିଛି, ସେମାନଙ୍କର ରଙ୍ଗୀନ ପରଝାଡ଼ି ଉଡ଼ିବାର ସୁନ୍ଦର ଦୃଶ୍ୟ ଆମେ ଦେଖିପାରୁଛୁ, ତାଙ୍କର କଳରବରେ ମୁଖରିତ ହେଉଛୁ। ଗଛ ଅଛି ବୋଲି ଜଙ୍ଗଲରେ ପଶୁମାନେ ନିର୍ଭୟରେ ବିଚରଣ କରୁଛନ୍ତି, କିନ୍ତୁ ଯେଉଁଠି ଗଛ ନାହିଁ ସେଠିକାର ବନ୍ୟଜନ୍ତୁମାନେ ସହରାଭିମୁଖୀ ହୋଇ ଜନମାନସର ବହୁତ କ୍ଷତି କରୁଛନ୍ତି। ପୁଣି କେଉଁଠି କେଉଁଠି ଦେଖାଗଲାଣି ଅନେକ ପଶୁପକ୍ଷୀଙ୍କର ବଂଶ ଲୋପ ପାଇଗଲାଣି, ଯାହାଙ୍କୁ ଆମେ କେବଳ ଫଟୋ ଭିଡ଼ିଓରେ ଦେଖୁଛୁ, ବହିରେ ପଢ଼ୁଛୁ। ଥରେ ଚିନ୍ତା କରିବା, ଆଗରୁ ଯଦି ଜଙ୍ଗଲ ନଷ୍ଟ ହୋଇନଥାନ୍ତା ବୋଧହୁଏ ସେହି ପଶୁପକ୍ଷୀମାନଙ୍କୁ ଆମେ ବାସ୍ତବରେ ଦେଖିପାରିଥାନ୍ତେ। ଏବେ ସମୟ ଆସିଛି ପିଲାଏ, ପ୍ରଥମେ ଜଙ୍ଗଲକୁ ସୁରକ୍ଷିତ ରଖିବା, ତେବେ ଯାଇ ମାନବ ସମାଜ ସହିତ ପଶୁପକ୍ଷୀଙ୍କୁ ମଧ୍ୟ ସୁରକ୍ଷା ଦେଇପାରିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ପିଲାଇ ଏହି ବୃକ୍ଷରୋପଣ ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି, ହେଲେ ବୃକ୍ଷ ପାଇଁ କେବଳ ଗୋଟିଏ ସପ୍ତାହ କାହିଁକି ତତ୍ପରତା ଦେଖାଯାଉଛି? ସତରେ କ'ଣ ଆମେ ତାର ସୁରକ୍ଷା ରକ୍ଷଣାବେକ୍ଷଣ ପାଇଁ ପ୍ରତିଦିନ ଅତି କମ୍ରେ ଅଧଘଣ୍ଟା ସମୟ ବାହାର କରିପାରିବାନି? ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗଛଟିଏ ଲଗେଇ ଦେଇ ଆସୁଛୁ ଆମେ, ହେଲେ ପରବର୍ତ୍ତୀ ସମୟରେ ଥରେ ବି ଚିନ୍ତା କରିବାର ଅବକାଶ କ'ଣ ପାଉନୁ ଯେ ସେ ଗଛଟି ବଞ୍ଚିଛି ନା ନାହିଁ, ତାକୁ ଆବଶ୍ୟକ ଥିବା ଜଳ ସେ ପାଉଛି କି ନାହିଁ? ହୁଏତ କେଉଁଠି ଗାଈ ଗୋରୁ ଛେଳି ମେଣ୍ଢା ଖାଇଦେଇ ନାହାନ୍ତି ତ, ନିଶ୍ଚୟ ପାଇବା ଯଦି ତା ପ୍ରତି ଆମର ଅନାବିଳତା ରହିବ। ଘରେ ପିଲାମାନଙ୍କୁ ଲାଳନ ପାଳନ କରିବାରେ ଯଦି ଆମେ ଅବହେଳା କରୁନୁ, ତେବେ ସେହି ସ୍ନେହ ଆମେ ଗଛକୁ ଦେବା। ଛୁଆଟି ବଡ଼ ହେଇ ଯେପରି ଆମ ପରିଚୟରେ ପରିଚିତ ହେବ, ଠିକ୍ ସେମିତି ଗଛ ମଧ୍ୟ ବଡ଼ ହେଲେ କେବଳ ଆମର ଉପକାରରେ ଆସିବ ତା ନୁହେଁ, ବରଂ ସାରା ମାନବ ସମାଜର ମଙ୍ଗଳକାରୀ ହେବ।

0: ଏଥିଲାଗି ବେଳେବେଳେ ଆମ ମନରେ ଅନେକ ପ୍ରଶ୍ନ ଉଠେ ଯେ ଆମେ ଆମ ଆଖପାଖରେ କେଉଁ ଗଛ ଲଗେଇବା ଯାହା ଆମର ଉପକାରରେ ଆସିବ। ଠିକ କହିଲି ନା ପିଲା, ଏ ଅତୀତ କଥା ଯଦି ଆମେ ଚିନ୍ତା କରିବା ତେବେ ଜାଣିପାରିବା ଅତୀତରେ ଆମେ ଆୟୁର୍ବେଦ ଉପରେ ଅଧିକ ଗୁରୁତ୍ୱ ଦେଉଥିଲୁ, ଗଛର ଚେର ମୂଳରୁ ଔଷଧ ତିଆରି କରି ଖାଉଥିଲୁ। ଏମିତି ଅନେକ ଗଛର ଚେର ଡାଳ ପତ୍ର ଫୁଲ ଫଳ ଖାଇ ଆମେ ସୁସ୍ଥ ହେଉଥିଲୁ, କିନ୍ତୁ ଏବେ ସେସବୁଠୁ ଆମେ ଅନେକ ଦୂରରେ ରହିଛୁ। ଆମେ ଚାହୁଁଛୁ ଏମିତି କିଛି ଔଷଧ ଖାଇବା ଯାହା ଆମକୁ ଖୁବ୍ କମ୍ ସମୟରେ ସୁସ୍ଥ କରିବ। ସେଥିପାଇଁ ରୋଗର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି, ଅନେକ ନୂଆ ରୋଗ ମଧ୍ୟ ଆମେ ଦେଖିବାକୁ ପାଉଛୁ। ପିଲାଏ, ଗଛ ଲଗେଇଲେ ସୁସ୍ଥ ପରିବେଶରେ ରହିଲେ ଆମେ ମଧ୍ୟ ସୁସ୍ଥ ରହିବା। ତେବେ ଜଣେ ଡାକ୍ତରୀ ଛାତ୍ର ଗଛ କାହିଁକି ଲଗେଇବା ସେ ବିଷୟରେ କ'ଣ କହୁଛନ୍ତି, ଚାଲ ତାଙ୍କଠାରୁ ଜାଣିବା।
1: ମୁଁ ଚନ୍ଦନ କୁମାର ତ୍ରିପାଠୀ, ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ଚ, ବୁର୍ଲା ନର୍ସିଂ କଲେଜର ତୃତୀୟ ବର୍ଷର ଛାତ୍ର ଅଟେ। ଆସନ୍ତୁ ଜାଣିବା ଆମେ ଗଛ କାହିଁକି ଲଗେଇବା। ଜଣେ ପ୍ରମିନେଣ୍ଟ ଆକ୍ଟିଭିଷ୍ଟ ଏବଂ ଏନ୍ଭାରମେଣ୍ଟାଲିଷ୍ଟ ସୁନ୍ଦରଲାଲ ବହୁଗୁଣା, ଯିଏକି ଆଣ୍ଟି ତେହେରୀ ଡ୍ୟାମ୍ ପ୍ରୋଜେକ୍ଟ ଏବଂ ଚିପକୋ ଆନ୍ଦୋଳନରେ ଯିଏ ଲିଡ୍ ରୋଲ୍ ନେଇଥିଲେ, ସେ କହିଥିଲେ ପେଡ୍ ହେଁ ତୋ ହମ୍ ହେଁ। ଅର୍ଥାତ୍ ସେ ଆମ୍ଭମାନଙ୍କୁ ବୁଝେଇ ଦେବାକୁ ଚାହୁଁଥିଲେ ଯେ ଗଛ ଅଛି, ବୃକ୍ଷ ଅଛି ତ ଆମେ ଅଛୁ, ଆମ ବିନା ସେ ବଞ୍ଚିପାରିବେ କିନ୍ତୁ ତାଙ୍କ ବିନା ଆମେ ବଞ୍ଚିପାରିବା ନାହିଁ। ଆମେ ଜାଣିଛେ ଆମାଜନ୍ ରେନ୍ ଫରେଷ୍ଟ, ଯୋଉଟାକି ଆମାଜନ୍ ବର୍ଷା ଜଙ୍ଗଲ ଦକ୍ଷିଣ ଆମେରିକାରେ ଅଛି, ସେ ଆମ ପୃଥିବୀର 20% ଅକ୍ସିଜେନ୍ କେବଳ ଆମାଜନ୍ ରେନ୍ ଫରେଷ୍ଟରୁ ଆସେ। ଏହି ଜଙ୍ଗଲ ପୃଥିବୀର ବାୟୁମଣ୍ଡଳ ପାଇଁ ବହୁତ ଜରୁରୀ। ଏହା ଅତ୍ୟଧିକ ପରିମାଣରେ ଅମ୍ଳଜାନ ପ୍ରଦାନ କରୁଥିବାରୁ ଏହାକୁ ଆମେ ପୃଥିବୀର ଫୁସ୍ଫୁସ୍ ଅର୍ଥାତ୍ ଲଙ୍ଗ୍ସ

ଅର୍ଥ ମଧ୍ୟ କହୁ। ଆଗ କାଳରେ ମଣିଷମାନେ ପ୍ରକୃତି ଅନୁସାରେ ଜୀବନଯାପନ କରୁଥିଲେ, ବନ ଜଙ୍ଗଲ ପରିବେଶର ଧ୍ୟାନ ରଖୁଥିଲେ, ତେଣୁକରି ସେମାନଙ୍କଠାରେ ରୋଗ ବହୁତ କମ୍ ଦେଖାଯାଉଥିଲା। କିନ୍ତୁ ଆଜି ଆମର ସହରୀକରଣ ବଢ଼ିବାରେ ଲାଗିଛି, ତଦ୍ୱାରା ଆମେ ଗଛପତ୍ର ଠାରୁ ଦୂରରେ ରହୁଛେ, ବହୁତ ମାତ୍ରାରେ ଗଛ କାଟି ଦେଉଛେ, ଯାହାଫଳରେ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛେ। ଆଜି ଆମ ରାଜଧାନୀରେ AQI ଏୟାର କ୍ୱାଲିଟି ଇଣ୍ଡେକ୍ସ 150 ରୁ 200 ଛୁଇଁଲାଣି। ଏହାର ମୂଳ କାରଣ ହେଉଛି ଗଛର ଅଭାବ। ଆମେ ଆଜି ଗ୍ଲୋବାଲ ୱାର୍ମିଂ ଆଡ଼େ ମାଡ଼ି ଚାଲିଛେ, ତେଣୁକରି ଆଜି ଆମକୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳୁଛି, ଯେମିତିକି ବାତ୍ୟା, ବନ୍ୟା, ମରୁଡ଼ି, ଭୂମିକମ୍ପ, ସୁନାମି, ବଜ୍ରପାତ, ଭୂସ୍ଖଳନ ଇତ୍ୟାଦି। ରିସେଣ୍ଟଲି ଏବେ ଭେନେଜୁଏଲାରେ ମଧ୍ୟ 2-3 ଦିନ ତଳେ 7 ରୁ 8 ରିକ୍ଟର ସ୍କେଲ ତୀବ୍ରତାର ଅର୍ଥକ୍ୱେକ୍ ଦେଖିବାକୁ ମିଳିଥିଲା। ଆଜି ଆମେ ଡେଭଲପମେଣ୍ଟ ବା ବିକାଶ ପଛରେ ଦୌଡ଼ୁଛେ, କିନ୍ତୁ ଆମେ ବିକାଶ ନାମରେ ଦେଖୁଛେ କେବଳ ଗୁଡ୍ ଇନ୍ଫ୍ରାଷ୍ଟ୍ରକ୍ଚର, ୱାଇଡ୍ ରୋଡ୍ସ, ହାଇ ରାଇଜ୍ ବିଲ୍ଡିଂସ, ଆବଣ୍ଡାନ୍ସ ଅଫ୍ ଭେହିକଲ୍ସ, କିନ୍ତୁ ଆଜି ଆମେ ଭୁଲି ଯାଉଛେ କ୍ଲିନ୍ ୱାଟର, ଆଫରେଷ୍ଟ୍ରେସନ, କ୍ଲିନ୍ ଏୟାର ଏବଂ କନ୍ଜମ୍ପସନ୍ ଅଫ୍ ନ୍ୟାଚୁରାଲ ଫୁଡ୍ସ। ତେଣୁ ଆସନ୍ତୁ ଆଜି ଆମେ ଏକ ଛୋଟ ଶିକ୍ଷାଟେ ନେବା, ପରିବେଶର ଧ୍ୟାନ ରଖିବା ଏବଂ ବୃକ୍ଷ କାଟିବା ଠାରୁ ବୃକ୍ଷ ରୋପଣରେ ସଂଖ୍ୟା ବଢ଼େଇବା। ଯେମିତି ମୁଁ ଏବେ କହିଥିଲି, ଆଗକାଳରେ ଆମେ ଗଛ, ପ୍ରକୃତି ଏସବୁ ହିସାବରେ ଜୀବନଯାପନ କରୁଥିଲେ, ଯାହାଫଳରେ ଆମକୁ ରୋଗ ମଧ୍ୟ ବହୁତ କମ୍ ହଉଥିଲା। କିନ୍ତୁ ଆଜି ଆମେ ଯେହେତୁ ଗଛ ପତ୍ର ଠାରୁ ଦୂରରେ ରହୁଛେ, ଗଛ ପତ୍ର କାଟି ଦେଉଛେ, ତେଣୁକରି ଆମକୁ ବହୁତ ରୋଗ ମଧ୍ୟ ହେବାରେ ଲାଗିଛି। ଆଗ କାଳରେ ଆମେ ଆୟୁର୍ବେଦିକ ଉପଚାର ବ୍ୟବହାର କରୁଥିଲୁ ଏବଂ ରୋଗ ବ୍ୟାଧି ସବୁର ଆମର ଟ୍ରିଟମେଣ୍ଟ ମଧ୍ୟ ଆୟୁର୍ବେଦିକ ହିସାବରେ ଆମେ କରୁଥିଲୁ, ଯାହାଫଳରେ ଆମର ବଡିରେ ଲେସ୍ ସାଇଡ୍ ଇଫେକ୍ଟ ହଉଥିଲା ଏବଂ ଆମର ଟ୍ରିଟମେଣ୍ଟ ହେଇପାରୁଥିଲା। କିନ୍ତୁ ଆଜି ଯେହେତୁ ଆମେ ମଡର୍ଣ୍ଣ ହେଇଯାଇଛନ୍ତି, ତ ଆମେ ମଡର୍ଣ୍ଣ ମେଡିସିନ ଓ କେମିକାଲ ପ୍ରତି ଅଧିକ ଗୁରୁତ୍ୱ ଦେଉଛେ, ଯାହାଫଳରେ ତାହାର ବହୁତ ସାରା ସାଇଡ୍ ଇଫେକ୍ଟ ଆମ ଦେହରେ ଦେଖିବାକୁ ମିଳୁଛି। ତେଣୁକରି ଆଜି ଆମେ ଚାହୁଁଛେ ଯେ ଅଳ୍ପ ସମୟରେ କେମିତି ଆମେ ଜଲ୍ଦି ଉପଚାର ପାଇବା, ରୋଗରୁ କେମିତି ଜଲ୍ଦି ମୁକ୍ତ ହେଇଯିବା, କିନ୍ତୁ ଆମେ ଆୟୁର୍ବେଦିକ ଉପଚାରକୁ ଭୁଲିଯିବା ନାହିଁ। ଘରେ ଆମର ସାମାନ୍ୟ ତୁଳସୀ ଗଛଟେ, ନିମ୍ବ ଗଛଟେ, ଏମିତି କିଛି ସାଧାରଣ ଗୁଡ୍ ମେଡିସିନାଲ ପ୍ଲାଣ୍ଟସ ଲଗାଇବା, ଯାହାଦ୍ୱାରା ସେଇଥିରୁ ଆମେ ଉପଚାର ପାଇପାରିବା। ଶେଷରେ ଗୋଟେ ଛୋଟ କବିତାଟେ ବୋଲିବାକୁ ଚାହୁଁଛି। କିଏ ହବ ଆଉ ଗଛ ପରି ପ୍ରାଣୀ ଜଗତରେ ଉପକାରୀ, ପ୍ରାଣ ବଞ୍ଚାଇବା କାମ ତାର, ଅମ୍ଳଜାନ କରେ ସେ ବାହାର, ଗଛ ଦିଏ ଫୁଲ ଫଳ ମୂଳ, ଦେହେ ଆମର ଭରିଦିଏ ବଳ, ରକ୍ଷା କରି ଆମ ପରିବେଶ ସବୁରି ମନରେ ଦିଏ ହସ, ଗଛଟି ଆମର ରକ୍ଷାକାରୀ କେହି ନୁହେଁ ତାର ସରି, ବରଷାକୁ ଗଛ ଡାକି ଆଣେ ଧରାରେ ଜୀବନ ରେଣୁ ଗୁଣି, ମାଟିର ସୁରକ୍ଷା ଗଛ କରେ ପୃଥିବୀରେ ସବୁ ଚିମା ଭରେ। ଧନ୍ୟବାଦ।

0: ଘରେ ଯଦି ଆମେ ଭଲ ଭଲ ଖାଦ୍ୟ ପ୍ରସ୍ତୁତ କରି ଖାଇବା ତେବେ ମଧ୍ୟ ଆମେ ଭଲରେ ରହିପାରିବା। କିନ୍ତୁ ବର୍ତ୍ତମାନ ସମୟରେ ଦେଖାଗଲାଣି ଯେ ଯେଉଁ ପନିପରିବା ଆମେ ବଜାରରୁ ଆଣୁଛୁ ସେସବୁ ମଧ୍ୟ ରାସାୟନିକ ସାରରୁ ଉତ୍ପାଦିତ ହେଉଛି, ଯାହାକୁ ଖାଇ ଆମେ ନାହିଁ ନଥିବା ଅସୁବିଧାରେ ପଡୁଛୁ। ତେଣୁ ପିଲାଏ, ଆମେ ଆମ ଘର ପାଖରେ ମଧ୍ୟ ଏମିତି କିଛି ଗଛ ଲଗାଇପାରିବା ଯାହା ଆମ ରୋଷେଇ ପାଇଁ ଦରକାର ପଡୁଥିବ। ଏଭଳି କିଛି ଭଲ କଥା କହିଛନ୍ତି ଆମର ଜଣେ ଭଉଣୀ, ଚାଲ ଶୁଣିବା।
1: ନମସ୍ତେ, ମୋ ନାଁ ସୁକନ୍ୟା ସାଇଁ। ଗଛ ଲଗେଇବାର ବହୁତ ଫାଇଦା ଅଛି, କାରଣ ଗଛ ହଉଛି ଜୀବନ ପାଇଁ ଅତି ଆବଶ୍ୟକ। ଗଛରୁ ଆମକୁ ଅମ୍ଳଜାନ ମିଳେ, ନିଶ୍ୱାସ ପ୍ରଶ୍ୱାସ ପାଇଁ ନିହାତି ଆବଶ୍ୟକ ବୃକ୍ଷ। ବୃକ୍ଷରୋପଣ ଦ୍ୱାରା ଆମ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା ପାଏ। ପଶୁ ପକ୍ଷୀ ଜୀବଜନ୍ତୁଙ୍କ ବାସସ୍ଥାନ ହଉଛି ବୃକ୍ଷ। ବୃକ୍ଷ ଦ୍ୱାରା ଛାଇ ମିଳେ, ବାଟଟି ରାସ୍ତାରେ ଯିବା ବେଳେ ଛାଇ ଖୋଜେ, ତ ବୃକ୍ଷରୋପଣର ତ ବହୁତ ଫାଇଦା ଅଛି। କିନ୍ତୁ ଆମେ ବିଶେଷତଃ ଆଜିକାଲି ଦେଖିବାକୁ ଗଲେ ଖାଦ୍ୟ ପ୍ରଦୂଷଣ ହଉଛି। ବାହାରେ ଯେତେବେଳେ ଯୋଉ ଜମିରୁ ଆମେ ଫସଲ ହଉଛି ସେଥିରେ ରାସାୟନିକ ସାର ବହୁତ ପରିମାଣରେ ବ୍ୟବହାର କରାଯାଉଛି, ଯାହାଫଳରେ ସେ

ଖାଦ୍ୟ ଖାଇ ଆମ ସମସ୍ତଙ୍କୁ ବିଭିନ୍ନ ପ୍ରକାର ରୋଗ ହଉଛି। ସେହି ଖାଦ୍ୟ ଦ୍ୱାରା ପଶୁ ପକ୍ଷୀ ମଧ୍ୟ ବହୁତ ଜିନିଷରେ ଇନଫେକ୍ଟେଡ ହଉଛନ୍ତି। ତ ସେଥିରୁ ମୁକ୍ତି ପାଇବା ପାଇଁ ଆଜିକାଲି ସମସ୍ତେ କିଚେନ ଗାର୍ଡେନ ଷ୍ଟାର୍ଟ କରୁଛନ୍ତି। ସମସ୍ତଙ୍କର କିଚେନ ଗାର୍ଡେନ କରିବା ଦ୍ୱାରା ସେମାନଙ୍କୁ ବହୁତ ଜିନିଷରେ ବେନିଫିଟ ହଉଛି, ମୁଖ୍ୟତଃ ହେଲ୍ଥ ଆଣ୍ଡ ନ୍ୟୁଟ୍ରିସନାଲ ବେନିଫିଟ। ବେସିକାଲି ଫ୍ରେଶ ନ୍ୟାଚୁରାଲ ଫ୍ରୁଟ୍ସ ଭେଜିଟେବଲ୍ସ କିଚେନ ଗାର୍ଡେନରେ ମିଳେ, ସେଗୁଡ଼ାକ ଖାଇବା ଦ୍ୱାରା ଆମ ହେଲ୍ଥକୁ ବେନିଫିଟ ମିଳିବା ସହ ଆମ ଦୂଷିତ ରାସାୟନିକ ସାର ଏସବୁ ପ୍ରୟୋଗ ହୋଇନଥାଏ। ତ ଜୈବିକ ଖତରେ କରିବା ଦ୍ୱାରା ସେଗୁଡ଼ିକ ଦେହ ଖରାପ ହେଇନଥାଏ। ଆଜିକାଲି ଖାଦ୍ୟ ଦ୍ୱାରା ଯୋଉ ଆମ ଦେହ ଖରାପ ହଉଛି ସେଥିରୁ ଆମକୁ ରକ୍ଷା ମିଳେ। କେମିକାଲ ଫ୍ରି ପ୍ରଡ୍ୟୁସ ହୋଇଥାଏ, 100% କଣ୍ଟ୍ରୋଲ ହେଇଥାଏ, କେମିକାଲ ଯେପରି ୟୁଜ ନ ହୁଏ। ଏନକରେଜ ବେଟର ଇଟିଂ ହାବିଟ କୁ ଏନକରେଜ କରାଯାଏ, କାରଣ ସେଗୁଡ଼ାକ ଖାଦ୍ୟ ଖାଇବା ଦ୍ୱାରା ଆମର ଇଟିଂ ହାବିଟ ସୁଧୁରି ଯାଇଥାଏ। ଏହାଦ୍ୱାରା ଫାଇନାନ୍ସିଆଲ ଓ ଇକୋନୋମିକାଲ ମଧ୍ୟ ସାହାଯ୍ୟ ହୋଇଥାଏ, କାରଣ ଆମେ ଯଦି କିଚେନ ଗାର୍ଡେନ କରିବା ତାହେଲେ ସେଥିରୁ ହିଁ ଆମକୁ ଭେଜିଟେବଲ୍ସ ମିଳେ। ସେଇଥିରୁ ଆମେ ଯେତିକି ପରିମାଣର ଚାହିଁବା ସେତିକି ପରିମାଣର ଆଣିକି ଖାଇପାରିବା, ତ ସେଇଟା ଆମକୁ ଫାଇନାନ୍ସିଆଲି ଆଉ ଇକୋନୋମିକାଲି ହେଲ୍ପ କରେ। ଆଉ ଫୁଡ୍ ୱେଷ୍ଟ କୁ ଆମେ ବଞ୍ଚାଇ ପାରିବା, କାରଣ ଅଧିକ ଜିନିଷ ଆଣିବା ନାହିଁ କି ସେଗୁଡ଼ିକ ନଷ୍ଟ ହେବ ନାହିଁ। ଏନଭାୟରମେଣ୍ଟାଲ ଇମ୍ପାକ୍ଟ ହବ, ଏନଭାୟରମେଣ୍ଟାଲ ଇମ୍ପାକ୍ଟ ଅର୍ଥାତ ଜିରୋ କାର୍ବନ ଫୁଟପ୍ରିଣ୍ଟ ରହିବ। ଫୁଡ୍କୁ ଯେତେବେଳେ ଆମେ ବେଶୀ କେମିକାଲ ୟୁଜ୍ ନ କରିବା ତାଦ୍ୱାରା ଆମ ଖାଦ୍ୟଟା ବହୁତ ଭଲ ରହିପାରିବ। ଆମେ ବାୟୋଡାଇଭର୍ସିଟିକୁ ମଧ୍ୟ ସପୋର୍ଟ କରିପାରିବା, ସ୍ମଲ୍ ସ୍ମଲ୍ ଯେତିକି ଆମର ଫ୍ଲାୱରିଂ ପ୍ଲାଣ୍ଟ ହର୍ବ ଏଗୁଡ଼ାକ ସବୁ ଦ୍ୱାରା ବାୟୋଡାଇଭର୍ସିଟି ସପୋର୍ଟ ହୁଏ। ବଟରଫ୍ଲାଏ ବିଚ୍ ଏମାନଙ୍କୁ ରହିବା ପାଇଁ ସ୍ଥାନ ମିଳିଯାଏ। ମେଣ୍ଟାଲ ଓ ଫିଜିକାଲ ୱେଲବିଙ୍ଗ ବି ହୁଏ, ନ୍ୟାଚୁରାଲ ଷ୍ଟ୍ରେସ୍ ରିଲିଫ ହୁଏ, କାରଣ ବୟସ୍କ ବୃଦ୍ଧ ବ୍ୟକ୍ତିମାନେ ଯଦି ଘରେ ରିଟାୟାରମେଣ୍ଟ ପରେ ରହିଯାଆନ୍ତି ସେମାନେ କିଚେନ ଗାର୍ଡେନର ଅଧିକରୁ ଅଧିକ ସମୟ ଦେଲେ ସେମାନଙ୍କର ମେଣ୍ଟାଲ ହେଲ୍ଥ ଠିକ୍ ରୁହେ, ଆଉ ଫିଜିକାଲି ସେମାନେ ସେଥିରେ ୱାର୍କ କଲେ ସେମାନଙ୍କର ଫିଜିକାଲ ହେଲ୍ଥ ବି ଠିକ୍ ରୁହେ। ତ ଲୋ ଇମ୍ପାକ୍ଟ ଏକ୍ସରସାଇଜ୍ ମଧ୍ୟ ହେଇଯାଏ, ତାକୁ ଖୋଳିବା, ମାଟି ଖୋଳିବା, ଗଛ ଲଗେଇବା, ଗଛକୁ ସାର ଦେବା, ତାଦ୍ୱାରା ସେମାନଙ୍କର ଏକ୍ସରସାଇଜ୍ ମଧ୍ୟ ହୁଏ। କେତେବେଳେ ସମୟ ପାଇଲେ ସେଠି ବସିବେ ମଧ୍ୟ, ଷ୍ଟୁଡେଣ୍ଟସ୍ ହୁଅନ୍ତୁ କି ଚାକିରି କରୁଥିବା ବ୍ୟକ୍ତି ହୁଅନ୍ତୁ, ଯେତିକି ଷ୍ଟ୍ରେସ୍ରେ ରହୁଛନ୍ତି ସେ ସମୟରେ ତାଙ୍କର ଏକ୍ସଟ୍ରା ଆକ୍ଟିଭିଟିରେ ଫିଜିକାଲି ୱାର୍କଆଉଟ୍ ହେଇଯାଏ, ତାଦ୍ୱାରା ଫ୍ରେଶ୍ ଏୟାର ମିଳେ, ଗଛ ସହିତ ଅଧିକ ସମୟ ବିତେଇଲେ ମେଣ୍ଟାଲି ପିସ୍ ମିଳେ। ସେସବୁ ଦ୍ୱାରା ଫିଜିକାଲ ମେଣ୍ଟାଲ ହେଲ୍ଥ ସବୁ ଜିନିଷରେ ଇମ୍ପାକ୍ଟ ପକାଏ, ସେଥିପାଇଁ କିଚେନ ଗାର୍ଡେନ ଇମ୍ପୋର୍ଟାଣ୍ଟ। ତ ଏସବୁ କାରଣ ଯୋଗୁଁ ଗଛ ଲଗେଇବା ଇମ୍ପୋର୍ଟାଣ୍ଟ। ତ କିଚେନ ଗାର୍ଡେନର ତ ବେନିଫିଟ ମୁଁ କହିଲି, କିନ୍ତୁ ମୋ ମତରେ ଯେପରି ମୁଁ ପ୍ରଥମରେ କହିଥିଲି ବାଟ ଉଠେ ରାସ୍ତାରେ ଯିବା ବେଳେ ତାକୁ ଛାଇ ଦରକାର, ସେ ଥକିଗଲେ ଗଛ କଡ଼ରେ ବସିଯାଏ। ଗଛ ସମସ୍ତଙ୍କୁ ଖାଦ୍ୟ ପ୍ରଦାନ କରେ, ଅମ୍ଳଜାନ ପ୍ରଦାନ କରେ। ତ ମୋଟାମୋଟି ଭାବରେ କହିବାକୁ ଗଲେ ବୃକ୍ଷରୋପଣ ହିଁ ଇମ୍ପୋର୍ଟାଣ୍ଟ, ମରୁଡ଼ି ବନ୍ୟା ବାତ୍ୟା ସବୁଥିରୁ ଆମକୁ ବୃକ୍ଷ ବଞ୍ଚାଏ। ତ ଗଛ କାଟିବା ଛାଡି ଗଛ ଲଗେଇବା ଉଚିତ, ଗଛ ଆମକୁ ବହୁତ ଜିନିଷ ଦେଇଥାଏ। ତ ଆମକୁ ଗଛ ଲଗେଇ ତାର ଯତ୍ନ ନେବା ଆବଶ୍ୟକ, ପରିବେଶକୁ ସୁସ୍ଥ ରଖିବା ପାଇଁ, ଶରୀରକୁ ସୁସ୍ଥ ରଖିବା ପାଇଁ, ଜୀବନଯାପନ ସରଳ କରିବା ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ।

0: ପିଲାଇ, ଜଙ୍ଗଲ ହିଁ ମାନବ ସମାଜର ପ୍ରକୃତ ବନ୍ଧୁ। ଜଙ୍ଗଲରୁ ଅନେକ ଜିନିଷ ଆଣି ଗରିବ ଲୋକଟିଏ ନିଜର ଗୁଜୁରାଣ ମେଣ୍ଟାଇଥାଏ। ଏମିତିରେ କହିଲେ ପ୍ରତ୍ୟକ୍ଷରେ ଜଙ୍ଗଲ ଆମର ଉପକାର କରୁଛି ସତ, କିନ୍ତୁ ପରୋକ୍ଷରେ ମଧ୍ୟ ଅନେକ ସାହାଯ୍ୟ କରୁଛି। ଜଙ୍ଗଲର ସୁରକ୍ଷା କରିବା ପାଇଁ ଜଙ୍ଗଲ ବିଭାଗର ଅଧିକାରୀମାନେ ଦାୟିତ୍ୱ ନେଇଥାନ୍ତି। ସାରା ଜୀବନ ସେମାନେ ଜଙ୍ଗଲକୁ ଭଲ ପାଆନ୍ତି, ତାର ସୁରକ୍ଷା କରନ୍ତି। କର୍ମକ୍ଷେତ୍ରରୁ ଅବସର ନେବା ପରେ ମଧ୍ୟ ଜଣେ ଅଧିକାରୀ ଜଙ୍ଗଲ ବିଷୟରେ କ'ଣ କହୁଛନ୍ତି ଓ ଗଛ ଆମେ କାହିଁକି ଲଗେଇବା, ସେ ବିଷୟରେ କ'ଣ କହିଛନ୍ତି, ଚାଲ ଶୁଣିବା।
1: ମୋ ନାଁ ଅନୁପମ ବାନାର୍ଜୀ, ମୁଁ ଜଣେ

ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଆଉ 2020-2022 ମସିହା ପର୍ଯ୍ୟନ୍ତ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଗଞ୍ଜାମ ଜିଲ୍ଲାର ଥିଲେ। ଆଗ ଗଛ ଆଉ ସବୁ ପଛ, ତେଣୁ ଏଇ ଯୋଉ ଉକ୍ତିଟା ରହିଛି ମୁଁ ୟା ଉପରେ କହିବି ଯେ ଗଛ ଲଗେଇଲେ ଆମେ ଇନ୍ ଜେନେରାଲ ଫୁଲ ଫଳ ଛାଇ ଅକ୍ସିଜେନ ଏସବୁ ଜିନିଷ ଆମେ ଇନ୍ ଜେନେରାଲ ଆମେ କଥା ହେଇଯାଉ, କିନ୍ତୁ ମୋର କହିବା କଥା ହେଲା ଗୋଟେ ଗଛ ଇନ୍ଡାଇରେକ୍ଟଲି ଆମର ହ୍ୟୁମାନ ସୋସାଇଟି ବା ଆମର ଜୀବଜଗତ ପାଇଁ ବା ମାନବ ସଭ୍ୟତା ପାଇଁ କଣ, ଯେ ଯଦି ଜଣେ ମା ଦରକାର ପଡ଼ିଲେ କୋପ କରିପାରେ କିନ୍ତୁ ଗୋଟେ ଗଛଟେ କେବେ ହେଲେ ପରିବେଶ ବା ମାନବ ସମାଜ ପାଇଁ କୋପ କରିପାରେ ନାହିଁ। କାହିଁକି ନା ଏଇ ବର୍ଷ ମନେକର ଗଛରେ ଆମ୍ବ ଆସିଛି, ଆମେ ଟେକା ପଥର ଡାଳ ଭାଙ୍ଗିକି ଆମେ ଆମ୍ବ ତୋଳୁଛେ, ସେ ରାଗି କଣ ଆସନ୍ତା ବର୍ଷ ଫଳ ଦଉନି, ସେ କେବେ ଅଭିମାନ କରେନି ଗଛ। ଇଏ ହଉଛି ଗଛର ମହାନତା। ଏଇଠୁ ମୁଁ କହିବି ଯେ ଯଦି ଆମେ ଗୋଟେ ଘରେ ଚଢେଇଟେ ରଖୁଛେ, ଶୁଆଟେ କି ଶାରୀଟେ କି କିଛି ଜିନିଷଟେ ପିଞ୍ଜରା ଭିତରେ ରଖୁଛେ ବା ଯୋଉ ଲଭ୍ ବାର୍ଡ ସବୁ ମିଳୁଛି ଆମେ କିଣିକି ରଖୁଛେ, ପିଞ୍ଜରାଟା ଆମେ 500-600 ଦେଇକି ପିଞ୍ଜରାଟେ କିଣିକି ଆଣୁଛେ, ତାର ଖାଦ୍ୟ ଡେଲି ଦଉଛେ ଆଜ୍ଞା, ଗୋଟେ ଚଢେଇ ରଖିବାକୁ ଆମକୁ ମିନିମମ 800,000 ଖର୍ଚ୍ଚ କରିବାକୁ ପଡୁଛି। ଆପଣ ଭାବି ଦେଖନ୍ତୁ ସେ ଗଛରେ ଚଢେଇ ଚିରିଗୁଣି ସବୁ ବସା ବାନ୍ଧି ରହୁଛନ୍ତି ଆଜ୍ଞା, ତାହେଲେ କେତେ ହଜାର କୋଟିର ସହଯୋଗ ସିଏ ଆମ ପରିବେଶକୁ କରୁଛି ଆଜ୍ଞା। ବିଭିନ୍ନ ପ୍ରକାର ଚଢେଇ ତ ଆମ ପରିବେଶକୁ ଦରକାର ନା, ଇନଡାଇରେକ୍ଟ ବେନିଫିଟ ଆଜ୍ଞା। ଗଛର ଯୋଉ ଡାଳ ପତ୍ର ରହୁଛି ଆଜ୍ଞା, ଆପଣ ଦେଖିଥିବେ ଆମେ ଯେତେବେଳେ ଟିକେ ଝିକ୍ ଝିକ୍ ବର୍ଷା ହଉଛି, ହଠାତ୍ ବର୍ଷାଟା ହଉଛି, ଆମେ ବାହାରେ ଅଛେ କୋଉ ଗୋଟେ ଜାଗାକୁ ଛାଇ ଜାଗାକୁ ବା ଘର ଭିତରକୁ ଗଲା ଭିତରେ ଦେଖିବେ ଆପଣ ପେଣ୍ଟର ତଳ ଯାକ ଛିଟକା ପଡିକି ସବୁ ମାଟି ମାଟି ପଳେଇ ଆସୁଛି। କାହିଁକି ଯେ ବର୍ଷାର ଯୋଉ ଡ୍ରପ୍ଟା ମାଟିରେ ପଡୁଛି ଏତେ ଉପରକୁ ଭେଲୋସିଟିରେ ପଡୁଛି, ସେ ମାଟି ସେଠି ଖୋଳି ହେଇଯାଉଛି, ଖୋଳି ହେଇଗଲା ପରେ ସେଟା ଛିଟକା ଆକାରରେ ଆମର ପ୍ୟାଣ୍ଟ ସାର୍ଟ ପ୍ୟାଣ୍ଟକୁ ତଳ ଆଣ୍ଠୁ ତଳ ପର୍ଯ୍ୟନ୍ତ ପ୍ୟାଣ୍ଟକୁ ପଳେଇ ଆସୁଛି। ସେଇ ଜିନିଷଟାକୁ ପ୍ରୋଟେକ୍ଟ କିଏ କରୁଛି ଆଜ୍ଞା, ଏଇ ଗଛର ଡାଳ ପତ୍ର ହିଁ ପ୍ରୋଟେକ୍ଟ କରୁଛି। ବର୍ଷାଟା ଯେତେବେଳେ ଆସୁଛି ସେ ପତ୍ର ଉପରେ ପଡିଲେ ଡାଇରେକ୍ଟ ତାର ଯୋଉ ଭେଲୋସିଟିଟା ସେଠି କମିଯାଉଛି, ଆସ୍ତେ ଆସ୍ତେ ସେ ମାଟିକୁ ଆସୁଛି, ଯାହାଫଳରେ କି ମାଟିର ଯୋଉ ସ୍କାୱରିଂ ବୋଲି ଆମେ ଯୋଉଟା କହୁଛେ, ମାଟି ଯୋଉ ଖୋଳି ହେଇକି ଟିକେ ଛୁଆ ହେବା କଥା ସେଇଟାକୁ ସିଏ ପ୍ରତିହତ କରୁଛି। ଗଛର କେନୋପି ଯେତେ ଦୂର ଥିବ, କେନୋପି ଅର୍ଥ ତାର ଉପର ଡାଳ ପତ୍ର ଶାଖା ପ୍ରଶାଖା ଯେତେ ଏରିଆ କଭର ହେଇଥିବ, ତଳେ ତାର ଚେର ମଧ୍ୟ ସେତିକି ଏରିଆ କଭର ହେଇଥିବ ଇନ୍ ଜେନେରାଲ, ତ ସେଇ ଚେର ଯାକ କେମିତି ଆମ ମାଟିକୁ ଜାବୁଡ଼ି ଧରୁଛି ସେଇଟା ହଉଛି ଇନ୍ଡାଇରେକ୍ଟ ବେନିଫିଟ। ନହେଲେ ଚେର ନଥାନ୍ତା ମାଟି ଧୋଇ ଧୋଇ ହେଇ ହେଇ ହେଇ ହେଇ ହେଇ ହେଇ ହେଇ ହେଇ ପଛ ବାହାରି ପଡ଼ନ୍ତା, ସେ ମାଟିର ଉର୍ବରତା ବି ପଳେଇ ଯାଆନ୍ତା, ତେଣୁ ଇନ୍ଡାଇରେକ୍ଟ ବେନିଫିଟ ଦ୍ୱିତୀୟ ହେଲା ଇଏ କିପରି ଭାବରେ ମୃତ୍ତିକା ସଂରକ୍ଷଣ କରୁଛି। ଗଛର ଗଣ୍ଡି କାଣ୍ଡ ଯୋଉ ରହିଛି, ବର୍ଷା ହେଲା ପରେ ଗଛର ଗଣ୍ଡିରୁ ଆଉ କାଣ୍ଡରେ ପାଣିଟା ଧୀରେ ଧୀରେ ବର୍ଷା ପାଣିଟା ଧୀରେ ଧୀରେ ଧୀରେ ଧୀରେ ଆସିକି ମାଟିରେ ପଡୁଛି, ଯାହାଫଳରେ କି ବର୍ଷାର ସ୍ରୋତ କମିଯାଏ, ପାଣିର ସ୍ରୋତଟା କମିଯାଏ ଆଉ ମୃତ୍ତିକା କ୍ଷୟ ଚେକ୍ ହେବ। ଇଏ ଗୋଟେ କଥା ହେଲା। ପ୍ରତି ବର୍ଷ ଗଛ ପତ୍ର ଝଡ଼ା ଦିଏ ଆଉ ସେ ପତ୍ର ଝାଡିକି ସେ ନିଶ୍ଚିତ ଭାବେ ସେ ଜଙ୍ଗଲ ପାଖାପାଖି ବା ସେ ଗଛ ପାଖାପାଖି ପଡିଯିବ। ବର୍ଷା ଆସିଲା ମାନେ ସେ ଧୋଇ ହେଇ ଧୋଇ ମାଟିରେ ଭାସି ଭାସି ଯାଇକି ଗୋଟେ ଜାଗାରେ ପାର୍ଟିକୁଲାର ଗୋଟେ ଜାଗାରେ ଷ୍ଟାଗ୍ନେଣ୍ଟ ହେଇକି ରହିଯିବ, ଯୋଉଟାକି ଆଳୁକୁ ବନ୍ଧ ଭଳିଆ ଆମର ଗୋଟେ କ୍ରସ୍ ବଣ୍ଡ ବା ବନ୍ଧ ଭଳିଆ ରହିଗଲା ପରେ ମାଟି ସେଇଠି ଯାଇକି ଯେତିକି ମାଟି ଧୋଇକି ଯାଉଥିବ ସେଇଠି ଅଟକିକି ରହିଯିବ, ଆଉ ସେଇ ପତ୍ର ଦ୍ଵାରା ହିଁ ଆଉ ଥରେ ମାଟିଟା ସୃଷ୍ଟି ହୁଏ, ତିଆରି ହୁଏ, ସେ ପତ୍ର ପଚିଯାଏ, ସେ ପତ୍ରରେ ହ୍ୟୁମସ୍ ତିଆରି ହୁଏ, ସେ ପତ୍ର ସେଠି ପଡିକି ଆଉ ଥରେ ନୂଆ ମାଟି ସେଠି ସୃଷ୍ଟି ହୁଏ। ନୂଆ ମାଟି ସୃଷ୍ଟି ହେଲେ କଣ ହବ, ପାଣିରେ ଧୋଇ ଯାଇକି ଯଦି କିଛି ବି ମଞ୍ଜି ସେଠି ଯଦି ଅଟକିକି ରହିଯାଇଥାଏ ସେଥିପାଇଁ ନୂଆ ଗଛଟେ ସୃଷ୍ଟି ହେବାର ସମ୍ଭାବନା ହେଇଥାଏ। ଇଏ ହଉଛି ଆମ ଜଙ୍ଗଲ ମାନେ ବଡ ବଡ ଜଙ୍ଗଲ ଭିତରେ କଥା। ଗାଁ ଗହଳିରେ ଯୋଉ ଗଛ ଅଛି ସେ ଗଛର ବି ପ୍ରକ୍ରିୟା ଅଛି ସେମ୍, ସେ ପତ୍ର ସେମିତି ଭାସିକି ଯିବ, କୋଉଠି ଗୋଟେ ବାଡ଼ ପାଖରେ ଅଟକିକି ରହିବ, ଗୋଟେ ଗଛ ଥିଲେ ବି ତା ଆଖପାଖ ଚାରିପଟେ ଏଇ ମଞ୍ଜି ପଡିକି ବିଭିନ୍ନ ପ୍ରକାର ଅଙ୍କୁରୋଦ୍ଗମ ହେଇକି ଚାରିଆଡେ ଗଛ ପତ୍ର ସୃଷ୍ଟି ହେଇଯାଏ। ଆମେ ଗଛ ନ ଲଗେଇଥିଲେ ବି ସେ ଗଛ ସୃଷ୍ଟି ହେଇଯାଇପାରେ। ତାଳ ଗଛ ଗୋଟେ ଆଜ୍ଞା, ଆଜିକାଲି ତାଳ ଗଛ ପ୍ରାୟ ଲୋପ ପାଇବାରେ ବସିଲାଣି, ଏବେ ଗତ ବର୍ଷ ନା ବିଗତ ବର୍ଷ ଗଭର୍ଣ୍ଣମେଣ୍ଟ ଗୋଟେ ଡିସାଇଡ୍ କଲା ଯେ ପ୍ରତି ବନଖଣ୍ଡରେ ତାଳ ଗଛ ରୋପଣ କରାଯିବ। କାହିଁକି ଯେ ତାଳ ଗଛ ରୋପଣ କଲେ ଯୋଉ ଏତେ ପରିମାଣରେ ଘଡ଼ଘଡ଼ି ହଉଛି, ଆସ୍ତେ ଆସ୍ତେ ଦେଖନ୍ତୁ ବିଜୁଳି ଘଡ଼ଘଡ଼ି ଯୋଉଟା ଆମେ କହୁଛୁ, ଯୋଉଟାରେ ମୃତାହତ ବହୁତ ହଉଛି, ଛେଳି ଗାଈ ଗୋରୁ ମଣିଷ ଅନେକ ମୃତାହତ ହଉଛି, ସେଇ ବଡ ବଡ ଟଲ୍ ଗଛ ଯାକ ସେଗୁଡ଼ାକୁ ସବୁ ପ୍ରତିହତ କରୁଥିଲା ଆଜ୍ଞା। ତାଳ ଗଛଟା ଆକ୍ଚୁଆଲି ପ୍ଲାଣ୍ଟେସନ କରିକି ତାକୁ ବଡ କରିବାଟା ବହୁତ କଷ୍ଟ ଆଜ୍ଞା। ତାଳ ଗଛର ନିୟମ ରହିଛି ଲାତଟେ ଗାତଟେ, ଗୋଟେ ଗାତଟେ କରିଦେବେ, ତାଳ ମଞ୍ଜି ଗୋଟେ ମାନେ ଯୋଉ ଗୋଲ ହାତ ମୁଠା ଭଳିଆ ଗୋଟେ ମଞ୍ଜିଟା ତାର ତାଳ ଖୋକୁଣ୍ଡି ବୋଲି କୁହନ୍ତି, ସେଇଟାକୁ ସେ ଗାତ ଭିତରେ ପକେଇ ଦେଇ ଗୋଟେ ଲାତଟେ ମାରିଦେବେ, ମାରିଦେଲା ପରେ ସେ ଭିତରେ ଯୋଉ ଚାପୁଡ଼ିକି ରହିବ ସେଇଠୁ ସେ ଅଙ୍କୁରୋଦ୍ଗମ ହେଇକି ସେ ଗଛଟା ହୁଏ। ଇଏ ମାନେ ଆଗ ଚଷା ମାନେ ହିଡ଼ରେ ସବୁ କରୁଥାନ୍ତି, ଡେଭଲପମେଣ୍ଟ ନିଶ୍ଚୟ ହବ ଆଜ୍ଞା, ନହେଲେ ଆମେ ଚଳିବା କେମିତି। ଏତେ ଗାଡି ଘୋଡ଼ା ହେଇଗଲା, ରାସ୍ତା ଯଦି ସିଙ୍ଗିଲ ରାସ୍ତା ରହିବ ବା ଡବଲ ରାସ୍ତା ରହିବ ବା ତିନିଥାକିଆ ରାସ୍ତା ନ ହବ ତାହେଲେ ଗାଡି ଗୁଡା ଯିବ କେମିତି, ତାହେଲେ ସେ ତିନିଥାକିଆ ଚାରିଥାକିଆ ରାସ୍ତା ହେବା ସବୁ ଯେତେ ବିରାଟ ବିରାଟ ବର ଗଛ, ଅଶ୍ୱସ୍ତ ଗଛ, ଲିମ୍ବ ଗଛ, ଜାମୁ ଗଛ, ଆମ୍ବ ଗଛ, ଏ ରଜାରାଜୁଡ଼ା ଆମର ସବୁ ରାସ୍ତା କଡ଼େ କଡ଼େ ଥିଲା ସେସବୁ ସବୁ କାଟିକି ଲୋପ କରାହେଇଗଲା, ତା ପରିବର୍ତ୍ତେ ରୋପଣ କରାଗଲା ହେଲା ଏଭିନ୍ୟୁ ପ୍ଲାଣ୍ଟେସନ ତା ପରବର୍ତ୍ତୀ ସମୟରେ କରାଯାଉଛି। ପ୍ରତିବର୍ଷ ଗଛ କଟିଲେ ବି ତାର ସମ ପରିମାଣ ବା ତାର 10 ଗୁଣ ପରିମାଣର ରାସ୍ତା କଡ଼ ବୃକ୍ଷ ରୋପଣ

କାର୍ଯ୍ୟକ୍ରମ ବି କରାହଉଛି, କିନ୍ତୁ ଗୋଟେ 100 ବର୍ଷ 150 ବର୍ଷ 200 ବର୍ଷ ଗଛ କାଟିଦେଲା ପରେ ଗୋଟେ 8 ମାସିଆ 18 ମାସିଆ 2 ବର୍ଷିଆ ଗଛଟେ ଆମେ ସେଠି ଲଗେଇ ଗହଣା ଦେଇକି ଆମେ ତାକୁ ସେଟା ବଢ଼ୁଛେ। ତାକୁ ଯୋଉ ଗଛ ଯାକ ଆଗ ଦଦାରାଦଡ଼ା ଆମର ଲାଗୁଥିଲା, ଆମ୍ବ, ବର, ଲିମ୍ବ, ଅଶ୍ୱସ୍ଥ, ଜାମୁ, ଏଇସବୁ ଗଛ ଆଉ ବର୍ତ୍ତମାନ ରେଭିନ୍ୟୁ ପ୍ଲାଣ୍ଟେସନ ଲୋପ ପାଇଗଲାଣି। ବର୍ତ୍ତମାନ ଫାଷ୍ଟ ଗ୍ରୋଇଂ ସ୍ପେସିସ୍ ସବୁ ବର୍ତ୍ତମାନ ଲଗାଯାଉଛି। ସେ କୁସୁମର ଲାଗିଲା, ସେ କଦମ ଲାଗିଲା, ଆଉ ସେ ପୁରୁଣା ଯୋଉ ଲିମ୍ବ, ଆମ୍ବ, ଜାମ୍ବୁ ଯୋଉଟା ଥିଲା କି ଦରକାର ବୋଲେ ମଣିଷ ବି ଖାଉଥିଲେ, ତଡ଼ି ତିରିଗୁଡ଼ି ବି ଖାଉଥିଲେ, ତାଙ୍କର ଅକ୍ସିଜେନ୍ ପ୍ରଡ୍ୟୁସିଂ କାପାସିଟି ବି ବହୁତ ଥିଲା, ଆଉ ପରିବେଶକୁ ବଢିଆ ସୁସ୍ଥ ବାୟୁ ଦେଉଥିଲେ, ବାୟୁ ଯୋଗାଉଥିଲେ। ଏ ଚିନ୍ତାଧାରାରେ ବର୍ତ୍ତମାନ ଆଉ ପ୍ଲାଣ୍ଟେସନ ଏଇ ହଉ ନାହିଁ। ଗଛ ଅଛି ତ ମୁଁ ଅଛି ଆଜ୍ଞା, ଜଗନ୍ନାଥଙ୍କ ଦାରୁ ବ୍ରହ୍ମ ଦାରୁ ଦିଅ, ସିଏ ବି ସେଇ ଲିମ୍ବ କାଠରେ ତିଆରି। ପ୍ରତିବର୍ଷ ଜଗନ୍ନାଥଙ୍କ ରଥ ପ୍ରତିବର୍ଷ କାଠ ଯାଉଛି ଆଜ୍ଞା, ପ୍ରତିବର୍ଷ ଜଙ୍ଗଲରୁ କାଠ ଯାଉଛି, ରଥ ତିଆରି ହଉଛି ଆଜି ପର୍ଯ୍ୟନ୍ତ। କେତେ ସୁନ୍ଦର ଉପରେ ଆଜ୍ଞା, ଗଛ ହୁଏତ ଏମିତି ଗୋଟେ ଉପାଦାନ, ଆମେ ଗଛ କେବେ ଅଭିମାନ କରିନି, ସବୁକିଛି ଜୀବଜଗତକୁ ଦଉଛି ଆଜ୍ଞା ଅକୁଣ୍ଠିତ ଭାବେ। କେବେ କହିନି ଯେ ମୁଁ ଆସନ୍ତା ବର୍ଷ ଫଳଟେ ଦେବିନି, କେବେ କହିନି ଯେ ମୁଁ ଆସନ୍ତା ବର୍ଷ ଅକ୍ସିଜେନ୍ ଦେବିନି, କେବେ କହିନି ଯେ ଆସନ୍ତା ବର୍ଷ ମୁଁ ଛାଇ ଦେବିନି, କେବେ କହିନି ମୁଁ ଆସନ୍ତା ବର୍ଷ ଫଳ ଦେବିନି କି ଫୁଲ ଦେବିନି। ବୃକ୍ଷ ଶୂନ୍ୟ ହେଇଯିବ ଧରା, ନିଶ୍ଚିତ ଭାବେ ଆମେ ଗୋଟେ ଧ୍ୱଂସାଭିମୁଖ ସମାଜକୁ ଆମନ୍ତ୍ରଣ କରିବା। ତେଣୁ ଆସନ୍ତୁ ଗୋଟିଏ ଗୋଟିଏ ଚାରା ଲଗା, ପ୍ରଳୟକୁ ଦିନେ ଦିନେ ଘଞ୍ଚାଅ, ରହିଲେ ବନ ବଞ୍ଚିବେ ଜନ। ବର୍ଷା ଦିନଟା ସରିଗଲା ପରେ ଆମେ ପୁଣି ଚିନ୍ତା କରୁନେ, ଆମେ ପୁଣି ସେଇ ଖରା ଦିନରେ ଚିନ୍ତା କରୁଛେ ଏ ବର୍ଷ ମୋର 40-50 ହଜାର ଟଙ୍କା ହେଇଗଲେ ମୁଁ ଗୋଟେ ଏସିଟେ ଲଗାନ୍ତି, କିନ୍ତୁ ଆମେ ଚିନ୍ତା କରୁନେ ଯେ ସମସ୍ତେ ଯଦି 5-7 ଗଛ ଲଗେଇ ବଞ୍ଚେଇ ପାରନ୍ତେ ତାହେଲେ ହୁଏତ ଏଇ ଏସିର ଆବଶ୍ୟକ। ଏଇ ଏସି ଯୋଗୁଁ ହିଁ ଆହୁରି ବେଶୀ ଅସନ୍ତୁଳିତ ହଉଛି ଆଜ୍ଞା, ଏସି ଭିତରେ ସିନା ଥଣ୍ଡା ଦଉଛି, ବାହାରେ ନିଶ୍ଚିତ ଭାବେ ଗରମ ପବନ ସେ ଛାଡ଼ୁଛି ପରିବେଶକୁ। ତେଣୁ ଆସନ୍ତୁ ଆଜି ଗୋଟେ କାହିଁକି, ଦୁଇଟା କାହିଁକି, 5 କାହିଁକି, 10 ଲଗେଇବା, 8 ଯେମିତି ବଞ୍ଚି ରହିବ। ମୋର ଆଉ ଗୋଟେ ଉପାଦାୟ ଆଜ୍ଞା, ଆମେ 1000-1000 ଗଛ ଲଗଉଛେ ପ୍ରତିବର୍ଷ, ବନମହୋତ୍ସବ ହଉ ବା ଜୁଲାଇ ମାସରେ ହଉ ବା ତା ପରବର୍ତ୍ତୀ ସମୟରେ ହଉ, ବିଭିନ୍ନ କାର୍ଯ୍ୟକ୍ରମରେ ହଉ, ଆମେ ଗଛ ଲଗଉଛେ। କିନ୍ତୁ ଆମେ ଗଛ ଲଗେଇ ସାରିଲା ପରେ ଭୁଲି ଯାଉଛେ ଯେ ସେ ଛୁଆଟାକୁ ଆମେ ଛାଡି ଦେଇକି ଆସିଲେ ସେ ଖାଇଲା ନା, ତାକୁ ଗୋରୁ ଖାଇଦେଲା ନା, ତାକୁ ଭାଙ୍ଗିଗଲା ନା, ତାକୁ ଗୋଟେ ବାରଟିଏ ଦରକାର ନା, ତାକୁ ଗୋଟେ କାଣ୍ଡଟେ ବାନ୍ଧି ଦେଇକି ତାକୁ ଆମେ ସୂତା ବାନ୍ଧିବା ଆବଶ୍ୟକତା ହେଇଛି, ସେଟା ଆମେ ଭୁଲି ଯାଉଛୁ। ତେଣୁ ମୋର ଅନୁରୋଧ, ଗଛ ଲଗାଇଲେ ହବ ନାହିଁ ଆଜ୍ଞା, ଗଛ ଲଗେଇକି ତାର ପୋଷ୍ଟ କେୟାର ଯଦି ଆମେ ନେଇଛେ, 10 ଗଛ ଆଜି ଏ ବର୍ଷ ଲଗେଇଲେ ଯଦି 8 ଗଛ ଆମେ ବଞ୍ଚେଇ ପାରିଛେ ତାହେଲେ ଯାଇକି ଆମେ ପ୍ଲାଣ୍ଟେସନ ସକ୍ସେସ ହେବା, ଆଉ ସେ ଗଛ ନିଶ୍ଚିତ ଭାବେ ଆମେ ସବୁବେଳେ ଆଶୀର୍ବାଦ କରିବୁ। ଜୟ ଜଗନ୍ନାଥ।

ଶୁଣିଲ ତ ପିଲାଇ, ଗଛ ଆମେ କାହିଁକି ଲଗେଇବା? ଭାବୁଛି ତମେମାନେ ସଚେତନ ହେବ, ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସହଯୋଗ କରିବ। ଶେଷରେ ଏତିକି, ଗଛ ଅଛି ତ ଆମେ ଅଛି, ଏଣୁ ଗଛ ଲଗେଇବା।

ପିଲାଇ ଆଜି ତ ସମୟ ହେଇଗଲାଣି କାର୍ଯ୍ୟକ୍ରମ ସମ୍ପର୍କରେ ତୁମର ମତାମତ ନିଶ୍ଚୟ ଦେବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।

0: এতবেল যেন শুনে কার্যক্রম কিশোর ভারতী আকাশবাণী জয়পুর সময় দিন গোটে বাজি পচাশ মিনিট হওয়া যাচ্ছি। প্রথমে ওড়িয়ার সংবাদ দিন দুইটার শুনবে মিড ডে নিউজ রিলে করে প্রচার করব আকাশবাণী দিল্লির। প্রথমে শুনতো ওড়িয়ার সংবাদ রিলে করে প্রচার করুছু আকাশবাণী কটক কেন্দ্র শুনেপারে কিছু সময় মধ্যে।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ରାଜସ୍ଥାନ ଗସ୍ତରେ ଯାଇ ଶ୍ରୀ ମୋଦି ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ କୋଠାର ଉଦ୍ଘାଟନ କରିଛନ୍ତି। ଯୋଧପୁରଠାରେ ପରିବର୍ତ୍ତିତ ଉଡ଼ାଣ ଯୋଜନାର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଉଡ଼ାଣ ଯୋଜନା ପାଇଁ 28,840 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଜଣାପଡ଼ିଛି। ବାଲୋତ୍ରାଠାରେ ଶ୍ରୀ ମୋଦି 1,06,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ରହିଛି। ଏହି ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଗୁଜରାଟ ଗସ୍ତ କରି ଅହମ୍ମଦାବାଦର ସାନନ୍ଦଠାରେ ସେମି କଣ୍ଡକ୍ଟର ଆସେମ୍ବ୍ଲିଂ ଏବଂ ପରୀକ୍ଷା କେନ୍ଦ୍ରର ଉଦ୍ଘାଟନ କରିବେ। 7,500 କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଭାରତର ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜନ ହେବାକୁ ଥିବା ସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଯୋଗଦେବେ। ଅହମ୍ମଦାବାଦ ଓ ମୁମ୍ବାଇକୁ ସଂଯୋଗ କରୁଥିବା ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଜରାଟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା କରିବା ଅବସରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଦ୍ରତଗତିରେ ଆଗେଇ ଚାଲିଛି। ଗୁଜରାଟ ସେକ୍ସନରେ 80

0: ପ୍ରତିଶତ କାର୍ଯ୍ୟ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇସାରିଛି। ହାଇସ୍ପିଡ୍ ରେଳ ନେଟ୍ୱର୍କ ପର୍ଯ୍ୟାୟକ୍ରମେ ବିକଶିତ କରାଯାଉଛି। ସୁରଟକୁ ବିଲିମୁରା ସହ ସଂଯୁକ୍ତ କରୁଥିବା ପ୍ରଥମ ପ୍ରକଳ୍ପ ଆସନ୍ତା ବର୍ଷ କାର୍ଯ୍ୟକାରୀ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।
1: ବୁଲେଟ୍ ଟ୍ରେନ୍ କା କନ୍ଷ୍ଟ୍ରକ୍ସନ୍ ବି ବହୁତ ତେଜି ସେ ଚାଲ ରହା ହେ ଔର ଅଗଲେ ସାଲ ସୁରତ ସେ ବିଲିମୁରା କା ପହଲା ସେକ୍ସନ୍ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ସୁରତ କା ସେକ୍ସନ୍ ଆରମ୍ଭ କରେଙ୍ଗେ ଉସକେ ବାଦ ମେ ୱାପିସ୍ ସେ ଅହମଦାବାଦ କା ପୁରା କମ୍ପ୍ଲିଟ କରେଙ୍ଗେ ଫିର ଅହମଦାବାଦ ସେ ଠାଣେ ଔର ଉସକେ ବାଦ ମେ ଅହମଦାବାଦ ସେ ମୁମ୍ବାଇ। ଇସ୍ ତରହ ସେ ସେକ୍ସନ୍ ବାଇ ସେକ୍ସନ୍ ଫେଜ୍ ବାଇ ଫେଜ୍ 2029 କେ ଏଣ୍ଡ ତକ କମ୍ପ୍ଲିଟ କରେଙ୍ଗେ ପ୍ରୋଜେକ୍ଟ। ବହୁତ 80% କାମ ଗୁଜରାତ କେ କ୍ଷେତ୍ର ମେ କମ୍ପ୍ଲିଟ ହୋ ଚୁକା ହେ ଔର ବହୁତ ହି ଅଚ୍ଛି ପ୍ରୋଗ୍ରେସ।
0: ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ମାଣାଧୀନ ପ୍ରକଳ୍ପ ନେଇ ବୈଷୟିକ ବିଶେଷଜ୍ଞ ଏବଂ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଅହମ୍ମଦାବାଦକୁ ଦିନିକିଆ ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସହରର ପ୍ରମୁଖ ରେଳ ଭିଭିଭୂମି ଏବଂ ବିକାଶମୂଳକ ପଦକ୍ଷେପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ମହାନ ଦାର୍ଶନିକ ଦେଶପ୍ରେମୀ ତଥା ସନାତନ ଧର୍ମ ପ୍ରଚାରକ ସ୍ୱାମୀ ବିବେକାନନ୍ଦଙ୍କର ଆଜି ପୁଣ୍ୟତିଥି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ସ୍କରଣାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ଭାରତର ସଭ୍ୟତା ଚେତନାକୁ ସ୍ୱାମୀ ବିବେକାନନ୍ଦ ପୁନର୍ଜୀବିତ କରିବା ସହ ଦେଶର କାଳଜୟୀ ଜ୍ଞାନକୁ ବିଶ୍ୱସ୍ତରରେ ପହଞ୍ଚାଇଛନ୍ତି। ସ୍ୱାମୀଜୀଙ୍କ ଆତ୍ମବିଶ୍ୱାସ ଜ୍ଞାନ ଦର୍ଶନ ଏବଂ କରୁଣା ଭାରତର ବିକାଶ ଯାତ୍ରାକୁ ମାର୍ଗଦର୍ଶନ କରିଚାଲିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ ଭାରତର ସଂସ୍କୃତି ଆଧ୍ୟାତ୍ମିକତା ଏବଂ ଜାତୀୟ ଚେତନାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସ୍ୱାମୀ ବିବେକାନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି। ସ୍ୱାମୀଜୀଙ୍କ ଆଧ୍ୟାତ୍ମିକ ଶିକ୍ଷା ଏବଂ ପ୍ରେରଣାଦାୟକ ଚିନ୍ତାଧାରା ଯୁବବର୍ଗଙ୍କୁ ମାର୍ଗଦର୍ଶନ ଏବଂ ଜ୍ଞାନ ପ୍ରଦାନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପୂର୍ବ ସମୟରୁ ସମବାୟ ସମିତି ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। କୃଷକ ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କ ସଶକ୍ତିକରଣ, ସୁଦୃଢ଼ ସମ୍ପ୍ରଦାୟ ଏବଂ ସମାବେଶୀ ଅଭିବୃଦ୍ଧିରେ ସମବାୟ କ୍ଷେତ୍ର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସମବାୟ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ସମବାୟ କ୍ଷେତ୍ର ଦେଶର ସଂସ୍କୃତି, ସାମୂହିକ ଶକ୍ତି ଏବଂ ଆତ୍ମନିର୍ଭରଶୀଳତାର ମୂଳଦୁଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମବାୟ କ୍ଷେତ୍ର ବ୍ୟାପକ ହେବା ସହ ଅଧିକ ଗତିଶୀଳ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୟୁଏପିଏ ଅନୁଯାୟୀ ପାକିସ୍ତାନରେ ଥିବା 23 ଜଣଙ୍କୁ ଆତଙ୍କବାଦୀ ଭାବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଘୋଷଣା କରିଛି। ଜୈସ୍ ଏ ମହମ୍ମଦ, ଲସ୍କର ଏ ତୟବା ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସହ ସେମାନେ ଜଡ଼ିତ ଥିବା ମନ୍ତ୍ରଣାଳୟ କହିଛି। ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ସରକାର ଅଙ୍ଗୀକାରବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି। ୟୁଏପିଏ ସଂଶୋଧନ ମାଧ୍ୟମରେ ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକର କ୍ଷମତା ଅଧିକ ବ୍ୟାପକ ହେବା ସହ ଆତଙ୍କବାଦ ବିରୋଧୀ ଆଇନଗତ ଢାଞ୍ଚା ମଜବୁତ ହୋଇପାରିଛି। ଆଇନ ଅଧୀନରେ କେନ୍ଦ୍ର ସରକାର କୌଣସି ସଂଗଠନ ବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବରେ ଘୋଷଣା କରିବାର କ୍ଷମତା ରହିଛି। ଘୋଷିତ 23 ଜଣ ଆତଙ୍କବାଦୀଙ୍କ ମଧ୍ୟରେ 17 ଜଣ ପାକିସ୍ତାନ ଏବଂ 6 ଜଣ ଭାରତୀୟ ନାଗରିକ ରହିଛନ୍ତି। ସେମାନେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରୁ ଆତଙ୍କବାଦ କାର୍ଯ୍ୟକଳାପ ପରିଚାଳନା କରୁଥିବା ଜଣାପଡ଼ିଛି। 2019 ୟୁଏପିଏ ସଂଶୋଧନ ହେବା ପରଠାରୁ କେନ୍ଦ୍ର ସରକାର ଇତିମଧ୍ୟରେ 80 ଜଣଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆସନ୍ତା ସୋମବାର ଦିନ ଏକ ବୈଠକର ଆହ୍ୱାନ କରାଯାଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତରଫରୁ ଦାନ ଅର୍ଥ ହେରଫେର ସଂକ୍ରାନ୍ତ ତଥ୍ୟ ସମ୍ପର୍କରେ ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ବୈଠକର ଆଲୋଚନା ହେବ। ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଗିରି ଗତ ଜୁନ୍ 28 ତାରିଖରେ ଆନୁଷ୍ଠାନିକ ଭାବେ ଏହି ବୈଠକ ଆହ୍ୱାନ କରିଥିଲେ। ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟ ଟ୍ରଷ୍ଟି ଡକ୍ଟର ଅନିଲ ମିଶ୍ରଙ୍କ ଇସ୍ତଫାପତ୍ର ସମ୍ପର୍କିତ ବିଷୟ ଏଥିରେ ସ୍ଥାନିତ ହେବ। ଏହି ବୈଠକ ରାମମନ୍ଦିର ଭବିଷ୍ୟତ ସୁପରିଚାଳନା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ। ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋରେ 1502 ଜଣ ବ୍ୟକ୍ତିଙ୍କଠାରେ ଇବୋଲା ଭୂତାଣୁ ଠାବ କରାଯାଇଛି। ଏଥିରେ

0: ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି। ଇବୋଲା ରୋଗୀଙ୍କ ମଧ୍ୟରୁ 628 ଜଣଙ୍କୁ ସମ୍ପ୍ରତି ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ 229 ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପ୍ରକୃତି କେ ବାଦ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପରିବେଶବେତୀ ଦେବେନ୍ଦ୍ର ସୁରାଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଚାରାରୋପଣ ଏବଂ ପରିବେଶ ସଂରକ୍ଷଣ ଦିଗରେ ଶ୍ରୀ ସୁରା ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ କଲମ୍ବିଆ ଘାନାକୁ 1-0 ଗୋଲ୍ରେ ପରାସ୍ତ କରିଛି। ପୂର୍ବରୁ ଅନୁଷ୍ଠିତ ମ୍ୟାଚ୍ରେ ଆର୍ଜେଣ୍ଟିନା କାବୋଭର୍ଦେକୁ 3-2 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜସ୍ଥାନ ଓ ଗୁଜରାଟକୁ ଦିନିକିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ କୋଠା ଉଦ୍ଘାଟନ ସହ ବାଲୋତ୍ରାଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଲୋକାର୍ପଣ ଓ ଶିଳାନ୍ୟାସ। ଅହମ୍ମଦାବାଦ ମୁମ୍ବାଇ ହାଇସ୍ପିଡ୍ ରେଳ କରିଡର 2029 ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଘୋଷଣା କଲେ ରେଳମନ୍ତ୍ରୀ। ସମବାୟ କ୍ଷେତ୍ରକୁ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସମବାୟ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଘାନାକୁ 1-0 ଗୋଲ୍ରେ ପରାସ୍ତ କଲା କଲମ୍ବିଆ। ସମ୍ବାଦ ଶେଷ କଲା।
1: Good afternoon. This is Akashvani and I am Saira Mujtaba with the midday news. The headlines. Prime Minister Narendra Modi dedicates India's first greenfield integrated refinery cum petrochemical complex in Balotra, Rajasthan. Also inaugurates new terminal building of Jodhpur Airport. Home Ministry designates 23 Pakistan-based individuals as terrorists under UAPA. Center issues notice to Telegram messaging app over widespread piracy reports. Asked to submit report within 15 days. Bilateral investment agreement between India and Israel comes into force today. IMD says southwest monsoon to further advance into parts of Gujarat, Haryana, Punjab and Rajasthan during the next 4 days. And in men's cricket, India to face host England in second T20 international in Manchester this evening. And now the news in detail. Prime Minister Narendra Modi dedicated, inaugurated and laid the foundation stone for development projects worth approximately 1.06 lakh crore rupees at Balotra, Rajasthan. These projects spanned multiple sectors including petrochemicals, urban transport, railways, roads, renewable energy and power transmission. The Prime Minister dedicated India's first greenfield integrated refinery cum petrochemical complex to the nation at Pachpadra in Balotra, marking a landmark achievement in the country's energy and petrochemical sector. Speaking on the occasion, Mr. Modi said this refinery will provide employment to thousands of young people.
2: Aaj is refinery ko desh ko samarpit kiya gaya hai. Ye refinery yahan hazaron logon ke rozgar ka madhyam banegi. Main Rajasthan ke yuvaon ko is refinery ki vishesh taur par badhai deta hu. Aaj ka din sakshi hai ki BJP sarkaren pariyojanaon ko sirf shilanyas करके नहीं छोड़ती है बल्कि हम उन परियोजनाओं को पूरा करने के लिए भी दिन रात एक कर देते हैं।
1: Prime Minister Modi also laid the foundation stone for Phase 2 of the Jaipur Metro Rail project, which has a total cost of over 13,000 crore rupees. Under Phase 2, a 41-kilometer north-south metro corridor will be developed from Prahladpura to Todimur, connecting the industrial and residential areas of Sitapura and Vishwakarma industrial area through 36 stations. We now take you live to the Prime Minister's address in Balotra.
2: Yehi. बीजेपी और कांग्रेस में एक बहुत बड़ा अंतर है साथियों। राजस्थान में पानी से जुड़ी परेशानियों का समाधान इसका एक और बड़ा उदाहरण है। आप सब जानते हैं कांग्रेस की सरकारों ने कभी राजस्थान के जल संकट को दूर करने के लिए कोई ठोस काम नहीं किया, लेकिन बीजेपी क्षेत्रवाद और बंटवारे की सियासत

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ହମ୍ କିସି ସେ କମ୍ ନେହି, ଶିଳ୍ପୀ ନେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 2:30 ହେବା ପାଇଁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି, ଆଜି ଲାଗି ହେବ ଫୁଲୁରୀ ତେଲ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଜାରି ରହିଛି ବର୍ଷା। ରାଜ୍ୟରେ ରୋଗୀ ସେବାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଆନ୍ଦୋଳନରତ ଡାକ୍ତର ଏବଂ ସରକାରଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ଜାରି ରହିଥିବା ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଡାକ୍ତରଙ୍କ ପ୍ରତିନିଧିମଣ୍ଡଳୀ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ରାଜ୍ୟରେ 2025-26 ବର୍ଷରେ ରବି ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଥିବା ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ସେ କହିଛନ୍ତି 25-26 ରବି ଧାନ ସଂଗ୍ରହ ପାଇଁ 20 ଲକ୍ଷ ମେଟ୍ରିକ୍ ଟନ୍ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗତକାଲି ସୁଦ୍ଧା 20.20 ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି। 3,69,000 ଅଧିକ ଚାଷୀ ଧାନ ବିକ୍ରି କରିଥିବା ବେଳେ ସେମାନଙ୍କୁ 4,069 କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ 1,255 କୋଟି ଟଙ୍କା ଇନ୍ପୁଟ୍ ସହାୟତା ପ୍ରଦାନ କରାଯାଇଛି। ତେବେ ଧାନ କିଣା ସମୟ ଆଉ ବୃଦ୍ଧି କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି। ଚଳିତ ବର୍ଷ ରାଜ୍ୟରେ ସାର ଅଭାବ ରହିବ ନାହିଁ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି। ରାଜ୍ୟର ସବୁ ପ୍ୟାକ୍ସରେ ପର୍ଯ୍ୟାପ୍ତ ପରିମାଣର ୟୁରିଆ ସାର ମହଜୁଦ ରହିଥିବା ଶ୍ରୀ ବଳସାମନ୍ତ କହିଛନ୍ତି। ସୂଚନା ଅନୁଯାୟୀ ଏବେ ରାଜ୍ୟରେ 81,000 ଟନ୍ ସାର ଗଚ୍ଛିତ ଥିବାବେଳେ ଆଗାମୀ ଦିନରେ ଅଧିକ ସାର ଆସିବ ବୋଲି ସେ କହିଛନ୍ତି। ଚଳିତ ବର୍ଷ 80,000 ଟନ୍ରୁ ଅଧିକ ୟୁରିଆ, 9,000 ଟନ୍ ଏମ୍ଓପି, 17,000 ଟନ୍ ବିଏପି ଓ 29,000 ଟନ୍ ଏନ୍ପିକେଏସ୍ ସାର ମହଜୁଦ ରହିଥିବା ସୂଚନା ମିଳିଛି। ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ପରିଚାଳନା ପାଇଁ ନୂତନ ସଂଶୋଧିତ ନିୟମାବଳୀ ଜାରି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ଆଇନ 1969 ଏବଂ

0: ଶିକ୍ଷା ଅଧିକାର ଆଇନ 2009 ବିଭିନ୍ନ ଧାରାକୁ ଆଧାର କରି ଏହି ନୂତନ ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଏଣିକି ସରକାରଙ୍କ ଅନୁମତି ବିନା ଏବଂ ସ୍ୱୀକୃତି ପ୍ରମାଣପତ୍ର ନଥିଲେ ରାଜ୍ୟରେ କୌଣସି ବିଦ୍ୟାଳୟ ପ୍ରତିଷ୍ଠା କିମ୍ବା ପରିଚାଳନା କରାଯାଇପାରିବ ନାହିଁ। ନୂତନ ସଂଶୋଧିତ ନିୟମ ଅନୁଯାୟୀ ଘରୋଇ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ପରିବେଶ, ପାନୀୟ ଜଳ, ଖେଳପଡ଼ିଆ ଓ ରାମ୍ପ ଭଳି ମୌଳିକ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ହିଁ ନୂତନ ବିଦ୍ୟାଳୟ ଖୋଲାଯାଇପାରିବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଉମରକୋଟ ବ୍ଲକ ଗସ୍ତ କରି ଉମରକୋଟ ରାଇଘର ସଂଯୋଗୀକରଣ ସେତୁର ଲୋକାର୍ପଣ କରିଛନ୍ତି। ପୂର୍ତ୍ତ ବିଭାଗ ଦ୍ୱାରା ଭାସ୍କେଲ ନଦୀ ଉପରେ 4,08,00,000 ବ୍ୟୟ ଅଟକଳରେ ଏହି ସେତୁ ନିର୍ମାଣ କରାଯାଇଛି। ରାଜ୍ୟ ରାଜପଥ ସଂଲଗ୍ନ ଏହି ସଂଯୋଗୀକରଣ ସେତୁ ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଆଧ୍ୟାତ୍ମିକ ଗୁରୁ, ସଂସ୍କାରକ, ଦାର୍ଶନିକ, ଶିକ୍ଷାବିତ୍ ଓ ସନାତନ ଧର୍ମକୁ ବିଶ୍ୱସ୍ତରରେ ପରିଚିତ କରାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଆଜି ତିରୋଧାନ ଦିବସ। ଧରାପୃଷ୍ଠରେ ଯେଉଁ କେତେଜଣ ପ୍ରସିଦ୍ଧ ସନ୍ନ୍ୟାସୀଙ୍କ କଥା ଆଲୋଚିତ ହୋଇଥାଏ ସେମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦ ଅନ୍ୟତମ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ ବିବେକାନନ୍ଦ ବେଦ ଓ ଯୋଗଦର୍ଶନ ପାଇଁ ସମଗ୍ର ବିଶ୍ୱରେ ଲୋକପ୍ରିୟ ଥିଲେ। 1893 ସେପ୍ଟେମ୍ବର 11 ତାରିଖରେ ଆମେରିକାର ଚିକାଗୋ ସହରରେ ଆୟୋଜିତ ଧର୍ମସଭାରେ ସମ୍ବୋଧନ ଦେଇ ସେ ତାଙ୍କର ଓଜସ୍ୱିନୀ ବକ୍ତୃତାର ପରିଚୟ ଦେଇଥିଲେ। ଭାରତୀୟ ସଂସ୍କୃତି ଉପରେ ଆଧାରିତ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ସହିତ ଭାରତୀୟ ମୂଲ୍ୟବୋଧକୁ ପରିଚିତ କରାଇଥିଲା। 1897 ମସିହାରେ ତାଙ୍କର ଗୁରୁ ସନ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସମାଜସେବା ପାଇଁ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସ୍ୱାମୀ ବିବେକାନନ୍ଦ ଥିଲେ ଯୁବ ସମାଜର ମାର୍ଗଦର୍ଶକ। 1902 ମସିହା ଆଜିର ଦିନରେ ମାତ୍ର 39 ବର୍ଷ ବୟସରେ କୋଲକାତାର ବେଲୁର ମଠରେ ଏହି ମହାନ ଆତ୍ମାଙ୍କର ଦେହାବସାନ ଘଟିଥିଲା। ସ୍ୱାମୀ ବିବେକାନନ୍ଦଙ୍କର ତିରୋଧାନ ଦିବସରେ ଦେଶବାସୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଜ୍ୱରରେ ପୀଡ଼ିତ ଦାରୁ ବିଗ୍ରହମାନଙ୍କର ଅଣସର ଘରେ ଗୁପ୍ତ ସେବା ନୀତି ଚାଲିଛି। ଗତକାଲି ଶ୍ରୀଜୀଉମାନଙ୍କ ଶରୀରରୁ ବର୍ଷସାରା ଲାଗି ହୋଇଥିବା ଚନ୍ଦନ, ପାଟଡୋରି ଓ ଶ୍ରୀମୁଖରୁ କନା ଆଦି କଢ଼ାଯାଇଛି। ଆଜି ଶ୍ରୀଜୀଉମାନଙ୍କର ଶ୍ରୀଅଙ୍ଗ ଫିଟା ନୀତି ପରେ ଫୁଲୁରୀ ତେଲ ଲାଗି ହେବ। ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରୀ ତେଲକୁ ଏକ ବର୍ଷ ପୂର୍ବରୁ ମାଟି ତଳେ ପୋତାଯାଇ ରଖାଯାଇଥାଏ। ଏହି ଦିବ୍ୟ ତେଲକୁ ଦୈତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ବିଶ୍ୱାସ ରହିଛି ଏହି ତେଲ ପ୍ରଲେପ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉମାନଙ୍କର କଷ୍ଟ ଲାଘବ ହୋଇଥାଏ। ଫୁଲୁରୀ ତେଲ ସମ୍ପର୍କରେ ବଡ଼ ଓଡ଼ିଆ ମଠର ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଆକାଶବାଣୀକୁ କହିଛନ୍ତି,
1: ଫୁଲୁରୀ ତେଲ ଗୋଟିଏ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଶାସ୍ତ୍ର ନିର୍ଣ୍ଣୟ ଅନୁସାରେ ପ୍ରସ୍ତୁତ କରାଯାଇଥାଏ ଏବଂ ଗୁପ୍ତ ସେବା ଅନ୍ତର୍ଭୁକ୍ତ ହେତୁ ସେଟାକୁ କେବଳ ମଠାଧୀଶ ଏବଂ ମଠର ଉତ୍ତରାଧିକାରୀ ଏବଂ ମଠର ପୁରୋଧା ଏହି 3 ଜଣ ହିଁ ପ୍ରସ୍ତୁତ କରିଥାନ୍ତି। ସ୍ୱତନ୍ତ୍ର ଭାବରେ ଇଏ ପ୍ରସ୍ତୁତ କରାଯାଇଥାଏ। ଏହାର ମୁଖ୍ୟ ଉପାଦାନ ହେଉଛି ଘଣାପେଡ଼ା ରାଶି ତେଲ, ମହାପ୍ରଭୁ ଲାଗି ହେଉଥିବା କିଛି ସୁବାସିତ ଫୁଲ ଆଉ କିଛି ଔଷଧୀୟ ଚେରମୂଳି, ଏ ସମସ୍ତ ମିଶ୍ରିତ ହୋଇ ମାଟି ତଳେ ଗୋଟିଏ ବର୍ଷ ପୂର୍ବରୁ ହେରା ପଞ୍ଚମୀ ଦିନ ପୋତା ଯାଇଥାଏ। ଶନିବାର ପୂର୍ବ ଦିନ ସେ ବାହାରି ମହାପ୍ରଭୁଙ୍କ ପାଇଁ ଗୋଟିଏ ଘରେ ରଖାଯାଇ ପୂଜା କରାଯାଉଛି ଏବଂ ତା ଦେହରେ ଚୁଆ, କର୍ପୂର, କସ୍ତୁରୀ, କେଶର ଇତ୍ୟାଦି ସେଠି ମିଶ୍ରିତ ହେଲା ପରେ ମହାପ୍ରଭୁ ସଂସ୍କାରିତ କରିକି ପ୍ରତିଭାବ୍ଦ ସମସ୍ତ ଦୈତାପତିମାନେ ମହାପ୍ରଭୁଙ୍କ ଶରୀରରେ ଲେପନ କରିଥାନ୍ତି।
0: ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ଶୂନ୍ୟ କରିବା ଲାଗି ଆଜି ପୁରୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରୁଛନ୍ତି। ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ନେଇ ସମୀକ୍ଷା କରାଯାଉଛି। ବୈଠକରେ ଅତିରିକ୍ତ ମହାନିର୍ଦ୍ଦେଶକ ଆର୍ପି କୋଚିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ଗତକାଲି ପୁରୀରେ 24 ଘଣ୍ଟିଆ ପରିମଳ ବ୍ୟବସ୍ଥା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଏବଂ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ସମବାୟ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ଶନିବାର ଦିନ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଏବଂ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ନୂଆପଡ଼ା ଜିଲ୍ଲାରେ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବା ଲାଗି ଜିଲ୍ଲାପାଳ ପ୍ରତିଶ୍ରତି ଦେବା ପରେ 100% ଚାଷୀଙ୍କ ଆଇସ୍କାନ୍ ଶେଷ ହୋଇଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ଆଇସ୍କାନ୍ କାର୍ଯ୍ୟ ଶେଷ ହୋଇଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ସତ୍ୟଭାମା ଗଣେଶ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଅତିଥିମାନେ ଜଳବାୟୁ

ପରିବର୍ତ୍ତନର କାରଣ ନିରାକରଣ ଜଙ୍ଗଲ ସୃଷ୍ଟି ଓ ତା'ର ରକ୍ଷଣାବେକ୍ଷଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରଦୂଷଣ ଓ ଚାରାରୋପଣ ଉପରେ ଆଲୋଚନା କରିଥିଲେ। ବୌଦ୍ଧ ଜିଲ୍ଲାରେ ନିର୍ମାଣାଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସମୀକ୍ଷା କରିଛନ୍ତି। ମନମୁଣ୍ଡାରେ ଚାଲିଥିବା 50 ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ଏବଂ ପଲସାଗୁରାସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି। ପୁରୁଷ ଦଳକୁ କାଂସ୍ୟ ପଦକ ମିଳିଛି। ମହିଳା ବର୍ଗରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 1-0 ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଦଳ ପକ୍ଷରୁ ପଦ୍ମିନୀ ଟୁଡୁ ଗୋଟିଏ ଗୋଲ୍ କରିଥିଲେ। ସୂଚନା ଅନୁଯାୟୀ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଦଳ ଆଗାମୀ IBFF ଜାତୀୟ ଦୃଷ୍ଟିବାଧିତ ଫୁଟବଲ ଚମ୍ପିୟନ୍ସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଆହୁରି ସକ୍ରିୟ ହେବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଘଣ୍ଟା ପ୍ରତି 45-55 ଓ ସ୍ଥଳବିଶେଷରେ ଘଣ୍ଟା ପ୍ରତି 65 କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାଠାରେ ସର୍ବାଧିକ 202 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସରକାର ଏବଂ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ରାଜ୍ୟ ସଚିବାଳୟରେ ଆଲୋଚନା ଜାରି। 2025-26 ରବି ଋତୁରେ ଧାନ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇଛି କହିଲେ ସମବାୟ ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଚାଲିଛି ଗୁପ୍ତ ସେବା ନୀତି। ଆଜି ହେବ ଫୁଲିରି ଲାଗି ତେଲ। ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲିକୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଚଳିତ ଅଧିବେଶନର ପରିସମାପ୍ତି ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଯୁବସୁଧା ବନ୍ଧୁଙ୍କ ପାଇଁ ଯୁବଆଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5ଟାରେ ଏଥିରେ ଜଳବାୟୁ ପରିବର୍ତ୍ତନ ରୋକିବାରେ ଜଙ୍ଗଲର ଭୂମିକା ସମ୍ପର୍କରେ ଏକ ସାକ୍ଷାତକାର ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30 ଏଥିରେ ହାଲଚାଲରେ ଶୁଣିବେ ବନର ଜୀବଜନ୍ତୁ ଶିକାର ନ କରିବା ଭେଟଘାଟରେ ଶୁଣିବେ ପେଟ ଫୁଲା ବିମାର କାଇଁ ହେସି ଏବଂ ଶେଷରେ ବନର ଜୀବଜନ୍ତୁ ଶିକାର କଲେ କାଇଦଣ୍ଡ ମିଲ୍ସି ଆଚେ ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20 ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ରାତି 7:25 ଜିଲ୍ଲା ହଲଚଲ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7 ଏବଂ ରାତି 8 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10 ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଏବଂ ରାତି 10:00 ପ୍ରଚାର କରିବ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ 2:47 ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ପ୍ରସାରଣ ସେବା ମିଡିୟମ ୱେଭ୍ର 204.5 meter ତଥା 1467 kHz ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଅର୍ଥାତ୍ ଆଜିର ସାନ୍ଧ୍ୟ ଅଧିବେଶନରେ ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର କାର୍ଯ୍ୟକ୍ରମ
2: मैं ऐसा कोई वर्ड नहीं है फिर अचानक मुझे आया हाँ सर एक वर्ड है बर्दाश्त तो सर ये बनाते हैं बर्दाश्त नहीं कर सकता दूसरी लाइन की अब दूर नहीं रह सकता तो उन्होंने तीसरी खुद कह दी तेरे बिन और हमारा गाना बन गया
3: बर्दाश्त नहीं कर सकता अब दूर नहीं रह सकता एक दिन तेरे बिन
4: जरूर सुनिएगा बॉम्बे टॉकीज में 4 July शाम 4 PM सिर्फ विविध भारती पर
5: फिल्म हावड़ा ब्रिज का 2 गाने सुनिए गाने वाले कलाकार आशा भोंसले और मोहम्मद रफी हैं शब्दकार कमर जलालाबादी और धुन बनाई है ओपी नैयर ने
6: मोहब्बत का हाथ

ବର୍ତ୍ତମାନ ସମୟ ଅପରାହ୍ନ 5ଟା। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବବାଣୀ। ଉପସ୍ଥାପନା କରିଛନ୍ତି ସାଇ ସ୍ୱସ୍ତିକ ପାଢ଼ୀ ଏବଂ କେ ସାଇ ଶ୍ରୁତି ଆଚାରୀ ଓ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ସ୍ୱସ୍ତିକ ଶୁଣିଲ ଟିକେ?
1: ହଁ କୁହ ଶ୍ରୁତି।
0: ତମେ କେବେ ଗଛ ଲଗେଇଛ?
1: ହଁ ମୁଁ ଗଛ ଲଗେଇଛି। ତୁ ଜାଣିଛୁ କି ନାହିଁ, ଗଛ ହଉଛି ପ୍ରକୃତିର ଅମୂଲ୍ୟ ଦାନ। ଗଛ ବିନା ପୃଥିବୀରେ ଜୀବନ କଳ୍ପନା କରିବା ଅସମ୍ଭବ।

0: ଆର୍ ଜାଣିଛୁ କି ନାହିଁ, ଗଛ ଆମକୁ ଅମ୍ଳଜାନ ଦେଇକି ଜୀବନ ବଞ୍ଚାଇଥାଏ, ଆହୁରି ବାୟୁରୁ CO2 ଶୋଷଣ କରି ପରିବେଶକୁ ସନ୍ତୁଳନ ରଖେ। ଏହା ଫଳ ଫୁଲ କାଠ ଔଷଧ ଛାଇ ଏ ସବୁ ଜିନିଷ ଆମକୁ ଦେଇଥାଏ। ତାପରେ କେତେ ପଶୁ କେତେ ପକ୍ଷୀ ସବୁ ଗଛରେ ବସବାସ କରନ୍ତି, ଏଇଟା ହଉଛି।
1: ହଁ ହଁ ହଁ, ମୁଁ ଜାଣିଲି ତୁ ଏତେ ଜାଣିଛୁ ବୋଲି। ଆମେ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ତ?
0: ହଁ ହଁ, ଠିକ ଅଛି ଚାଲେ। ହଁ ସାଥୀ, ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଜୁଆନ କଥା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛୁ ଆମେ ଦୁଇଟା, ମୁଇଁ ସାଇ ସ୍ୱସ୍ତିକ
1: ଆରି ମୁଇଁ ସାଇ ଶ୍ରୁତି। ଜୁଆର

0: ମୁଁ ପଚାରିଲି ପ୍ରଶ୍ନଟି, ଏହା ପଛରେ କାରଣ କଣ ଜାଣିଛୁ କି?
1: ନାଇଁ, କଣ ପାଇଁ ପଚାରିଲୁ ଯେ?
0: ତୁ ଗଛ ଲଗଉଛୁ ଏତିକି ଜାଣିନୁ କି 1 ରୁ 7 ଆମର ବନ ମହୋତ୍ସବ ପାଳନ କରୁଛୁ ବୋଲି?
1: ହଁ, ବନ ମହୋତ୍ସବ ଶୁଣିଥିଲି ଯେ ସେଟା କଣଟା?
0: ବନ ମହୋତ୍ସବରେ ଜୁଲାଇ 1 ରୁ ଜୁଲାଇ 7 ଯାଏ ଗଛ ଲଗେଇବା, ଗଛର ସୁରକ୍ଷା କରିବା, ପରିବେଶକୁ ସବୁଜ ସୁନ୍ଦର ରଖିବା ଏହି ମହୋତ୍ସବର ପ୍ରମୁଖ ଉଦ୍ଦେଶ୍ୟ। ତେଣୁକରି ଆମେ ଯୁବପିଢ଼ି ଗଛ ଲଗାଇ ବୃକ୍ଷ ସଂରକ୍ଷଣ ପ୍ରତି ସଚେତନା ସୃଷ୍ଟି କରିବା ବହୁତ ଆବଶ୍ୟକ ରହିଛି। ଆଉ ଜାଣିଛୁ ନା ନାହିଁ, ଗଛ ବର୍ଷା ଆଣିବାରେ ସାହାଯ୍ୟ ହେବା ସହିତ ମାଟି କ୍ଷୟକୁ ରୋକିଥାଏ। ବର୍ତ୍ତମାନ ବନ କାଟିବା ଯୋଗୁଁ ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ବଢ଼ି ଚାଲିଛି। ତେଣୁ ଗଛ ଲଗେଇବା ଏବଂ ଗଛର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ।
1: ସତ କଥା କହିଲେ ଶ୍ରୁତି, ଗଛ ଆମକୁ କେବଳ ଜୀବନ ନୁହେଁ, ସୁନ୍ଦର ଓ ସ୍ୱଚ୍ଛ ପରିବେଶ ମଧ୍ୟ ଦେଇଥାଏ। ସେଟା ପାଇଁ ଏକା ଗଛ ହିଁ ଜୀବନ ବାକ୍ୟଟି ସମ୍ପୂର୍ଣ୍ଣ ସତ୍ୟ। ସେଟା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା, ଆହୁରି ଗଛକୁ ସୁରକ୍ଷା କରିବା, ତା ସାଙ୍ଗରେ ସବୁଜ ସୁନ୍ଦର ଭବିଷ୍ୟତ ଗଢିବା ଉଚିତ।
0: ହଁ ଯେ ସ୍ୱସ୍ତିକ, ସବୁ ଠିକ ଅଛି? ଆଉ ତୁ ଆସିଲା ବେଳେ ଏତେ ଡେରି କାହିଁକି ହେଲା?
1: ଦେଖିଲୁ ପରା ଶ୍ରୁତି, ସକାଳେ କେମିତି ଖରା ମାରୁଥିଲା, ମୁଇଁ ଭାରବି ବୋଲିଲା ବେଳେ ବର୍ଷା ମାରିଦେଲା। ଏତେ ଖରାରୁ ସେଟା ନେଇ ବର୍ଷା ମାରିଦେଲା ଯେ ମୁଇଁ ଜାଣିପାରିଲି ନାହିଁ ଏତେ ଜଲ୍ଦି ବୋଲେ ବର୍ଷା ହେଇଯିବ ବୋଲି। ମୁଁ ଘରୁ ବାହାରୁଥିଲି, ସେଟା ପାଇଁ ଏବେ ଲେଟ୍ ହେଇଗଲା। ଏବେ ଯୋଉ ଆମେ ଜାଣିଲୁ ବନ ମହୋତ୍ସବ

0: ବିଷୟରେ, ଆହୁରି ଗଛର ଇମ୍ପୋର୍ଟାନ୍ସ ବିଷୟରେ, ଗଛ ଲଗେଇଲେ କ'ଣ ହେଉଛି ଆଉ ଗଛ ଲଗେଇଲେ କ'ଣ ହେଉନାହିଁ, ଆଉ ଯେଉଁ ବେଳେବେଳେ ବର୍ଷା ବେଳେବେଳେ ଖରା ହେଉଛି, ଏଇସବୁର କାରଣ ବି ଜଙ୍ଗଲ। ଆଉ ଏଇ ଜଙ୍ଗଲ ଏଇ ବର୍ଷା ଆଉ ଜଳବାୟୁ ପରିବର୍ତ୍ତନ ଉପରେ କେତେ ପ୍ରଭାବ ପକାଉଛି, ଏ ସମ୍ପର୍କରେ ମୁଁ ଗୋଟେ ଭାଇଠୁ ସାକ୍ଷାତକାର ଆଣିଛି। ହେଲେ ଶ୍ରୁତି ଆଉ ଶ୍ରୋତା ବନ୍ଧୁ ତମ ମନ ମିଶା, ଚାଲ ସେ ବିଷୟରେ ଶୁଣିବା।
1: ହଁ ନିଶ୍ଚୟ ଶୁଣିବା।
2: ହାଏ ନମସ୍କାର।
3: ହଁ ନମସ୍କାର ଭାଇ,
2: ସ୍ୱାଗତ କରୁଛି ଆଜିର ଜ୍ଞାନ କଥା କାର୍ଯ୍ୟକ୍ରମକୁ।

0: ସେଠାରୁ ଆଣ ଆଜି ମୁଁ ଉପସ୍ଥିତ ଅଛି ଆପଣଙ୍କର ଏଇ କାର୍ଯ୍ୟକ୍ରମରେ।
1: ହେଲେ ଭାଇ ଆପଣଙ୍କର ସେ ଏକମ୍ବା ସାଇଡରେ ବର୍ଷା ଖରା ପାଣିପାଗ କେମିତି ସବୁ ଚାଲିଛି ଭାଇ?
0: ଆମର ଯୋଉ ଅଦିନିଆ ବର୍ଷାଟା ବେଶୀ ହଉଛି ଭାଇ, ବର୍ଷା ଭଲ ଭାବରେ ହଉନି, ଯଦି ବି ହଉଛି 2 ମିନିଟ 5 ମିନିଟ ତାଦ୍ୱାରା ପ୍ରୋବ୍ଲେମ ବେଶୀ ହଉଛି। ଏବେ କୃଷିରେ ବେଶି ପ୍ରୋବ୍ଲେମ ହବ, ପ୍ଲସ ଏବେ ଆମର ଟେମ୍ପରେଚରଟା ବହୁତ ଭାଇ ବେଶୀ ଫ୍ଲକ୍ଚୁଏଟ୍ ହଉଛି, ତ ଆକ୍ଚୁଆଲି ଜଳବାୟୁଟା ଆକ୍ଚୁଆଲି ଠିକ ରହୁନି ଭାଇ।
1: ହେଲେ ଭାଇ ଆପଣ ତ କହିଲେ ଜଳବାୟୁ ବିଷୟରେ, ହେଲେ ଜଳବାୟୁ ପରିବର୍ତ୍ତନ କଣ ଭାଇ?
0: ଦେଖନ୍ତୁ ଭାଇ, ଜଳବାୟୁ ପରିବର୍ତ୍ତନ ହଉଛି ଆମର ଯୋଉ ପୃଥିବୀର ତାପମାତ୍ରାଟା ହଉଛି, ବର୍ଷା ପବନ ଆଉ ଯୋଉ ଋତୁଚକ୍ରଟା ହଉଛି ଭାଇ, ତା ସେଟାର ଲଙ୍ଗ ଟର୍ମ ଯୋଉ ପରିବର୍ତ୍ତନଟା, ଆର ମେନ୍ ରିଜନ୍ ହଉଛି ଭାଇ ଆମର ଯୋଉ ଗ୍ରୀନ ହାଉସ ଗ୍ୟାସେସ ର ଅଧିକତା, ଆମର ଯୋଉ ଜଙ୍ଗଲ ଯାକ ଏତେ ଯାକ କଟା ହଉଛି, ଆମର ଯୋଉ ଇନ୍ଧନ ହଉଛି ଜୀବାଶ୍ମ ଇନ୍ଧନ ତାର ଏକ୍ସେସିଭଲି ୟୁଜ୍।
1: ହେଲେ ଭାଇ ଜଳବାୟୁ ପରିବର୍ତ୍ତନ ରଖିବାରେ ଜଙ୍ଗଲର ଭୂମିକା ସବୁ କଣ ରହିଛି?
0: ଜଳବାୟୁର ପରିବର୍ତ୍ତନ ରୋକିବାରେ ଭାଇ ଜଙ୍ଗଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୁଁ କହିବି, କାରଣ ଜଙ୍ଗଲ କଣ କରେ ନା ଆମର ବାୟୁମଣ୍ଡଳରୁ ଯାହା ସବୁ କାର୍ବନ ଡାଇଅକ୍ସାଇଡ ଅଛି, ମୋନୋକ୍ସାଇଡ ଅଛି, ଏଇ କଣ କରିବି ଅକ୍ସିଜେନ ପ୍ରୋଭାଇଡ କରିଥାଏ। ହଁ ତ ଭାଇ, ଅକ୍ସିଜେନ ବଢିବା ଯୋଗୁଁ କଣ ହବ, ଗ୍ଲୋବାଲ ୱାର୍ମିଂ କମିବ, ତାପମାତ୍ରାଟା ନିୟନ୍ତ୍ରଣ ହବ, ବର୍ଷାର ସନ୍ତୁଳନତା ହବ, ଆଉ ତାପରେ ପରିବେଶ ସୁରକ୍ଷାରେ ବି ମେନ୍ ଭୂମିକା ରହିଛି।
1: ହେଲେ ଭାଇ ଜଙ୍ଗଲ ନଷ୍ଟ ହେଲେ କଣ ପ୍ରଭାବ ପଡିବ?
0: ନାଇଁ ଏବେ ଯୋଉ କହିଲି ଜଙ୍ଗଲ ନଷ୍ଟ ହବ, ତେବେ କାର୍ବନ ଡାଇଅକ୍ସାଇଡ ଯାକ ବଢିବ, ତାପମାତ୍ରାଟା ବୃଦ୍ଧି ପାଇବ, ବର୍ଷା ଅନିୟମିତ ରହିବ, ଜୈବ ବିବିଧ ହ୍ରାସ ପାଇବ, ବନ୍ୟା ମରୁଡି ଘୂର୍ଣ୍ଣିଝଡ଼ ଭଳିଆ ପ୍ରାକୃତିକ ବିପର୍ଯ୍ୟୟ ବଢିପାରେ।
1: ବୃକ୍ଷରୋପଣ କେତେ ଗୁରୁତ୍ୱପୂର୍ଣ୍ଣ ହେଲେ?
0: ତ ଭାଇ ଆମର ଜଳବାୟୁ ପରିବର୍ତ୍ତନ ର ଆଗେନଷ୍ଟ ସବୁଠୁ ଭଲ ସହଜ ଆଉ ପ୍ରଭାବଶାଳୀ ପଦକ୍ଷେପ ହଉଛି ଆମର ବୃକ୍ଷରୋପଣ। ପ୍ରତ୍ୟେକ ଗଛ ଭାଇ କାର୍ବନ ଡାଇଅକ୍ସାଇଡ ଶୋଷଣ କରିବ, ପରିବେଶକୁ ଅକ୍ସିଜେନ ଦେଇକି ସନ୍ତୁଳିତ କରିବାରେ ସାହାଯ୍ୟ କରିବ।
1: ହେଲେ ସାଧାରଣ ଲୋକ କିପରି ଜଙ୍ଗଲ ସୁରକ୍ଷାରେ ସହଯୋଗ କରିପାରିବେ?
0: ଆଟଲିଷ୍ଟ ପ୍ରତିବର୍ଷ ଗୋଟେ ବ୍ୟକ୍ତି ଗୋଟେ ଗଛ ଲଗେଇ ତାର ଯତ୍ନ ନେଇପାରୁ, ବେଆଇନ ଗଛ କଟାକୁ ବିରୋଧ କରୁ, ଏସବୁ ଦ୍ୱାରା ପରିବେଶ ବିଷୟରେ ସଚେତନତା ବି ବଢିବ, ପ୍ଲସ ପରିବେଶକୁ ସନ୍ତୁଳନ କରିବାରେ ବି ହେଲ୍ପ ହବ।
1: ଓଡିଶାରେ ଜଙ୍ଗଲର ଗୁରୁତ୍ୱ କଣ ରହିଛି ଭାଇ?
0: ଓଡିଶା ଭାଇ ଆମର ଓଡିଶା ଆକ୍ଚୁଆଲି ଜଙ୍ଗଲରେ ପରିପୂର୍ଣ୍ଣ, ବଟ ଆଜିକାଲି ଏଇଟା ସବୁ ହ୍ରାସ ପାଇବାର ଲାଗିଛି, ଏ ଯୋଉ ଏକ୍ସେସିଭ ଗଛ କଟା ମାଇନିଂ ଏସବୁ ଗୁଡିକରୁ ଜଙ୍ଗଲ ସବୁ ହ୍ରାସ ପାଉଛି ଭାଇ। ହାତୀ ବାଘ ହରିଣ ବିଭିନ୍ନ ପ୍ରକାର ଆମର ବନ୍ୟଜନ୍ତୁଙ୍କର ସେଇଟା ଆଶ୍ରୟସ୍ଥଳ, ଗଛ କଟା ଯୋଗୁ ଏଇ ସବୁ ପ୍ରଜାତି ମାନଙ୍କ ବି ବିଲୁପ୍ତ ହେଇଗଲେଣି। ଆମର ଆଦିବାସୀ ମାନଙ୍କର ଏଇଟା ଘର କହିଲେ ଚଳେ, କାହିଁକି ତାଙ୍କର ସବୁ ଅର୍ଥାତ ତାଙ୍କର ଖାଦ୍ୟ ବସ୍ତ୍ର ଏଇସବୁ ପାଇଁ, ତାଙ୍କର ବିଜନେସ ପାଇଁ ବାଣିଜ୍ୟ ପାଇଁ ବି ହଉ, ତାଙ୍କର ସର୍ଭାଇଭାଲ ପାଇଁ ଆମର ଜଙ୍ଗଲଟା ଇମ୍ପୋର୍ଟାଣ୍ଟ।
1: ଜଙ୍ଗଲକୁ ପୃଥିବୀର ଫୁସ୍ଫୁସ୍ ବୋଲି କାହିଁ କୁହାଯାଏ
0: ଭାଇ? ଯେପରି ଆମେ ଅମ୍ଳଜାନ ନେଇକି ବାୟୁମଣ୍ଡଳକୁ ଅଙ୍ଗାରକାମ ଛାଡ଼ୁ, ସେହିପରି ଜଙ୍ଗଲ କଣ କରେ ନା କାର୍ବନ ଡାଇଅକ୍ସାଇଡ ନବ, ଅମ୍ଳଜାନ ପ୍ରୋଭାଇଡ କରିବ। ଆମେ ତ ଏଇ ଜଙ୍ଗଲଟା ବାୟୁକୁ ଶୁଦ୍ଧ କରିବ, ତ ଜୀବ ଜଗତକୁ ଆମେ ଯେମିତି ଅମ୍ଳଜାନଟା ଆମ ପାଇଁ ନିହାତି ଆବଶ୍ୟକ, ତ ସେଇଟା ପ୍ରୋଭାଇଡ କରିବା କାମ ହଉଛି ଜଙ୍ଗଲର, ତ ସେଇଟା ଜୀବ ଜଗତକୁ ବଞ୍ଚେଇ ରଖିବା ପାଇଁ ବହୁତ ଆବଶ୍ୟକ ଭାଇ। ସେଥିପାଇଁ ଜଙ୍ଗଲକୁ ପୃଥିବୀର ଫୁସ୍ଫୁସ୍ ବୋଲି କୁହାଯାଏ।
1: ଜଙ୍ଗଲଟା ବର୍ଷାକୁ କିପରି ପ୍ରଭାବିତ କରେ ଆପଣଙ୍କ ମତରେ?
0: ଆମର ଯୋଉ ଗଛ ଅଛି ଭାଇ, ଜଳୀୟ ବାଷ୍ପ ଛାଡିକି ବାୟୁମଣ୍ଡଳରେ ଆର୍ଦ୍ରତା ବଢେ, ଏହା ମେଘ ସୃଷ୍ଟି କରେ, ବର୍ଷା ହବାରେ ହେଲ୍ପ କରେ। ଜଙ୍ଗଲ କମିଗଲେ ବର୍ଷାର ପରିମାଣ ଆଉ ସମୟଟା ବି ପରିବର୍ତ୍ତନ ହବ, ଯାହାକି ଆମ ପାଇଁ ବିପଦଜନକ।
1: ହେଲେ ଭାଇ ଜଙ୍ଗଲ ମାଟି ସଂରକ୍ଷଣରେ କିପରି ସାହାଯ୍ୟ କରେ?
0: ଗଛର ମୂଳ ଭାଇ ମାଟିକୁ ଦୃଢ କରି ଧରିକି ରଖେ, ତ ଏଇଟା ମାଟିକୁ କ୍ଷୟ ହବାରେ ରୋକେ, ପ୍ଲସ ବନ୍ୟା ସମୟରେ ମାଟି ଭାସିଯିବାର ଯୋଉ ଆଶଙ୍କାଟା ଅଛି ସେଟା ବି କମ କରିଦିଏ।
1: ହେଲେ ଭାଇ ଜଳବାୟୁ ପରିବର୍ତ୍ତନରେ କୃଷି କିପରି ପ୍ରଭାବିତ ହୁଏ?
0: ଭାଇ ଆମର ଯୋଉ ଅନିୟମିତ ବର୍ଷା ହଉଛି, ଅତ୍ୟଧିକ ଗରମ ହଉଛି, ଖରା ପ୍ଲସ ବନ୍ୟା ଯୋଗୁଁ ଫସଲର ଉତ୍ପାଦନଟା କମିଯାଏ, ଏଥିରୁ ଚାଷୀଙ୍କର କଣ ହବ ଇନକମ କମିଯିବ, ପ୍ଲସ ଖାଦ୍ୟ ସୁରକ୍ଷା ଯୋଉ ଅଛି ସେଥିରେ ପ୍ରଭାବ ପଡିବ।
1: ହେଲେ ଭାଇ ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲ କେତେ ଆବଶ୍ୟକ?
0: ଭାଇ ଜଙ୍ଗଲ ହଉଛି ଆମର ବନ୍ୟଜନ୍ତୁ ମାନଙ୍କର ଘର, ସେଟା ତାଙ୍କର ପ୍ରାକୃତିକ ବାସସ୍ଥାନ। ଜଙ୍ଗଲ ଯଦି ନଷ୍ଟ ହବ ସେମାନେ ଖାଦ୍ୟ ଆଶ୍ରୟ କୋଉଠି ପାଇବେ? ତ ଯଦି ହରେଇଲେ ତାଙ୍କର ଆଶ୍ରୟଟା ସେମାନେ ମଣିଷ ବସତିକୁ ଆସିବେ, ଯାହା ମଣିଷ ବନ୍ୟଜନ୍ତୁଙ୍କର ସଂଘର୍ଷକୁ ବଢେଇ ଦବ।
1: ସହରାଞ୍ଚଳରେ ମଧ୍ୟ

0: ବୃକ୍ଷରୋପଣ ଆବଶ୍ୟକ କି ଆପଣଙ୍କ ମତରେ?
1: ଅଫକୋର୍ସ ଭାଇ, ଏବେ ଆମ ଇଣ୍ଡିଆରେ ସିନା ନାହିଁ, ବଟ୍ ବାହାର ଦେଶରେ ଦେଖ, ଏବେ ନେପାଳର କଥା କହିବି, ସେଠି ଯାହା ଯେତିକି ଏବେ 5 ବର୍ଷ ଆଗରୁ ଗଛ କଟା ହେଇଥିଲା, ଡିଫରେଷ୍ଟେସନ ହେଇଥିଲା, ଏବେ ସହର ହଉ କି ବସ୍ତି ହଉ, ଆମର ଗାଁ ମାନେ ହଉ, ସେସବୁରେ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଗଛ ରୋପିବାଟା, ଯାହାଫଳରେ ତାଙ୍କର ହେଲ୍ପ କରୁଛି ଡିଫରେଷ୍ଟେସନ ଟାକୁ ବହୁତ ଭାବରେ କଣ୍ଟ୍ରୋଲ କରୁଛି ତାଙ୍କର। ଏବେ ଦେଖିଛନ୍ତି ଯଦି ମ୍ୟାପରେ ବି ଦେଖିବା, ଆମର ନେପାଳର କହିବି, ଆଗରୁ ପୁରା ଡିଫରେଷ୍ଟେସନ ଟା କ୍ଲିଅରଲି ଦେଖା ହଉଥିଲା, ବଟ୍ ଏବେ ଇମ୍ପ୍ରୁଭମେଣ୍ଟ ଜଣାପଡୁଛି। ଜଙ୍ଗଲର ଯୋଉ ମାତ୍ରାଟା ରହୁଛି, ଜଙ୍ଗଲ କେତେ ପରିମାଣରେ ଥିଲା, କେତେ ପରିମାଣର ବୃଦ୍ଧି ହେଇଛି, ସେଟା ଆପଣ କ୍ଲିଅରଲି ଦେଖିବେ, ଯାହାଫଳରେ ତାର ବାତାବରଣରେ ବି ଭଲ ପ୍ରଭାବ ପଡୁଛି, ପ୍ଲସ ତାଙ୍କର ଟେମ୍ପରେଚର ଆଉ ଅଦର ଥିଙ୍ଗସ ଯୋଉ ଡିଫରେଷ୍ଟେସନ ଯୋଉ ଯୋଗୁ ଯୋଉଟା ଆସୁଛି ସେଇଟା କଣ୍ଟ୍ରୋଲ କରିବାରେ ବି ହେଲ୍ପ ହଉଛି। ତ ସେ ଦୃଷ୍ଟିରେ ଦେଖିବା ପାଇଁ ଗଲେ ଭାଇ, ଆମ ଇଣ୍ଡିଆରେ ବି ସେତିକି ଇମ୍ପୋର୍ଟାଣ୍ଟ, କାହିଁକି ଖାଲି କହିବିନି ସହରରେ କି ଖାଲି ଗାଁରେ, ବହୁତ ଜାଗାରେ ଡିଫରେଷ୍ଟେସନ ବହୁତ ଭାବରେ ଚାଲିଛି। ଏବେ ଯଦି କୃଷକ ବ୍ୟକ୍ତି ଗଛ ଲଗେଇବ, ତାର ଯତ୍ନ ନବ, ଜଙ୍ଗଲ ବଢେଇବାରେ ହେଲ୍ପ କରିବ, ତେବେ ସେଇଟା ଆମର ବାତାବରଣକୁ ଭଲ ରଖିବା ପାଇଁ ବହୁତ ଆବଶ୍ୟକ, ସେଇଟା ହେଲ୍ପ କରିବ।
0: ଜଙ୍ଗଲ ସଂରକ୍ଷଣରେ ସ୍ଥାନୀୟ ସମୁଦାୟର ଭୂମିକା କଣ ରହିଛି ସବୁ?
1: ତ ସ୍ଥାନୀୟ ଲୋକମାନେ ଭାଇ ଜଙ୍ଗଲର ରକ୍ଷଣାବେକ୍ଷଣ କରିପାରିବେ, ବେଆଇନ ଗଛ କଟାକୁ ରୋକିବେ, ବନ୍ୟାଜଳର ପ୍ରତିରୋଧ କରିବେ, ତାପରେ ଯୋଉ ସଚେତନତା କାର୍ଯ୍ୟକ୍ରମ ଗୁଡିକ ମାଧ୍ୟମରେ ବନ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।
0: ଜଳବାୟୁ ପରିବର୍ତ୍ତନର ସବୁଠାରୁ ବଡ ଚ୍ୟାଲେଞ୍ଜ କଣ
1: ଭାଇ? ସବୁଠାରୁ ବଡ ଚ୍ୟାଲେଞ୍ଜ ମୁଁ କହିବି ଆମର ପୃଥିବୀର ବଢୁଥିବା ତାପମାତ୍ରା, ଆମର ସମୁଦ୍ରର ପତନ ବୃଦ୍ଧି, ପ୍ଲସ ଜୈବ ବିବିଧତାର ହ୍ରାସ, ଆର ପ୍ରଭାବ ନା ସମଗ୍ର ପୃଥିବୀରେ ପଡିବ, ପୃଥିବୀର ଅର୍ଥନୀତିରେ ପଡିବ, ସ୍ୱାସ୍ଥ୍ୟରେ ପଡିବ, ପ୍ଲସ ଜୀବନଶୈଳୀ ଉପରେ ବି ପଡିବ।
0: ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କି ଜଙ୍ଗଲ କଟା ହବା ସମ୍ପର୍କରେ ବିଦ୍ୟାଳୟରେ ଶିକ୍ଷକ ମାନେ ଶିକ୍ଷାରେ ପିଲାମାନଙ୍କୁ ଏ ବିଷୟରେ ସଚେତନ କରାଇବା ଉଚିତ କି ନାହିଁ, ଆଉ ଏଇଟା ହଉଛି କି ନାହିଁ, ଯଦି ବି ହଉଛି ଏହାର କାରଣ କଣ ଆଉ କାହିଁକି ଜରୁରୀ?
1: ଭାଇ ଯଦି ଜଙ୍ଗଲ କଟାକୁ ରୋକିବାର ଅଛି, ପରିବେଶକୁ ବଞ୍ଚାଇବାର ଅଛି, ପ୍ରଥମେ ଦରକାର ଆମକୁ ସଚେତନତା। ସଚେତନତା କେତେବେଳେ ସୃଷ୍ଟି ହବ? ଯେତେବେଳେ ଆମର ୟଙ୍ଗ ପିଢ଼ିକୁ ସେଇ ବିଷୟରେ ଫାର୍ଷ୍ଟ ଅବଗତ କରାଯିବ। ତ ଏଇ ଜିନିଷ ପାଇଁ ଶିକ୍ଷକ ମାନଙ୍କର ଗୁରୁତ୍ୱ ଭୂମିକା ରହିଛି। ତ ବିଦ୍ୟାଳୟରେ ସେଇଟା ଆକ୍ଚୁଆଲି ସବୁଠୁ ବେଷ୍ଟ ଜାଗା ସଚେତନ କରିବା ପାଇଁ, ୟଙ୍ଗ ପିଲା ସେଠି ପଢିବେ, ଛୋଟ ବେଳରୁ ଯଦି ଆମର ଯୋଉ ପରିବେଶ ପ୍ରତି ସଚେତନତା ତାଙ୍କ ମନରେ ଆସିବ, ତେବେ ପିଲାମାନେ ଭବିଷ୍ୟତରେ ଦାୟିତ୍ୱବାନ ହେବେ, ସେମାନେ ଗଛ ଲଗେଇବେ, ପ୍ରଦୂଷଣ କମେଇବା ପାଇଁ ପ୍ଲସ ପ୍ରକୃତିର ସୁରକ୍ଷା ପାଇଁ ଏଫର୍ଟ ଦେବେ, ଅଭ୍ୟାସ ଗଢି ଉଠିବେ।
0: ହେଲେ ଭାଇ ସରକାରଙ୍କ କଣ ପଦକ୍ଷେପ ଆବଶ୍ୟକ ଏସବୁ ଜାଗାରେ?
1: ସରକାର ଭାଇ ଆୱେରନେସ କାର୍ଯ୍ୟକ୍ରମ କରିପାରିବ, ଗଛ କଟା ଡିଫରେଷ୍ଟେସନ ଏସବୁ ପାଇଁ କଡା ଆଇନ ଆଣିପାରିବ, ପ୍ଲସ ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ଗଛ ଲଗେଇବା ପାଇଁ ପ୍ରୋତ୍ସାହନ କରିପାରିବ।
0: ହେଲେ ଭାଇ ଆପଣଙ୍କ ମତରେ ଯୁବପିଢ଼ିର ଭୂମିକା କଣ ରହିଛି?
1: ଯୁବପିଢ଼ି ସୋସିଆଲ ମିଡିଆ, ସ୍କୁଲ, କଲେଜ, ସମାଜରେ ସଚେତନତା ସୃଷ୍ଟି କରିପାରିବେ, ଆମର ଯୋଉ ଗଛ ଲଗେଇବା ଅଭିଯାନରେ ଯୋଗ ଦେଇପାରିବେ, ପ୍ଲସ ପ୍ଲାଷ୍ଟିକ ବ୍ୟବହାର କମେଇକି ପରିବେଶ ସୁରକ୍ଷାରେ ତାଙ୍କର ଅବଦାନ କରିପାରିବେ।
0: ହେଲେ ଭାଇ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ କେବଳ ସରକାର ଦାୟୀ କି?
1: ନା ନା ଭାଇ, ଖାଲି ସରକାର ନାହିଁ, ଆମର ବି ଏଫର୍ଟ ଇକ୍ୱାଲି ଦରକାର। ପ୍ରତ୍ୟେକ ନାଗରିକ, ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଆଉ ସମାଜକୁ ମିଳିତ ଭାବରେ କାମ କରିବା ପାଇଁ ପଡିବ।
0: ହେଲେ ଭାଇ ଆପଣଙ୍କ ଶ୍ରୋତା ମାନଙ୍କ ପାଇଁ କଣ ବାର୍ତ୍ତା ରହିଛି?
1: ଭାଇ ପୃଥିବୀ ଆମର ଏକମାତ୍ର ବାସସ୍ଥାନ, ତ ଆମେ ଆସିବା, ଆମେ ସମସ୍ତେ ଗଛ ଲଗେଇବା, ଜଙ୍ଗଲକୁ ସୁରକ୍ଷା କରିବା, ପ୍ରଦୂଷଣ କମେଇବା ଆଉ ପ୍ରକୃତି ପ୍ରତି ଦାୟିତ୍ୱବାନ ହବା। ଆଜିର ଛୋଟ ପଦକ୍ଷେପ ଆସନ୍ତା ପିଢୀ ପାଇଁ ଗୋଟେ ସୁନ୍ଦର ଆଉ ସୁରକ୍ଷିତ ପୃଥିବୀ ଗଢିପାରେ।
0: ଶେଷରେ ଆପଣଙ୍କ ସନ୍ଦେଶ କଣ ଭାଇ?
1: ଜଙ୍ଗଲ କେବଳ ଆମର ଗଛର ସମୂହ ନାହିଁ, ଏଇଟା ଆମର ଜୀବନର ଆଧାର। ଯଦି ଆମେ ଜଙ୍ଗଲକୁ ସୁରକ୍ଷା କରିବା, ତେବେ ସେ ଆମ ସୁରକ୍ଷା କରିବ, କିପରି ସେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମେଇବ। ତେଣୁ ଆସନ୍ତୁ ଗୋଟେ ଗଛ ଲଗେଇବା, ଗୋଟେ ଜୀବନ ବଞ୍ଚେଇବା, ସଂକଳ୍ପ ନେଇକି ସବୁଜ ପୃଥିବୀ ଗଢିବା।
0: ଧନ୍ୟବାଦ ଭାଇ, ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଖୁସି ଲାଗିଲା। ରହିଲୁ ଭାଇ, ନମସ୍କାର।
1: ନମସ୍କାର।
2: ସ୍ୱସ୍ତିକ, ଅଜିତ ଭାଇ ତ ଖୁବ ସୁନ୍ଦର କଥା ମାନ କହିଲେ।
3: ହଇ ଶ୍ରୁତି, ବହୁତ କଥା ଜାଣିବାକୁ ମିଳିଲା ଯେ ଜଳବାୟୁ ପରିବର୍ତ୍ତନ କ'ଣ ଆଉ ଜଙ୍ଗଲର ପ୍ରଭାବ କି ଗଛମାନଙ୍କର ପ୍ରଭାବ କ'ଣ କ'ଣ ରହିଛି ଜଳବାୟୁ ଉପରେ, ଜଳବାୟୁ ପରିବର୍ତ୍ତନ କିପରି ରୋକିପାରିବା, ପରିବେଶ କେମିତି ସୁରକ୍ଷା କରିପାରିବା, ଏସବୁ ବିଷୟରେ ଅଜିତ ଭାଇଙ୍କ ଠାରୁ ଜାଣିଲୁ।

0: ତେବେ ସାଥୀମାନ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା, ଏବେ ଜାଣିନେବା କିଛି ଜଣା ଅଜଣା। ପ୍ରଥମେ ରହିଛି ଆଲୁରି ସୀତାରାମ ରାଜୁଙ୍କ ବିଷୟରେ।
1: ଆଲୁରି ସୀତାରାମ ରାଜୁ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କର ଜନ୍ମ 4 ଜୁଲାଇ 1897 ଆନ୍ଧ୍ରପ୍ରଦେଶରେ ହୋଇଥିଲା। ସେ ବ୍ରିଟିଶ ଶାସନ ବିରୋଧରେ ଆଦିବାସୀମାନଙ୍କୁ ସଂଗଠିତ କରି ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ଦେଇଥିଲେ। 1922-1924 ମଧ୍ୟରେ ସେ ରାମ୍ଫା ବିଦ୍ରୋହର ନେତୃତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ସାହସିକ ସଂଗ୍ରାମ କରିଥିଲେ। ତାଙ୍କର ସାହସ, ଦୃଢ଼ ମନୋବଳ ଓ ଦେଶପ୍ରେମ ଯୋଗୁଁ ଲୋକମାନେ ତାଙ୍କୁ ମନ୍ୟମ୍ ବିରୁଡ଼ୁ ମାନେ ଜଙ୍ଗଲର ବୀର ବୋଲି ସମ୍ମାନର ସହ ଡାକୁଥିଲେ। 1924 ବ୍ରିଟିଶ ସରକାର ତାଙ୍କୁ ବନ୍ଦୀ କରି ଗୁଳି ମାରି ହତ୍ୟା କରିଥିଲେ। ସେ ମାତ୍ର 27 ବର୍ଷ ବୟସରେ ଦେଶ ପାଇଁ ପ୍ରାଣ ବଳିଦାନ ଦେଇଥିଲେ। ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟକ। ସାଥୀ, ତାପରେ ରହିଛି ଗୁଲଜାରୀ ଲାଲ ନନ୍ଦାଙ୍କ ବିଷୟରେ।
0: ଗୁଲଜାରୀ ଲାଲ ନନ୍ଦା ଭାରତର ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଅର୍ଥନୀତିଜ୍ଞ ଓ ରାଜନେତା ଥିଲେ। ତାଙ୍କର ଜନ୍ମ ମଧ୍ୟ 4 ଜୁଲାଇ 1898 ସିଆଲକୋଟରେ ହୋଇଥିଲା। ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ କରିଥିଲେ। ସ୍ୱାଧୀନତା ପରେ ସେ ଯୋଜନା, ଶ୍ରମ ଓ ନିଯୁକ୍ତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। 1964 ଜବାହରଲାଲ ନେହେରୁଙ୍କ ଦେହାନ୍ତ ପରେ ଏବଂ 1966 ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦେହାନ୍ତ ପରେ ସେ 2 ଥର ଭାରତର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦେଶର ନେତୃତ୍ୱ ନେଇଥିଲେ। ତାଙ୍କର ଉଲ୍ଲେଖନୀୟ ସେବା ପାଇଁ 1997 ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଜୀବନ ଆମକୁ ସରଳତା ଓ ସତ୍ୟନିଷ୍ଠା ସହ ଦେଶ ସେବା କରିବାରେ ପ୍ରେରଣା ଦିଏ। ସାଥୀ, ପରେ ଶୁଣିନେବା ପ୍ରତିଭା ପାଟିଲଙ୍କ ବିଷୟରେ।
1: ପ୍ରତିଭା ପାଟିଲ ଭାରତର ଜଣେ ବିଶିଷ୍ଟ ରାଜନେତ୍ରୀ, ଆଇନଜୀବୀ ଏବଂ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ। ତାଙ୍କର ଜନ୍ମ 19 ଡିସେମ୍ବର 1934 ମହାରାଷ୍ଟ୍ରର ନାଟଗାଓଁ ଗ୍ରାମରେ ହୋଇଥିଲା। ସେ ରାଜନୀତି, ବିଜ୍ଞାନ, ଅର୍ଥନୀତି ଓ ଆଇନରେ ଶିକ୍ଷା ଲାଭ କରି ଜଣେ ଆଇନଜୀବୀ ଭାବେ କାର୍ଯ୍ୟଜୀବନ ଆରମ୍ଭ କରିଥିଲେ। ପରେ ସେ ରାଜନୀତିରେ ପ୍ରବେଶ କରି ମହାରାଷ୍ଟ୍ର ବିଧାନସଭା, ରାଜ୍ୟସଭା ଏବଂ ଲୋକସଭାରେ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। 2004-2007 ପର୍ଯ୍ୟନ୍ତ ସେ ରାଜସ୍ଥାନର ରାଜ୍ୟପାଳ ମଧ୍ୟ ଥିଲେ। 2007 ସେ ଭାରତର 12ଦଶ ରାଷ୍ଟ୍ରପତି ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ମହିଳା ସଶକ୍ତିକରଣ, ଶିକ୍ଷା ଓ ସାମାଜିକ କଲ୍ୟାଣ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ଚାଲନ୍ତୁ ସାଥୀ, ପରେ ଜାଣିନେବା ଡକ୍ଟର ଜାକିର ହୁସେନଙ୍କ ବିଷୟରେ।
0: ଡକ୍ଟର ଜାକିର ହୁସେନ ଭାରତର ଜଣେ ବିଶିଷ୍ଟ ଶିକ୍ଷାବିତ୍, ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତା ଥିଲେ। ତାଙ୍କର ଜନ୍ମ

8 ଫେବୃଆରୀ 1897 ମସିହାରେ ହାଇଦ୍ରାବାଦରେ ହୋଇଥିଲା। ସେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ ଏବଂ ଶିକ୍ଷାର ବିକାଶ ପାଇଁ ଜୀବନବ୍ୟାପୀ କାର୍ଯ୍ୟକ୍ରମ କରିଥିଲେ। ସ୍ୱାଧୀନତା ପରେ ସେ ବିହାରର ରାଜ୍ୟପାଳ, ଭାରତର ଉପରାଷ୍ଟ୍ରପତି ଏବଂ 1967 ମସିହାରେ ଭାରତର ପ୍ରଥମ ମୁସଲିମ ରାଷ୍ଟ୍ରପତି ଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ 1954 ମସିହାରେ ପଦ୍ମବିଭୂଷଣ ଏବଂ 1963 ମସିହାରେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

0: ସାଥୀ ଏଇ ତ ଶୁଣୁଥିଲେ ଜାଣିବା କଥା, ଆଉ ଏ ସହିତ ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମ ବି ଶେଷ ହୋଇଛି। କିନ୍ତୁ ଆମେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ସାକ୍ଷାତକାର ନିୟମିତ ଶ୍ରୋତାଙ୍କଠାରୁ, ଶୁଣିବେ କିଛି ହସ ପସରା ଆଉ ତା ସହ କିଛି ଜଣା ଅଜଣା।
0: ସାଥୀ ଏଇ ତ ଥିଲା ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମ। ଆଶା କରୁଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ତାହାର ମତାମତ ଦେବାର ଯେପରି ନ ଭୁଲନ୍ତି। ଆପଣ ଆମ ନିକଟକୁ SMS, ଭଏସ୍ ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ମତାମତ ପଠାଇ ପାରିବେ। ଆମକୁ ମେସେଜ୍ କିମ୍ବା ଭଏସ୍ ମେସେଜ୍ ପଠାଇବା ପାଇଁ ନମ୍ବରଟି ହେଉଛି
1: 9438268568,
0: ଏବଂ ଆମକୁ ଇମେଲ୍ ପଠାଇବା ପାଇଁ ଇମେଲ୍ ଆଡ୍ରେସ୍ଟି ହେଉଛି
1: airjoypur@gmail.com। ହେଲେ ଶ୍ରୁତି, ପ୍ରୋଗ୍ରାମ ତ ସରିଲା, ବାହାର ବାହାରିଲେ ଏବେ?
0: ହଁ ଯେ, ଏବେ ବର୍ଷା ମରିଛି ପରା, ଜଗିବାକୁ ତ ପଡିବ।
1: ଜଗବା କିସ୍ ପାଇଁ ଚାଲେ ଗୋଟେ ଗୀତ ଶୁଣିଦବା।
0: ହଁ ଚାଲେ ଶୁଣିବା।

0: ହେଇଟ୍ରେ ଗୀତ ସରିଲା ସେପଟେ ବର୍ଷା ମିଶା କମିଲା, ଚାଲ ଭାରି ପଡ଼ବା ନହେଲେ ଯାଇ ହେବ।
1: ହଁ ହଁ ଚାଲେ ଯିବା।
0: ତାହେଲେ ସାଥୀ, ଆଉ ଏକ ସୁନେରୀ ସନ୍ଧ୍ୟାରେ ମିଶିବାର ପ୍ରତିଶ୍ରୁତି ନେଇ ଆମେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ଆମେ ଦୁଇଟା, ମୁଇ ସାଇ ସ୍ୱସ୍ତିକ
1: ଆରେ ମୁଇ ସାଇ ଶ୍ରୁତି।
0: ରହିଲୁ
1: ଜୁହାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନବାର। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଚହ୍ନ। ଉପସ୍ଥାପନା କରିଛନ୍ତି ରାଜୁ ପ୍ରଧାନୀ ଏବଂ ସୁଜତା ପଟ୍ଟନାୟକ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଚାମ୍ଡି ହେଇ ହେଇ ପେଟେ କେନେ ଯାଇରେ ଲୁସରେ ମେଟା, ବଡ଼ ରକମର ଡିସ୍ଲୁସନି ଆଜି ତୁଇ, କାହି ଜାଟି ହେଲା ଏଟା?
1: ନକ ନକ ତୁଇ ମୋର କଥା ଆପା, ନକ ନକ ତୁଇ ମୋର କଥା ଆପା, ବଡ଼େ ସାରଦା ଆଜି ମୁଇଁ, କେନେ ଯାଇରିଲୁ ସାରି, କେଡ଼େ ବେଲେ ଆଇଲୁସ, କହି ଦେସୁଲୁ ତୁଇ?
0: ତୋକେ ଜାଗି ଜାଗି ବସିରେଲି ଇତି, ଆରି କେନେ ଯିବି ମୁଇଁ, କାଇ କାଜେ ତୁଇ ଏଡ଼େକ ସାରଦା, କହି ଦେସ ଆଗତୁ ତୁଇ?
1: ଯାଇରେଲି କାଲି ଲମତାପୁ ଠାଟେ, ଯାଇରେଲି କାଲି ଲମତାପୁ ଠାଟେ, ଆନିରେଲି ବାରିଆ ମାଉସ, ଖାଇକରି ପେଟ ଭର୍ତ୍ତି ରାତି ଯାକ, ପଚ ପଟର ନେଲାନି ଢୁସ ଢୁସ।
0: ए भोकुआ बाया मेटा पिला पड़ी जाओ तोर टन ना जानुस कि रे बनर जीव मारले मिलसी काई काई डन
1: सतई से किया पा मारन मुई जानी नाई काई काई टा डोंडा छे कोई दस बे तू आले काई
0: सुन मन ध्यान दे मोर काता भाई बहिनी तमे मिसाउ लुप सुना तीन बरस मिलसी जेल दंड आरी लखे टंका जरिमाना
1: आपका बारिया मारले एतकी आपका बारिया मारले एतकी କି ଆରି କାଇଟା ମିଶା ଆଚେ ମୋର ସାଙ୍ଗର ଗୋଡି ମନ ଯିବୁ ବୋଲୁନି ଚଢେଇ ଦରବା କେ ଗଛେ
0: ଚଢେଇ ମାର କି ଜିଆଦ ମାର ଦେଶୀ ଦଣ୍ଡ ତକେ ସରକାର ଧର୍ତନୀ ମା କେ ବଞ୍ଚେବା କାଜେ ଏନ୍ତା କାମ ମୁଲକେ ନା କରବାର
1: ନାଇ ନାଇ ଆପା ମୁଇ ଆରି ନ କରି ଏନ୍ତା କାମ କେବେ ନ ଖାଇକି ନ ମାରି ଯନ୍ତୁ ଜିଆଦ ଜାନି ଗାଲିବେ ମୁଇ ଏବେ ଏ ବାଉଡିଆ ପାଉଲୁ ବେଲକେ ଦେଖ ଆଇଲୁ ବି ଆମେ କେବେ ଅନି ଜୁଆର କରୁ କେଡେ ବେଲକେ ରିସା ହେଲାଇନି ଭାଇ ବହିନି ମାରଲା ପାନି ପୁଟଲା ବଡ଼ା ଖାଇଲୁ ଆଜି ସେରଲି ଶାଗ ମେଟା ପିଲା।

0: ହରି
1: କମଲା ଆପା
0: ସବୁକେ ଜୁହାର ଲାଗ। ଏ ଦେ ଭାଇ ଭଇନୀ ମନ ସର୍ତ ଲୋକେ ଜୁହାର ଲାଗ।
1: ମୁଇଁ ମିଶା ଜୁହାର କଲିନି ଭାଇ ଭଇନୀ ମନ। ଏ ଦେ ମେଟା
0: କାଇଟା ଆପା
1: ଆଜି ବଡେ ସାରଦା ଗୀତ କୁଡିଆ ହେଲୁ ଆଚୁସ ତୁଇ
0: ଆର କାଇ
1: ତୁଇ ତ ଆଜି ଗୀତ କୁଡିଆ ହେଲୁସ। ମୁଇଁ କାଇ ଉନା କି ମୁଇଁ ମିଶା ଆଜି ଗୀତ କୁଡିଆ ନି ହେଲିଛି। ମାରଲା ପାନି ଭିଜିଲା ଧର୍ତନି ଉଡି ବୁଲାଇ ବତର କିଡ଼ା କେବକେ ଯାକ ମେଟା ଡିଣ୍ଡା ରେବୁ ସୁନ୍ଦରୀ ଧାଙ୍ଗଡ଼ି ଗୋଟକେ ବିଡ଼ା ଦେଖବାକେ ସିନା ମୁଇଁ ବାଉଁଶ ଲାଟି ମାତର କାର୍ତାନୁ ନାଇଁ ଉନା। ଏବେ ଡେଉଲ ଗୀତ ଗୁଟେ ଶୁନ ଆରି ଭାଇ ଭଇନୀ ମିଶା ସୁନା।

0: ଗାଁ ମାନଙ୍କରେ ଏବେ ବର୍ଷା ଦିନ ତ ବେଶୀ ଥଣ୍ଡା ଜ୍ୱର ଝାଡା ସରଳ ଝାଡା ଉପରେ ଡାଇରିଆ ଇତ୍ୟାଦି ରୋଗ ଏବେ ସବୁ ଆରମ୍ଭ ହବ ଏବେ ଗୋଟେ ଗୋଟେ। ସେଥିପାଇଁ ଆମେ ମାନେ ଆଗରୁ ଆଶା ଦିଦି ସହିତ ମିଶିକି ଘରକୁ ଘର ବୁଲିକି ORS ଦି ଦିଟା ଦେଇ ଦେଇଛୁ ଆଉ ସମସ୍ତଙ୍କୁ କହିଛୁ ବି ବର୍ଷା ଦିନରେ କେମିତି ନିଜକୁ
1: କେମିତି ଯତ୍ନ ନେବାର ନେଇ କି ଦିଦି କାଁ କେଇଟା କରବାର ଅଛେ ଦିଦି ବର୍ଷା ଦିନ କେ କେମିତି ରହିଲେ ଖଣ୍ଡେ ରୋଗ ବାତ ନା ହୁଏ ଦିଦି?
0: ବର୍ଷା ଦିନ ହଉଛି ମୁଖ୍ୟ ହଉଛି ନିଜର ଘର ଚାରିପାଖେ ଫାଷ୍ଟ ସଫା ସୁତୁରା ରଖିବାର ଅଛି ଯାହାଦ୍ୱାରା କି ମଶା ହବ ନାହିଁ ହେଲା। ତାପରେ ସନ୍ଧ୍ୟା ସେମାନଙ୍କୁ ଆମେ କହୁଛୁ ସନ୍ଧ୍ୟା ସମୟରେ ନେଇକି କାଠ ଚୁଲି ତ ସେମାନଙ୍କର ରହୁଛି ଅଧିକାଂଶ ଗାଁ ମାନଙ୍କର କାଠ ଚୁଲି ଧୂଆଁ କରିବ ଶୋଇବ ମଶାରି ଟାଙ୍ଗିକି ଶୋଇବା ପାଇଁ ବି କହୁଛୁ। ତାପରେ ଗରମ ଖାଦ୍ୟ ଖାଇବ ଗାଁ ମାନଙ୍କର ସମସ୍ତଙ୍କୁ ଗରମ ଖାଦ୍ୟ ଖାଇବ ବାସି ଖାଦ୍ୟ ଖାଇବ ନାହିଁ ବୋଲିକି କହୁଛୁ। ଛୋଟ ପିଲାମାନଙ୍କୁ ଅଧିକା ଅଧିକା ଦାୟିତ୍ୱରେ ସେମାନଙ୍କୁ ଯେମିତିକି ସବୁଦିନ ଛୋଟ ଛୋଟ ପିଲାମାନଙ୍କୁ ସବୁଦିନ ଯେମିତି ଥଣ୍ଡା ପାଣିରେ ନ ଗାଧେଇକିରି 2 ଦିନ 3 ଦିନ ଛାଡିକି ଗାଧେଇବାକୁ କହୁଛୁ।
1: ଆର ପିଲାମାନଙ୍କେ ହ ଏ ପିଲାମାନଙ୍କ ଆରି ନା ଶୁଣ ଦିଦି ବର୍ଷା ପାଣି କେ ଡେଇଁ ବୋଲତାର ଭାଇ ମା ମାନଙ୍କେ କହିକିରି ପିଲାମାନଙ୍କେ ଘର ଭିତରେ ଏକା ରଖିଲେ ହେଇସି
0: କହୁଛୁ। ପିଲାମାନଙ୍କୁ ଯଦି ପିଲାମାନେ ସ୍କୁଲ ଯିବା ପିଲାମାନେ ହେଲେ ସବୁବେଳେ ଗରମ ପୋଷାକ ପିନ୍ଧିବା ପାଇଁ କାନରେ ସବୁ ଘୋଡେଇକି ଟପି ସ୍ୱେଟର ପିନ୍ଧିକିରି ନେଇକି ସ୍କୁଲ ପଠେଇବାକୁ କହୁଛୁ। ଆମ ଅଙ୍ଗନବାଡି ମାନଙ୍କୁ ବି ସକ୍ସ ସ୍ୱେଟର ସବୁ ପିନ୍ଧେଇବାକୁ ସବୁ ମା ମାନଙ୍କୁ ବୁଝେଇକିରି ଛାଡିବାକୁ କହୁଛୁ। ତାପରେ ଘରେ ଗଲା ପରେ ପିଲାମାନଙ୍କୁ ଗରମ ପାଣିରେ ହାତ ଗୋଡ ଧୋଇକି ସଫା ସୁତୁରା ଘର ଭିତରେ ହିଁ ରଖିବ ଆଉ ଏପଟ ସେପଟେ ବୁଲିକି ପାଣିରେ ଯେମିତି ନ ଖେଳିବେ ପିଲାମାନେ ଏଇ ବର୍ଷା 4 ମାସ ଟିକେ ବୋଲିକି ସେମାନଙ୍କୁ ବୁଝେଇଛୁ। ଆଉ ପ୍ରତ୍ୟେକ
1: ବୁଢା ବୁଢୀ ଲୋକ ହଉ କି ପିଲାମାନେ ହଉ ସବୁ ଖଣ୍ଡେ ଜାଗ୍ରତ ରହିବାର ଅଛେ ହେଲେ ମନ କର କାଇ ଜ୍ୱର ଜ୍ୱର ଘରକା ହେଲାନି କି ସର୍ଦି କାଶ ହେଲାନି ଇଟା ମନକେ କାଇ ଅସମନ ଦେବାଏ ଦିଦି
0: ଅସ ଆଶା ଦିଦି ମାନ ପାଖରେ ରହୁଛି NM ଦିଦି ମାନ ପାଖରେ ରହୁଛି ଖାଲି ଆମେ ସମସ୍ତଙ୍କୁ ସଚେତନ କରିବୁ। ଯଦି ଅଧିକା ହଉଛି ମାନେ ନେଇକି NM ପାଖକୁ ଯିବ NM ଔଷଧ ଦେବ ତା ପାଖରେ ଜ୍ୱର ପାଇଁ ପାରାସିଟାମଲ ଥିବ ଝାଡା ପାଇଁ ORS ଝାଡା ପାଇଁ ଔଷଧ ଦେବେ। ଯଦି ବି ଅଧିକା ହଉଛି ସେମାନଙ୍କୁ ଆମକୁ NM ଆଶା ପାଖକୁ ଯିବାକୁ ଆମେ କହିବୁ। ଯଦି ସେମାନଙ୍କ ପାଖରେ ଯଦି ଅଧିକା ହଉଛି ତ ସାଙ୍ଗେ ସାଙ୍ଗେ ନେଇକି ଆମର ପାଖ ମେଡିକାଲକୁ ଯିବାକୁ ବି ସେମାନଙ୍କୁ ପରାମର୍ଶ ଦଉଥାଉଛୁ ଆମେ। ଝାଡା ହେଲେ ପାଣି ଜଳୀୟ ଅଂଶ ଯେମିତି କମିବ ନାହିଁ ତା ପାଇଁ ORS ଜିଙ୍କ ସବୁ ଦିଆ ହେଇଥାଉଛି। ତାହେଲେ ଘର ତିଆରି ଇଏ ବି ଖାଇବ କେମିତି
1: ଖଣ୍ଡେ ଖାଇବାର ଅଛି ନେଇକି ତାହେଲେ ଦିଦି ହେଲେ ଏମିତି ଯାଇ ଦି ମନକ ଲଗେ ଘରେ ଖଣ୍ଡେ ଜାଗ୍ରତ ପଡିକି ରହିଲେ ହେଇଛି ଯଦି ବେଶୀ ହେଲା ବୋଲେ ଆସ୍ପତ୍ରି ଲଗେ ଯିବାର ଅଛି ନେଇକି ଦିଦି
0: ବେଶୀ ଲେଟ୍ କରିବ ନାହିଁ ଯେମିତି ହେଲେ ସାଙ୍ଗେ ସାଙ୍ଗେ ଆମେ ଫାଷ୍ଟ ଟ୍ରିପ୍ ଦେଇ ଦେଇଥିବୁ ନା ସେତିକିରେ 2-3 ଦିନ ଯଦି ହେଇଗଲେ ପରେ ନାଇଁକି ଶୀଘ୍ର ମେଡିକାଲ ଯିବା ପାଇଁ ବି ସେମାନଙ୍କୁ ଆମେ ବୁଝଉଛୁ।
1: ଆଲେ ଦିଦି ଆଲେ ଆଜିକାଲି ବର୍ଷା ପାଇଁ ବୋଲିକିରି କେମିତି ଯତ୍ନ ନେବା ସେ ବିଷୟରେ ତ ଆମର ଭାଇ ଭଉଣୀ ମାନଙ୍କେ କହିଦେଲା ସେଟା ପାଇଁ ବୋଲି ତମକେ ଧନ୍ୟବାଦ ଲାଗ ଦିଦି ଜୁହାର ଲାଗ ରହିଲିନି ତେବେ
2: ଶୁଣିଲୁ
3: ଆଲେ ଆପା କାଇ ନିକୋ ଖାତା ମନେ ଅଛେ ନି
2: ବୁଝେଇ ଦେଲା କେଡେ ସୁନ୍ଦର ଦିଦି ଦେଖଲୁ କି ସେମନ ମିଶା ଆଜିକାଲି ସବୁ ଜାଣିଲାଇନି ସବୁ କରଲାଇନି
3: କରଲାଇନି
2: ଆଲେ ଦିଦି ଏଡେ ସୁନ୍ଦର କହିଦେଲା ତାକୁ ମିଶା ଗୋଟେ ଗୀତ ଶୁଣାଇ ଦଉ କି
3: ସେଟା ତ ବୋଲୁଥିଲି ଆପା ଗୀତ ଗୋଟେ ଶୁଣାଇ ଦେଲି ତାକୁ ତେବେ ଶୁଣାଇ ଦଉ।

0: କୋଡ୍ ଲାଇନ୍ ଗୋଟେ ଟେନ୍ଥ ସରାଇଲା ଆରି ଗୋଟେ ଏବେ ନାଇନ୍ଥ ପଢ଼ିଲାନି
1: ହେଲେ ତମେ କେତେ ଯାକ ପଢ଼ିଲା ଜାସ୍ତ
0: ମୁଇଁ ଗ୍ରାଜୁଏଟ୍ ପଢ଼ିଥିଲି ଆର୍ ଛାଡ଼ିଦେଲି
1: ହେଲେ କାହିଁକି ନା ପଢ଼ବା ଇଚ୍ଛା ଲାଗେ ନାଇଁ କି ଆରି କାଇଟା
0: ନାଇଁ ସେ ଟାଇମ୍ରେ ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ହେଇଗଲା
1: ଡାବୁକା ଶୁଲୁ ଅସୁବିଧା ଭଲ ଲାଗେ ନାଇଁ କି ଏବେ ତ ଗାଁ ମନରେ ଏବେ ତ ବର୍ଷା ମାସ ଗାଁ ମନକେ ଆଜିକାଲି କାଇଟା ଚାଲିଲା ଅଛି ସେଟା ଲୋକ ଗାଁ ବେଡ଼ା କୁଡ଼ା କି ଆରି କାଇ
0: ଗାଁ ବାଟେ ସେ
1: ବେଡ଼ା ରବା ପାଇଁ ମୁଣ୍ଡା ଚାଚା କାଇ ଗାଇଟା ଚାଲିଲା ଅଛି ବୋଲେ ହେଲେ ବେଡ଼ା କୁଡ଼ା କେବେ କେବେ ଗାଲାସନି କି ନାଇଁ ତ ତମେ
0: ଆମେ ଗାଲୁନୁ କେବେ କେବେ
1: ଦରମା କେତେ ବାବୁ
0: ତମର ମାସକେ କଟା ବିଟା ହେଇ ଆସି ବାର ବାର କେତେ ପ୍ଲସ୍ ଆଇବ ବୋଲେ ଛବିଶଟା ଡ୍ୟୁଟି ହେଲେ ଡ୍ୟୁଟି ହିସାବରେ
1: ହେଲେ କାମାନି ଦାମାନି ସବୁ ନିକ ଆଗା ନେଇ କି ହେଲେ ଆରି କାଇଟା ଆଗକେ ବିବାହ ଟିକା ହେଇ କରି ଘର ଦ୍ୱାର ବାନ୍ଧା ବାନ୍ଧି କରବା ଖାଇ ଯୋଜନା ଅଛେ
0: ଯୋଜନା
1: ହେଲେ ତ ଭେଣ୍ଡିଆ ଡିସ୍ଲାସନି ହ୍ୟାଣ୍ଡସମ୍ ମିଶା ଚାଷ ଗର୍ଲଫ୍ରେଣ୍ଡ ବଲବାଟା ଅଛେ କି ନାଇଁ ଦେଖଲା ସାଚ କି ନାଇଁ ବୁଆରି
0: ରେଲା ଯେ ଏବେ ନାଇଁ ଆଏ
1: କେନ୍ତା ଲାଗା ଲାଗି
0: ହେଇଗଲା ହଏ ହଏ ରିଲିଜନ୍ ଦେଖିକି ସାଇଡ୍ ହେଇଗଲା ତ
1: ଓହୋ ହେଲେ ତମେ କାଇଟା ବାବୁ ହିନ୍ଦୁ କି ଖ୍ରୀଷ୍ଟିଆନ ତମେ
0: ମୁଁ ହିନ୍ଦୁ
1: ସେଟା ପାଇଁ ବୋଲି ସାଇଡ୍ ହେଇଗଲା ହେଲେ ତମେ ଖ୍ରୀଷ୍ଟିଆନ ହେଇଗଲେ ଏଇଟା କି ନାଇଁ
0: ମୁଁ ତ ଏମିତିରେ କିଛି ନା ମାନେ ଏତେ ବି ସେ କା ହେଲା କି ଛାଡ଼ିଦେଲି
1: ଏବେ ବୋଲେ ଏବେ ଏବେ ଏବେ କେ ନାଇଁ ନି ବୋଲା
0: ଏବେ କେ ନାଇଁ
1: ଆରି କେନ୍ତାର ସାଙ୍ଗ ସାଥି ମନ ତମର କାଇଟା କିଏ ଚାକିରି ବାକିରି କଲା କି ନାଇଁ
0: ନା ମୋର ସାଙ୍ଗ ମନେ ବି ଏବେ ଭଲ ଭଲ ଚାକିରି କରଲାନି ଟିଚର କିଏ ଫରେଷ୍ଟର କିଏ
1: ଭଲ ଭଲ ଜାଗା ଆସୁ ବୋଲାନି ହେଲେ ସାଙ୍ଗ ସାଥି ମନକେ ଦେଖିଲେ ତମର ମିଶା ମନ ନା ଆସି କି ନାଇଁ ମୁଇଁ ମିଶା ତାଙ୍କର ପାରେ କାଇଟା ବୋଲା
0: ପରେ ଅନା ଲାଗତେ ରହିଛି
1: ହେଲେ ବାବୁ ଏବେ ମିଶ ତ ବୟସ ଅଛେ ଡିଷ୍ଟାନ୍ସ ରେ ତମ ପାଠ ସାଠ ମିଶା ପଢି ପାରା ସେ କେବେ ସେନ୍ତା ଇଚ୍ଛା ହେଲା କି ନାଇଁ
0: ଇଚ୍ଛା ହେଲା ଯେ ସବୁ ବାଟେ ପ୍ରେସର ହେଇଗଲାନି
1: ଭାଇ ଭଉଣୀ କେ ପାଠ ପଢ଼ବାଟେ ମିଶା ଦେଖବାର ଅଛି ନି କି ହେଲେ ବାବା ମାର ବୟସ କେତେ ପାରା ହେଇଛି
0: ତାଙ୍କର ପଚାଶ ଆର ଚାଳିଶ ପାଞ୍ଚ
1: ଏମିତି ନିକି ହେଲେ ଘରେ ତମେ ଆକା ବଡ
0: ହେଲେ
1: ରେଡିଓ ଲଗେଇ କି ଆମର ସବୁଦିନ ପାଞ୍ଚଟା ଅଧେ ବେଲେ ଚୈତି ଜନ ବୋଲି ଗୋଟେ ଆମର ଦେଶିଆ ଭାଷା କୋରାପୁଟିଆ ଦେଶିଆ ଭାଷାରେ କାର୍ଯ୍ୟକ୍ରମ ଗୋଟେ ପ୍ରଚାରିତ ହେଲାନି ୟାର ବିଷୟରେ
0: ରେଡିଓ
1: ବୋଲେ ଜାଣିନି ହେଲେ ଆମର ରେଡିଓ ଷ୍ଟେସନ କେମିତି ଅଛି ଜାଣିସ ତ
0: ନାଇଁ ନା ଜାନୁ
1: ରେଡିଓ ଷ୍ଟେସନ ବୋଲେ ଜୟପୁର ଅଛେ ଜୟପୁର ଆଠ ଘଣ୍ଟା ଟ୍ରାନ୍ସମିଶନ ହେଇଛି ବୋଲେ ରଣ୍ଡାପାଲି ସେଟା ସିଟି ଅଛେ ହେଲେ ଆଜିକାଲି ଜନ ଏବେ ଆଜିକାଲି ମନ ଜନ ଲୋକ ମନ ଫୋନ ଅଧିକ ଧାରଲାଇନି ହେଲେ ଆମର ଜନ ଭାଷା ସଂସ୍କୃତି କେ ସବୁ ପାସରି ଗଲାଇନି ହେଲେ ସେଟା କାଇଟା କେତେ ଦୂର କାଇଟା ଡୋଲ ଖରାପ ବୋଲାସନି ବାବୁ
0: ଡୋଲ ମିଶା ଆରେ ଖରାପ ମିଶା
1: କେନ୍ତାର
0: ଡୋଲ ବୋଲେ ବହୁତ କିଛି ଜାଣି ହେଲାନି ଆରେ ବହୁତ କିଛି କାମ ମିଶା ଇଜିଲି ହେଇଗଲାନି
1: ଇଜିଲି ହେଇଗଲାନି
0: ଆରେ ସେ ଖରାପ ବୋଲେ ଯୋଡ଼ା ଏଠି ରହିବାଟା ଅଲଗା ନେ ଅଛି ମିଚ୍ ଖାତା
1: ବାବା ମା ଟକବାଟା
0: ଆରେ ବହୁତ ଖରାପ କାମ ବି କରିଦେଇଗଲାନି ମୋବାଇଲ ଦ୍ୱାରା
1: ନେଇକି ହେଲେ ଗୋଟେ ଭେଣ୍ଡିଆ ପିଲା ହିସାବରେ ତମ ଆମର ଭାଇ ଭଉଣୀ କି ସନ୍ତର ବା ଲୋକମାନଙ୍କେ କାଇଟା ବୋଲସା ବୋଲେ କାଇ ସନ୍ଦେଶ ଦେଇସା
0: ବୋଲେ କାଇ ସୁନ୍ଦର ହବାର
1: ବୋଲେ ଆମର ଜନ୍ମ ରେଡିଓ ଶୁଣିଲାନି କି ଏବେ ଜନ୍ ଭେଣ୍ଡିଆ ପିଲାମାନେ ଏବେ ଜନ୍ ସତର ଅଠର ବର୍ଷର ପିଲାମାନେ ଫୋନ ଧାରି କରି ଉତ୍ପାଦ ହେବାଟା କି ଫୋନ ଲୋକେ ଖରାପ ମାନେ ଦେଖବାଟା କରବାଟା ଏଟା ମାନକେ କାଇଟା ବୋଲ
0: ଏଟା ମାନେ ତୋର କାଇ କହିବ ଆସ୍ତା ଭଲ କାମ କରଲେ ତ ଭଲ କହିସି ଖରାପ କାମ କଲେ ଖରାପ କହିସି
1: ହେଲେ ଏବେ ଆମେ ଜଣ ବେଲେ ଖାତା ଆସିନି ତମେ ଏବେ ମିଶା ଡ୍ୟୁଟି ଲଗେଇ ଆସ ବୋଲେ
0: ଡ୍ୟୁଟି ଲଗେଇ
1: ହେଲେ ଆଜି ତମର ବସ୍ କୋନ ବାଟେ ଚାଲିଛି ବାବୁ
0: ଆଜି ରାନୀଗଡ଼ ବାଟେ ଚାଲିଛି
1: ଜୟପୁର ରାନୀଗଡ଼ ପଞ୍ଚାୟତ ବାଟେ ଚାଲିଛି ହେଲେ ଦିନକେ କେତେ ରାଉଣ୍ଡ ପାରା ଏମିତି ମାରତି ରହିଛି ତମର ବସ୍
0: ଦିନକେ ତିନି ରାଉଣ୍ଡ
1: ମାରସି ତାପରେ ଡ୍ୟୁଟି ଆରମ୍ଭ କେଡ଼େ ବେଲେ ସାର ବାଟେ କେଡ଼େ ବେଲୁ
0: ଡ୍ୟୁଟି ସେଠି ଗୋଟେ ରହିଗଲାନି ବସ୍ ଗୋଟେ ରହିଗଲାନି ଆଉ ତିନି ରାଉଣ୍ଡ ସାତଟାରେ ବାହାରିଲେ ସେଠି ସାତଟା ଦେଖେ ରାତି ସାତଟା ଯାଏ ତିନି ରାଉଣ୍ଡ ଭିତରେ
1: ହେଲେ ବାବୁ ଆମକେ ସମୟ ଦେଲା ସାଜି।

0: କେନ୍ତା ଲାଗଲା ପା କଥାବାର୍ତ୍ତା?
1: ନାଇଁ ନାଇଁ ବଢିଆ ଏକା, ଆର୍ ତାଙ୍କ ମନର ମିଶା ଦେଖିନି, ସବୁ ଜାନବାର ଅଛେ ନି ଆରି କିଏ କେମିତି କରଲାନି ସବୁ ନେଇକି,
0: ଆର କାଇ ସବୁ ଲୋକ କାମ ଦାମ କଲାଇନି, ସେ କେତେ କଷ୍ଟ ପଡ଼ିଲାନି, ତାର ଭାଇ ଭଉଣୀ କେ ପାଠ ପଢାଇବି ବୋଇଲାନି, କେଡେ କିନି କଥା ମନ ଅଛେ?
1: ହଇ ହଇ ହଇ
0: ହଇ ଯା ପା,
1: ଆଜି ଆରି ଆଜି ବେଲ କେ ଦେଖ,
0: ସେଟା ତ କହିଲିନି
1: ବେଲ କେ ଭାଇ ଭଉଣୀ ମନ ଭାବତେ ରେ ଭାଇ, ଦୁଇ ଲୋକ ଆଜି କେମିତି ହେଲାଇନି ବୋଲ ଭାଇ,
0: ହଇ ସେଟା ଉଲଟା ଉଲଟା ଖାତା ଆଇଲୁନି ନି କି, ଖାତା ଆଇବାର ଲୋକ ଗୀତ ଗାଇଲୁନି, ଗୀତ ଗାଇବା ବେଲେ ଖାତା ଆଇଲୁନି,
1: ନାଇଁ ନାଇଁ ଆଜି ବେଲ ହେଲା, ଆରି ଗୋଟେ ଦିନ ବସିକିରି କଥା ହଉଥୁନ, ଏବେ ଯୁବେ କି?
0: ହଇ ଯୁବେ ବାପା, ବୁଢ଼ଲା ବେଲ ସାରଲା କଥା, ବୁଢ଼ଲା ବେଲ ସାରଲା କଥା, ଚଢେ ଚଢିଂ ପଡ଼ଲାଇନି ଇତିହାର,
1: ସର୍ତେ ଭାଇ ଭାଇ ମେଟା କମଲା
0: କଲୁନି ଡୁଲି ଡୁଲି ଜୁଆର।

6:45ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜଡ଼ି। ଏଥିରେ ଭତ୍ରା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଜଗନ୍ନାଥ ଭତ୍ରା ଏବଂ ସାଥୀ। 7:10ରେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକି ରାଇଜ ଶୁଣିବେ 7:25ରେ, ଏଥିରେ ଶୁଣିବେ ଗଛ ଆମର ବନ୍ଧୁ ସମ୍ପର୍କରେ ସାକ୍ଷାତକାର ମୃତ୍ୟୁଞ୍ଜୟ ସାହୁଙ୍କ ସହ। 8:30ରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ପୂଜା।

0: ଗୀତ ହ୍ୟାଲୋ ମୋ ପସନ୍ଦ ଶୁଣିବେ ସକାଳ 9ଟାରେ। ପୂର୍ବାହ୍ନ 10ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:30। ଦିନ 11ଟାରେ ଶୁଣିବେ ଆକାଶବାଣୀ ଲାଇଭ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ଦିନ 12ଟାରେ ଏବଂ ଦିନ 2:15। ଦିନ 12:30ରେ ଶୁଣିବେ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ସୋନୁ ନିଗମ, ନମିତା ଅଗ୍ରୱାଲ, ଅରବିନ୍ଦ ମୁଦୁଲି, ଅନୁରାଧା ପଡ଼ୱାଲ, ଟି ସୌରୀ ଏବଂ ବିନୋଦିନୀ ସାହୁ। ଦିନ 1:05ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରରୁ କେତୋଟି ଭକ୍ତି ଗୀତ। ଘର ଘରଣୀ ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ନାରୀ ସ୍ୱାବଲମ୍ବୀ ହେବା ଜରୁରୀ କି ସମ୍ପର୍କରେ ସାକ୍ଷାତକାର, ପରେ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଂଘନ ସଂଶୋଧନ କ'ଣ ସମ୍ପର୍କରେ ସାକ୍ଷାତକାର। ଅପରାହ୍ନ 5ଟାରେ ଶୁଣିବେ ଯୁବଶ୍ରୋତାଙ୍କ କାର୍ଯ୍ୟକ୍ରମ ଯୁବବାଣୀ। ଚୈତିଜହ୍ନ କାର୍ଯ୍ୟକ୍ରମରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ ଅପରାହ୍ନ 5:30। ଏଥିରେ ଦାନ୍ତର ଯତ୍ନ କେନ୍ତାର ନେବା ସମ୍ପର୍କରେ ଶୁଣିବେ। ସନ୍ଧ୍ୟା 6:05ରେ ପ୍ରଚାର କରିବୁ ସମ୍ପର୍କ ସେତୁ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ 2026 ଅନ୍ତର୍ଗତ ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡ ଲଣ୍ଡନଠାରେ ଅନ୍ତର୍ଗତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ଖେଳ ଶେଷ ପର୍ଯ୍ୟନ୍ତ। ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25। ଏଥିରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ କିଷାନବାଣୀ ପ୍ରଚାର କରିବୁ ରାତି 7:30। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଆବ୍ରୁ, କଣ୍ଠଶିଳ୍ପୀ ମୁକେଶ, ସଙ୍ଗୀତ ନିର୍ଦ୍ଦେଶନା ସନ୍ନି କମି, ଗୀତ ରଚନା ଜିଏଲ୍ ରାୱଲ।

ପରବର୍ତ୍ତୀ ଚଳଚ୍ଚିତ୍ର ଆରାଧନା। ଶିଳ୍ପୀ କିଶୋର କୁମାର, ସଙ୍ଗୀତ ନିର୍ଦ୍ଦେଶନା ଏଚ୍ ଟି ବର୍ମନ, ଗୀତ ରଚନା ଆନନ୍ଦ ବକ୍ସି।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 188ତମ ଅଧ୍ୟାୟ।

ନାଭି ନିସନ୍ତାନ ଥିବାରୁ ପତ୍ନୀ ମେରୁଦେବୀଙ୍କ ସହିତ ପୁତ୍ର କାମନାରେ ଯଜ୍ଞପୁରୁଷ ଭଗବାନଙ୍କୁ ଆରାଧନା କରନ୍ତି। ଶ୍ରୀ ଭଗବାନ ଆବିର୍ଭୂତ ହେବାରୁ ଋତ୍ୱିକମାନେ ତାଙ୍କୁ ସ୍ତୁତି କରନ୍ତି ଓ ନାଭି ଭଗବାନଙ୍କ ସଦୃଶ ପୁତ୍ର ଲାଭ କରିବାକୁ ଚାହାନ୍ତି ବୋଲି ନିବେଦନ କରନ୍ତି। ଭଗବାନ ସ୍ୱକୀୟ ଅଂଶରେ ନାଭିଙ୍କର ପୁତ୍ର ରୂପେ ଅବତୀର୍ଣ୍ଣ ହେବାକୁ ପ୍ରତିଶ୍ରୁତି ଦିଅନ୍ତି ଏବଂ ଶୁଦ୍ଧ ମୁହୂର୍ତ୍ତରେ ମେରୁଦେବୀଙ୍କ ଗର୍ଭରୁ ଭୂମିଷ୍ଠ ହୁଅନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 188ତମ ଅଧ୍ୟାୟ। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ତାରିଖ ଅର୍ଥାତ୍ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତା ନେବାର। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ପୁରାତନ ରଚନାରୁ ପଙ୍କଜ ମଲ୍ଲିକ।

0: ଶୁଣିଲେ ହିନ୍ଦୀ ଭୋଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଏକ ବିଜ୍ଞାପନ ବିରତି ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ବିଲ୍ ଉପରେ ଆଲୋଚନା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ପିଆଜର କୁଇଣ୍ଟାଲ ପିଛା କ୍ରୟ ମୂଲ୍ୟ ସରକାର ବୃଦ୍ଧି କରିଛନ୍ତି। 1,875 ଟଙ୍କାରୁ ଏହା ବୃଦ୍ଧି ପାଇ 2,125 ଟଙ୍କା ହୋଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ କହିଛି, ସଂଶୋଧିତ କ୍ରୟ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି। କୁଇଣ୍ଟାଲ ପିଛା ଦର 13% ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ କ୍ରୟ ମୂଲ୍ୟ ଚାଷୀଙ୍କୁ ଆର୍ଥିକ ସୁଫଳ ପ୍ରଦାନ କରିବା ସହିତ ପିଆଜର ମହଜୁଦ ପରିମାଣ ମଧ୍ୟ ବୃଦ୍ଧି କରିବ। ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ ନାଫେଡ୍ ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ଲିମିଟେଡ୍ ଏନ୍ସିସିଏଫ୍ ମାଧ୍ୟମରେ ଏବେ ପିଆଜ କ୍ରୟ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କୃଷି ଓ କୃଷକ କଲ୍ୟାଣ ବିଭାଗର ଆକଳନ ଅନୁଯାୟୀ ପିଆଜ ଉତ୍ପାଦନ 307 ଲକ୍ଷ ଟନ୍ରୁ ଅଧିକ ହେବ। ପିଆଜ ରପ୍ତାନୀ ସ୍ୱାଭାବିକ ରହିଥିବା ବେଳେ ଗତ ଜୁନ୍ ମାସରେ 1,50,000 ଟନ୍ ପିଆଜ ରପ୍ତାନୀ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରହିଛି। ଭୁବନେଶ୍ୱର ରାଜ୍ୟ ସଚିବାଳୟଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ଡାକ୍ତର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଆନ୍ଦୋଳନରତ ଡାକ୍ତରମାନେ ଆଜିଠାରୁ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଆଲୋଚନା ବେଶ୍ ଫଳପ୍ରଦ ହୋଇଛି। ଓମ୍ସାର 10 ଦଫା ଦାବି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ସେ କହିଛନ୍ତି। ଦାବି ସମ୍ପର୍କରେ ଅଧିକ ବିଚାର ବିମର୍ଶ ପାଇଁ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା 22 ତାରିଖରେ କମିଟିର ପ୍ରଥମ ବୈଠକ ବସିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଯେଉଁ ଷ୍ଟ୍ରାଇକ୍କୁ ଯାଇଥିଲେ ତାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେଲା ଏବଂ ତାଙ୍କର

0: ଜଣଙ୍କ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ବିଚାରପତି ତଥା ଜିଲ୍ଲାସ୍ତରୀୟ ବିଚାର ବିଭାଗୀୟ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନସେବା କମିଟି ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ସାମଲଙ୍କ ପୌରୋହିତ୍ୟରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା କୋର୍ଟ ପରିସରରେ ଏହି ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ମଧ୍ୟ ନୟାଗଡ଼ଠାରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଯାଜପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ଅବସରରେ ଆଙ୍କୁଲାସ୍ଥିତ ନ୍ୟାୟିକ ବିଭାଗ କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଆଇନସେବା ପ୍ରାଧିକରଣ ତତ୍ତ୍ୱାବଧାନରେ ଭବାନୀପାଟଣା ଅନ୍ତର୍ଗତ ଦୁଆରସୁଣୀସ୍ଥିତ ହାଇଟେକ୍ ପବ୍ଲିକ୍ ସ୍କୁଲ୍ ପରିସରରେ ଚାରାରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ନେଇ ଜିଲ୍ଲାପାଳ ପ୍ରଥମେ ସରବିନ୍ଦ ରାଜଶିର୍କେ ସମୀକ୍ଷା କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କ୍ଷେତ୍ରୀୟ ପରିଦର୍ଶନରେ ଯାଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଧିକ ସକ୍ରିୟ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା ନେଇ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ସାତ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ସରକାରଙ୍କ ସହ ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ। ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ବୈଷୟିକ ଯାଞ୍ଚ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ସମବାୟ ହେଉଛି ମିଳିମିଶି କାମ କରିବା ଏବଂ ଏହା ସାମାଜିକ ଓ ଆର୍ଥିକ ବିକାଶର ମୂଳଦୁଆ। ସମବାୟ ମାଧ୍ୟମରେ ସମଗ୍ର ଦେଶରେ ବିକାଶର ଧ୍ୱନି ପ୍ରତିଧ୍ୱନିତ ହେଉଛି। ଚାଷ କ୍ଷେତ୍ରଠାରୁ ଆରମ୍ଭ କରି ମହିଳା ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସମବାୟ ହେଉଛି ଏଭଳି ଏକ ଲୋକକୈନ୍ଦ୍ରିକ ଉଦ୍ୟୋଗ ଯାହାର ମାଲିକାନା, ନିୟନ୍ତ୍ରଣ ଏବଂ ପରିଚାଳନା ସେହି ଗୋଷ୍ଠୀର ସଦସ୍ୟଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ଆବଶ୍ୟକତା ତଥା ଆକାଂକ୍ଷା ପୂରଣ କରିବାରେ ସମବାୟ କ୍ଷେତ୍ର ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି। ତୃଣମୂଳ ସ୍ତରରୁ ଲୋକ ସଶକ୍ତ ହେଉଛନ୍ତି। ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ଶନିବାରକୁ ଅନ୍ତର୍ଜାତୀୟ ସମବାୟ ଦିବସ ଭାବେ ପାଳନ କରାଯାଉଛି। ସମବାୟ କ୍ଷେତ୍ର ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଇଥାଏ। ସମଗ୍ର ଦେଶରେ ଏହି ଉପଲକ୍ଷେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ସମବାୟ। ସାମ୍ପ୍ରତିକ ସଂଘର୍ଷମୟ ବୈଶ୍ୱିକ ପରିସ୍ଥିତିରେ ଏକ ଏକୀକୃତ, ସୁଦୃଢ଼ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନରେ ସମବାୟର ଭୂମିକା ଉପରେ ଏହି ପ୍ରସଙ୍ଗ ଆଲୋକପାତ କରୁଛି। ଅନ୍ତର୍ଜାତୀୟ ସମବାୟ ଦିବସ ପ୍ରଥମେ 1923 ପାଳନ କରାଯାଇଥିଲା, ତେବେ 1995 ମିଳିତ ଜାତିସଂଘ ଏହାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ପ୍ରଦାନ କରିଥିଲା। ମିଳିମିଶି କାମ କରିବା, ଦୃଢ଼ ଏବଂ ସ୍ୱାବଲମ୍ବୀ ସମ୍ପ୍ରଦାୟ ଗଠନ କରିବା ଓ ଗଣତନ୍ତ୍ର, ସଂହତି ତଥା ସ୍ଥାୟିତ୍ୱର ମୂଲ୍ୟବୋଧକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସମବାୟ ଏକ ଉନ୍ନତ ବିଶ୍ୱ ଗଠନ କରେ ଏହି ଆଧାରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି, ତେବେ ଏହା ବିଶ୍ୱସ୍ତରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। 2030 ସୁଦ୍ଧା ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟକୁ ଗତିଶୀଳ କରିବାରେ ସମବାୟ କ୍ଷେତ୍ରର ଭୂମିକା ଅନସ୍ୱୀକାର୍ଯ୍ୟ। ଭାରତରେ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଆଧାରରେ ସମବାୟ ମନ୍ତ୍ରଣାଳୟ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜାତୀୟ ସମବାୟ ନୀତି ଦେଶବ୍ୟାପୀ ଲାଗୁ ହୋଇଥିଲା। ସମବାୟ କ୍ଷେତ୍ରକୁ ଅଧିକ ବ୍ୟାବସାୟିକ, ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଏବଂ ଭବିଷ୍ୟତ ପାଇଁ

ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରଣୟନ କରାଯାଇଛି। ଦେଶର ସମସ୍ତ ପ୍ରାଥମିକ ସମବାୟ ସମିତିର କମ୍ପ୍ୟୁଟରୀକରଣ କରାଯିବା ଦ୍ୱାରା କାରବାରରେ ସ୍ୱଚ୍ଛତା ଆସିଛି। ପ୍ରତି ପଞ୍ଚାୟତରେ ନୂତନ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି, ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ସମିତିମାନ ଗଠନ କରାଯାଉଛି। ଏପର୍ଯ୍ୟନ୍ତ 32,000 ଅଧିକ ନୂଆ ସମିତି ପଞ୍ଜିକୃତ ହୋଇସାରିଛି। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ମାଧ୍ୟମରେ ଋଣ ପ୍ରଦାନ ସହିତ ଜନୌଷଧି ଏବଂ ସାର ବିକ୍ରି କରାଯାଉଛି। ଏହି ସମିତିଗୁଡ଼ିକ ଏଲ୍ପିଜି ବିତରକ ଏବଂ ଗ୍ରାମୀଣ ଭଣ୍ଡାର ଭାବେ ମଧ୍ୟ କାର୍ଯ୍ୟ କରୁଛି। ଦେଶର ସମସ୍ତ ସମବାୟ ସମିତିର ସୂଚନାକୁ ଏକୀକୃତ କରିବା ଲକ୍ଷ୍ୟ ନେଇ ଏକ କେନ୍ଦ୍ରୀୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି। ସମବାୟ କ୍ଷେତ୍ରର ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର 3 ସ୍ୱତନ୍ତ୍ର ସଂସ୍ଥା ଗଠନ କରିଛନ୍ତି। ସେଗୁଡ଼ିକ ରପ୍ତାନୀ, ଉନ୍ନତ ବିହନ ଏବଂ ଜୈବିକ ଚାଷ ପ୍ରୋହାହନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ସରକାର ସମବାୟ ସମିତିଗୁଡ଼ିକ ଉପରେ ଥିବା ସର୍ଚାର୍ଜକୁ 12% 7%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ସମବାୟ ବ୍ୟାଙ୍କଗୁଡ଼ିକ ଆର୍ଥିକ କ୍ଷେତ୍ରରୁ ସଶକ୍ତ ହେବା ସହ ଘର ପାଖରେ ବ୍ୟାଙ୍କିଙ୍ଗ୍ ସେବା ପଦକ୍ଷେପକୁ କାର୍ଯ୍ୟକାରୀ କରାଯାଇପାରୁଛି। ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକୀକୃତ ଆମ୍ବୁଡ୍ସମ୍ୟାନ୍ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି, ଫଳରେ ଗ୍ରାହକ ସୁରକ୍ଷା ମଧ୍ୟ ସୁବ୍ୟବସ୍ଥିତ ହୋଇପାରିଛି। ଦୁଗ୍ଧ ସମବାୟ ମାଧ୍ୟମରେ ଦେଶରେ ଶ୍ୱେତ ବିପ୍ଳବ ଅଧିକ ଗତିଶୀଳ ହୋଇପାରିଛି। ଏହାର ଦ୍ୱିତୀୟ ପର୍ଯ୍ୟାୟକୁ ଗତ 2024 ଡିସେମ୍ବର 25 କାର୍ଯ୍ୟକ୍ଷମ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦୁଗ୍ଧ କ୍ରୟ କ୍ଷେତ୍ରକୁ 50%କୁ ବୃଦ୍ଧି କରିବା। ଇତିହାସକୁ ସମୀକ୍ଷା କଲେ 1891 ପଞ୍ଜାବରେ ଏକ ସମବାୟ ଜମି ପରିଚାଳନା ସମ୍ପନ୍ନ ହୋଇଥିଲା, ଯାହାକି ଭାରତରେ ମିଳିମିଶି କାମ କରିବାରେ ଦୀର୍ଘ ପରମ୍ପରାକୁ ପ୍ରତିଫଳନ କରିଥିଲା। ଗ୍ରାମୀଣ ଆୟ ବୃଦ୍ଧି, ସ୍ଥାନୀୟ ଅର୍ଥନୀତିର ସଶକ୍ତିକରଣ ଏବଂ କୃଷକଙ୍କ ପାଇଁ ଉତ୍ତମ ବଜାର ସୁଯୋଗକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ଏହି ଦିବସ ଆମକୁ ସ୍ମରଣ କରାଇ ଦିଏ ଯେ ସମସ୍ତଙ୍କ ସହଯୋଗରେ ହିଁ ଦେଶ ଏବଂ ବିଶ୍ୱର ପ୍ରଗତି ସମ୍ଭବ ହୋଇପାରିବ।

ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ତୋ ଆଖି ମୋ ଆଇନା, କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜୈନ, ଗୀତ ରଚନା ଶ୍ରୀ ସନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ପରବର୍ତ୍ତୀ ଚଳଚ୍ଚିତ୍ର ରଜା ଝିଅ ସାଙ୍ଗେ ହୋଇଗଲା ଭାବ। କଣ୍ଠଶିଳ୍ପୀ ନିବେଦିତା ଓ ସୋରେନ, ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ଏଥର ଚଳଚ୍ଚିତ୍ର ପ୍ରେମ ୱେଡ୍ସ ପ୍ରିୟା, କଣ୍ଠଶିଳ୍ପୀ କୁମାର ବାପି ଓ ତପୁ ମିଶ୍ର, ଗୀତ ରଚନା ବସନ୍ତରାଜ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟଦ ଅଲ୍ଲି ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 16 ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ଭାରତର ସେମିକଣ୍ଡକ୍ଟର ମିଶନକୁ ଏକ ପ୍ରମୁଖ ପ୍ରୋହାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଗୁଜରାଟ ଗସ୍ତ କରି ସାନନ୍ଦଠାରେ ସେମିକଣ୍ଡକ୍ଟର ଆସେମ୍ବି ଏବଂ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। 7,500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦେଶର ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବେ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ଏହି କେନ୍ଦ୍ରରୁ ବାର୍ଷିକ 5 ବିଲିୟନ୍ ପର୍ଯ୍ୟନ୍ତ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦିତ ହେବାର ସୁବିଧା ରହିଛି। ଏହାଦ୍ୱାରା ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଦେଖାଦେଉଥିବା କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂର୍ଣ୍ଣ କରିବା ଦିଗରେ ଏହି ସେମିକଣ୍ଡକ୍ଟର ପ୍ରକଳ୍ପ ସଫଳ ହୋଇପାରିବ। ଏହି ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଭାରତ ଯେଉଁ ପ୍ରକଳ୍ପ ଲାଗି ଥରେ ସଂକଳ୍ପବଦ୍ଧ ହୁଏ ତାହାକୁ ସମ୍ପୂର୍ଣ୍ଣ କରିବା ଦିଗରେ ନିଜର ପ୍ରତିବଦ୍ଧତା ପ୍ରତିପାଦିତ କରିଥାଏ ବୋଲି ଆଜିର ଏହି ସେମିକଣ୍ଡକ୍ଟର ପ୍ରକଳ୍ପର ଲୋକାର୍ପଣରୁ ପ୍ରତିଫଳିତ ହେଉଛି। 5 ବର୍ଷ ପୂର୍ବେ ଦେଶକୁ ଏକ ସେମିକଣ୍ଡକ୍ଟର ହବ୍ ରୂପେ ପରିଣତ କରିବା ଲାଗି ସଂକଳ୍ପ ନିଆଯାଇଥିଲା। ମେକ୍ ଇନ୍ ଇଣ୍ଡିଆ ଓ ଡିଜାଇନ୍ ଇନ୍ ଇଣ୍ଡିଆ ମନ୍ତ୍ରକୁ ନେଇ ଦେଶ ଏ କ୍ଷେତ୍ରରେ ଅଗ୍ରସର ହୋଇଥିଲା। ଏହାର ଫଳସ୍ୱରୂପ ଆଜି ଚିପ୍ ଉତ୍ପାଦନ ଲାଗି ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
2: ଆଜ କା ଏ କାର୍ଯ୍ୟକ୍ରମ ଇସ୍ ବାତ କା ପ୍ରମାଣ ହେ କି ଭାରତ ଯୋ ଠାନ ଲେତା ହେ ଓ କରକେ ଦିଖାତା ହେ। 5 ସାଲ ପହେଲେ ଭାରତ ନେ ସଂକଳ୍ପ ଲିଆ ଥା କି ଦେଶ କୋ ସେମି କଣ୍ଡକ୍ଟର ହବ ବନାଏଗେ। ହମ ଡିଜାଇନ ଇନ୍ ଇଣ୍ଡିଆ ମେକ୍ ଇନ୍ ଇଣ୍ଡିଆ କେ ମନ୍ତ୍ର କୋ ଲେକର ଆଗେ ବଢେ ଔର ଆଜ ଦେଶ କେ ତୀସରେ ସେମି କଣ୍ଡକ୍ଟର ପ୍ଲାଣ୍ଟ ମେ ବି ଚିପ୍ ପ୍ୟାକେଜିଂ କା କମର୍ସିଆଲ ପ୍ରୋଡକ୍ସନ ଶୁରୁ ହୋ ରହା ହେ।
1: ଏହି ସମାବେଶରେ ଉଦ୍ବୋଧନ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ପ୍ଲାଣ୍ଟରେ ଉତ୍ପାଦିତ ହେବାକୁ ଥିବା ଚିପ୍ସଗୁଡ଼ିକୁ କାର୍, ସ୍କୁଟର ଏବଂ ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇପାରିବ। ଏତଦ୍ବ୍ୟତୀତ ଭାରତରେ ନିର୍ମିତ ଚିପ୍ସଗୁଡ଼ିକ ଏଣିକି ଜାପାନ, ଆମେରିକା ଏବଂ ୟୁରୋପକୁ ରପ୍ତାନୀ କରାଯିବ। ସେମିକଣ୍ଡକ୍ଟର ପ୍ଲାଣ୍ଟ ଉପରେ ଆଲୋକପାତ କରି ଶ୍ରୀ ବୈଷ୍ଣବ କହିଛନ୍ତି,
3: ଆଜ ଭାରତ କା ତୀସରା ସେମିକଣ୍ଡକ୍ଟର ପ୍ଲାଣ୍ଟ ଚାଲୁ ହୋ ରହା ହେ। ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ 28 ଫରବରୀ କୋ ପହେଲା ପ୍ଲାଣ୍ଟ ଚାଲୁ କିଆ ଔର 31 ମାର୍ଚ୍ଚ କୋ ଦୂସରା ପ୍ଲାଣ୍ଟ ଚାଲୁ କିଆ ଔର ଆଜ 4 ଜୁଲାଇ କୋ ତୀସରା ପ୍ଲାଣ୍ଟ। ଜିସ୍ ତେଜି ସେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ କ୍ୟାବିନେଟ ମେ 12 ପ୍ଲାଣ୍ଟ ଅପ୍ରୁଭ କିଏ ଔର 12 ପ୍ଲାଣ୍ଟ ମେ ସେ 3 ମେ କମର୍ସିଆଲ ପ୍ରଡକ୍ସନ ଚାଲୁ ହୁଆ, ଆଜ ଦୁନିଆ ଭର ମେ ଭାରତ କି ସେମିକଣ୍ଡକ୍ଟର କ୍ଷମତା ପର ଏକ ନୟା ବିଶ୍ୱାସ ଉଠ ଖଡ଼ା ହୁଆ ହେ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ରାଜସ୍ଥାନ ଓ ଗୁଜରାଟ ଗସ୍ତରେ ଯାଇଛନ୍ତି। ପ୍ରଥମେ ସେ ରାଜସ୍ଥାନ ଗସ୍ତ କରି 1,06,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ

0: ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ପେଟ୍ରୋକେମିକାଲ୍ସ, ସହରାଞ୍ଚଳ ପରିବହନ, ରେଳ ଏବଂ ସଡ଼କ ଯୋଗାଯୋଗ, ନବୀକରଣୀୟ ଶକ୍ତି ଓ ବିଦ୍ୟୁତ୍ ପରିବହନ ଆଦି କ୍ଷେତ୍ର ଅନ୍ତର୍ଭୁକ୍ତ। ଯୋଧପୁର ବିମାନ ବନ୍ଦରର ନୂତନ ଟର୍ମିନାଲ୍ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ବାଲତାରା ଜିଲ୍ଲା ଅନ୍ତର୍ଗତ ପଛପଦରାଠାରେ ଗ୍ରୀନ୍ଫିଲ୍ଡ ରିଫାଇନାରୀ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଥିସହିତ ଶ୍ରୀ ମୋଦି ଜୟପୁର ମେଟ୍ରୋ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆ ବିବାଦ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଶକ୍ତି ସଙ୍କଟ ଭାବେ ଉଭା ହୋଇଛି। ତେବେ ସମୟୋଚିତ ନିଷ୍ପତ୍ତି, କୂଟନୈତିକ ପଦକ୍ଷେପ ଏବଂ ଜାତୀୟ ସମ୍ବଳର ଉପଯୁକ୍ତ ପରିଚାଳନା ମାଧ୍ୟମରେ ଭାରତ ଏହି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶ ସହିତ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହିଁ ଏହି ସଙ୍କଟ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହାର ଫଳସ୍ୱରୂପ ପୂର୍ବରୁ ଭାରତ ପ୍ରାୟ 25-26 ଦେଶରୁ ଶକ୍ତି ଉତ୍ସ ଆମଦାନୀ କରୁଥିଲା। ତେବେ ଏହି ସଙ୍କଟ ସମୟରେ ବନ୍ଧୁ ରାଷ୍ଟ୍ରଙ୍କ ସଂଖ୍ୟା 40 ବୃଦ୍ଧି ପାଇଛି। ଏହାଦ୍ୱାରା ବିଶ୍ୱସ୍ତରରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହେବା ସତ୍ତ୍ୱେ ଭାରତରେ ଏହାର ନିରବଚ୍ଛିନ୍ନ ଯୋଗାଣ ଜାରି ରହିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଙ୍କଟ ସ୍ଥିତି ଅନୁଭୂତ ହେବା ମାତ୍ରେ ଭାରତ ନିଜର ରିଫାଇନାରୀ ସାମର୍ଥ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଶିଳ୍ପାନୁଷ୍ଠାନ ଲାଗି ବ୍ୟବହୃତ ହେଉଥିବା ଗ୍ୟାସ୍ ବଦଳରେ ଘରୋଇ ବ୍ୟବହାର ପାଇଁ ଏଲ୍ପିଜି ପ୍ରସ୍ତୁତ କରିବା ଲାଗି ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଦେବାର 7 ମଧ୍ୟରେ ଦେଶର ଏଲ୍ପିଜି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲା। ଫଳରେ ଦେଶରେ ପୂର୍ବରୁ 35,000 ମେଟ୍ରିକ୍ ଟନ୍ ଏଲ୍ପିଜି ପ୍ରସ୍ତୁତ ହେଉଥିବା ବେଳେ ଏହି ସଙ୍କଟ ସମୟରେ ଏହା 54,000 ମେଟ୍ରିକ୍ ଟନ୍ରେ ପହଞ୍ଚିଥିଲା ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି।
1: ହମନେ ସଙ୍କଟ ଶୁରୁ ହୋତେ ହି ରିଫାଇନରୀ କେ ସାମର୍ଥ୍ୟ ପର ଫୋକସ୍ କିୟା ଔଦ୍ୟୋଗିକ କାମ କେ ଲିଏ ଜୋ ଗ୍ୟାସ୍ ବନତି ଥି ଉସକି ଜଗହ ରିଫାଇନରୀ କୋ ରସୋଇ ଗ୍ୟାସ୍ ଏଲ୍ପିଜି ବନାନେ କେ ଲିଏ କହା ଗୟା ଔର 7 ଦିନୋଁ କେ ଭିତର ଭିତର ଏଲ୍ପିଜି କେ ଉତ୍ପାଦନ ମେ ବଢ଼ୋତ୍ତରୀ ହୁଈ। ପହଲେ ଜୋ 35,000 ମେଟ୍ରିକ ଟନ୍ ଏଲ୍ପିଜି କା ଉତ୍ପାଦନ ଦେଶ ମେ ହୋତା ଥା, ସଙ୍କଟ କେ ଦୌରାନ ଓ 54,000 ମେଟ୍ରିକ ଟନ୍ ବଢ଼ ଗୟା।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 13 ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରିଜିଜୁ କହିଛନ୍ତି, ଏହି ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟତୁଲ୍ଲା ସୟଦ ଅଲ୍ଲୀ ଖାମନେଇଙ୍କର 6 ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ତେହେରାନଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ହଜାର ହଜାର ଇରାନବାସୀ ଖାମନେଇଙ୍କ ପ୍ରତି ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ଇରାନର ବରିଷ୍ଠ ନେତୃବୃନ୍ଦ, ସାମରିକ କମାଣ୍ଡର ଏବଂ ବିଦେଶୀ ଅତିଥିଗଣ ଖାମନେଇଙ୍କ ପ୍ରତି ନିଜର ସମ୍ମାନ ପ୍ରଦର୍ଶନ ଲାଗି ତେହେରାନର ଗ୍ରାଣ୍ଡ ମୋସଲାଠାରେ ଏକତ୍ରିତ ହୋଇଛନ୍ତି। ଭାରତ ପକ୍ଷରୁ ବିହାରର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସଇଦ ଆତନ ହସନ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟ୍ରା ଖାମନେଇଙ୍କ ଶେଷକୃତ୍ୟରେ ସାମିଲ ହୋଇଛନ୍ତି। ଏହାଛଡ଼ା ରୁଷ ରାଷ୍ଟ୍ରପତି ଡିମିତ୍ରୀ ମେଦଭେଦେବ, ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି ଏବଂ ଚୀନ୍ର ବରିଷ୍ଠ ପ୍ରତିନିଧି ହେ ଉଇଙ୍କ ସମେତ ବିଭିନ୍ନ ଦେଶର ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି। ଏଠାରେ ସୂଚନା ଦିଆଯାଇପାରେ, ଗତ ଫେବୃଆରୀ 28 ଇରାନ ସହ ଯୁଦ୍ଧ ସମୟରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ହୋଇଥିବା ବିମାନ ଆକ୍ରମଣ ଫଳରେ ଖାମନେଇଙ୍କର ମୃତ୍ୟୁ ହୋଇଥିଲା। ସରକାର ମୂଲ୍ୟ ସ୍ଥିରୀକରଣ ବଫର ଲାଗି ପିଆଜ ସଂଗ୍ରହ ମୂଲ୍ୟରେ 13% ବୃଦ୍ଧି କରିଛନ୍ତି। ଫଳରେ କ୍ୱିଣ୍ଟାଲ ପିଛା ଏହି ଦର 1,875 ଟଙ୍କାରୁ ବୃଦ୍ଧି ପାଇ 2,125 ଟଙ୍କାରେ ପହଞ୍ଚିଛି। ଏହି ନୂତନ ଦର ଆଜିଠାରୁ ଲାଗୁ ହୋଇଛି ବୋଲି ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି, ଏହି ସଂଶୋଧିତ ସଂଗ୍ରହ ଦର ଦ୍ୱାରା ପିଆଜ ଚାଷୀମାନେ ଉପକୃତ ହୋଇପାରିବେ। ଦେଶ ନିର୍ମାଣ କ୍ଷେତ୍ରରେ ଭାରତୀୟ ଖେଳଣା ଉତ୍ପାଦନକାରୀଙ୍କର ଏକ ପ୍ରମୁଖ ଅବଦାନ ରହିଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ 17 ଖେଳଣା ବିଜ୍ ଆନ୍ତର୍ଜାତିକ B2B ପ୍ରଦର୍ଶନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି, ଦେଶକୁ ଏଣିକି ଖେଳଣା ଆମଦାନୀ ହାର ହ୍ରାସ ପାଇବାରେ ଲାଗିଛି। ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦଗୁଡ଼ିକ ଘରୋଇ ଖେଳଣା ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଭାରତକୁ ବିଶ୍ୱ ଖେଳଣା ହବ୍ ରୂପେ ଗଢ଼ି ତୋଳିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ମେଡ୍ ଇନ୍ ଇଣ୍ଡିଆ ଏବଂ ଜାତୀୟ ଖେଳଣା କାର୍ଯ୍ୟାନୁଷ୍ଠାନ ଯୋଜନା 2020 କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ୱାରା ଖେଳଣା ନିର୍ମାଣ କ୍ଷେତ୍ରରେ

0: ରୂପାନ୍ତରୀକରଣ ସମ୍ଭବ ହୋଇଥିଲା ବୋଲି ଶ୍ରୀ ଗୋଏଲ କହିଛନ୍ତି। ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପଭି ନେଇଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଷୋଡ଼ଶ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ। ଆଜି ରାତିରେ ଟେକ୍ସାସ୍ଠାରେ କାନାଡ଼ା ଓ ମରକୋ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30ରେ ଆରମ୍ଭ ହେବ। ସେହିଭଳି ଏହି ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ ପାରାଗୁଏ ଫ୍ରାନ୍ସକୁ ଭେଟିବ। ଆମେରିକାର ଫିଲାଡେଲଫିଆଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 2:30ରେ ଆରମ୍ଭ ହେବ। ଦେଶର ତୃତୀୟ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଆଜି ଗୁଜରାଟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। ଆସନ୍ତା 20 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଇରାନ୍ର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୁଲ୍ଲା ସୟିଦ ଅଲ୍ଲୀ ଖାମନେଇଙ୍କର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ। ଦ୍ୱିତୀୟ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତର ନିଷ୍ପତ୍ତି ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଷୋଡ଼ଶ ପର୍ଯ୍ୟାୟ ଆରମ୍ଭ ହେବ ଆଜିଠାରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। କେନ୍ଦ୍ରରେ ଭାରତ ସରକାରଙ୍କ 12 ବର୍ଷ ପୂର୍ତ୍ତି ଓ ରାଜ୍ୟରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଗୁଦାରୀ ଏୟାର ଷ୍ଟ୍ରିପ୍ କାର୍ଯ୍ୟ ଆରମ୍ଭ ହେବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚଳିତ ମାସରୁ 10 କେଜି ଚାଉଳ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।
3: ସୁଭଦ୍ରା ଯୋଜନାରେ 5 ବର୍ଷରେ 50,000 ଟଙ୍କା ଏବଂ 2 ବର୍ଷକୁ 10,000 ଟଙ୍କା 2 କିସ୍ତିରେ 1,02,00,000 ଲୋକ ପାଖରେ ଅଦ୍ୟାବଧି ସୁଭଦ୍ରା ପହଞ୍ଚିସାରିଛି ଏବଂ କନ୍ଧମାଳ ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡ଼ିନାହିଁ। 1,84,000 ମହିଳାଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇସାରିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏବେ ଗରିବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଯେଉଁଠି 3,26,00,000 ଲୋକ ହିତାଧିକାରୀଙ୍କୁ ଏଇ ମାସଠାରୁ 10 କେଜି ଚାଉଳ ମିଳିବ ବଡ଼ ଖୁସିର କଥା। କନ୍ଧମାଳ ଜିଲ୍ଲାରେ ମଧ୍ୟ 1,86,000 ଲୋକ ମଧ୍ୟ ଉପକୃତ ହେବେ ହିତାଧିକାରୀ 10 କେଜି ଚାଉଳ ପାଇବେ। କୌଣସି କ୍ଷେତ୍ରରେ ଅପାର ସମ୍ଭାବନାର ଜିଲ୍ଲା ଆମର କନ୍ଧମାଳ ଜିଲ୍ଲା ଯେଉଁଠି 54% ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠି ଅପାର ସମ୍ଭାବନା ମୁଁ ପୁଣି ଥରେ କହି ରଖିଛି ଏବଂ ଯେଉଁଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅଛି ଯେଉଁଠି ପର୍ଯ୍ୟଟନର ବିକାଶ ହୋଇପାରିବ ଏବଂ ସମସ୍ତ ପର୍ଯ୍ୟଟକଙ୍କୁ ଆକର୍ଷଣ କଲା ଭଳିଆ ଏହି ଭୂମି ତାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବଦ୍ଧପରିକର।
2: କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଷର ମୂଳୋତ୍ପାଟନ ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସହ ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଉପରେ ନଜର ରଖାଯାଉଥିବା କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ କହିଛନ୍ତି। ଜିଲ୍ଲାରୁ ସର୍ବାଧିକ 34 ଟନ୍ ଗଞ୍ଜେଇ ଜବତ ହୋଇଥିବା ଓ ମଧ୍ୟପ୍ରଦେଶ ଜବଲପୁର ଅଞ୍ଚଳରୁ ଗଞ୍ଜେଇ ମାଫିଆକୁ ଗିରଫ କରାଯାଉଥିବା ସେ କହିଛନ୍ତି।
4: ଜୁନ୍ ମାସରେ ଗୋଟେ କେସ୍ ହୋଇଥିଲା ଗଛପଡ଼ା ଥାନା ଅଞ୍ଚଳ ଭିତରେ, ସେଠାରେ ଆମେ ପାଇଥିଲୁ ଗୋଟେ ଟ୍ରକ୍, ଟାଟା ଟ୍ରକ୍, ସେଟା ଭିତରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଥିଲା 1,470 କେଜି, ଯାହାର ମୂଲ୍ୟ ହେଉଛି 1.4 କ୍ରୋର୍ ରୁପିଜ୍। ସେଟା ଚୋର ଚାଲାଣ ହୋଇଥିଲା। ଆମେ ଟ୍ରକ୍ ଡ୍ରାଇଭରକୁ ଆମେ ଆରେଷ୍ଟ କରୁଛୁ। ଆମେ ପାଇଥିଲୁ କି ଟ୍ରକ୍ ଆଉ ଟ୍ରକ୍ ଡ୍ରାଇଭର ଆଉଟ୍ ଅଫ୍ ଷ୍ଟେଟ୍ ର ଲୋକମାନେ ଅଛନ୍ତି। ଆମେ ତାଙ୍କୁ ପଚରା ପଚରି କରିଲୁ କିଏ ଅଛି ତୁମର କିଙ୍ଗପିନ୍, ଆମକୁ ଗୋଟେ ନାଁ ଜଣା ପଡ଼ିଲା ସାବରିଆ। ତ ଆମେ ତାକୁ ଟ୍ରେସ୍ କରିଲୁ, ସେଟା ଏମ୍ପିର ଜଣେ ଅଛି, ସେ ସାବରିଆ କୋଡନେ ମଣ୍ଡରେ ଅପରେଟ୍ କରିଥିଲା। ସେ କିଙ୍ଗପିନ୍କୁ ଆମେ ଆରେଷ୍ଟ କରିକି ଆଣିଲୁ ରେୱା ଡିଷ୍ଟ୍ରିକ୍ଟ ମଧ୍ୟପ୍ରଦେଶରୁ। ତାଠୁ ଗୋଟେ ସ୍କର୍ପିଓ ଏନ୍ ଭେହିକଲ ବି ଥିଲା, ସେଟା ବି ସିଜ୍ ହୋଇଛି।
2: ମାର୍ଚ୍ଚ 31ରୁ କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରାଯାଇଥିବା ବେଳେ ମାଓ କାର୍ଯ୍ୟକଳାପର ପୁନରାବୃତ୍ତିକୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଅଭିଯାନ ଜାରି ରହିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳୁଥିବା ସୂଚନା ଏବଂ ଗୁଇନ୍ଦା ତଥ୍ୟ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ କରି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରୁଛି। ବାଲିଗୁଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ତଲାସୀ ଅଭିଯାନ ବେଳେ କୋଟ

0: ଅଞ୍ଚଳରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଗୋଟିଏ 303 ରାଇଫଲ, ଦୁଇଟି ବାର ବନ୍ଧୁକ, ଦୁଇଟି ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ 8 mm ବନ୍ଧୁକ, ଡେଟୋନେଟର, ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉଦ୍ଦେଶ୍ୟରେ 2023 ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟସେବା ପ୍ରକଳ୍ପକୁ ପାଣ୍ଠି ଅଭାବ କାରଣରୁ ବନ୍ଦ କରିଦିଆଯାଇଛି। ବିଶେଷକରି ରାସ୍ତା ନଥିବା ଅଞ୍ଚଳରେ ରୋଗୀଙ୍କ ନିକଟରେ ଅତି କମ୍ ସମୟରେ ଜରୁରୀକାଳୀନ ଔଷଧ, ଟିକା ଯୋଗାଇବା ଏବଂ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ନମୁନା ନେବା ଆଣିବାରେ ଡ୍ରୋନ୍ ବ୍ୟବହାର କରାଯାଉଥିଲା। 2 kg ଓଜନର ଔଷଧ ଓ ସ୍ୱାସ୍ଥ୍ୟସେବା ସାମଗ୍ରୀ ଧରି ଏହି ଡ୍ରୋନ୍ ସମୁଦ୍ର ପତ୍ତନଠାରୁ 1000 km ଉଚ୍ଚତା ତଥା ଘଣ୍ଟାକୁ ପ୍ରାୟ 100 km ବେଗରେ ଉଡ଼ି ଗନ୍ତବ୍ୟସ୍ଥଳରେ ପହଞ୍ଚବାର କ୍ଷମତା ରଖିଥିଲା। କନ୍ଧମାଳ ଜିଲ୍ଲାର ଆଦିବାସୀ ଅଞ୍ଚଳରେ ମହୁଲ ଗଛ ଏବେ ବି ଜୀବିକାର ଏକ ପ୍ରମୁଖ ଆଧାର ହୋଇ ରହିଛି। ମହୁଲ ଫୁଲ ବିକ୍ରି ପରେ ବର୍ତ୍ତମାନ ମହୁଲ ଫୁଲର ଟୋଲ୍ ସଂଗ୍ରହ କରି ଆଦିବାସୀ ପରିବାରମାନେ ରୋଜଗାର କରୁଛନ୍ତି। ପ୍ରତିଦିନ ସକାଳୁ ଜଙ୍ଗଲକୁ ଯାଇ ଟୋଲ୍ ସଂଗ୍ରହ କରିବାରେ ବ୍ୟସ୍ତ ରହୁଛନ୍ତି ସ୍ଥାନୀୟ ଆଦିବାସୀ ମହିଳା ଓ ପୁରୁଷମାନେ। ପ୍ରାୟ 2 ମାସ ଧରି ଚାଲୁଥିବା ଏହି ସଂଗ୍ରହ ପ୍ରକ୍ରିୟା ଆଦିବାସୀଙ୍କ ପାଇଁ ଋତୁକାଳୀନ ରୋଜଗାରର ଏକ ବଡ଼ ମାଧ୍ୟମ ପାଲଟିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଅତି ଯତ୍ନରେ ସ୍ନେହର ସହିତ

0: ଇଏ ପ୍ରଜାତିରେ ବି ଚାରା କରାଯାଉଛି। ବିଭିନ୍ନ ଔଷଧୀୟ ବୃକ୍ଷ ବି ଆପଣ ଦେଖିବେ, ଔଷଧୀୟ ବୃକ୍ଷର ଚାରା ବି ଆମେମାନେ ତିଆରି କରୁଛୁ, ଯୋଉଟାକି ଲୋକମାନଙ୍କ ବଣ୍ଟନ ପାଇଁ ଆମେ ରଖିଛୁ।
1: ସାର୍, ଏ ବର୍ଷ ତ ବନ ବିଭାଗ ତରଫରୁ ଅନେକ ସଂଖ୍ୟକ ଚାରା ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି। ଏଇ ଯୋଉ ଚାରା ଆପଣ କୋଉଠୁ ପାଇଥାନ୍ତି, କେମିତି ତିଆରି କରିଥାନ୍ତି, ଏଥିରେ ଆପଣଙ୍କୁ କିଏ ସହାୟତା କରିଥାଏ, ସେ ବିଷୟରେ ଟିକେ କୁହନ୍ତୁ।
0: ଦେଖନ୍ତୁ, ଜଙ୍ଗଲ ବିଭାଗର ଯୋଉ ଚାରା ବଣ୍ଟନ କାର୍ଯ୍ୟକ୍ରମ ହଉ ବା ଆମର ବିଭାଗରେ ଯୋଉ ଆମର ବନୀକରଣ ଯୋଜନା ରହିଥାଏ, ତା ପାଇଁ ଆମେ ପାଖାପାଖି ବନୀକରଣ ଯୋଜନା ପାଇଁ ଆମେ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱରୁ ଆମେ ତାକୁ ପ୍ଲାନିଂ କରିଥାଉ। ମନେ କରାଯାଉ ଯେ 2026 ଜୁଲାଇ ମାସରେ ଯୋଉ ଆମେ ଗଛ ଲଗେଇବୁ, ସେଥିପାଇଁ 2025 ମସିହା ଜାନୁଆରୀରୁ ସେ ଚାରା ଆମେ ପ୍ରସ୍ତୁତ କରିଥାଉ। ଏବଂ ଲୋକମାନଙ୍କୁ ଯୋଉଟା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେଥିପାଇଁ ଆମେ 6 ମାସର ଚାରା ତାଙ୍କୁ ଦେଇଥାଉ। ଜୁଲାଇ ମାସରେ ଆମେ ଯେତେବେଳେ ଲୋକମାନଙ୍କୁ ବାଣ୍ଟୁଛୁ, ସେଇ ଚାରାର ତିଆରି କାର୍ଯ୍ୟକ୍ରମଟା, ପ୍ରସ୍ତୁତ କାର୍ଯ୍ୟକ୍ରମଟା ଆମେ ଜାନୁଆରୀ ମାସରୁ ଆରମ୍ଭ କରିଥାଉ। ସେଥିପାଇଁ ଆମେ ଦେଖିଥାଉ ଯୋଉ ଯୋଉ ବୃକ୍ଷ ଗୁଡ଼ିକ ରହିଛି, ଲୋକମାନଙ୍କର ଯୋଉ ଆବଶ୍ୟକତା ରହିଛି, ସେଥିପାଇଁ ଯୋଉ ମା ଗଛକୁ ଆମେ ତାକୁ ସିଲେକ୍ସନ କରିଥାଉ। ମା ଗଛରୁ ସିଲେକ୍ସନ କରିକି ତାର ମଞ୍ଜି ଦ୍ୱାରା ଆମେ ନର୍ସରୀରେ ଗଛ ପ୍ରସ୍ତୁତି ଆରମ୍ଭ କରିଥାଉ। ଏବଂ ଯୋଉ ମା ଗଛ ସୁସ୍ଥ ଥିବ, ଉତ୍ତମ ଥିବ, ଗଛରେ ବେଶୀ ଶାଖା ପ୍ରଶାଖା ନଥିବ, ସେଇଭଳିଆ ଗଛ ଆମେ ଦେଖିକି ସିଲେକ୍ସନ କରିଥାଉ। ସେଇ ଗଛରୁ ମଞ୍ଜି ଆଣି ଆମର ଯୋଉ ଚାରା ତିଆରି କାର୍ଯ୍ୟକ୍ରମ ହୁଏ, ସେ ନର୍ସରୀରେ ଆମେ ତାକୁ ନେଇ ଚାରା ପ୍ରସ୍ତୁତି କରିଥାଉ।
1: ଏଥିରେ ସହାୟତା ଆପଣଙ୍କୁ କିଏ କରିଥାନ୍ତି?
0: ବିଭାଗ ତରଫରୁ କରାଯାଏ। ବିଭାଗର ଆମର ବିଭିନ୍ନ କର୍ମଚାରୀ ଯୋଉମାନେ ଅଛନ୍ତି, ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ଠାରୁ ଆରମ୍ଭ ଫରେଷ୍ଟର ରେଞ୍ଜ ଅଫିସର ଅଛନ୍ତି, ଡିଏଫଓ ମାନେ ଅଛନ୍ତି, ଉପରୁ ଆମର ଉଚ୍ଚ ଅଧିକାରୀମାନଙ୍କ ଠାରୁ ନିର୍ଦ୍ଦେଶ ଯୋଉ ପ୍ରକାର ଆସିଥାଏ, ସେଥିରେ ବିଭାଗର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥାନ୍ତି। ଏବଂ ଆବଶ୍ୟକ ଯୋଉ ଶ୍ରମିକ ଏବଂ ଯାହା ଉପକରଣ ଦରକାର ବା ଯାହା ସରଞ୍ଜାମ ଦରକାର, ତାକୁ ନେଇ ଆମେ ଚାରା ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରିଥାଉ।
1: ସାର୍, ଆପଣ ତ ହେଉଛନ୍ତି କଟକ ବନଖଣ୍ଡର ବନଖଣ୍ଡ ଅଧିକାରୀ, ତାହେଲେ ଅଧିକାରୀ ହିସାବରେ ଆପଣଙ୍କର ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି ଏଇ ଯୋଉ ଚାରା ବଣ୍ଟନ କ୍ଷେତ୍ରରେ?
0: ଦେଖନ୍ତୁ, ସରକାରଙ୍କ ତରଫରୁ ଯୋଉ ଆମର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେମିତି ପ୍ରତ୍ୟେକ ଡିଭିଜନକୁ ସାରା ଓଡ଼ିଶାରେ ଆମେ 5,45,00,000 ଚାରା ପ୍ରଦାନ ପାଇଁ ବା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ରାଜ୍ୟ ସରକାର ରଖିଛନ୍ତି। ସେଥିପାଇଁ ମୁଁ ଯେମିତି କଟକ ବନଖଣ୍ଡ ଅଛି, ଏମିତି ଆମର ଯୋଉ 50+ ବନଖଣ୍ଡ ଅଛି, ସବୁ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ୍ ଦିଆଯାଇଥାଏ। ସେଇ ଟାର୍ଗେଟକୁ ଆମେ ହାତକୁ ନେଇକି ଆମର ଟାର୍ଗେଟ୍ ଆସିଲା ପରେ ଆମେ ଆମର ବିଭାଗର ଯୋଉ ଅଛନ୍ତି ରେଞ୍ଜ ଅଧିକାରୀ ଅଛନ୍ତି, ତାଙ୍କୁ ଆମର ଆବଶ୍ୟକତା ଦେଖିକି ବଣ୍ଟନ କରାଯାଇଥାଏ। ଏବଂ ବିଭିନ୍ନ ରେଞ୍ଜରେ ବିଭିନ୍ନ ସଂଖ୍ୟାର ଚାରା ପ୍ରସ୍ତୁତ କରାଯାଇ ତାକୁ ଆମର ବିଭିନ୍ନ ସମୟରେ ପରିଦର୍ଶନ କରାଯାଇଥାଏ, ସଠିକ୍ ଭାବରେ ସେ ଚାରା ପ୍ରସ୍ତୁତ ହେଉଛି କି ନାହିଁ। ଅଧିକାରୀମାନେ ତାଙ୍କର ଇନ୍ସପେକ୍ସନ କରନ୍ତି ଏବଂ ଯୋଉ ଆମର ଗ୍ରାଉଣ୍ଡ ୱାର୍କର ଅଛନ୍ତି, ସେମାନେ ଯୋଉ କାର୍ଯ୍ୟକ୍ରମ ସବୁ କରୁଛନ୍ତି ତାକୁ ସଠିକ୍ ଭାବରେ କରାଯାଉଛି ନା, ସେମାନେ ତାକୁ ନିରୀକ୍ଷଣ କରନ୍ତି ଏବଂ କରି ଆମର ବିଭିନ୍ନ ପର୍ଯ୍ୟାୟରେ ତାର ନିରୀକ୍ଷଣ କରାଯାଏ। ଏବଂ ପାଖାପାଖି ଜୁନ୍ 30 ସୁଦ୍ଧା ଏହି ପ୍ରସ୍ତୁତି କାର୍ଯ୍ୟକ୍ରମ ସରିଥାଏ, ଯୋଉଟାକି ଆମେ ଜୁଲାଇ 1 ତାକୁ ବଣ୍ଟନକୁ ହାତକୁ ନେଇଥାଉ।
1: ଆଚ୍ଛା, ଆପଣ କହିଲେ ଯେ 5,45,00,000 ଚାରା ବଣ୍ଟାଯିବାର ବ୍ୟବସ୍ଥା କରାଯାଇଛି, ଏତେ ସଂଖ୍ୟାରେ ଯୋଉ ଚାରା କ'ଣ ଏଇ ବନ ମହୋତ୍ସବ ସପ୍ତାହ ଭିତରେ ବଣ୍ଟାଯିବ ନା ନାହିଁ, ଆଉ କିଛି ଆଗକୁ ସମୟ ଅଛି, କେତେ ମାସ ପର୍ଯ୍ୟନ୍ତ କି କ'ଣ, ଏମିତି କୌଣସି ନିର୍ଦ୍ଦିଷ୍ଟ ସମୟ ରହିଛି କି?
0: ଏଇ ବନ ମହୋତ୍ସବ ସପ୍ତାହରେ ଆମେ ତାକୁ ଲୋକଙ୍କ ପାଖରେ ଏଇ ଯୋଉ ବାର୍ତ୍ତା ପହଞ୍ଚାଇଥାଉ, କିନ୍ତୁ ଦେଖାଯାଇଥାଏ ଯେ ବନ ମହୋତ୍ସବ ସପ୍ତାହରେ ଅଧିକାଂଶ ଲୋକ ଆଗ୍ରହୀ ହୁଅନ୍ତି ଆସିବା ପାଇଁ, କିନ୍ତୁ ବର୍ଷା ସରିବା ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଏଇ ଚାରା ନେବାର ବ୍ୟବସ୍ଥା ରହିଛି। ସେମାନେ ନେଇ ନିଜ ବାଡ଼ି ବଗିଚାରେ ଲଗେଇ ପାରିବେ, ଅନୁଷ୍ଠାନମାନଙ୍କୁ ବି ଆମେ ନିବେଦନ କରୁଛୁ ସେମାନେ ମଧ୍ୟ ନେଇକି ଲଗେଇ ପାରିବେ।
1: ଜଣେ ଯଦି ଚାହିଁବ, ଜଣେ ସାଧାରଣ ଲୋକ ହେଲା କି କ୍ଲବର ମେମ୍ବର ମାନେ ହେଲେ କି ବେସରକାରୀ ସଂସ୍ଥା, ସେମାନେ ଏଇ ଚାରା କେଉଁଠାରୁ ପାଇବେ?
0: ରାଜ୍ୟ ସରକାରଙ୍କ ତରଫରୁ ଯୋଉ ଆମର ଏଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯେମିତି ମୁଁ କହିଲି ଯେ ବିଭିନ୍ନ ବନଖଣ୍ଡକୁ ବିଭିନ୍ନ ଟାର୍ଗେଟ୍ ଦିଆଯାଇଥାଏ, ସେଇ ହିସାବରେ ଆମର ଯେଉଁ ଯେଉଁ ବ୍ଲକରେ ବା ଯେଉଁ ପଞ୍ଚାୟତରେ ସବୁ ନର୍ସରୀ ହେଇଛି, ଆମେ ତାହାର ୱାଇଡ୍ ପବ୍ଲିସିଟି ବର୍ତ୍ତମାନ କରିଛୁ ଯେ କୋଉ କୋଉ ପଞ୍ଚାୟତର ଲୋକ କୋଉ କୋଉ ନର୍ସରୀରୁ ସେମାନେ ଚାରା ନେଇପାରିବେ। ସେଥିପାଇଁ ଆମେ ଅନେକ ପ୍ରକାର ପବ୍ଲିସିଟି କାର୍ଯ୍ୟକ୍ରମ କରୁଛୁ, ବର୍ତ୍ତମାନ ଆମେ ମାଇକ୍ରେ ବି ଗାଁରେ ପ୍ରଚାର କରୁଛୁ, ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ଏବଂ ଏସ୍ଏଚ୍ଜି ମାନେ ବିଭିନ୍ନ ସ୍କୁଲରେ ଅନୁଷ୍ଠାନ ପାଖରେ ମଧ୍ୟ ଇଏ ଆମେ ଖବର ପହଞ୍ଚାଇଛୁ, ବିଭିନ୍ନ ଜାଗାରେ ଆମେ ନୋଟିସ୍ ଦେଇଛୁ ଏବଂ ଆମର ସୋସିଆଲ ମିଡିଆରେ ବି ଏହାର ବହୁତ ପ୍ରଚାର ପ୍ରସାର କରାଯାଇଛି। ତେଣୁକରି ଲୋକମାନଙ୍କ ପାଖରେ ବାର୍ତ୍ତା ଏଭଳି ଭାବରେ ପହଞ୍ଚା ଯାଇଛି ଯେପରି ସେମାନେ ଜାଣିପାରିବେ ଏବଂ ଯେଉଁ ଯେଉଁ ଅଞ୍ଚଳର ଲୋକ ଯେଉଁଠି ତାଙ୍କୁ ସୁବିଧା ହେବ ସେଇଭଳିଆ ବାର୍ତ୍ତା ମଧ୍ୟ ତାଙ୍କୁ ଦିଆଯାଇଛି, ଯାହାଫଳରେ ସେମାନେ ଆସି ତାଙ୍କର ନିକଟସ୍ଥ ନର୍ସରୀରୁ ଚାରା ନେଇପାରିବେ ଏବଂ ଆବଶ୍ୟକ ସ୍ଥଳେ ମଧ୍ୟ ବିଭିନ୍ନ ରେଞ୍ଜ ଅଧିକାରୀଙ୍କର ଯୋଉ କାର୍ଯ୍ୟାଳୟ ଅଛି ଏବଂ ସେକ୍ସନ ଫରେଷ୍ଟରଙ୍କର ଯୋଉ କାର୍ଯ୍ୟାଳୟ ଅଛି ବା ବନଖଣ୍ଡ ଅଧିକାରୀ କାର୍ଯ୍ୟାଳୟରେ ମଧ୍ୟ ଆମର ଟୋଲ୍ ଫ୍ରି ନମ୍ବର କାର୍ଯ୍ୟ କରୁଛି, ସେଥିରୁ ବି ସେମାନେ ଏହି ସୁବିଧା ଉପଲବ୍ଧ ହୋଇପାରିବେ।
1: ସେ ଟୋଲ୍ ଫ୍ରି ନମ୍ବର ଟିକେ କୁହନ୍ତୁ ଆମ ସହିତ।
0: ବିଭିନ୍ନ ବନଖଣ୍ଡର ନମ୍ବର ଗୁଗୁଲରେ ବି ଉପଲବ୍ଧ ଅଛି,
1: କଟକ ବନଖଣ୍ଡ
0: ତରଫ ଆମେ 24 ଘଣ୍ଟିଆ ଟୋଲ୍ ଫ୍ରି।

0: ଆସିଛି 2026 ଏହି କାର୍ଯ୍ୟକ୍ରମ ତୃତୀୟ ପର୍ଯ୍ୟାୟ ହାତକୁ ନିଆଯାଉଛି, ଯୋଉଟାକି ଆମର ବିଶ୍ୱ ପରିବେଶ ଦିବସ ଥିଲା ଜୁନ୍ 5 ତାରିଖ, ସେ ଜୁନ୍ 5 ତାରିଖରୁ ଏକ ପେଡ୍ ମାର୍କ ନାମର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ସାରା ଭାରତ ବର୍ଷରେ ବ୍ୟାପକ ଭାବରେ ଆଗେଇ ଚାଲିଛି ଏବଂ ଓଡ଼ିଶା ସରକାର ସେଥିରେ ମଧ୍ୟ ସାମିଲ ହୋଇ କେମିତି ଜନସାଧାରଣଙ୍କୁ ଚାରା ଦିଆଯାଇପାରିବ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରୁଛନ୍ତି। ଆଉ ଏହି କାର୍ଯ୍ୟକ୍ରମକୁ ଏକ ପେଡ୍ ମାର୍କ ନାମର ପୋର୍ଟାଲରେ ମଧ୍ୟ ଅପଲୋଡିଂ କରାଯାଉଛି, ଲୋକମାନଙ୍କ ବିଭିନ୍ନ ଆମର ଷ୍ଟାଣ୍ଡିଂ କରାଯାଇଛି, ବିଭିନ୍ନ ପ୍ରକାର ଷ୍ଟେଜ୍ ମଧ୍ୟ ହେଉଛି, ଯେଉଁମାନେ ନେଉଛନ୍ତି ତାଙ୍କର ଫଟୋ ମଧ୍ୟ ଅପଲୋଡ କରାଯାଉଛି। ଲୋକମାନଙ୍କୁ ମଧ୍ୟ ଆମେ ନିବେଦନ କରୁଛୁ ସେହି ଆପ୍ରେ ସମସ୍ତେ ସେଟା ତାଙ୍କର ଫଟୋ ଅପଲୋଡ କରିପାରିବେ, ସେଥିପାଇଁ ଅନେକ ପ୍ରକାର ପ୍ରସାର ପ୍ରସାର ଆମ ବିଭାଗ ତରଫରୁ କରାଯାଉଛି।
1: ଲୋକମାନଙ୍କୁ ବା ପିଲାମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ ବନ ବିଭାଗ କି କି ପଦକ୍ଷେପ ସବୁ ନେଉଛି?
0: ଆପଣ ଯଦି ଦେଖିଥିବେ ୟୁରୋପିଆନ କଣ୍ଟ୍ରିରେ କିଭଳି ଭୟାବହତା ଦେଖାଦେଇଛି, ଯେଉଁଠିକି ମାନେ ଆମର ଯେଉଁ ଟ୍ରପିକାଲ କଣ୍ଟ୍ରି ଥିଲା ଭାରତ ବର୍ଷରେ ଆମେ 40-42 ଡିଗ୍ରୀ ସେଣ୍ଟିଗ୍ରେଡକୁ ଦେଖିଲେ ଭୟ କରୁଥିଲୁ, ବର୍ତ୍ତମାନ ୟୁରୋପିଆନ କଣ୍ଟ୍ରିରେ ଆପଣ ଦେଖିବେ 40 ଡିଗ୍ରୀରୁ ଉର୍ଦ୍ଧ ବର୍ତ୍ତମାନ ଟେମ୍ପରେଚର ରହୁଛି, ଯେଉଁଠିକି ଜନସାଧାରଣ
1: ଥଣ୍ଡା ରହିବା
0: କଥା ଅସହ୍ୟ ହେଇଯାଇଛି, ତାଙ୍କ ପାଇଁ ଦୁର୍ବିସହ ହେଇଯାଇଛି ବର୍ତ୍ତମାନ ତାଙ୍କର ବଞ୍ଚିବା। ତେଣୁ ଭାରତ ବର୍ଷରେ ଖାଲି ନୁହେଁ, ସାରା ବିଶ୍ୱରେ ଏଇ ଯେଉଁ ଜଳବାୟୁ ପରିବର୍ତ୍ତନର କରାଳ ରୂପ ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି, ସେଥିପାଇଁ ବର୍ତ୍ତମାନ ଆମେ ଅନୁଭବ କରୁଛୁ ଲୋକମାନେ ମଧ୍ୟ ସଚେତନତା ଯଥେଷ୍ଟ ହେଲେଣି ଆଉ ସେମାନେ ସ୍ୱତଃପୃତ ଭାବରେ ଆସୁଛନ୍ତି, ଅଫିସ ସାଙ୍ଗରେ ଯୋଗାଯୋଗ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କେଉଁଠି ଚାରା ମିଳିବ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭାଗ ତରଫରୁ ବର୍ତ୍ତମାନ ତ ସୋସିଆଲ ମିଡିଆରେ ଆମେ ଅନେକ ପ୍ରକାର ପ୍ରଚାର ପ୍ରସାର କରିବା ପାଇଁ ସୁବିଧା ସ୍ଥିତିରେ ଅଛୁ, ସମସ୍ତେ ଜାଣୁଛନ୍ତି ଏବଂ ସମସ୍ତଙ୍କୁ ଆମେ ସାମିଲ କରିବା ପାଇଁ ଆମର ବିଭିନ୍ନ ଅନୁଷ୍ଠାନକୁ ଯୋଗାଯୋଗ କରାଯାଉଛି। ଅନୁଷ୍ଠାନ ମାନଙ୍କରେ ବିଭିନ୍ନ ସ୍କୁଲରେ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ହେଉଛି, ଆମର ଏସ୍ଏଚ୍ଜି ମାଆମାନଙ୍କୁ ମଧ୍ୟ ଆମେ ଇନଭଲ୍ଭ କରିକି ବହୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନେଉଛୁ, ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟ ଏ କାର୍ଯ୍ୟକ୍ରମକୁ ହାତକୁ ନେଉଛନ୍ତି, ଆଗେଇ ଆସୁଛନ୍ତି, ଜୁଡିସିଆରୀ ଆପଣଙ୍କର ଓଡ଼ିଶାରେ ମଧ୍ୟ ସେମାନଙ୍କର ସେ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି, କୋଅପରେଟିଭ ସୋସାଇଟି ସଂସ୍ଥା ହାତକୁ ନେଉଛନ୍ତି, ସତ୍ୟସାଇ ଅନୁଷ୍ଠାନ ସେମାନେ ମଧ୍ୟ ନେଉଛନ୍ତି, ଅନେକ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ବିଶ୍ୱର ଯେଉଁ ପରିଣାମ ସମସ୍ତେ ଦେଖୁଛନ୍ତି ଆଗକୁ ଅନୁଭବ କରୁଛନ୍ତି ଯେ ଆସିପାରେ, ସେଥିପାଇଁ ସମସ୍ତେ ସଚେତନ ହୋଇଛନ୍ତି ଏବଂ ସମସ୍ତଙ୍କର ଆଗ୍ରହ ଅନେକ ମାତ୍ରାରେ ବୃଦ୍ଧି ପାଇଛି ଯେ କିଭଳି ଆମେ ଗଛ ଲଗେଇବା ଏବଂ ଆମର ଜଳବାୟୁ ପରିବର୍ତ୍ତନର ଯେଉଁ ସମସ୍ୟା ଗୁଡ଼ିକୁ ସମାଧାନ କରିବା ପରେ ଯେଉଁ ସର୍ବୋତ୍ତମ ମାର୍ଗ ଅଛି, ସର୍ବୋତ୍ତମ ଉପାୟ ଅଛି ଯେଉଁଟା ବୃକ୍ଷରୋପଣ, ସେଥିରେ ସମସ୍ତେ କିଭଳି ସାମିଲ ହେବା ସେଥିପାଇଁ ସମସ୍ତେ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ସେହି ମାତ୍ରାରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି।
1: ଆପଣ ତ ବନଖଣ୍ଡ ଅଧିକାରୀ ହିସାବରେ ଅନେକ ବର୍ଷ ହେଲା ଚାକିରି କଲେଣି, ଆପଣ ତ ଅନେକ ଦେଖିସାରିବେଣି ବନ ମହୋତ୍ସବ ସପ୍ତାହ, କିନ୍ତୁ 2026 କଣ ସ୍ୱତନ୍ତ୍ରତା ରହିଛି ଏହି ବନ ମହୋତ୍ସବ ସପ୍ତାହ ପାଳନରେ?
0: ଯାହା ଆମେ ଆଗରୁ ତ କରୁଥିଲେ କିନ୍ତୁ ସେଇଭଳି ମାତ୍ରାରେ ଆମେ ଭୟାନକଟା ଦେଖିନଥିଲେ। ଜଳବାୟୁ ପରିବର୍ତ୍ତନର ଯେଉଁ ପ୍ରଭାବ ଏଇଟା ଅତ୍ୟନ୍ତ ଭାବରେ ବର୍ତ୍ତମାନ ଖରାପ ସ୍ଥିତିକୁ ଯାଇଛି, ତେଣୁକରି ସେଇ ସ୍ଥିତିକି କିଭଳି ସୁଧାର ଅଣାଯାଇ ପାରିବ ସେଥିପାଇଁ ଯେମିତି 1950 କେ ମୁନ୍ସି ଆକୁ ପରିକଳ୍ପନା କରିଥିଲେ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସିଏ ମଧ୍ୟ ଭବିଷ୍ୟତକୁ ଆଖିରେ ରଖି ସୁନ୍ଦର ଭାବରେ ଏଇ ଯେଉଁ ମା କୁ ମନେ ପକାଇ ଗୋଟେ ଗଛ ଲଗେଇବା, ଜନସାଧାରଣ ମଧ୍ୟରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଗୋଟେ ସୁନ୍ଦର ନାମ ଦେଇଛନ୍ତି, ଯୋଉଟାକି 2024 ଆମର ଏଇ ଏକ ପେଡ୍ ମାର୍କ ନାମ ସାରା ଭାରତ ବର୍ଷରେ କାର୍ଯ୍ୟ କରୁଛି। ଆଉ ଯୋଉ କାର୍ଯ୍ୟକ୍ରମଟା ଆପଣ ଜାଣିଥିବେ ଯେ ଭାରତ ବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପ୍ରେରଣାରେ ଏ କାର୍ଯ୍ୟକ୍ରମ ଆଗେଇ ଚାଲିଛି, ତେଣୁ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି, ସେମାନଙ୍କର ଉତ୍ସାହ ଦିନକୁ ଦିନ ବଢୁଛି ଏବଂ ସମସ୍ତଙ୍କର ସହଯୋଗ ଆସୁଛି କେମିତି ଆମେ ବୃକ୍ଷ ଲଗେଇବା, ସମସ୍ତଙ୍କର ସଚେତନତା ଆସୁଛି ଆଉ ଏହି ସଚେତନତାକୁ ଆଖିରେ ରଖି ବା ସହଯୋଗର ଯେଉଁ ହାତ ସେମାନେ ବଢ଼େଇଛନ୍ତି ସେଥିପାଇଁ ଓଡ଼ିଶା ସରକାର ମଧ୍ୟ ତାଙ୍କର ଖୋଲା ହାତ ବଢ଼େଇଛନ୍ତି, ଅନୁଷ୍ଠାନ ଗୁଡ଼ିକୁ ମାଗଣା ଏବଂ ବ୍ୟକ୍ତିବିଶେଷମାନଙ୍କୁ 1 ଟଙ୍କାରେ ଚାରା ପ୍ରଦାନ କରିବା ପାଇଁ
1: କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ବର୍ତ୍ତମାନ ଆମେ ଯଦି ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷରୋପଣ କରିବା ନିଶ୍ଚୟ ଆମ ପରିବେଶ ସେମିତି ସବୁଜିମା ହେବ, ବର୍ତ୍ତମାନ ଯେଉଁ ଅସନ୍ତୁଳିତ ପରିବେଶ ଆମେ ଉପଲବ୍ଧି କରୁଛୁ ସେଇଟା ହେଇପାରିବନି, ତେଣୁ ଲୋକମାନଙ୍କୁ ଟିକେ ଆଉ ସଚେତନ କରାଇବା ପାଇଁ ଆପଣ ଜଣେ ବନଖଣ୍ଡ ଅଧିକାରୀ ହିସାବରେ କିଛି କୁହନ୍ତୁ।
0: ମୁଁ ମୋର ବନଖଣ୍ଡରେ ମେ ମାସରୁ ବନଖଣ୍ଡ ଅଧୀନରେ ଥିବା ଯେତେ ଅଞ୍ଚଳ ଅଛି ସବୁ ବ୍ଲକର ସରପଞ୍ଚମାନଙ୍କୁ ଆମେ ଯୋଗାଯୋଗ କରିଛୁ, ଏସ୍ଏଚ୍ଜି ମାନଙ୍କୁ ଯୋଗାଯୋଗ କରିଛୁ, ସେମାନଙ୍କୁ ଆମେ ବାର୍ତ୍ତା ଦେଇଛୁ ଯେ ଆମର ଏଇ ସ୍ଥାନରେ ଏଇଭଳିଆ ନର୍ସରୀ କାର୍ଯ୍ୟକ୍ରମ ହେଇଛି। ତାପରେ ଆପଟେ ଅଡିଓ ଏଡ୍ ମଧ୍ୟ ମୁଁ ହାତକୁ ନେଇଛି, ସବୁ ପଞ୍ଚାୟତରେ ସେମାନେ ବୁଲୁଛନ୍ତି ବର୍ତ୍ତମାନ ତାକୁ ଲୋକମାନଙ୍କୁ ସଚେତନ କରିବା
1: ପାଇଁ
0: ବୁଲା ହେଉଛି। ତାପରେ ମୋର ଡିଭିଜନର ବନଖଣ୍ଡରେ ଯେଉଁ ଆମର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିମଧ୍ୟ ଆମେ ପୋଷ୍ଟ କରୁଛୁ ୱିଥ୍ ଡିଟେଲ ଆଡ୍ରେସ୍, ଆଉ କିଛି କଣ୍ଟାକ୍ଟ ନମ୍ବର ମଧ୍ୟ ଦେଉଛୁ ଯାହାକୁ ଲୋକ ତାକୁ

0: ଭେଲ କରିପାରିବେ କଟକ ଫରେଷ୍ଟ ଡିଭିଜନ ଯୋଉ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଅଛି ସେଥିରେ ମଧ୍ୟ ଆମେ ସବୁବେଳେ ଆମର ଯୋଉ କାର୍ଯ୍ୟକ୍ରମ ହାତକୁ ନେଉଛୁ ତାକୁ ଆମେ ପୋଷ୍ଟ କରୁଛୁ। ତା ଛଡ଼ା ଆମେ ଆଜି ଆପଣଙ୍କର ଏଇ ଯୋଉ ସୁନ୍ଦର କାର୍ଯ୍ୟକ୍ରମ ହେଉଛି ସେ କାର୍ଯ୍ୟକ୍ରମ ଗୋଟେ ଉତ୍ତମ କାର୍ଯ୍ୟକ୍ରମ ଯୋଉଟାକୁ ସୁନ୍ଦର ଭାବରେ ଏଠି ଆମେ ଗୋଟେ ବାର୍ତ୍ତା ଦେଇପାରିବା ଲୋକମାନଙ୍କୁ ସେଇଟା ଶ୍ରୋତାମାନେ ଏଇ କାର୍ଯ୍ୟକ୍ରମର ଲାଭ ଉଠାଇ ପାରିବେ ଏବଂ ସେମାନେ ମଧ୍ୟ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଯୋଉ ଆବଶ୍ୟକତା ହେଉଛି ପୂରଣ କରିବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାକୁ ଗୋଟିଏ କେମିତି ସ୍ୱଚ୍ଛ ସବୁଜ ସୁନ୍ଦର କରିବେ ସେଥିରେ ମଧ୍ୟ ସେମାନେ ସହାୟକ ହୋଇପାରିବେ।
1: ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନେ ଯୋଉମାନେ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ କେମିତି ଏହି ବନ ମହୋତ୍ସବରେ ନିଜକୁ ସାମିଲ କରିବେ କିଛି ଉପଦେଶ ଦିଅନ୍ତୁ।
0: ମୁଁ ସମସ୍ତଙ୍କୁ ନିବେଦନ କରିବି ଛାତ୍ରଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ମହିଳାମାନଙ୍କୁ ମାଆମାନଙ୍କୁ ଭଉଣୀମାନଙ୍କୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ଅନୁଷ୍ଠାନର ସଦସ୍ୟମାନଙ୍କୁ ସମସ୍ତେ ଏହି କାର୍ଯ୍ୟକ୍ରମରେ ସହାୟକ ହୁଅନ୍ତୁ ନିଜକୁ ନିବିଡ଼ ଭାବରେ ସେମାନେ ଏଥିରେ ସଂଯୋଗ କରନ୍ତୁ ଏବଂ ବନ ମହୋତ୍ସବ ସପ୍ତାହରେ ଏକରୁ ଅଧିକା ଯେତେ ପାରିବେ ଯେଉଁଠି ଯେଉଁଠି ଖାଲି ସ୍ଥାନ ଅଛି ଅନ୍ତତଃ ପକ୍ଷେ ଗୋଟିଏ ଗଛ ଲଗେଇ ତାଙ୍କର ଯୋଉ ପରିବେଶକୁ ସଜାଡ଼ିବାରେ ନିଜେ ଗୋଟେ ଛୋଟ ଯେମିତି ଗୁଣ୍ଡିଚି ମୂଷା ପରି ସିଏ ସେଥିରେ ନିଜେ ସାମିଲ ହୁଅନ୍ତୁ ଯାହାଦ୍ୱାରା କି ଯୋଉ ଭୟାନକ ପରିସ୍ଥିତି ଆମେ ସମ୍ମୁଖୀନ ହେଉଛେ ସେଥିରୁ ଆମେ ମୁକ୍ତି ପାଇପାରିବା ଏବଂ ସରଳ ଭାବରେ କହିବାକୁ ଗଲେ ଗୋଟେ ଆମର ଆଖପାଖରେ ସ୍ୱଚ୍ଛ ଏବଂ ସବୁଜ ପରିବେଶ ଆମେ ସୃଷ୍ଟି କରିପାରିବା।
1: ଯାହା ହଉ ଅନିଲ ସାର୍, ଆପଣ ଆମର କାର୍ଯ୍ୟକ୍ରମକୁ ଆସିଲେ। ଆଜି ଯାହା ଆମର ବିଷୟ ଥିଲା ବନ ମହୋତ୍ସବ 2026 ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ବନାନୀ କାର୍ଯ୍ୟକ୍ରମ ତରଫରୁ ତଥା ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

0: ବନାନୀ।
1: ଶୁଣିଲେ କାର୍ଯ୍ୟକ୍ରମ ବନାନୀ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା।

ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଜୁଲାଇ ମାସ 5 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ଏଥିରେ ବିଷୟ ରହିଛି ଦାନ୍ତର ଯତ୍ନ କେନ୍ତାର ନବାର। ଏ ସମ୍ପର୍କରେ ଆପଣ ଜୁଲାଇ ମାସ 5 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଦାନ୍ତର ଯତ୍ନ କେନ୍ତାର ନବାର। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଧର୍ମର ହେବ ଜୟ, କଣ୍ଠଶିଳ୍ପୀ ଇରା ଓ କୁମାର ବାପି। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଏଥର ଚଳଚ୍ଚିତ୍ର ଛାତିରେ ଲେଖିଛି ତୋରିନା, କଣ୍ଠଶିଳ୍ପୀ ଉଦିତ ନାରାୟଣ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନ କରିଛନ୍ତି ଆରତୀ ସାହୁ, ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ନମସ୍କାର, ମୁଁ ଆରତୀ ସାହୁ। ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ଆପଣଙ୍କୁ ସ୍ୱାଗତ କରୁଛି।

ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ ନେବା। ହଁ ଶ୍ରୋତା ବନ୍ଧୁ, ଯେକୌଣସି ରୋଗ ହେଲେ ଆମେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା। ସ୍ୱାସ୍ଥ୍ୟ ଅଛି ଯେତେବେଳେ ରୋଗ ତ ନିଶ୍ଚୟ ହେବ। ଥଣ୍ଡା, ଜ୍ୱର, କାଶ ଏମିତିକି ଯେକୌଣସି ରୋଗ ହେଉନା କାହିଁକି ଆମେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ। କୌଣସି ରୋଗକୁ ଆମେ ସାମାନ୍ୟ ଭାବିବା ନାହିଁ। ଶ୍ରୋତାବନ୍ଧୁ, ଏବେ ତ ବର୍ଷା ଦିନ ହୋଇଗଲାଣି। ଏହି ବର୍ଷା ଦିନେ ସାଧାରଣତଃ ଛୋଟରୁ ବଡ଼ ପର୍ଯ୍ୟନ୍ତ ବୋଲି ସମସ୍ତଙ୍କୁ ଥଣ୍ଡା, ଜ୍ୱର, କାଶ ଲାଗି ରହିଥାଏ ଏବଂ ତାହା ସହ ବର୍ଷା ଦିନରେ ଡେଙ୍ଗୁ ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ଆମେ ନିଜକୁ ସତର୍କ କରିବା, ଛୋଟ ପିଲାଙ୍କୁ ମଧ୍ୟ ସତର୍କ କରାଇବା ନିହାତି ଦରକାର।

0: ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ, ବର୍ଷା ଦିନରେ ଡେଙ୍ଗୁ ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା କେମିତି, ଏହା ଉପରେ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା।
1: ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ପରିଚୟ?
2: ମୋ ନାଁ ପ୍ରିୟମଦା ସାହୁ, ମୁଁ ମହିଳା ସ୍ୱାସ୍ଥ୍ୟକର୍ମୀ।
1: ମ୍ୟାଡାମ ଆଜିର ବିଷୟ ରହିଛି ବର୍ଷା ଦିନରେ ଡେଙ୍ଗୁ ଏବଂ ମ୍ୟାଲେରିଆରୁ ରକ୍ଷା ପାଇବା କେମିତି।
2: ବର୍ଷା ଦିନରେ ସାଧାରଣତଃ ବର୍ଷା ଯୋଗୁଁ ଆମର ଗାଁ ଗହଳିରେ ପାଣି ଜମି ରୁହେ। ଯଦି ଆମେ ସେ ପାଣି ଗୁଡିକ ସଫା କରିବା, କୁଞ୍ଚା କରିବା, ତାକୁ ପାଣି ଜମିବାକୁ ଦେବା ନାହିଁ, କି ଘର ଚାରିପଟେ ଯଦି ଆମର ଗଛ ଲଟା ସବୁ ଉଠିଛି ସେଗୁଡାକ ଆମେ ଜମିବାକୁ ଦେବା ନାହିଁ, ଜଙ୍ଗଲ ହେବାକୁ ଦେବା ନାହିଁ, ସେ ତା ଦ୍ଵାରା ବି ଆମେ ଡେଙ୍ଗୁ ଜ୍ୱରଟା, ଡେଙ୍ଗୁ ମଶାଟା ସାଧାରଣତଃ ସ୍ଥିର ପାଣିରେ ଅଣ୍ଡା ଦିଏ, ସେମିତି ମ୍ୟାଲେରିଆ ସନ୍ତସନ୍ତିଆ ଜାଗାରେ ଅଣ୍ଡା ଦିଏ। ସେ ତେଣୁ ସେଇ ଜାଗା ଗୁଡାକ ଯଦି ଆମେ ସଫା ସୁତୁରା ରଖିବା, ପରିଷ୍କାର ରଖିବା, ତା ସହିତ ଆମେ ମଶାରୀ ବ୍ୟବହାର କରିବା, ଭଲସେ ହାତ ସଫା କରିବା, ମଶାରୀ ବ୍ୟବହାର କଲାବେଳେ ତାକୁ ଆମ ବିଛଣା ଚାରିପଟେ ଖସିକି ଶୋଇବା, ଆଉ ଘରକୁ ପୁରା ସଫା ସୁତୁରା ରଖିବା, କୋଉଠି ପାଣି ମାନେ ଅଳନ୍ଦି ଅନ୍ଧାର ହବାକୁ ଦେବା ନାହିଁ, ଏସବୁ ଜିନିଷ କଲେ ଆମେ ମ୍ୟାଲେରିଆ ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇପାରିବା।
1: ସାଧାରଣତଃ ଏଇ ଡେଙ୍ଗୁ ମ୍ୟାଲେରିଆ ମାନେ କେମିତି ବ୍ୟାପି ଥାଏ?
2: ସେଟା ତ ଜଳବାହିତ, ସେ ଡେଙ୍ଗୁ ମଶାଟା କଣ କି ମ୍ୟାଡାମ, ସେ ସ୍ଥିର ପାଣିରେ ଅଣ୍ଡା ଦିଏ ସେଠି ଆମେ କଣ। ଆଉ ସବୁଠୁ ଡେଞ୍ଜରସ ହଉଛି କଣ, ଡେଙ୍ଗୁ ମଶା ଦିନରେ କାମୁଡେ, ସକାଳ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ଭିତରେ କାମୁଡେ, ସେଥିପାଇଁ ଆମକୁ ପରିଷ୍କାର ପାଣିରେ ସେ ଅଣ୍ଡା ଦିଏ। ଅଣ୍ଡା ଦେଲେ

0: କଣ ହଉଛି ଆମର ବଂଶ ବିସ୍ତାର କରିବାକୁ ଡେଙ୍ଗୁ ମଶାର ସୁବିଧା ହଉଛି, ତାପରେ ମ୍ୟାଲେରିଆ ମଶା ସେମିତି, ଯେମିତି ମାଇ ଆନୋଫିଲିସ ମଶା କାମୁଡିଲେ ଆମକୁ ମ୍ୟାଲେରିଆ ଜ୍ୱର ହଉଛି, ସେ ସନ୍ତସନ୍ତିଆ ଜାଗାରେ ଅଣ୍ଡା ଦଉଛି, ତାର ବଂଶ ବିସ୍ତାର କରିବାକୁ ଅନ୍ଧାରୁଆ ଘର ଦରକାର, ସେଇ ସବୁ ଜିନିଷ ଗୁଡିକୁ ଆମେ ଯଦି ମାନେ ତାକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ସେ ରୋଗ ହବାରୁ ଆମେ ନିଜକୁ ଆମେ ରକ୍ଷା କରିପାରିବା ବା ବଂଶ ବିସ୍ତାର କରିପାରିବେ ନାହିଁ ସେମାନେ। ତାପରେ ଆଜିକାଲି ତ ସାଧାରଣତଃ ଯଦି ଜ୍ୱର ହଉଛି ଆମେ ସାଙ୍ଗେ ସାଙ୍ଗେ ଆଶା ଦିଦିଙ୍କ ପାଖକୁ ଯିବା, ଏନ୍ଏମ୍ ଦିଦିଙ୍କ ପାଖକୁ ଯିବା, ସେଠି ଯେକୌଣସି ଜ୍ୱର ହଉ ନା କାହିଁକି ଆମେ ମ୍ୟାଲେରିଆ ଟେଷ୍ଟ କରିଦବା, ଡେଙ୍ଗୁ ଟେଷ୍ଟ କରିଦବା, ଆମକୁ ସହଜ ସୁଲଭ ମାନେ ବିନା ମୂଲ୍ୟରେ ଆମର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ସମସ୍ତ ପ୍ରକାର ମେଡିସିନ ମାଗଣାରେ ମିଳୁଛି, ତା ସହିତ ମ୍ୟାଲେରିଆ ମେଡିସିନ ବି ମ୍ୟାଲେରିଆ ଜ୍ୱର ପାଇଁ ମିଳୁଛି, ଡେଙ୍ଗୁ ଜ୍ୱର ପାଇଁ ମିଳୁଛି। ଆମେ ଇୟର୍ଲି ଇଡିସିଟି ଆମର ଗୋଟେ ପ୍ରୋଗ୍ରାମ ଅଛି, ଏର୍ଲି ଡାଇଗ୍ନୋସିସ କମ୍ପ୍ଲିଟ ଟ୍ରିଟମେଣ୍ଟ, ଏହାଦ୍ୱାରା ଆମେ ଏବେ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱରକୁ ଆମେ ରୋକିପାରିବା ଆଉ ଆମେ ନିଜକୁ ଆମେ ରକ୍ଷା କରିପାରିବା।
1: ସାଧାରଣତଃ ଲୋକମାନେ ଜ୍ୱର ଥଣ୍ଡା ହେଲେ ଏତେ ମାନେ ମେଡିକାଲ ଯାଆନ୍ତିନି, ଜ୍ୱରଟା ବି ବହୁତ ବଢି ଯାଇଥାଏ, ମ୍ୟାଲେରିଆ ହେଇଯାଇଥାଏ କି କଣ ବି ହେଇଯାଇଥାଏ ସେମାନେ ଜାଣିପାରନ୍ତିନି।
0: ସେଥିପାଇଁ ଆମର ବର୍ଷା ଦିନ ଆସିବା ପୂର୍ବରୁ ଆମର ଗୋଟେ ଆଇଡିସିଏମ୍ ଗୋଟେ ପ୍ରୋଗ୍ରାମ ଚାଲିଛି ଆମ ସ୍ୱାସ୍ଥ୍ୟ ବିଭାଗ ତରଫରୁ, ଆଇଡିସିଏମ୍ ପ୍ରୋଗ୍ରାମ। ଏହି ପ୍ରୋଗ୍ରାମରେ ଆମର ଡେଲି ରିପୋର୍ଟିଂ ହଉଛି, ଡେଲି ମାଇକିଂ କରୁଛୁ, ଘର ଘର ବୁଲି ବୁଲି ଆମେ ହାତ ସଫା ଦେଖାଇବା ସହିତ ମ୍ୟାଲେରିଆ ଡେଙ୍ଗୁ ଡାଇରିଆର ସଚେତନତାର ବାର୍ତ୍ତା ପ୍ରତ୍ୟେକ ପରିବାରକୁ ପହଞ୍ଚାଉଛୁ, ଆଉ ସେଥିପାଇଁ ଆମର ଗଚ୍ଛିତ ମେଡିସିନ ଦିଆଯାଉଛି ପ୍ରତ୍ୟେକ ପରିବାରକୁ, ଓଆରଏସ୍ ଦିଆଯାଉଛି, ଜିଙ୍କ ଦିଆଯାଉଛି, ଆଉ ଯାହାକୁ ଜ୍ୱର ହଉଛି ସାଙ୍ଗେ ସାଙ୍ଗେ ସେଇଠି ଟ୍ଲାଇଟ ଯୋଉ ଆମର ଆଦିକେ କଲେକ୍ସନ କରାଯାଉଛି ହାଉସ ଟୁ ହାଉସ। ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏବେ ଜୁନ ମାସ ଜୁନ 16 ଠାରୁ ଆମର ଏ ପ୍ରୋଗ୍ରାମ ଟି ଆରମ୍ଭ ହେଲାଣି, ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ, ଘର ଘର ବୁଲି ଆର ମାନେ ସମନ୍ୱିତ ପରୀକ୍ଷା ଯୋଉ କରାହଉଛି ଘର ଘର ବୁଲି ଆର ଚିକିତ୍ସା ମାନେ ଖୋଜା ଯାଉଛି, ଚିକିତ୍ସା ମଧ୍ୟ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପୁରା ଚେଷ୍ଟା ଜାରି ରହିଛି।
1: ବିଶେଷ କରି ବର୍ଷା ଦିନରେ ହିଁ ଏଇ ରୋଗ ଯାକ ବେଶୀ ହୋଇଥାଏ।
0: ହଁ, ନିଶ୍ଚିନ୍ତ ଭାବରେ, କାରଣ ବର୍ଷା ଦିନରେ ଯେହେତୁ ବର୍ଷାଟା ହୁଏ ଲୋକଙ୍କର ବାହାରକୁ ଯିବାର କାମ ବି ବହୁତ ଥାଏ, ତାପରେ ପ୍ରତ୍ୟେକ ପରିବାରରେ ସନ୍ତୋଷିଆ ଗୋଟେ ଜିନିଷ ଥାଏ, ପରିଷ୍କାର ପରିଚ୍ଛନ୍ନତାର ଅଭାବ ଥାଏ, ସେଇ ସମୟରେ ଖାଦ୍ୟ ଗୁଡାକ ଲୋକ ଅଛନ୍ତି ହାତ ସଫା କରିବେନି ଖାଦ୍ୟ ଖାଇଦେବେ, ଆଉ ଖାଦ୍ୟଟାକୁ ରୋଷେଇ କରି ସକାଳର ରୋଷେଇ ସନ୍ଧ୍ୟା କରିକି ଖାଇବେ, ସେ ଥଣ୍ଡା ହେଇଥିବ, ତା ଦେହରେ ବିଭିନ୍ନ ପ୍ରକାର ମଶା ମାଛି ସବୁ ବସିଥିବେ, ସେଇଥିରୁ ବି ଇନଫେକ୍ସନ ସୃଷ୍ଟି ହୁଏ, ଜ୍ୱର ସହିତ ଝାଡା ବି ହୁଏ, ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ଏଇ ବର୍ଷା ଦିନେ ହିଁ ହେଇଥାଏ। ପାଣିର ବି ଅସୁବିଧା ଥାଏ, ପାଣିରେ ବି ମ୍ୟାଲେରିଆ ଜ୍ୱର ହୁଏ, ଡେଙ୍ଗୁ ଜ୍ୱର ହୁଏ, ଆମର ଝାଡା ବାନ୍ତି ବି ହୁଏ, ଏପିଡେମିକ ଭଳିଆ ସିଚୁଏସନ ଫେସ୍ କରିବାକୁ ପଡେ। ଏଇସବୁ ଜିନିଷ ଆମେ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତ୍ୟେକ ପରିବାରରେ ସେନ୍ସିଟାଇଜେସନର ବାର୍ତ୍ତା ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଛି।
1: ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣ କଣ କହିବେ?
0: ମୁଁ ଏତିକି କହିବାକୁ ଚାହିଁବି ଯେ ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେମାନେ ସମସ୍ତେ ମଶାରୀ ବ୍ୟବହାର କରନ୍ତୁ, ନିଜ ଘର ଚାରିପାଖ ଯାକ ସଫା ରଖନ୍ତୁ, କୌଣସି ଜାଗାରେ ପାଣି ଜମିବାକୁ ଦିଅନ୍ତୁନି। ଉଦାହରଣ ସ୍ୱରୂପ ଆମ ଘରେ ଯଦି ଫ୍ରିଜ ଅଛି କି କୁଲର ଅଛି କି ଆମର ଘର ଚାରିପଟେ କୌଣସି ଟାୟାର କି କୌଣସି ହାଣ୍ଡି ଫାଣ୍ଡିର ପାଣି ରହୁଛି ତାକୁ ମୋଟେ ବି ସଫା କରିଦିଅନ୍ତୁ, ଜମା ହେଇକି ବହୁତ ଦିନ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ ନାହିଁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ଆମକୁ ବହୁତ କିଛି କଥା କହିଲେ। ରହୁଛୁ ମ୍ୟାଡମ୍, ନମସ୍କାର।
0: ନମସ୍କାର।

ଆସନ୍ତୁ ଜାଣିବା କିଛି ଟିପ୍ସ ବର୍ଷା ଦିନେ ବାସି ଖାଦ୍ୟ ଫାଷ୍ଟଫୁଡ୍ ଖାଦ୍ୟଠାରୁ ଦୂରେଇ ରହିବା। ହଁ ଶ୍ରୋତା ବନ୍ଧୁ, ବାସି ଖାଦ୍ୟ ବା ଫାଷ୍ଟଫୁଡ୍ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାକୁ ଖାଇବା ଦ୍ୱାରା ପାଚନ କ୍ରିୟା ଖରାପ ହେବ, ଖାଦ୍ୟ ବିଷାକ୍ତ ହେବା, ଓଜନ ବଢ଼ିବା ଏବଂ ପେଟ ସମସ୍ୟା ଭଳି ଅନେକ ରୋଗ ହୋଇଥାଏ। ଏଥିରୁ ଦୂରେଇ ରହିବା ନିହାତି ଜରୁରୀ। ସବୁବେଳେ ଘରେ ତିଆରି ତାଜା ଖାଦ୍ୟ ଖାଆନ୍ତୁ। ଅଧିକ ସମୟ ଧରି ରୋଷେଇ ହୋଇଥିବା ବାସି ଖାଦ୍ୟ ଖାଆନ୍ତୁ ନାହିଁ। ପ୍ରଚୁର ପାଣି ପିଅନ୍ତୁ। ଦିନରେ ଅତି କମ୍ରେ 8-10 ଗ୍ଲାସ୍ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଥାଏ। ଛଣା ହୋଇଥିବା ତେଲିଆ ଜିନିଷ, ଯେଉଁଟାକି ମଇଦାରେ ତିଆରି ଖାଦ୍ୟ, ଫାଷ୍ଟଫୁଡ୍ ବଦଳରେ ଫଳ, ପନିପରିବା ଏବଂ ପୁଷ୍ଟିକର ଖାଦ୍ୟକୁ ନିଜ ଡାଏଟ୍ରେ ସାମିଲ କରନ୍ତୁ। ଯଦି ପାଚନଜନିତ ସମସ୍ୟା ଅଧିକ ହୁଏ, ତେବେ ଜଣେ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

ତେବେ ଶ୍ରୋତାବନ୍ଧୁ, ସମୟ ତ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି ପାଇଁ ବିଦାୟ ନେଉଛି, ରହୁଛି, ନମସ୍କାର।

ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସୀତାରେ ଧୁନ୍ ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମିଶ୍ର ଗାରା।

6:25। ଆଜିର ଅନୁଚିନ୍ତା ଶୁଣିବେ 6:35। ସକାଳ 6:45ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜଡ଼ି। ଏଥିରେ ଭତ୍ରା ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଜଗନ୍ନାଥ ଭତ୍ରା ଏବଂ ସାଥୀ। ସକାଳ 7:10ରେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକେ ରାଇଜ ଶୁଣିବେ 7:25ରେ ଏଥିରେ ଶୁଣିବେ ଗଛ ଆମର ବନ୍ଧୁ ସମ୍ପର୍କରେ ସାକ୍ଷାତକାର ମୂର୍ତ୍ତି।

11:30 ବାଜି 30 ମିନିଟ୍ରେ ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ପୂଜାପଣ୍ଡା ସେବା ସମ୍ପର୍କରେ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା, କୁମାର ସାନୁ, ପାମେଲା ଜୈନ। ଫୋନ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ହାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:30। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ। ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଟିକେ ରାଇଜ ଶୁଣିବେ ସକାଳ 7:25, ଏଥିରେ ଶୁଣିବେ ଗଛ ଆମର ବନ୍ଧୁ ସମ୍ପର୍କରେ ସାକ୍ଷାତକାର ମୃତ୍ୟୁଞ୍ଜୟ ସାହୁଙ୍କ ସହ। ସକାଳ 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ, ଏଥିରେ ରହିଛି ପୂଜାପଣ୍ଡା ସେବା ସମ୍ପର୍କରେ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା, କୁମାର ସାନୁ, ପାମେଲା ଜୈନ। ଫୋନ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ହାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:30। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ